ଆକାଶବାଣୀ ଭବାନୀପାଟଣା, ଆଜି ଶନିବାର 1948 ଶତାବ୍ଦ ଆଶ୍ୱିନ 18 ଦିନ 2026 ମସିହା ଅକ୍ଟୋବର ମାସର 10 ତାରିଖ। ଆଜି ହେଉଛି ପବିତ୍ର ମହାଳୟା। ଏହି ଅବସରରେ ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ସକାଳ 5:58 ସେକେଣ୍ଡ।

ଶୁଣିଲେ କେତୋଟି ଭକ୍ତିଗୀତ ବନ୍ଦନ କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର କାର୍ଯ୍ୟକ୍ରମ ଚେତନା ଚିନ୍ତନ ଉପସ୍ଥାପନା କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

ଆମ ଦେଶର ସଭ୍ୟତା, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ମହାନତା ସମ୍ପର୍କରେ ଏଠି ଆଉ କହିବାର ଆବଶ୍ୟକତା ନାହିଁ। ବିଦେଶୀ ଆକ୍ରମଣ, ଲୁଣ୍ଠନ, ପାଶ୍ଚାତ୍ୟ ଇତିହାସକାରମାନଙ୍କ ଦ୍ୱାରା ସ୍ୱକୀୟ ଶୈଳୀରେ ଇତିହାସ ରଚନା, ଇଂରେଜ ଶାସନ ଇତ୍ୟାଦି ହୁଏତ ଏହି ମହାନ ସଭ୍ୟତାର ଧାରା ଉପରେ କୁଠାରଘାତ କରିଛି, କିନ୍ତୁ ସମ୍ପୂର୍ଣ୍ଣ ରୂପରେ ଏହାର ଭିତ୍ତିଭୂମିକୁ ଦୁର୍ବଳ କରିପାରିନାହିଁ। କାଶ୍ମୀରରୁ କନ୍ୟାକୁମାରୀ, ଦ୍ୱାରିକାରୁ କାମାକ୍ଷା, ଧର୍ମ ଓ ବିଶ୍ୱାସର ଏହି ଦେଶରେ ଆଜି ବି କେଉଁଠି ପଥରରେ ପାଦ ଆକୃତିର ଚିହ୍ନ ଦେଖିଲେ ଏଠିକି ଶ୍ରୀରାମ ଆସିଥିଲେ ବୋଲି ବିଶ୍ୱାସ କରାଯାଏ, ତ କେଉଁଠି ନଦୀ ଗର୍ଭରେ ପଥର କରଡ଼ ଦେଖିଲେ ଏଠି ବନବାସ ସମୟରେ ପାଣ୍ଡବ ପାଞ୍ଚ ଭାଇ ସ୍ନାନ ସାରି ଆଶ୍ରୟ ନେଉଥିଲେ ବୋଲି କୁହାଯାଏ। ବର୍ତ୍ତମାନ ଆମେ ଯେଉଁ ସବୁ ଉପାଦାନ ଉପରେ ଗୁରୁତ୍ୱ ଦେଉଛୁ ତାହା ଆମ ଦେଶର ଅତୀତରେ ଘଟିଯାଇଛି। ହୁଏତ ସମୟକ୍ରମେ ନାରୀର ସାମାଜିକ ସ୍ଥିତି ତଥା ସ୍ୱାଧୀନତା ଉପରେ କଳଙ୍କ ଲାଗିଥାଇପାରେ, କିନ୍ତୁ ଅତୀତରେ ନାରୀର ସ୍ଥିତି ଯାହା ଥିଲା ତାର ଯେଉଁ ମର୍ଯ୍ୟାଦା ଥିଲା ଆମର ଶାସ୍ତ୍ର ପୁରାଣ ଇତିହାସ ତାର ମୁକ ସାକ୍ଷୀ। ନାରୀ କେଉଁ ହିସାବରେ ସତୀତ୍ୱର ପରାକାଷ୍ଠା ଦେଖାଇପାରେ ମହାଭାରତର ଗାନ୍ଧାରୀ ହେଉଛନ୍ତି ତାର ଜ୍ୱଳନ୍ତ ପ୍ରମାଣ। ସ୍ୱାମୀ ଅନ୍ଧ ଥିବାରୁ ନିଜେ ଆଜୀବନ ଅନ୍ଧପୁଟୁଳି ବାନ୍ଧିଥିଲେ, ତାଙ୍କ ସତୀତ୍ୱ ବଳରେ ମହାଭାରତ ଯୁଦ୍ଧର ସ୍ରଷ୍ଟା ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଧ୍ୱଂସ ହୋଇଯାଇଥାନ୍ତେ, କିନ୍ତୁ ଗାନ୍ଧାରୀ ସେତିକି ଉଦାର ମଧ୍ୟ ଥିଲେ। ରାମାୟଣରୁ ଜଣାଯାଏ ପତ୍ନୀ ବିନା ସ୍ୱାମୀଙ୍କ ଜୀବନ ଅସମ୍ପୂର୍ଣ୍ଣ ଥିଲା। ଯଜ୍ଞବେଦୀରେ ବସିବା ପାଇଁ ଶ୍ରୀରାମ ସୀତାଙ୍କ ଏକ ସ୍ୱର୍ଣ୍ଣ ପିତୁଳା ନିର୍ମାଣ କରିଥିଲେ, ମାଆଙ୍କୁ ସମ୍ମାନ କରାଯାଉଥିଲା। ମାତା କୁନ୍ତୀଙ୍କ କଥା ରକ୍ଷା କରିବାକୁ ଯାଇ ପାଣ୍ଡବ ପାଞ୍ଚ ଭାଇ ଜଣେ ସ୍ତ୍ରୀ ଦ୍ରୌପଦୀଙ୍କୁ ଗ୍ରହଣ କରିଥିଲେ, ସେହି କଥା ହିଁ ଆଜି ଆମେ କହୁଛୁ ନାରୀ ସଶକ୍ତିକରଣ। ଶିକ୍ଷା ବ୍ୟବସ୍ଥା ମଧ୍ୟ ସୁଦୃଢ଼ ଥିଲା, ନାଳନ୍ଦା ତକ୍ଷଶିଳା ଭଳି ବିଶ୍ୱବିଦ୍ୟାଳୟ ରହିଥିଲା ଉଚ୍ଚଶିକ୍ଷାର ବ୍ୟବସ୍ଥା ପାଇଁ। ଗଣିତ, ବିଜ୍ଞାନ, ଚିକିତ୍ସା ବିଜ୍ଞାନ ସବୁ କ୍ଷେତ୍ରରେ ଆମ ଦେଶ ଥିଲା ଅଗ୍ରଗଣ୍ୟ। ସୁଦୂର ଅତୀତରେ ଆମ ଦେଶର ବୈଜ୍ଞାନିକମାନେ ଉଡ଼ାଜାହାଜ ଉଡ଼ାଇବାର କୌଶଳ ଜାଣିଥିଲେ, ଚିକିତ୍ସା ବିଜ୍ଞାନୀମାନେ ଶହ ଶହ ରୋଗର ଚିହ୍ନଟ କରିପାରିଥିଲେ, ଔଷଧ ଓ ଶୈଳ ଚିକିତ୍ସାରେ ମଧ୍ୟ ଧୁରନ୍ଧର ଥିଲେ। ସମୟକ୍ରମେ ଆମେ କେବଳ ସେସବୁକୁ ସାମାନ୍ୟ ଉନ୍ନତ ଓ ସମୟୋପଯୋଗୀ କରିଛୁ। ସବୁଠୁ ପ୍ରଶଂସନୀୟ ପରମ୍ପରା ବୋଧହୁଏ ହେବ ବ୍ରହ୍ମଚର୍ଯ୍ୟ, ଗୃହସ୍ଥ, ବାନପ୍ରସ୍ଥ ଓ ସନ୍ନ୍ୟାସର। ଏଠି ବ୍ରହ୍ମଚାରୀ, ଗୃହସ୍ଥୀ, ବନବାସୀ ଓ ସନ୍ନ୍ୟାସୀ ହେବା ପାଇଁ ମନା ନାହିଁ। ବନବାସୀ, ସନ୍ନ୍ୟାସୀ ଓ ବୈବାହିକ ଜୀବନଯାପନରେ ସମନ୍ୱୟର ମଧ୍ୟ କଥା କୁହାଯାଇଛି। ଆଜି ବିଭିନ୍ନ ଦୂରାରୋଗ୍ୟ ବ୍ୟାଧିରୁ ନିଜକୁ ରକ୍ଷା କରିବା ପାଇଁ ଆମେ ବ୍ରହ୍ମଚର୍ଯ୍ୟ ଓ ଏକପତ୍ନୀବ୍ରତ ବା ପତିବ୍ରତର ଯେଉଁ କଥା କହୁଛୁ ତାକୁ ଆମ ପୂର୍ବପୁରୁଷମାନେ ଶିକ୍ଷା ଦେଇଛନ୍ତି। ହତଭାଗ୍ୟ ଆମେ ଯଦି ଅତୀତରୁ ଶିକ୍ଷା ଲାଭ ନ କରୁ ଏବଂ ଆମର ମହାନ ପରମ୍ପରାକୁ ଅନୁସରଣ ନ କରୁ।

ଶୁଣୁଥିଲେ ଚେତନ ଚିନ୍ତନ, ଉପସ୍ଥାପନ କରିଥିଲେ ପ୍ରଫୁଲ୍ଲ କୁମାର ମାଝି। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି। କଣ୍ଠଶିଳ୍ପୀମାନେ ହେଲେ ଲକ୍ଷ୍ମୀକାନ୍ତ ପାଲିତ, ସୁବାସ ଦାସ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର।

ମନକୁ ନିରୋଳା କରି ଗୋବିନ୍ଦଙ୍କ ପାଦ ପଦ୍ମରେ ଲଗାଇଥିବାକୁ ସୁଖଦେବ ଉପଦେଶ ଦେଲେ। ସମସ୍ତଙ୍କ ଦେହରେ ଭଗବାନ ଅଛନ୍ତି, ତାଙ୍କରି ଭଜନରେ ହୁଏ ସର୍ବସିଦ୍ଧି। ସେହିଭଳି ଅନ୍ତରରେ ଓ ବାହାରେ ତାଙ୍କରିଠାରୁ ସୃଷ୍ଟି ହୋଇଛି ଏ ଜଗତ। ସପ୍ତ ବ୍ରହ୍ମ ପଥରେ ଜୀବ ଆତଜାତ ହୁଏ, ନିଜର ବାହୁତ ସମର୍ଥ ଆଉ ସେବକମାନଙ୍କର କ'ଣ ଦରକାର। ଯେଉଁ ପ୍ରାଣୀ ଏହିପରି ନିଜେ କୃଷ୍ଣ ପଦରେ ମନ ଦିଅନ୍ତି, ଭଗବାନ ତା ପ୍ରତି ପ୍ରସନ୍ନ ହୁଅନ୍ତି। ଯେଉଁମାନେ ଏପରି ଭାବକୁ ଅନାଦର କରି ସଂସାର ଚିନ୍ତାରେ ବୁଡ଼ନ୍ତି, ସେମାନେ ପଶୁଙ୍କ ପରି। ସଂସାରର ପ୍ରାଣୀମାନେ ଯମ ଆୟତ୍ତରେ ବନ୍ଧା।

0: ଏତେବେଳେ ଯେ ଶୁଣୁଥିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ସକାଳ 6:45 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆଞ୍ଚଳିକ ଖବର ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।
1: ଚାଳିଶ ମିନିଟ 31 ସେକେଣ୍ଡ। କିଛି ସମୟ ମଧ୍ୟରେ ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ।

0: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ସମ୍ବଲପୁରର ଶ୍ରୀ ଶ୍ରୀ ସମଲେଇ ଗୁଡ଼ିନ ଆଜି ମହାଳୟା ଅବସରରେ ମା ସମଲେଶ୍ୱରୀ ଭକ୍ତମାନଙ୍କୁ ଧବଲମୁଖୀ ବେଶ୍ତି ଦର୍ଶନ ଦେଉଛନ୍। ସେନ୍ତା ମା ପାଟଣେଶ୍ୱରୀଙ୍କର ଭିଲ ଧବଲମୁଖୀ ବେଶ କରାଯାଇଛି। ବଛରକ ଥରେ ମା ଧବଲମୁଖୀ ବେଶ୍ତି ଦର୍ଶନ ଦେଉଥିବାରୁ ହଜାର ହଜାର ସଂଖ୍ୟାର୍ଥୀ ଭକ୍ତମାନେ ମାଙ୍କର ଦର୍ଶନ କରୁଛନ୍। ମାଙ୍କର ଧବଲମୁଖୀ ବେଶ୍କେ ଭକ୍ତମାନେ ଅଢ଼େଇ ଦିନ ତକ ଦର୍ଶନ କରିପାରିବେ। ଇ ବାବଦେ ମନ୍ଦିର ମୁଖ୍ୟ ପୂଜକ କହିଛନ୍।
1: ଆଜି ମାଙ୍କର ମହାଳୟା ଭେଷ ହେ ଯେନ୍ତା ନୀତି ଚଲ୍ସି ଯଦି ଅଲଗା ନୀତି ଚଲ୍ସି ଆଉ ଏଠି ଠିକ୍ ମାଙ୍କୁ ଆମେ ସାଢ଼େ ବାର ବଜେ ତିନି ବଜେ ତ ମାଙ୍କର ଭେଷ ହେଇଥିଲା। ଭେଷ ସରିଲା ପରେ ପୂଜାରୀମାନେ ସାଙ୍ଗ ଗଭୀରାକୁ ବନ୍ଦ କରି ଚାରି ବଜେ ମାଙ୍କୁ ଗଙ୍ଗାଜଳରେ ଗଧେଇ କରି ନୂଆ ବସ୍ତ୍ର ପିନ୍ଧେଇ କରି ଫୁଲ ପିନ୍ଧେଇ

0: तारः विशेष गहन संशोधन SIR इत्यस्य प्रक्रियायाः कथित विसंगतीनां विषये राष्ट्रपति महोदयां ज्ञापितवन्तः। तैरपि निर्वाचन यन्त्राणां EVM प्रयोगं समाप्य मतपत्रैः एव निर्वाचन सम्पादनस्य याचना विहिता। मतदात्री सूच्यां सामूहिक आपत्तीनां रोधनाय निर्वाचनायोगेन प्रपत्र 7 आवेदनस्य सीमा निर्धारिता। निर्वाचनायोगेन सर्वेषां राज्यानां केन्द्रशासित प्रदेशानां च मुख्य निर्वाचनाधिकारिणः प्रति प्रेषित पत्रे स्पष्टीकृतं यत् प्रस्तावित आपत्ति अवधौ एकेन मतदात्रा अधिकमतेन 10 प्रपत्राणि एव प्रस्तौतुं शक्यन्ते। तथैव सतत नवीनीकरण काले प्रतिमासं केवलं 5 आवेदनानि स्वीक्रियन्ते। रांचीनगरे द्वितीय T20 प्रतिस्पर्धायां वेस्टइंडीज दलेन भारतं 6 कन्दुकावपातैः विजित्य श्रृंखला 1-1 इति समाकृता। तृतीया स्पर्धा श्वः इन्दौरनगरे भविष्यति इति वार्ताः।
1: आकाशवाणी भवानीपाटणा आम राज्यर कार्यक्रमर रूपरेख। सकाळ 7:25 ଶୁଣିବେ ସୂଚନା ଏବଂ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା। ଚାଷର କଥା 7:40 7:45 ଶୁଣିବେ ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମରେ କେତୋଟି ଭକ୍ତି ଗୀତ ନମିତା ଅଗ୍ରୱାଲଙ୍କ କଣ୍ଠରେ। ଶାରଦୀୟ ଦୁର୍ଗାପୂଜା ଅବସରରେ ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିବେ ପୀଠ ପରିକ୍ରମା। 8:30 ଆଜି ଏହି କ୍ରମରେ ଶୁଣିବେ ଆକାଶବାଣୀ ପୁରୀ କେନ୍ଦ୍ରର ପ୍ରସ୍ତୁତି ମା ବିମଳା, ପ୍ରଯୋଜନା ଅଜିତ ଦାସ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ 8:45। ହିନ୍ଦୀ କଥାଚିତ୍ରର ଗୀତ 9:10 ଶୁଣିବେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ 9:45। ପୂର୍ବାହ୍ନ 10:00 ଶୁଣିବେ ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ରିଲି କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଫୋନ୍ ଇନ୍ କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ଆମ ମାନସିକ ସ୍ୱାସ୍ଥ୍ୟ, ଆମ ଅଙ୍ଗିନୀ ଭାଗ କଥା। ଦ୍ୱିତୀୟ ଅଧିବେଶନରେ 12:00 ଶୁଣିବେ ଲୋକଗୀତ କାର୍ଯ୍ୟକ୍ରମରେ ସଞ୍ଚାର ଗୀତ ପରିବେଷଣ କରିବେ ତ୍ରିନାଥ ଗୋପାଳ ଏବଂ ସାଥୀ। ସୁଗମ ସଙ୍ଗୀତ ଶୁଣିବେ 12:30। ଶିଳ୍ପୀମାନେ ହେଲେ ସୁବୀର କୁମାର ଦାସ, ମିତାଲି ଚେନାରା, ଅର୍ଜୁନ ଚରଣ ସାମଲ ଏବଂ ଗୀତାରାଣୀ ଦାସ। ଚାଷର କଥା 1:10 1:20 ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ହିନ୍ଦୀ କଥାଚିତ୍ରର ଗୀତ ରହିଛି 2:45। ତୃତୀୟ ଅଧିବେଶନରେ 5:00 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ଯୁବବାଣୀରେ ଶୁଣିବେ ସାପ୍ତାହିକୀ କାର୍ଯ୍ୟକ୍ରମ 5:30। ସନ୍ଧ୍ୟା 6:30 ଶୁଣିବେ ଲୋକଗୀତ କାର୍ଯ୍ୟକ୍ରମରେ କୃଷ୍ଣଗୁରୁ ଭଜନ ପରିବେଷଣ କରିବେ ଘନଶ୍ୟାମ କୁମ୍ଭାର ଏବଂ ସାଥୀ। ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ ଏବଂ 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ଏହି ଦୁଇଟି କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ଶୁଣିବେ ଉତ୍କଳମଣି ସେବା ସଂସ୍ଥା ଜୁନାଗଡ଼ର 18 ବାର୍ଷିକ ଉତ୍ସବର ବିତାର ବିବରଣୀ। ହିନ୍ଦୀ ଭକ୍ତି ଗୀତ 8:15। ଶିଳ୍ପୀ ହେଲେ କିଶୋରୀ ଅମନକର ଏବଂ ଅଶ୍ୱିନୀ ଭିଡ଼େ। ସ୍ପୋର୍ଟସ୍ ସ୍କାନ୍ 8:30। ସ୍ପଟଲାଇଟ୍ 9:15। ରାତି 9:30 ସଂସ୍କୃତି ଭାରତୀ ଏବଂ 10:00 ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ। ଏହି ସମସ୍ତ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଏ ଥିଲା ଆମର ଆଜିର କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ସକାଳର ଆଞ୍ଚଳିକ ସମ୍ବାଦ, ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସୁଭାଷ ଚନ୍ଦ୍ର ଶତପଥୀ। ପବିତ୍ର ମହାଳୟ ଅବସରରେ ଆଜି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କରାଯାଉଛି। ଆଶ୍ୱିନ ପ୍ରତିପଦାଠାରୁ ଆରମ୍ଭ ହୋଇଥିବା ପିତୃପକ୍ଷ ଆଜି ଶେଷ ହେଉଛି। ପିଣ୍ଡଦାନ ପାଇଁ ପୁରୀ ଶ୍ରୀକ୍ଷେତ୍ରରେ ଆଜି ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ଏବଂ ନିଜ ପରିବାର କଲ୍ୟାଣ ଉଦ୍ଦେଶ୍ୟରେ ଏହି ପିଣ୍ଡଦାନ ବିଧି ପରମ୍ପରା ବହୁ ପ୍ରାଚୀନ। ମହାଳୟ ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କର ଆଜି ଧବଳମୁଖୀ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି। ବର୍ଷ ତମାମ ସିନ୍ଦୁର ବର୍ଣ୍ଣରେ ଦର୍ଶନ ଦେଉଥିବା ମା' ସମଲେଶ୍ୱରୀ ଆଜି ମହାଳୟ ତିଥିରେ ଶ୍ୱେତ ବର୍ଣ୍ଣରେ ଦର୍ଶନ ଦେଇଥାନ୍ତି। ଏହାକୁ ଗଙ୍ଗା ଦର୍ଶନ ବେଶ ତଥା ମା' ସରସ୍ୱତୀଙ୍କ ବେଶ ବୋଲି ମଧ୍ୟ କୁହାଯାଇଥାଏ। ମା' ଏହି ରୂପରେ ଅଢ଼େଇ ଦିନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ। ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା' ସୁରେଶ୍ୱରୀଙ୍କ ଆଜି ଧବଳମୁଖୀ ବେଶ ଅନୁଷ୍ଠିତ ହେଉଛି। ଏହି ଦୁର୍ଲଭ ବେଶକୁ ଶ୍ରଦ୍ଧାଳୁମାନେ ଭକ୍ତି ଓ ଉତ୍ସାହର ସହ ଦର୍ଶନ କରୁଛନ୍ତି। ସମ୍ବଲପୁର ମହାନଗର ନିଗମ ସମେତ ଜିଲ୍ଲାର 500 ସ୍ଥାନରେ ଆଜି ଗଣସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସକାଳ 6:30ରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଦିନ 10 ପର୍ଯ୍ୟନ୍ତ ଚାଲିବ। ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଜିଲ୍ଲାର ପ୍ରାୟ 1 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଗଣସଫେଇ କାର୍ଯ୍ୟକ୍ରମଗୁଡ଼ିକରେ ସାମିଲ ହୋଇଛନ୍ତି। ଅନ୍ୟପକ୍ଷରେ ସମ୍ବଲପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଯମନକିରା ଓ ରେଙ୍ଗାଲିଠାରେ ସେବା ସେତୁ ଶିବିର ଗତକାଲି ଆୟୋଜିତ ହୋଇଛି। ସାଂସଦ ଶ୍ରୀ ପ୍ରଧାନ ଶିବିରରେ ଯୋଗଦେଇ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କୁ ସହାୟତା ଓ ସାମାଜିକ ସୁରକ୍ଷା ଭତ୍ତା ବିତରଣ କରିଛନ୍ତି। ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ରାଜ୍ୟର ମୋଟ 348 ମହାବିଦ୍ୟାଳୟରେ ସମୁଦାୟ 8325 ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ 1156 ନାମାଙ୍କନ ପତ୍ର ନାକଚ ହୋଇଛି। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରୁ ମିଳିଥିବା ତଥ୍ୟ ଅନୁସାରେ 1653 ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅନ୍ୟପକ୍ଷରେ 13 ବିଶ୍ୱବିଦ୍ୟାଳୟରେ ମୋଟ 361 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ 41 ନାମାଙ୍କନ ପତ୍ର ନାକଚ ହୋଇଥିବା ସୂଚନା ମିଳିଛି। ନାମାଙ୍କନ ପତ୍ର ପ୍ରତ୍ୟାହାର ଆଜି ସକାଳ 10:00 ଅପରାହ୍ନ 1 ପର୍ଯ୍ୟନ୍ତ ସ୍ଥିର କରାଯାଇଛି। ନୟାଗଡ଼ ଜିଲ୍ଲାର 4 ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି। ଜିଲ୍ଲାର ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ, ନୟାଗଡ଼ ମଡେଲ ଡିଗ୍ରୀ କଲେଜ, ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟ ଏବଂ ଭାପୁର ବ୍ଲକର ଟିକ୍ରିପଡ଼ା ବାଲେଙ୍କେଶ୍ୱର ଦେବ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି। ଆପଣମାନେ ଆଉ କିଛି ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ଏତେ ଦିନ ପରେ ଆମ ଘରକୁ ଆସିବା କଥା ତମମାନଙ୍କର ମନେ ପଡ଼ିଲା ନାହିଁ?
2: ସେ କଥା ଛାଡ଼ନ୍ତୁ ମୋ ଭାଉଜ, ଆପଣ କେମିତି ଅଛନ୍ତି?
1: ଟେନସନ୍କୁ ପିଛା ଛାଡ଼ୁଛି ଯେ।
2: ଟେନସନ୍?
1: ସିଏ ଜମାରୁ ସିରିୟସ୍ ହୁଅ, ଠିକ୍ରେ ପାଠ ପଢାପଢି କରୁନି, ତା ସାଙ୍ଗସାଥିମାନେ କେତେ ଆଗେଇ ଗଲେଣି
3: ଦେଖିଲେ ତ? ୟାଙ୍କରି ଯୋଗ ଝିଅ ମୋର ପୁରା ଟେନସନ୍ରେ ରହୁଛି। ଦିନେ ସେ ମତେ କହିଲା,
4: ବାବା ମା ତାଙ୍କର ସବୁ ସ୍ୱପ୍ନକୁ ମୋ ଉପରେ ଲଦି ଦଉଛନ୍ତି, ଯଦି ସବୁବେଳେ ଏମିତି ହବ ତାହେଲେ ମୁଁ କଣ ଠିକ ସେ ପଢେଇ ପାରିବି ନା ରେଜଲ୍ଟ ମୋର ଭଲ ହେଇଯିବ?
3: ସାଙ୍ଗ ଠିକ

0: ସବୁ ପିଲା ସ୍ୱତନ୍ତ୍ର। ଆପଣମାନେ ଜମା ନିଜ ପିଲାକୁ ଆଉ କାହା ସହିତ ତୁଳନା କରନ୍ତୁନି, ବରଂ ତା ମନରେ ବିଶ୍ୱାସ ଆଣନ୍ତୁ କି ତାର ପରୀକ୍ଷା ଭଲ ହେବ। ତାର ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଠିକ୍ ରହିଲେ ତା ନିଜ କ୍ଷମତା ଅନୁସାରେ ସେ ନିଶ୍ଚିତ ଭଲ କରିବ।
1: ପରୀକ୍ଷାର ଚାପ ଆପଣଙ୍କ ନିଦ୍ରା କିମ୍ବା ଏକାଗ୍ରତାକୁ ପ୍ରଭାବିତ କରୁଛି କି? ପରାମର୍ଶ ପାଇଁ ଟେଲିମାନସର ଦେୟମୁକ୍ତ ନମ୍ବର 144416 ଯୋଗାଯୋଗ କରନ୍ତୁ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
2: ଜୀବନରେ ମାନସିକ ସ୍ୱାସ୍ଥ୍ୟର ମହତ୍ୱ ଏବଂ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସର ବାର୍ତ୍ତା ହେଉଛି, ଅଙ୍ଗେ ନିଭେଇଥିବା ଅନୁଭୂତିକୁ ଶୁଣିବା, ପ୍ରକୃତ ସ୍ୱର, ପ୍ରକୃତ ପରିବର୍ତ୍ତନ। 1992 ଆରମ୍ଭ ହୋଇଥିବା ମାନସିକ ସ୍ୱାସ୍ଥ୍ୟ ଦିବସ ପରିପ୍ରେକ୍ଷୀରେ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ବିଭିନ୍ନ ସମସ୍ୟା, ଏହାର ନିରାକରଣ ଏବଂ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିବା ପାଇଁ ସଚେତନତାମୂଳକ କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରାଜା ଆଠରତାଣ ହାଇସ୍କୁଲ ପଡ଼ିଆରେ ଚାଲିଥିବା ଫୁଟବଲ ମହାକୁମ୍ଭ 2026 ଉଦ୍ଯାପିତ ହୋଇଯାଇଛି। ଫାଇନାଲ ଖେଳରେ ଖଡ଼ିଆଳ ଦଳ ବୋଡ଼େନ୍ ଦଳକୁ 4-3 ଗୋଲରେ ପରାସ୍ତ କରିଛି। ଉଦ୍ଯାପନୀ ସମାରୋହରେ ବିଧାୟକ ଜୟ ଢୋଲକିଆ ଯୋଗଦେଇ ଉଭୟ ଦଳକୁ ପୁରସ୍କୃତ କରିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା, ମାନସିକ ରୋଗୀଙ୍କ ପ୍ରତି ପରିବାର ଲୋକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ। ଆଲୋଚକ ଡକ୍ଟର ନୀଳମାଧବ ରଥ।
4: ସମଗ୍ର ବିଶ୍ୱରେ ମାନସିକ ରୋଗୀଙ୍କୁ ଭୟ, ଅବହେଳା, ସାମାଜିକ ଘୃଣା ବା ଅସମାନ ଦୃଷ୍ଟିରେ ଆମେ ଦେଖିଥାଉ। ବ୍ୟକ୍ତି ନିଜେ, ବ୍ୟକ୍ତିର ପରିବାର ଦୁଃଖରେ ଆଶଙ୍କାରେ ପଡ଼ିଯାଆନ୍ତି। ରୋଗୀ ଦୁର୍ଭାବନାର ଶିକାର ହୋଇ ନିଜର ବା ଅନ୍ୟର କ୍ଷତି କରିପାରେ। ମାନସିକ ରୋଗଗ୍ରସ୍ତ ହୋଇ ପିତାମାତା ପଙ୍ଗୁ ହେଲେ ପରିବାର ଅନାଥ ହୋଇଯାଏ। ବୁଦ୍ଧିଶୂନ୍ୟ ଅନଗ୍ରସର ଶିଶୁ ତଥା ରୋଗୀଙ୍କୁ ଆମେ ପରିବାର ଉପରେ ବୋଝ ବୋଲି ଭାବୁ। ଝିଅଟିଏ ବାହା ହୋଇ ସାମାନ୍ୟ ମାନସିକ ଭାରାକ୍ରାନ୍ତ ହେଲେ ତାକୁ ବାପ ଘରକୁ ପଠାଉ। ଛାଡ଼ପତ୍ର ତଥା ପଞ୍ଚାୟତ, ପରିବାର, ଅଦାଲତ ପର୍ଯ୍ୟନ୍ତ ଯିବାକୁ ହୁଏ। ଅସହାୟତା ବା ଚଞ୍ଚକତା ପୂର୍ବକ ରୋଗୀକୁ ରାସ୍ତାଘାଟରେ ଛାଡ଼ି ଦିଅନ୍ତି। ଡାକ୍ତରଖାନା, ବାରଣ୍ଡା ଓ ମନ୍ଦିରରେ ବା ମସଜିଦ ପାଖରେ ଅନେକ ଛାଡ଼ି ପଳାନ୍ତି ବା ମାନସିକ ଚିକିତ୍ସା କେନ୍ଦ୍ରରେ ଭୁଲ ଠିକଣା, ଭୁଲ ନାମ ଦେଇ ପରିତ୍ୟାଗ କରିଥାନ୍ତି। ମାନସିକ ରୋଗ ଯେକୌଣସି ରୋଗ ପରି ଶାରୀରିକ, ମାନସିକ, ସାମାଜିକ ଓ ଆଧ୍ୟାତ୍ମିକ ଚାପ ହେତୁ ମନ ତଥା ବୁଦ୍ଧି ବିକୃତ ହୁଏ ଏବଂ ଚିକିତ୍ସା ମାଧ୍ୟମରେ ଭଲ ମଧ୍ୟ ହୁଏ। 90% ଲୋକ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିବାରିକ, ସାମାଜିକ ଓ ବ୍ୟକ୍ତିଗତ ଜୀବନକୁ ଫେରନ୍ତି ଏବଂ କାର୍ଯ୍ୟକ୍ଷମ ହୋଇଥାନ୍ତି। କେବଳ ଔଷଧ ନୁହେଁ, ସ୍ନେହ, ସହାନୁଭୂତି, ନିରାପତ୍ତା ଓ ସେବା ଶୁଶ୍ରୂଷା ସେମାନେ ଆଶା କରନ୍ତି। ବ୍ୟକ୍ତିଗତ ଭାବେ ସମସ୍ତ ସୁବିଧା, ସଫାସୁତୁରା ହେବା, ସ୍ୱାଭାବିକ ଜୀବନଯାପନ ତାଙ୍କୁ ଦେବା ଆମର ନୈତିକ ଦାୟିତ୍ୱ। ରୋଗ, ଔଷଧ, ବିଜୁଳି ଚିକିତ୍ସା, ବ୍ୟବହାରିକ ଚିକିତ୍ସା ବିଷୟରେ ରୋଗୀ ଓ ସେମାନଙ୍କ ଲୋକମାନଙ୍କୁ ଏବଂ ସେମାନଙ୍କ ପ୍ରିୟଜନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ଜଣାଇବା ବା ଜାଣିବାର ଅଧିକାର ରୋଗୀ ତାଙ୍କ ଲୋକଙ୍କର ଅଛି। ଏହା ଡାକ୍ତରଙ୍କ ନୈତିକ ଦାୟିତ୍ୱ ଯେ ରୋଗ ଚିକିତ୍ସାର ମାଧ୍ୟମ, ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଏସବୁ ବିଷୟରେ ଆମେ ତାଙ୍କୁ ଜଣାଇବା ଉଚିତ। ତାଙ୍କର ପୂର୍ଣ୍ଣ ସ୍ୱାସ୍ଥ୍ୟ, ଖାଦ୍ୟପେୟ, ନିରାପତ୍ତା ଓ ସୁସ୍ଥ ପରିବେଶର ସୁରକ୍ଷା, ପ୍ରତ୍ୟେକ ଚିକିତ୍ସାଳୟ ଓ ନିଜ ଘରେ ତାଙ୍କୁ କିପରି ଆମେ ରଖିବା ଏ ପ୍ରକାର ସୁସ୍ଥ ପରିବେଶ ମିଳିବା ଉଚିତ। ଅନେକ ସମୟରେ ଆମେ ରୋଗୀକି ଚାବି ଦେଇ ରଖିଦେଇଥାଉ, ଲୋକ ବନ୍ଧୁବାନ୍ଧବ ସାଙ୍ଗରେ ମିଶାଇବାକୁ ଦେଉନା। ଏ ବିଷୟରେ ଆମେ ସଚେତନ ହେବା ଉଚିତ ଏବଂ ଯେତିକି ଆମେ ସାମାଜିକ କର୍ମରେ ତାଙ୍କୁ ମିଶାଇବା ଏବଂ ଆମ ସହିତ ପର୍ବପର୍ବାଣି ପାଳନରେ ସାହାଯ୍ୟ କରିବା ତାହେଲେ ସେମାନଙ୍କ ଜଲ୍ଦି ରୋଗ ଭଲ ହେବ। ସାଇକୋ ସୋସିଆଲ ଭାକ୍ୟୁମ୍ ଭିତରେ ବା ଯେଉଁଠି ସାମାଜିକତା ନାହିଁ, ମାନସିକତା ନାହିଁ, ସ୍ନେହ ସମ୍ବନ୍ଧ ନାହିଁ, କୌଣସି ମାନସିକ ଔଷଧ ମଧ୍ୟ କାମ କରେ ନାହିଁ। ମାନସିକ ରୋଗରେ ପୀଡ଼ିତ ହେଲେ ବି ରୋଗୀ ଭିତରେ ମାନବିକତା, ମୂଳ ମାନସିକ ସୁସ୍ଥ ଭାବଧାରା ଉଜ୍ଜୀବିତ ଥାଏ। ଅନ୍ୟର ଜୀବନ, ସମ୍ପତ୍ତି ତଥା ସମ୍ମାନ ପାଇଁ ସେ ବ୍ରତୀ ହେବା ଉଚିତ। ଠିକ୍ ସମୟରେ ଔଷଧ ଖାଇବା, ଲୋକଙ୍କର କଥା ମାନିବା ଦ୍ୱାରା 90% ରୋଗର ଉପଶମ ହୁଏ, ରୋଗୀର ଭ୍ରମ ଦୂର ହୋଇଥାଏ। ନିଶା ବର୍ଜନ କରିବା, ଅସାମାଜିକତା ଠାରୁ ଦୂରରେ ରହିବା, ରାତି ଅନିଦ୍ରା ନହେବା ଏବଂ ଯଥାଶକ୍ତି ଘର କାମରେ ସାହାଯ୍ୟ କରିବା, ବିଲବାଡ଼ିରେ କାମ କରିବା, ନିଜର କର୍ତ୍ତବ୍ୟ ଏବଂ ବହି ପଠନ କରିବା, ପ୍ରାର୍ଥନା, ଯୋଗାଭ୍ୟାସ, ବ୍ୟାୟାମ ଆଦିରେ ନିୟୋଜିତ ରହିବା ରୋଗୀକୁ ସୁସ୍ଥ କରିଥାଏ। କେବଳ ଶାରୀରିକ ଅବସ୍ଥା ନୁହଁ, ମାନସିକ, ସାମାଜିକ ଏବଂ ଆଧ୍ୟାତ୍ମିକ ପରିବେଶରେ ରୋଗୀ ରହିଲେ ଜଲ୍ଦି ସମ୍ପୂର୍ଣ୍ଣ ରୂପେ ରୋଗମୁକ୍ତ ହୋଇଥାଏ। ଆଇନର ସହାୟତା ଚିକିତ୍ସାଳୟ, ଜାତୀୟ ତଥା ଜିଲ୍ଲା ମାନସିକ ଚିକିତ୍ସା କେନ୍ଦ୍ର ଆଉ ନିଶାମୁକ୍ତି କେନ୍ଦ୍ରର ସାହାଯ୍ୟ ନେବା ଦ୍ୱାରା ରୋଗୀର ସାମାଜିକ, ଆର୍ଥିକ, ଆଇନଗତ ଥଇଥାନ ସୁଦୃଢ଼ ହୋଇଥାଏ। ନିଶା

0: ସନ୍ଦେହରେ ଭ୍ରମରେ ଅନ୍ୟର କ୍ଷତି କରିବା ବା ଅପରାଧରେ ଜଡ଼ିତ ହେବା ଦ୍ୱାରା ରୋଗୀକୁ ଅପରାଧ ପାଇଁ ଦଣ୍ଡ ନିଶ୍ଚିତ ଦିଆଯିବ। ମାନସିକ ରୋଗ ଆଳରେ ଜଣେ ଜଘନ୍ୟ ଅପରାଧ କରି ଆଇନ ଆଖିରୁ ଖସିଯିବା ଏତେ ସହଜ ନୁହେଁ। ରୋଗୀର ଅବଶେଷ ମାନସିକ ସୁସ୍ଥତାର ସାହାଯ୍ୟ ନେଇ ତା ତରଫରୁ ନିଜର ମନକୁ ଭଲ କରିବାର ପ୍ରଚେଷ୍ଟା ରୋଗୀ ମଧ୍ୟରେ ରହିବା ଉଚିତ। ଏହା ତାର ଅଧିକାର ଏବଂ ଦାୟିତ୍ୱ ମଧ୍ୟ। ରୋଗୀ ଉଚିତ ଚିକିତ୍ସା, ସାମାଜିକ ନିରାପତ୍ତା, ସମ୍ମାନର ଯୋଗ୍ୟ ଏବଂ ଏହାଦ୍ୱାରା ସିଏ ରୋଗମୁକ୍ତ ହେବ ଏଇଟା ତାର ଅଧିକାର। ଏଥିରେ ଉଦାତ୍ତ ଭାବନା ଓ ସମ୍ପୂର୍ଣ୍ଣ ଦାୟିତ୍ୱବାନ ହେବା ଆମ ସମସ୍ତ ଡାକ୍ତର ଏବଂ ଜନସମାଜର ତଥା ପ୍ରଶାସନର ନୈତିକ ତଥା ପବିତ୍ର କର୍ତ୍ତବ୍ୟ ହେବା ଉଚିତ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ମାନସିକ ରୋଗୀଙ୍କ ପ୍ରତି ପରିବାର ଲୋକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ। ଆଲୋଚକ ଥିଲେ ଡାକ୍ତର ନୀଳମାଧବ ରଥ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 975 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଜନସହଭାଗିତା କେନ୍ଦ୍ର ଭାବେ ବିକଶିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଭାରତକୁ ବିଶ୍ୱସ୍ତରୀୟ ଦକ୍ଷ ମାନବ ସମ୍ବଳ କେନ୍ଦ୍ର ଭାବେ ଗଢ଼ିବା ଲାଗି ନିରନ୍ତର ଉଦ୍ୟମ କରୁଛନ୍ତି ସରକାର, କହିଲେ ଶ୍ରୀ ମୋଦି। ବିଶ୍ୱ ସଙ୍କଟ ସମୟରେ ବିକାଶଶୀଳ ଦେଶଗୁଡ଼ିକ ଉପରେ ପଡ଼ୁଥିବା ପ୍ରଭାବକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ବୈଦେଶିକ ମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଏବଂ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ 6 wicketରେ ଭାରତକୁ ପରାସ୍ତ କଲା ୱେଷ୍ଟଇଣ୍ଡିଜ୍। ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀରେ କିଶୋରୀମାନଙ୍କ ସ୍ୱାସ୍ଥ୍ୟ, ପୋଷଣ ଓ ସାମଗ୍ରିକ ବିକାଶ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଗତକାଲି ନୂଆଦିଲ୍ଲୀରେ ମହିଳା ଓ ଶିଶୁ ବିକାଶ ସମ୍ପର୍କିତ ଦୁଇଦିନିଆ ଜାତୀୟ ବିଭାଗୀୟ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ଜନଭାଗିଦାରୀ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଜନସହଭାଗିତାର କେନ୍ଦ୍ର ଭାବେ ବିକଶିତ କରିବାକୁ କହିଛନ୍ତି। ବିଶେଷ ଅବସରରେ ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ରହୁଥିବା ପରିବାରଗୁଡ଼ିକ ପିଲାମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ, ଖେଳନା ଏବଂ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ପିଲାମାନଙ୍କ ବୟସ ଅନୁଯାୟୀ ମହିଳାଙ୍କ ସୁରକ୍ଷା, ମର୍ଯ୍ୟାଦା ଓ ସଶକ୍ତିକରଣ ସମ୍ପର୍କିତ ଶିକ୍ଷଣୀୟ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ କହିଛନ୍ତି। ଏଥିସହ ବିଭିନ୍ନ ବିଭାଗର ସମନ୍ୱିତ ପ୍ରୟାସ ମାଧ୍ୟମରେ ଆଗୁଆ ପ୍ରତିରୋଧମୂଳକ ପଦକ୍ଷେପ ନେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହଯୋଗ ଭିତ୍ତିକ ନିଷ୍ପତ୍ତି ଗ୍ରହଣର ଆବଶ୍ୟକତା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଜିଲ୍ଲା, ନଗରପାଳିକା ଓ ମହାନଗର ନିଗମ ସ୍ତରରେ ଚିନ୍ତନ ଶିବିର ଆୟୋଜନ କରି ଅଭିଜ୍ଞତା, ନୂତନ ପଦକ୍ଷେପ ଓ କ୍ଷେତ୍ରୀୟ ବ୍ୟବହାରିକ ସମାଧାନର ଆଦାନ ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ସ୍ୱଚ୍ଛତା ଅଭିଯାନରେ ସକ୍ରିୟ ଭାବେ ସାମିଲ ହେବାକୁ ଦେଶର ସମସ୍ତ ମହିଳା ଓ ଶିଶୁ ବିକାଶ ବିଭାଗକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସ୍ୱାସ୍ଥ୍ୟ ଓ ପୁଷ୍ଟିର ଆଧାର ସ୍ୱଚ୍ଛତା ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ଏହାର ଆଖପାଖ ଅଞ୍ଚଳକୁ ସ୍ୱଚ୍ଛତା ସମ୍ପର୍କିତ ଆଚରଣଗତ ପରିବର୍ତ୍ତନର ପ୍ରମୁଖ ମାଧ୍ୟମ ଭାବେ ବ୍ୟବହାର କରିବାକୁ କହିଛନ୍ତି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ଭାରତ କୌଣସି କ୍ଷେତ୍ରରେ ଏକାଧିକାରକୁ ଅନୁମତି ଦିଏ ନାହିଁ। ଭାରତରେ ଷ୍ଟାରଲିଙ୍କକୁ ଲାଇସେନ୍ସ ପ୍ରଦାନ ପ୍ରସଙ୍ଗରେ କଂଗ୍ରେସର ଆଭିମୁଖ୍ୟକୁ ମଧ୍ୟ ସେ ସମାଲୋଚନା କରିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଆୟୋଜିତ 10ମ ଇଣ୍ଡିଆ ମୋବାଇଲ କଂଗ୍ରେସ 2026ରେ ଉଦ୍ବୋଧନ ଦେଇ ଶ୍ରୀ ସିନ୍ଧିଆ କହିଛନ୍ତି, ଷ୍ଟାରଲିଙ୍କ, ଜିଓ ସାଟେଲାଇଟ୍ କମ୍ୟୁନିକେସନ୍ ଏବଂ ୟୁଟେଲସାଟ୍ ୱାନ୍ ୱେବ୍କୁ ଉପଗ୍ରହ ଯୋଗାଯୋଗ ସେବା ପ୍ରଦାନ ପାଇଁ ଲାଇସେନ୍ସ ମିଳିଛି। ନିର୍ଦ୍ଧାରିତ ଢାଞ୍ଚା ଚୂଡ଼ାନ୍ତ ହେବା ପରେ ରାଜସ୍ୱ ବଣ୍ଟନ ଆଧାରରେ ଏହି କମ୍ପାନୀଗୁଡ଼ିକୁ ସ୍ପେକ୍ଟ୍ରମ୍ ଆବଣ୍ଟନ କରାଯିବ। ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ପ୍ରତ୍ୟେକ କମ୍ପାନୀ ନିର୍ଦ୍ଧାରିତ ସୁରକ୍ଷା ମାନଦଣ୍ଡ ଓ ଅନ୍ୟାନ୍ୟ ନିୟାମକ ସର୍ତ୍ତ ପୂରଣ କରିବା ପରେ ହିଁ ସେବା ଆରମ୍ଭ କରିପାରିବେ। ଗ୍ରାହକମାନଙ୍କୁ ବିଭିନ୍ନ ସେବାର ବିକଳ୍ପ ଯୋଗାଇ ଦେବା ଏବଂ ଏକ ମୁକ୍ତ ବଜାର ବ୍ୟବସ୍ଥାରେ ନିଜ

ପସନ୍ଦର ସେବା ବାଛିବାର ସୁଯୋଗ ଦେବା ସରକାରଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଯୋଗାଯୋଗ ମନ୍ତ୍ରଣାଳୟ କହିଛି, ଉପଗ୍ରହ ଯୋଗାଯୋଗ ସେବା ପାଇଁ ଭାରତର ନିୟାମକ ବ୍ୟବସ୍ଥା ନିରପେକ୍ଷତା ଅବଲମ୍ବନ କରିଥାଏ। ଲାଇସେନ୍ସର ସର୍ତ୍ତାବଳୀ ଅନୁଯାୟୀ ସମସ୍ତ ଲାଇସେନ୍ସଧାରୀକୁ ସୁରକ୍ଷା ସମ୍ବନ୍ଧୀୟ ନିୟମ ପାଳନ କରୁଥିବା ପ୍ରମାଣ କରିବାକୁ ପଡ଼ିବ। ଏହାଦ୍ୱାରା ସେବାରେ ଆବଶ୍ୟକ ସୁରକ୍ଷା ମାନଦଣ୍ଡ ବଜାୟ ରହିବା ସହ ଉପଭୋକ୍ତା ଓ ସେମାନଙ୍କ ତଥ୍ୟର ସୁରକ୍ଷା ସୁନିଶ୍ଚିତ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦ୍ରୁତ ବୈଷୟିକ ବିକାଶ ଦୃଷ୍ଟିରୁ ଯୁବବର୍ଗ ନୂତନ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବା ସହ ନିରନ୍ତର ଭାବେ ସେମାନଙ୍କ ଦକ୍ଷତା ଉନ୍ନୀତ କରିବାର ଆବଶ୍ୟକତା ରହିଛି। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ବିଶ୍ୱ ଦକ୍ଷତା ପ୍ରତିଯୋଗିତା ସାଂଘାଇ 2026ର ଭାରତୀୟ ପ୍ରତିଯୋଗୀମାନଙ୍କ ସହ ବାର୍ତ୍ତାଳାପ ସମୟରେ ଶ୍ରୀ ମୋଦି ଏହା କହିଛନ୍ତି। ବିଶ୍ୱ ମଞ୍ଚରେ ଭାରତୀୟ ପ୍ରତିଯୋଗୀମାନଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଆନ୍ତର୍ଜାତିକ ବଜାର ଅନୁଯାୟୀ ଆବଶ୍ୟକୀୟ ଦକ୍ଷତାର ବିକାଶ ପାଇଁ ଆହ୍ୱାନ ଜଣାଇଛନ୍ତି। ସେମାନଙ୍କ ଅଭିଜ୍ଞତା ଏବଂ ପରାମର୍ଶ ଜରିଆରେ ଭାରତର ଦକ୍ଷତା ପ୍ରଶିକ୍ଷଣ ବ୍ୟବସ୍ଥାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଭାରତକୁ ଏକ ବିଶ୍ୱଶ୍ରେଣୀୟ ଦକ୍ଷ ମାନବ ସମ୍ବଳ କେନ୍ଦ୍ର ଭାବେ ଗଢ଼ି ତୋଳିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିନିମନ୍ତେ ଯୁବବର୍ଗଙ୍କ ସହଯୋଗର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଯୁବବର୍ଗଙ୍କ ସହ ମତ ବିନିମୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶିକ୍ଷାଗତ ଡିଗ୍ରୀ ସହିତ ବ୍ୟବହାରିକ ଜ୍ଞାନ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏଥିନିମନ୍ତେ ଦକ୍ଷତା ବିକାଶ ଲାଗି ସ୍ୱତନ୍ତ୍ର ମନ୍ତ୍ରଣାଳୟ ଗଠନ କରାଯାଇଥିଲା ବୋଲି ସେ କହିଛନ୍ତି। ବିଭିନ୍ନ ଦକ୍ଷତା ପ୍ରଶିକ୍ଷଣ ସଂସ୍ଥାନଗୁଡ଼ିକରେ ବହୁସଂଖ୍ୟକ ଯୁବବର୍ଗଙ୍କୁ ପ୍ରଶିକ୍ଷଣ ଦିଆଯାଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀ ପ୍ରତିଯୋଗିତାରେ ତାଙ୍କର ରହିଥିବା ଅଭିଜ୍ଞତା ସମ୍ପର୍କରେ ମତ ପ୍ରକାଶ ମଧ୍ୟ ଖେଳାଳିମାନେ କରିଥିଲେ। ବିଶ୍ୱମଞ୍ଚରେ ଭାରତ ପାଇଁ ପ୍ରତିନିଧିତ୍ୱ କରୁଥିବାରୁ ସେମାନେ ନିଜକୁ ଗର୍ବିତ ମନେ କରିଥିଲେ। ଅଂଶଗ୍ରହଣକାରୀମାନେ ନୂତନ ଯନ୍ତ୍ରାଂଶ, ସଫ୍ଟୱେୟାର, ବୈଷୟିକ ବ୍ୟବସ୍ଥା ଏବଂ କାର୍ଯ୍ୟଶୈଳୀ ସମ୍ପର୍କରେ ଆଲୋଚନା କରିଥିଲେ। ଚୀନ୍ର ସାଂଘାଇଠାରେ ଗତ ମାସ 22-27 ମଧ୍ୟରେ 48ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତ 10ମ ସ୍ଥାନ ଅଧିକାର କରିଥିଲା। ଭାରତୀୟ ଦଳ 6ଟି ରୌପ୍ୟ ପଦକ ଏବଂ ଉତ୍କର୍ଷ ପାଇଁ 20ଟି ପଦକ ଲାଭ କରିଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜି ଝାଡ଼ଖଣ୍ଡର ଦେଓଘର ଗସ୍ତ କରିବେ। ଏହି ଗସ୍ତ କାଳରେ ଉପରାଷ୍ଟ୍ରପତି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଦେଓଘରର ଦ୍ୱିତୀୟ ସମାବର୍ତ୍ତନ ସମାରୋହରେ ଯୋଗଦେବେ। ଉପରାଷ୍ଟ୍ରପତି ମଧ୍ୟ ଦେଓଘରସ୍ଥିତ BBMT ହସ୍ପିଟାଲଠାରେ ସୈନ୍ୟ ସମ୍ପର୍କ ମେଳା ପରିଦର୍ଶନ କରିବେ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଇଥୋପିଆର ରାଜଧାନୀ ଆଦିସ୍ ଆବାବାଠାରେ ଇଥୋପିଆର ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲ୍ଲୀଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା ତାଙ୍କୁ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଗତ କିଛି ବର୍ଷ ମଧ୍ୟରେ ଭାରତ ଓ ଇଥୋପିଆ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି। ଉଭୟ ଦେଶର ବିକାଶମୂଳକ ଲକ୍ଷ୍ୟ ଓ ଗ୍ଲୋବାଲ ସାଉଥ୍ ସହଯୋଗର ଭାବନାକୁ ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି। ଏକ ସଭାରେ ଉଦ୍ବୋଧନ ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ବିଶ୍ୱର ଦକ୍ଷିଣ ଭାଗର ବିକାଶଶୀଳ ଦେଶଗୁଡ଼ିକର ସମସ୍ୟା ଓ ଚିନ୍ତାକୁ ଆନ୍ତର୍ଜାତିକ ସ୍ତରରେ ଅଧିକ ଦୃଢ଼ତାର ସହ ଉପସ୍ଥାପନ କରିବା ପାଇଁ ଭାରତ ଓ ଆଫ୍ରିକୀୟ ଦେଶଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ବିଶ୍ୱରେ ଦେଖାଦେଇଥିବା ସଙ୍କଟ ସମୟରେ ବିକାଶଶୀଳ ଦେଶଗୁଡ଼ିକ ଉପରେ ପଡ଼ୁଥିବା ପ୍ରଭାବକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 25 ବର୍ଷରେ ଦେଶରେ ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ବିକାଶ ଯାତ୍ରା ଜାରି ରହିଛି। ଏହି କ୍ରମରେ ଆଜି ଆସନ୍ତୁ ଜାଣିବା ଭାରତର ରେଳବାଇ କ୍ଷେତ୍ରର ବିକାଶ ସମ୍ପର୍କରେ। ବନ୍ଦେ ଭାରତ ଟ୍ରେନ୍ ଭାରତର ରେଳବାଇ କ୍ଷେତ୍ରରେ ସ୍ୱଦେଶୀ ଜ୍ଞାନକୌଶଳ ଓ ଆତ୍ମନିର୍ଭରଶୀଳତାର ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ଏକଦା ଦ୍ରୁତଗତିର ଟ୍ରେନ୍ ନିର୍ମାଣ ପାଇଁ ଭାରତ ବିଦେଶୀ ଜ୍ଞାନକୌଶଳ ଉପରେ ନିର୍ଭର କରୁଥିବା ବେଳେ ବନ୍ଦେ ଭାରତ ଦେଶରେ ନିଜସ୍ୱ ଜ୍ଞାନକୌଶଳରେ ଆଧୁନିକ ଅର୍ଦ୍ଧଦ୍ରୁତଗ୍ରାମୀ ଟ୍ରେନ୍ ନିର୍ମାଣର ଏକ ନୂଆ ଦିଗ ଉନ୍ମୋଚନ କରିଛି। ଭାରତର ପ୍ରଥମ ସ୍ୱଦେଶୀ ଅର୍ଦ୍ଧଦ୍ରୁତଗାମୀ ଟ୍ରେନ୍ ଭାବେ ବନ୍ଦେ ଭାରତର ବିକାଶ କରାଯାଇଛି। ଏହାଦ୍ୱାରା ପ୍ରମୁଖ ସହରଗୁଡ଼ିକ ମଧ୍ୟରେ ଯାତ୍ରା ସମୟ ହ୍ରାସ ପାଇବା ସହ ଯାତ୍ରୀଙ୍କ ଆରାମ, ସୁରକ୍ଷା ଓ ଅତ୍ୟାଧୁନିକ ଯାତ୍ରୀ ସୁବିଧାରେ ଉନ୍ନତି ହୋଇପାରିଛି। ବନ୍ଦେ ଭାରତ ଟ୍ରେନ୍ ପ୍ରମାଣିତ କରିଛି ଯେ ଭାରତ ନିଜସ୍ୱ ଜ୍ଞାନକୌଶଳରେ ଆଧୁନିକ ରେଳଯାନର

0: ପରିକଳ୍ପନା ନିର୍ମାଣ ଓ ପରିଚାଳନା କରିବାରେ ସକ୍ଷମ। ବିଭିନ୍ନ ରେଳପଥରେ ଏହି ଟ୍ରେନ୍ର ସମ୍ପ୍ରସାରଣ ଦେଶର ସ୍ୱଦେଶୀ ଉତ୍ପାଦନ କ୍ଷମତାକୁ ଆହୁରି ମଜବୁତ କରିଛି। ଜଟିଳ ଯାନ୍ତ୍ରିକ ବ୍ୟବସ୍ଥା କ୍ଷେତ୍ରରେ ମଧ୍ୟ ଆତ୍ମନିର୍ଭରଶୀଳତା ହାସଲ କରିବା ସମ୍ଭବ ବୋଲି ବନ୍ଦେ ଭାରତ ପ୍ରମାଣିତ କରିଛି। ଏହା ସହିତ ବୃଦ୍ଧି ପାଉଥିବା ମଧ୍ୟବିତ୍ତ ବର୍ଗର ଆବଶ୍ୟକତା ପୂରଣ, ଯାତ୍ରାକୁ ସହଜ କରିବା ଏବଂ ଲୋକଙ୍କ ଆକାଂକ୍ଷା ଓ ସୁଯୋଗକୁ ଆହୁରି ବ୍ୟାପକ କରିବାର ଲକ୍ଷ୍ୟକୁ ମଧ୍ୟ ଏହା ପ୍ରତିଫଳିତ କରୁଛି। ବନ୍ଦେ ଭାରତ ଟ୍ରେନ୍ ଏଭଳି ଭାବେ ଆଧୁନିକ ରେଳ ପରିବହନ କ୍ଷେତ୍ରରେ ଭାରତର ବୈଷୟିକ ଦକ୍ଷତା, ସ୍ୱଦେଶୀ ନିର୍ମାଣ କ୍ଷମତା ଓ ଆତ୍ମନିର୍ଭର ଭାରତର ସଂକଳ୍ପକୁ ପ୍ରତିପାଦିତ କରୁଛି। T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ 6 wicketରେ ଭାରତକୁ ପରାସ୍ତ କରିଛି। ଗତ ସନ୍ଧ୍ୟାରେ ରାଞ୍ଚିରେ ଅନୁଷ୍ଠିତ ମ୍ୟାଚ୍ରେ 250 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ୱେଷ୍ଟଇଣ୍ଡିଜ୍ 18 over 3 balls 4 wicket ହରାଇ 252 ରନ୍ ସ୍କୋର କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 20 overରେ 5 wicket ବିନିମୟରେ 249 ରନ୍ ସ୍କୋର କରିଥିଲା। ଏହି ବିଜୟ ସହ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସମାନ ସ୍ଥିତିରେ ରହିଛନ୍ତି। ଆସନ୍ତାକାଲି ଇନ୍ଦୋରରେ 7:00 ସମୟରେ ଏହି ସିରିଜ୍ର ତୃତୀୟ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣିଥରେ। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଜନସହଭାଗିତା କେନ୍ଦ୍ର ଭାବେ ବିକଶିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଭାରତକୁ ବିଶ୍ୱସ୍ତରୀୟ ଦକ୍ଷ ମାନବ ସମ୍ବଳ କେନ୍ଦ୍ର ଭାବେ ଗଢ଼ିବା ଲାଗି ନିରନ୍ତର ଉଦ୍ୟମ କରୁଛନ୍ତି ସରକାର, କହିଲେ ଶ୍ରୀ ମୋଦି। ବିଶ୍ୱ ସଙ୍କଟ ସମୟରେ ବିକାଶଶୀଳ ଦେଶଗୁଡ଼ିକ ଉପରେ ପଡ଼ୁଥିବା ପ୍ରଭାବକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ବୈଦେଶିକ ମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଏବଂ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ 6 wicketରେ ଭାରତକୁ ପରାସ୍ତ କଲା ୱେଷ୍ଟଇଣ୍ଡିଜ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ଭବାନୀପାଟଣା ଆରମ୍ଭ କରୁଛୁ ସୂଚନା ଏବଂ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା। ପ୍ରସ୍ତୁତି ଏବଂ ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ।

ନମସ୍କାର, ଶୁଭ ସକାଳ ଆପଣଙ୍କୁ ଏବଂ ଏହି ପବିତ୍ର ପାର୍ବଣ ଅବସରରେ ଅନେକ ଅନେକ ଶୁଭେଚ୍ଛା ଶୁଭକାମନାର ସହ ସ୍ୱାଗତ ଆପଣଙ୍କୁ ଶନିବାର ପରିକ୍ରମାକୁ। ଆଜି ମହାଳୟା। ମହାଳୟା ହେଉଛି ଗୋଟିଏ ସର୍ବଭାରତୀୟ ପର୍ବ। ସାଧାରଣତଃ ଏହି ପର୍ବ ଦୁଇ ପ୍ରକାରର, ଗୋଟେ ହେଲା ଦେବ ପର୍ବ ଆଉ ଗୋଟେ ହେଲା ପିତୃପର୍ବ। ଦେବଦେବୀଙ୍କ ଉଦ୍ଦେଶ୍ୟରେ ଯେଉଁ ପୂଜା ଓ ଅର୍ଚ୍ଚନା କରାଯାଏ ତାହାକୁ ଦେବ ପର୍ବ ଏବଂ ପିତୃଗଣଙ୍କ ଉଦ୍ଦେଶ୍ୟରେ ଯେଉଁ ଦାନ ଓ ଉତ୍ସର୍ଗ କାମମାନେ କରାଯାଏ, ଅନୁଷ୍ଠାନମାନେ ଯେଉଁ ପାଳିତ ହୁଏ ତାକୁ ପିତୃପର୍ବ କୁହନ୍ତି। ଶ୍ରାଦ୍ଧ ହିଁ ପିତୃପର୍ବ। ଶ୍ରଦ୍ଧେୟା ଅନ୍ନାଦି ଦାନମ୍, ଏହାର ଅର୍ଥ ହେଲା ଶ୍ରଦ୍ଧାରେ ଯେଉଁ ଅନ୍ନାଦି ଭୋଜ୍ୟ ଦ୍ରବ୍ୟ ଦାନ କରାଯାଏ ତାହା ହିଁ ଶ୍ରାଦ୍ଧ। ଧର୍ମଶାସ୍ତ୍ରରେ ମୁଖ୍ୟତଃ 96 ପ୍ରକାରର ଶ୍ରାଦ୍ଧ ପାଳନର ବିଧି ରହିଛି। ଏଥିରୁ ଆମେ ସମସ୍ତେ ବୁଝିପାରୁ ଯେ ହିନ୍ଦୁ ସମାଜରେ 16 ପ୍ରକାର ଅମାବାସ୍ୟା ଶ୍ରାଦ୍ଧ, 4 ପ୍ରକାର ଯୁଗ ଶ୍ରାଦ୍ଧ, 14 ପ୍ରକାର ମନୁଶ୍ରାଦ୍ଧ, 12 ପ୍ରକାର ସଂକ୍ରାନ୍ତି ଶ୍ରାଦ୍ଧ, 13 ପ୍ରକାରର ଯୋଗ ଶ୍ରାଦ୍ଧ, 4 ପ୍ରକାରର ଅଷ୍ଟକା ଶ୍ରାଦ୍ଧ, 4 ପ୍ରକାରର ଅନ୍ନଷ୍ଟକା ଶ୍ରାଦ୍ଧ ଏବଂ 16 ପ୍ରକାରର ମହାଳୟ ଶ୍ରାଦ୍ଧ ପ୍ରଚଳିତ ଥିଲା। କେବଳ ପିତୃମାତୃଗଣଙ୍କର ମୃତ୍ୟୁବାର୍ଷିକୀ ବା ମୃତ୍ୟୁ ଦିବସରେ ଶ୍ରାଦ୍ଧ ଦିଆଯାଏ ବୋଲି ସାଧାରଣତଃ ଧାରଣା ରହିଛି, କିନ୍ତୁ ଧର୍ମଶାସ୍ତ୍ରରେ ଶ୍ରାଦ୍ଧ ଶବ୍ଦଟିକୁ ଅତୀବ ବ୍ୟାପକ ଅର୍ଥରେ ବ୍ୟବହାର କରାଯାଇଥିବାର ଦେଖାଯାଏ। ସେହି ଅନୁସାରେ ଯେକୌଣସି ଶୁଭ ଦିନ ବା ଶୁଭ କାର୍ଯ୍ୟ ଅନୁଷ୍ଠାନରେ ପିତୃଗଣଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରାଯାଇଥାଏ। ହିନ୍ଦୁ ସମାଜରେ ନିତ୍ୟ, ନୈମିତ୍ତିକ, କାମ୍ୟ, ବୁଦ୍ଧି ଓ ପାର୍ବଣ ଶ୍ରାଦ୍ଧ ନାମରେ ଯେଉଁ ପାଞ୍ଚ ବିଧି ଶ୍ରାଦ୍ଧର ପ୍ରଚଳନ ଅଛି, ସେ ମଧ୍ୟରୁ ମହାଳୟ ଶ୍ରାଦ୍ଧର ଅଧିକ ଆଦର ରହିଛି। ଆପଣ ସମସ୍ତେ ଜାଣନ୍ତି ଯେ ଭାଦ୍ରବ ମାସ କୃଷ୍ଣପକ୍ଷ ପ୍ରତିପକ୍ଷ ଠାରୁ ପରବର୍ତ୍ତୀ ଅମାବାସ୍ୟା ପର୍ଯ୍ୟନ୍ତ 15 ଦିନକୁ ପିତୃପକ୍ଷ କୁହାଯାଏ।

ଏହି ପିତୃପକ୍ଷରେ ହିନ୍ଦୁମାନେ ତୀର୍ଥଯାତ୍ରା, ପୁଣ୍ୟତୟା ନଦୀ କିମ୍ବା ପୁଷ୍କରିଣୀରେ ପ୍ରତିଦିନ ନିଜର ପିତା, ପିତାମହ, ପ୍ରପିତାମହ, ମାତା, ମାତାମହୀ, ପ୍ରମାତାମହୀ, ମାତାମହ, ପ୍ରମାତାମହ, ବୃଦ୍ଧ ପ୍ରମାତାମହ ଏ ସମସ୍ତଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ କରନ୍ତି। ଏହା ଛଡ଼ା ପରିବାରର ସ୍ୱର୍ଗତ ଅନ୍ୟ ସମ୍ପର୍କୀୟ ବ୍ୟକ୍ତି ଯେମିତିକି ମୃତ ଗୁରୁ, ମୃତ ପରିଚିତ ବ୍ୟକ୍ତି ଓ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ମଧ୍ୟ ଏହି ସମୟରେ ତର୍ପଣ କରାଯାଇଥାଏ। ଶାସ୍ତ୍ରରେ କୁହାଯାଇଛି, ଆତ୍ମା ବେଜାୟତେ ପୁତ୍ରଃ, ଯାହାର ଅର୍ଥ ହେଉଛି ପୁତ୍ରଠାରେ ହିଁ ପିତାର ଆତ୍ମା ନିହିତ ଥାଏ। ପୁତ୍ର ହିଁ ମୁଖ୍ୟତଃ ଶ୍ରାଦ୍ଧର କର୍ତ୍ତା, ପୁତ୍ ନାମକ ନରକରୁ ଉଦ୍ଧାର କରୁଥିବାରୁ ପୁତ୍ରର ସୃଷ୍ଟି। ପୁତ୍ର ଓ ପୁତ୍ରସ୍ଥାନୀୟ ପୌତ୍ର ବା ପୌପୌତ୍ରମାନେ ଶ୍ରାଦ୍ଧ ଅନୁଷ୍ଠାନ ଦ୍ୱାରା ପିତୃଗଣଙ୍କୁ ପରିତୃପ୍ତ କରିଥାନ୍ତି। ଶ୍ରାଦ୍ଧ ଦ୍ୱାରା ହିଁ ସ୍ୱର୍ଗତ ପିତୃଗଣଙ୍କର ଆତ୍ମା ଶାନ୍ତି ଲାଭ କରେ। ସେଥିପାଇଁ କୁହାଯାଇଛି, ପିତା ସ୍ୱର୍ଗ ପିତା ଧର୍ମ ପିତା ହିଁ ପରମମ ତପ ପ୍ରୀତରେ ପ୍ରୀତିମାପନ୍ନେ ପ୍ରିୟତେ ସର୍ବଦେବତାଃ, ଅର୍ଥାତ୍ ପିତୃଗଣଙ୍କ ସନ୍ତୋଷରେ ହିଁ ଦେବଗଣ ସନ୍ତୁଷ୍ଟ ହୋଇଥାନ୍ତି। ତେଣୁ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ମହାଳୟା ଅମାବାସ୍ୟାରେ ଅନୁଷ୍ଠିତ ଶ୍ରାଦ୍ଧକୁ ମହାଳୟା ଶ୍ରାଦ୍ଧ କୁହାଯାଏ। ଧର୍ମଶାସ୍ତ୍ର ଅନୁସାରେ ଗୟା ତୀର୍ଥ ପିଣ୍ଡଦାନ ଲାଗି ପ୍ରଶସ୍ତ କ୍ଷେତ୍ର। ମହାଳୟା ଦିନ ଗୟା କ୍ଷେତ୍ରରେ ପିଣ୍ଡଦାନ କରାଗଲେ ପିତୃଲୋକ ପରିତୃପ୍ତ ହୁଅନ୍ତି। ଉତ୍କଳୀୟ ପୁରାଣ ଓ ଧର୍ମଶାସ୍ତ୍ରରେ ଯାଜପୁରକୁ ନାଭି କ୍ଷେତ୍ର ଓ ଭୁବନେଶ୍ୱର ସ୍ଥିତ ସୂକ୍ଷ୍ମେଶ୍ୱର ପୀଠକୁ ପାଦପୀଠ ରୂପେ ବର୍ଣ୍ଣନା କରାଯାଇଛି। ସେହି ଦୃଷ୍ଟିରୁ ଏହି ଦୁଇ ପୀଠରେ ଅନେକ ଉତ୍କଳୀୟ ମହାଳୟା ଦିନ ପିଣ୍ଡଦାନ କରିଥାନ୍ତି। ଗୟା ତୀର୍ଥରେ ପିଣ୍ଡଦାନ କରିବା ପରେ ପୁନର୍ବାର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଅର୍ପଣ କରାଯାଏ ନାହିଁ ବୋଲି ଆମ ସମାଜରେ ଏକ ଭ୍ରାନ୍ତ ଧାରଣା ରହିଛି, କିନ୍ତୁ ଏହା ଶାସ୍ତ୍ର ଅନୁମୋଦିତ ନୁହେଁ। ମହାଳୟାର ଆଉ ଏକ ବିଶେଷତ୍ୱ ରହିଛି, ଦେବୀଙ୍କ ଆରାଧନା ଦୃଷ୍ଟିରୁ ମହାଳୟା ଏକ ପବିତ୍ର ଦିବସ। ଓଡ଼ିଶାର ତନ୍ତ୍ରଶାସ୍ତ୍ରରେ ଦେବୀଙ୍କର ଷୋହଳ ପୂଜାର ବିଧାନ ରହିଛି। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ବା ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇ ଆଶ୍ୱିନ ଶୁକ୍ଳାଷ୍ଟମୀ ପର୍ଯ୍ୟନ୍ତ ଷୋହଳ ଦିନରେ ଦେବୀଙ୍କର ଷୋହଳ ପୂଜା କରାଯାଏ। ତାନ୍ତ୍ରିକମାନେ ଦେବୀଙ୍କ ଷୋହଳ କଳାର ପ୍ରତୀକ ଭାବେ ଷୋହଳ ପୂଜାର ବିଧାନ କରିଛନ୍ତି। ତେଣୁ ମହାଳୟା ଦିନଟି ଷୋହଳ ପୂଜାର ମଧ୍ୟଭାଗରେ ପଡ଼ିଥିବାରୁ ଏହା ଦେବୀଙ୍କର ପ୍ରିୟତମ ଦିବସ ରୂପେ ଖ୍ୟାତି ଲାଭ କରିଛି। ମହାଳୟା ଦିନ ପ୍ରଭାତରୁ ଦେବୀଙ୍କ ଉଦ୍ଦେଶ୍ୟରେ ଚଣ୍ଡୀପାଠ କରାଯାଏ। ତାନ୍ତ୍ରିକମାନେ ଅମାବାସ୍ୟା ଦିନକୁ ନିଜର ସାଧନା ଲାଗି ଉତ୍କୃଷ୍ଟ ଦିବସ ରୂପେ ଗ୍ରହଣ କରିଥାନ୍ତି, କିନ୍ତୁ ମହାଳୟା ଦିନଟି ଦେବୀଙ୍କର ପ୍ରଥମ ଅଷ୍ଟକାଳର ଶେଷ ଦିନ ହେଉଥିବାରୁ ସେହି ଦିନ ମନ୍ତ୍ର ପୁରସ୍ଚରଣ ବା କୌଣସି ବିଶେଷ ପ୍ରକାର ସିଦ୍ଧି ପାଇଁ ସାଧକମାନେ ମହାନିଶାରେ ସାଧନାରତ ରହନ୍ତି। ତେଣୁ ଧର୍ମଶାସ୍ତ୍ର, ପୁରାଣ ଓ ତନ୍ତ୍ରଶାସ୍ତ୍ର ଦୃଷ୍ଟିକୋଣରୁ ବିଚାର କଲେ ଜଣାଯାଏ ଯେ ମହାଳୟା ଅମାବାସ୍ୟାର ଦିନଟି ପିଣ୍ଡଦାନ ଲାଗି ଯେପରି ପ୍ରଶସ୍ତ, ସେହିପରି ରାତିଟି ମଧ୍ୟ ସାଧନାରେ ପ୍ରସିଦ୍ଧି ଲାଭ ପାଇଁ ଶୁଭରାତ୍ରି ରୂପେ ଗ୍ରହଣ କରାଯାଇଛି।

ଆପଣ ଶୁଣୁଛନ୍ତି ସୂଚନା ଏବଂ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଶନିବାର ପରିକ୍ରମା ମିଡିୟମ ୱେବ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜରେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବନ୍ଧୁଗଣ, ଏଥର ଆସନ୍ତୁ ଯିବା ଏବଂ ଜାଣିବା ଭାରତ ଏବଂ ବିଶ୍ୱ ଇତିହାସରେ ଆଜି ଦିନରେ ଘଟିଯାଇଥିବା କିଛି ବିଶେଷ ଘଟଣାବଳୀ ସମ୍ପର୍କରେ। ଆଜି ହେଉଛି ୱାର୍ଲ୍ଡ ମେଣ୍ଟାଲ୍ ହେଲ୍ଥ ଡେ ବା ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ। ମାନସିକ ସ୍ୱାସ୍ଥ୍ୟ ପ୍ରତି ସଚେତନତା ଏବଂ ପୀଡ଼ିତଙ୍କ ପାଇଁ ସାମାଜିକ କଳଙ୍କକୁ କମ୍ କରିବା ପାଇଁ ଏହି ଦିବସକୁ ପାଳନ କରାଯାଇଥାଏ। ଏବଂ ଆଜି ହେଉଛି ନ୍ୟାସନାଲ୍ ପୋଷ୍ଟ ଡେ ବା ରାଷ୍ଟ୍ରୀୟ ଡାକ ଦିବସ। ଗତକାଲି ଥିଲା ବିଶ୍ୱ ଡାକ ଦିବସ। ଭାରତରେ 1854 ମସିହା ଲର୍ଡ ଡେଲହାଉସିଙ୍କ କାର୍ଯ୍ୟାଳୟରୁ ଏହି ଡାକ ସେବା ଆରମ୍ଭ କରାଯାଇଥିଲା। ଗ୍ରାମୀଣ ସ୍ତରରେ ବ୍ୟାଙ୍କ, ଚିଠିପତ୍ର, ବେତନ ବିତରଣ, ସରକାରୀ ଯୋଜନା ସବୁ ପହଞ୍ଚାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ତେବେ ଏଇଠି ଜାଣିବା ବିଶ୍ୱ ଡାକ ଦିବସ ସମ୍ପର୍କରେ କିଛି କଥା। 1874 ମସିହାରେ ସ୍ୱିଜରଲ୍ୟାଣ୍ଡରେ ୟୁନିଭର୍ସାଲ୍ ପୋଷ୍ଟାଲ ୟୁନିୟନ୍ ସ୍ଥାପିତ ହୋଇଥିଲା। ଏହା ମାଧ୍ୟମରେ ଯୋଗାଯୋଗ କ୍ଷେତ୍ରରେ ବିଶ୍ୱସ୍ତରୀୟ ବିପ୍ଳବ ଆରମ୍ଭ କରାଯାଇଥିଲା। ଆନ୍ତର୍ଜାତିକ ଜାତିସଂଘ ସଂସଦ ଦ୍ୱାରା 1969 ମସିହାରେ ଜାପାନର ଟୋକିଓଠାରେ ଅନୁଷ୍ଠିତ ସମ୍ମିଳନୀରେ ୟୁନିୟନ୍ ଜନ୍ମବାର୍ଷିକୀରେ ଡାକ ଦିବସ ପାଳନ ପାଇଁ ଘୋଷଣା କରାଯାଇଥିଲା। ସେବେଠାରୁ ପ୍ରତିବର୍ଷ ଅକ୍ଟୋବର 9 ତାରିଖରେ ବିଶ୍ୱ ଡାକ ଦିବସ ପାଳନ କରାଯାଇ ଆସୁଛି ଏବଂ ତାର ପରଦିନ ଭାରତୀୟ ଡାକ ଦିବସ ବା ରାଷ୍ଟ୍ରୀୟ ଡାକ ଦିବସ ପାଳନ କରାଯାଇ ଆସୁଛି। ଏହି ଦିବସଗୁଡ଼ିକ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଡାକ ବିଭାଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ବିଶେଷ କରି ସାମାଜିକ ଓ ଅର୍ଥନୈତିକ ବିକାଶରେ ଡାକ ବିଭାଗର ଅବଦାନକୁ ମନେ ପକାଇବା ପାଇଁ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସ ପାଳନର ବିଷୟବସ୍ତୁ ରହିଛି ଗୋଟିଏ ଡାକ ନେଟୱର୍କ, ଅସୀମିତ ସମ୍ଭାବନା।

ତାହେଲେ ଶ୍ରୋତାବନ୍ଧୁ, ଆଜିର ପରିକ୍ରମାରେ ସୂଚନା ଏତିକି, ସଙ୍ଗୀତ ବି ଏତିକି। ପୁଣି କିଛି ନୂତନ ସୂଚନା ଓ ସଙ୍ଗୀତ ସହିତ ଦେଖା ହେବ ଆସନ୍ତା ପରିକ୍ରମା କାର୍ଯ୍ୟକ୍ରମରେ। ଯିବା ପୂର୍ବରୁ ଆଜି ଦିନଟା ଆପଣଙ୍କର ଶୁଭଙ୍କର ହେଉ, ମଙ୍ଗଳମୟ ହେଉ। ଏଥର ସଚ୍ଚିଦାନନ୍ଦ ମଲ୍ଲିକଙ୍କୁ ବିଦାୟ ଦିଅନ୍ତୁ। ନମସ୍କାର।

0: ପରିକ୍ରମା ଆଜି ପାଇଁ ଏତିକି। ପ୍ରସ୍ତୁତି ଏବଂ ଉପସ୍ଥାପନାରେ ଥିଲେ ସଚ୍ଚିଦାନନ୍ଦ ମଲ୍ଲିକ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ ଚାଷର କଥା।
1: ହେନ୍ତା ତ ଆମର୍ ଚାଷୀ ଦାଦାମାନେ ବରଷସାରା ଭିନ୍ନ ଭିନ୍ନ ପ୍ରକାରର ଚାଷ୍ କରିଥିସନ୍, ଯେନ୍ତାକି ବାଇଗନ୍, କୁମୁଡ଼ା, ସାରୁ, କୁନ୍ଦୁରୁ ଆରୁ ଲଇନି। ତ ଏସବୁ ଚାଷ୍ କଲା ଭିତରେ କିଛି ଏନ୍ତା ବି ଆମର୍ ଚାଷୀ ଦାଦାମାନେ ଅଛନ୍, ଯେନ୍ମାନେ ତାଙ୍କର ସମିଆ ଦେଖିକରି ଏ ବର୍ଷାଦିନିଆ ଘାସ ବି କରିଥିସନେ। ତ ଇନେ ଗୋଟେ କଥା ଆସୁଛି ଯେ ଆମେ ଯେନ୍ ଚାଷ୍ ଗୋଟେ ବି କର୍ମା ବୋଇଲେ ସେନର୍ ବିହନର ପରିମାଣ, ତାର ବୁନ୍ବାର ପ୍ରଣାଳୀ, ଅମଲ କରବାର ସମିଆ, ଏସବୁ କଥା ଉପରେ ଆମର୍ ଚାଷୀ ଦାଦାମାନ୍କେ ନିହାତି ଜାନ୍ବାକେ ପଡ଼୍ବା। ଏ ତେବେ ଯାଇକରି ଆମେ ଯେନ୍ ଚାଷ୍ ଗୋଟେ କଲେ ବି ସେନୁ ଆମେ ଠିକ୍ ଲାଭ ପାଇପାର୍ମା। ସେନ୍ତା ଏବେ ଦେଖ୍ମା ଇ ଚାଷ୍ ଲାଗି ବିହନର ପରିମାଣ ଆରୁ ତାର ବୁନ୍ବାର ପ୍ରଣାଳୀ କାଁଟା, ଏ କଥା ଗୋଟେ ଆମ୍କେ ନିହାତି ଜାନ୍ବାକେ ପଡ଼୍ବା। ଏକର ପିଛା ହାଡ଼ିଆ ଘାସ ଲାଗି 5,000 ମୂଲ ନେଇ ହେଲେ ତାର କାଣ, ସେନ୍ତା ଗିନି ଘାସ ଲାଗି 4,000 ମୂଲ, ପାରା ଘାସ ଲାଗି 10,000 କାଣ, ଆରୁ ମକା ଲାଗି 20 କିଲୋଗ୍ରାମ ଏମ୍ପି ଚେରି, ନେଇ ହେଲେ ଜୁଆର 12-15 କେଜି, ସେନ୍ତା ବାଜରା 5-10 କିଲୋଗ୍ରାମ, ବରବଟି 12-16 କିଲୋଗ୍ରାମ, ଗୁଆର 16 କିଲୋଗ୍ରାମ, ଷ୍ଟାଇଲୋ 2.5-3 କିଲୋଗ୍ରାମ ମଞ୍ଜି, ନେଇ ହେଲେ ବିହନ ଦରକାର ହେବା। ଏ ସବୁଦିନ ହଉଥିବାର ଘାସର କାଣ ନେଇ ହେଲେ ମୂଲ ମନ୍କେ ଧାଡ଼କେ ଧାଡ଼ ଆରୁ ଗଛକେ ଗଛ ଛାଡ଼ି ଛାଡ଼ି କରି ଲଗାବାକେ ପଡ଼୍ବା। ଏ ମକା, ଏମ୍ପି, ଚେରି, ବାଜରା, ବରବଟି ଆରୁ ଗୁଆର ବିହନକେ ଭଲ୍ କରି ବାଛିଦି କରି ବୁନ୍ବାର ଅପେକ୍ଷା ଇଟାକେ ଆମେ ଯଦି ଧାଡ଼କେ ଧାଡ଼ ବୁନ୍ମା ବୋଇଲେ ଅଧିକା ଅମଲ ଆମେ ପାଇପାର୍ମା। ସେନ୍ତା ନେପିୟର, ଗିନି ଆରୁ ପାରା ଘାସର ଗୋଟେ ଗୋଟେ ଖଣ୍କେ 2-3 ଗଣ୍ଠ ଥିବାର ଦରକାର। ପ୍ରତିମନ୍ଦାନେ 2 ଖଣ୍ଡ କରି ଲଗାମା ବୋଇଲେ ଆର୍ ଟିକେ ଇଟା ବଢ଼ିଆ ହେବା। ସେଥିର୍ ଲାଗି ଏକର ପିଛା 10,000 ମୂଲ ନେଇ ହେଲେ କାଣର ଆବଶ୍ୟକ ପଡ଼୍ବା। ଏ ଷ୍ଟାଇଲୋ ମଞ୍ଜିର ଉପର ଚୁପା ଟିକେ ଟାନ୍ ରହିଛି, ସେଥିର୍ ଲାଗି ଇଟା ଗଜା ହେବାର ଲାଗି ମଞ୍ଜିକେ ଉଷୁମ ପାଣିନେ 5 ମିନିଟ୍ ପତ୍କେ ବୁଡ଼େଇ କରି ରାତି ସାରା ଥଣ୍ଡା ପାଣିନେ ଭିଜେଇ କରି ରଖବାକେ ପଡ଼୍ବା। ସେନ୍ତା ମଞ୍ଜିକେ ଛାନି ଦେଇକରି ଛାଇନେ ଟିକେ ବେଲ ପତ୍କେ ରଖିସାରିଲା ପଛେ ଶୁଖ୍ଲା ବାଇଲ୍ ନେ ହେଲେ ଗୁଣ ମାଟସନେ ମିଶେଇ ଦେଇକରି ଜମିନେ ଧାଡ଼କେ ଧାଡ଼ 30 ସେଣ୍ଟିମିଟର ବ୍ୟବଧାନ ଇଟାକେ ବୁନ୍ବାକେ ପଡ଼୍ବା। ଏ ଫସଲର ମଞ୍ଜି ବେଶୀ ଛୋଟ ହେଇଥିବାର କାରଣନୁ ଇଟାକେ ଅଧିକା ଗଭୀରନେ ବୁନ୍ବାରଟା ଠିକ୍ ନେଇ ହୁଏ। ମଞ୍ଜି ବୁନ୍ବାର 25-30 ଦିନ ପଛେ କୁଡ଼ାଖୁସା କରିଦେଇକରି ଯେତ୍କି ବେକାର ଘାସ ପତର ମନ୍କେ ବାଛି ଦେବାକେ ବି ପଡ଼୍ବା। ଶଙ୍କର, ହାଡ଼ିଆ, ଗିନି ଆରୁ ପାରା ଘାସ ଲଗାବାର 60 ଦିନ ପଛେ ଆରୁ ପ୍ରତି ଜଟାର 45 ଦିନ ବ୍ୟବଧାନେ ଘାସ ଫସଲକେ କାଟ୍ବାକେ ପଡ଼୍ବା। ଏ ସେନ୍ତା ମକା 45-50 ଦିନ, ଏମ୍ପି ଚେରି ଯେନ୍ଟାକି କି ଆମେ ଜୁଆର ବୋଲିକରି କହୁଛୁ 70-80 ଦିନ ଭିତରେ, ବାଜରା 60-65 ଦିନ ଭିତରେ, ବରବଟି 50-60 ଦିନ ଭିତରେ ଆରୁ ଗୁଆର 60 ଦିନ ଭିତରେ ଅମଲ ମିଳିଥିସିଏ। ମକା, ବାଜରା ଇସବୁର ଫୁଲ ଉଡ଼ବାର ଆଗନୁ ଏକା ଇଟାକେ ଗାଈ ଗୋରୁମାନ୍କେ କାଟିକରି ଖାଇଦି ପାସେ ଦେମା ବୋଲେ ଆର୍ ଟିକେ ଇଟା ବଢ଼ିଆ ହେବା। ଷ୍ଟାଇଲୋ ଫସଲ 2.5 ମାସ ଯେତେବେଲେ ହେଇଯିବା ଇଟାକେ ପ୍ରଥମ ଥର କାଟିକରି ଅମଲ କରାଯାଇ ପାର୍ବା। ଏ ଇଟାର ପଛେ ପ୍ରତି 60 ଦିନ ଅନ୍ତର୍ନେ ପଛର କାଟଲା ଫସଲକେ ଆମେ ଅମଲ କରିପାର୍ମା। ହାଡ଼ିଆ ଘାସକେ କହଲ ଥିବାର ଅବସ୍ଥାନେ ଗାଈ ଗୋରୁମାନ୍କେ ଦେବାରଟା ଠିକ୍।

0: ସେଇଟା କଥା ହଉଛି ଇ ସମିଆନେ ଅକ୍ଜାଲିନ୍ ଅମ୍ଳ ଇ ଘାସ ଫସଲ ନେ ମିଶିକରି ଥିବାର କାରଣରୁ ଏଇଟାକେ ଗାଈ ଗୋରୁମାନଙ୍କେ ଦେମା ବୋଇଲେ ଗାଈ ଗୋରୁମାନେ କ୍ୟାଲସିୟମ ଅଭାବର ଶିକାର ହେଇକରି ପୁରା ଦୁର୍ବଳ ହେଇଯିବେ। ସେନ୍ତା ଏବେ କଥା ଆସୁଛେ ଅମଳର ପରିମାଣ ଆମେ କେତେ ହେବା, ଏ କଥା ଗୋଟେ ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଜାଣିବାକେ ପଡ଼ବା। ଏ ହାଡ଼ିଆ ଘାସ 400-500 କ୍ୱିଣ୍ଟାଲ, ଗିନି ଘାସ 250-300 କ୍ୱିଣ୍ଟାଲ, ପାରା ଘାସ 400-500 କ୍ୱିଣ୍ଟାଲ, ସେନ୍ତା ମକା 100-120 କ୍ୱିଣ୍ଟାଲ, ଏମ୍ପି ଚେରି 100-130 କ୍ୱିଣ୍ଟାଲ, ବାଜରା 100-120 କ୍ୱିଣ୍ଟାଲ, ବରବଟି 60-70 କ୍ୱିଣ୍ଟାଲ, ଗୁଆର 70-80 କ୍ୱିଣ୍ଟାଲ, ଷ୍ଟାଇଲୋ 150-300 କ୍ୱିଣ୍ଟାଲ ବରଷକେ ଏକର ପିଛା ଅମଲ ମିଳିଥିସିଏ। ତ ଚାଷୀ ଦାଦାମାନେ ଆମେ ସବୁ କଥାକେ ଠିକ୍ ହିପାସେ ବୁଝିସୁଝି କରି ଇ ସବୁଯୋଗ ଖାଦ୍ୟ ଫସଲ ଯେନ୍ ଅଛି ତାର୍ ଲାଗି ଆମେ ଅଟା ଭିଡ଼ମା ବୋଇଲେ ଆମର ପ୍ରାଣୀ ସମ୍ପଦ ଖାଦ୍ୟର ବ୍ୟବସ୍ଥା ଗୋଟେ ତ ହେବା ଏଖା, ତାର ସନେ ସନେ ଏଇଟାକେ ଆମେ ବିକି କରି 2 ପଇସା ଅଧିକା ଲାଭ ବି ପାଇପାରମା।
1: ଶୁଣୁଥିଲେ ଚାଷର କଥା, ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମରେ କେତୋଟି ଭକ୍ତି ଗୀତ। ଶିଳ୍ପୀ ନମିତା ଅଗ୍ରୱାଲ, ଗୀତ ରଚନା କରିଛନ୍ତି ଅଲେଖ ବିଶ୍ୱାଳ, ସଙ୍ଗୀତ ସଞ୍ଜୟ

ଶୁଣିଛନ୍ତି କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କ କଣ୍ଠରେ କେତୋଟି ଭକ୍ତି ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମରେ ଶିଳ୍ପୀଙ୍କ କଣ୍ଠରେ ପରବର୍ତ୍ତୀ ଗୀତଟି

0: Development of Adolescent Girls, chairs valedictory session of National Departmental Summit on Women and Child Development. Delhi Police denies permission for proposed protests at Jantar Mantar. Today, tightened security across national capital, Delhi Metro shuts entry and exit at 45 stations. All 10 candidates from Uttar Pradesh, including 8 from the BJP and 2 from Samajwadi Party, elected unopposed to Rajya Sabha. US lifts sanctions on sale of Russian diesel in global markets until April next year amid unprecedented price surge. In sports, Putul Sonowal assures country's first ever medal at the World Bowls Champion of Champions after reaching the semi-finals in Australia. And with that, we end the morning news. Have a nice day.
1: आकाशवाणी से पेश है खबरनामा।
2: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ରାଜ୍ୟସ୍ତରୀୟ ପ୍ରସାରଣରେ ପୀଠ ପରିକ୍ରମାରେ ପ୍ରଚାର କରୁଛୁ ମା ବିମଳା, ପ୍ରଯୋଜନା ଅଜିତ ଦାସ।
3: ଶ୍ରୀକ୍ଷେତ୍ରର ଅନ୍ୟ ନାମ ହେଉଛି ପୁରୁଷୋତ୍ତମ କ୍ଷେତ୍ର ଜଗନ୍ନାଥ ଧାମ ପୁରୀ। ଓଡ଼ିଶାର ଏହି ଧର୍ମପୀଠ ପୁରୀ ସମଗ୍ର ବିଶ୍ୱରେ ପ୍ରଖ୍ୟାତ। ସାରା ବ୍ରହ୍ମାଣ୍ଡରେ ବହୁ ଧର୍ମର ଆବିର୍ଭାବ ହୋଇଛି। ସେହି ଧର୍ମର ପରମ୍ପରା ସଂସ୍କୃତି ପରସ୍ପରର ପରିପୂରକ। ଏହି ଓଡ଼ିଶାର ପବିତ୍ର ମାଟିରେ ଅର୍ଥାତ୍ ଏହି ଧର୍ମପୀଠର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ବିମଳା। ଏହି ଧର୍ମପୀଠରେ ମା ବିମଳାଙ୍କ ବ୍ୟତୀତ ଶୈବ, ଶାକ୍ତ, ଗାଣପତ୍ୟ, ସୌର, ବୈଷ୍ଣବ, ବୌଦ୍ଧ, ଜୈନ, ଅଲେଖ ଇତ୍ୟାଦି ଧର୍ମର ସମନ୍ୱୟ ହୋଇପାରିଛି। ଯଦି ଏହି ପୀଠର ଶ୍ରେଷ୍ଠ ନାୟକ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ତେବେ ସର୍ବଶ୍ରେଷ୍ଠ ଆଦିମାତା ହେଉଛନ୍ତି ମା ବିମଳା। ଶ୍ରୀକ୍ଷେତ୍ରର ଏହି ସର୍ବଧର୍ମ ପୀଠରେ ସ୍ତ୍ରୀ ଓ ପୁରୁଷ ଉଭୟଙ୍କୁ ସମାନ ଭାବରେ ସ୍ଥାନ ଦିଆଯାଇଛି। ପୁରାଣ ଅନୁଯାୟୀ ଶ୍ରୀ ବଳଭଦ୍ର ହେଉଛନ୍ତି ବ୍ରହ୍ମା, ଶ୍ରୀକୃଷ୍ଣଙ୍କ ଭଗିନୀ ସୁଭଦ୍ରା, କୃଷ୍ଣଙ୍କର ପ୍ରିୟା ଶ୍ରୀ ରାଧା, ବିଷ୍ଣୁଙ୍କର ପ୍ରିୟା ମହାଲକ୍ଷ୍ମୀ, ସୀତା ଓ ଯୋଗମାୟାଙ୍କୁ ବିମଳାଙ୍କ ରୂପରେ ଗ୍ରହଣ କରାଯାଇଛି। ଏହି ପୀଠରେ ଯୋଗମାୟା ହେଉଛନ୍ତି ପରମ ବୈଷ୍ଣବୀ ଏବଂ ନାରାୟଣୀ। ଶ୍ରୀମନ୍ଦିରର ମା ବିମଳା ହେଉଛନ୍ତି ଯୋଗମାୟା ଭୈରବୀ ଏବଂ ଏହି ପୀଠର ମହାନ ସ୍ରଷ୍ଟା ମହାପ୍ରଭୁ ଶ୍ରୀ ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଭୈରବ। ଏହାକୁ ମା ବିମଳା ପୀଠ ମଧ୍ୟ କୁହାଯାଏ। ଏ ସମ୍ପର୍କରେ ଗବେଷକ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ କହନ୍ତି,
4: ଶ୍ରୀ ଜଗନ୍ନାଥ ମନ୍ଦିରରେ ବିମଳା ପୀଠ ହେଉଛି ସବୁ ପ୍ରାଚୀନ ପୀଠ। ଏହା ଏକ ଶ୍ରେଷ୍ଠ ଶକ୍ତିପୀଠ। ଏହି ବିମଳାଙ୍କ ପୀଠରେ ବହୁ ପ୍ରାଚୀନ କାଳରୁ ବିମଳା ମା ସେଠି ପ୍ରତିଷ୍ଠିତ ଅଛି। ଆପଣମାନେ ଜାଣିଥିବେ ଦକ୍ଷ ପ୍ରଜାପତିଙ୍କ କନ୍ୟା ସତୀ ପାର୍ବତୀ ଭଗବାନ ଶଙ୍କରଙ୍କୁ ଭଲ ପାଉଥିଲେ, କିନ୍ତୁ ଦକ୍ଷ ପ୍ରଜାପତି ଶଙ୍କରଙ୍କ ବିରୋଧୀ ଥିଲେ। ଦକ୍ଷ ପ୍ରଜାପତି ଚାହୁଁଥିଲେ ଯେ ଶଙ୍କରଙ୍କୁ ତାଙ୍କ ଝିଅ ବିବାହ ନେବ, କିନ୍ତୁ ସେ ଦୀର୍ଘ ଦିନ ତପସ୍ୟା କରିକି ଶେଷରେ ଶଙ୍କରଙ୍କୁ ବିବାହ ହେଲେ। ଏଥିରେ ତାଙ୍କର ଇଚ୍ଛା ବିରୁଦ୍ଧରେ ସେ ବିବାହ ହେଲେ, ତେଣୁ ସେ ଭାରି କ୍ଷୁବ୍ଧ ଥିଲେ। କାରଣ ଶଙ୍କର କୌଣସି ଘର ନଥିଲା, ସେ ଶ୍ମଶାନ ଆସି ସେ ସାପ ତାଙ୍କ ବେକରେ ଥିଲା, ତେଣୁ ସେ ତାକୁ ପସନ୍ଦ କରୁନଥିଲେ। ତେଣୁ ଏପରି ଜଣେ ଜୋଇଁ କରିବା ପାଇଁ ସେ ଚାହୁଁନଥିଲେ, କିନ୍ତୁ ମା ସତୀ ପାର୍ବତୀ ଜାଣିଥିଲେ ଶଙ୍କର କ'ଣ, ତେଣୁ ସେ ତାଙ୍କୁ ତାଙ୍କ ଇଚ୍ଛା ବାପର ଇଚ୍ଛା ବିରୁଦ୍ଧରେ ମଧ୍ୟ ବିବାହ ହେଲେ। ଏହି ସମୟରେ ଦକ୍ଷଙ୍କର ଗୋଟେ ବଡ଼ ଯଜ୍ଞ ହେଲା। ସେ ଯଜ୍ଞରେ ସବୁ ଦେବାଦେବୀଙ୍କୁ ଡାକିଲେ, କିନ୍ତୁ ଶଙ୍କରଙ୍କୁ ଡାକିଲେନି। ମା ସତୀଙ୍କର ଯେତେବେଳେ ପିତା ଯେତେବେଳେ ଯଜ୍ଞ କରୁଛନ୍ତି, ତାଙ୍କ ମା ସେଠି ଅଛନ୍ତି, ବାପା ଅଛନ୍ତି, ସେ ଶଙ୍କରଙ୍କୁ କହିଲେ ମୁଁ ଟିକେ ଯିବି। ସେଥିରୁ ଶଙ୍କର କହିଲେ ତୁମେ ସେନା ଯିବ, କିନ୍ତୁ ମୋ ମତରେ ତୁମେ ଯାଅନି। ତାଙ୍କ ଇଚ୍ଛା ବିରୁଦ୍ଧରେ ସେ ଗଲେ। ଗଲାପରେ ସେଠି ପହଞ୍ଚିକିରି ତାଙ୍କୁ ସେପରିବାର ସମ୍ମାନ ଦିଆଗଲାନି। ତାଙ୍କ ସ୍ୱାମୀକୁ ନାନା ପ୍ରକାର କଟୁ ଭାଷାରେ କହିଲେ, ସେ ଅପମାନ ସହି ନ ପାରିକିରି ସେ ଯଜ୍ଞକୁଟୀରେ ସେଠି ନିଜକୁ ଝାସ ଦେଲେ। ତେଣୁ ସେସବୁ କ'ଣ ହେଲା ନା, ଶଙ୍କର ଏ କଥା ଜାଣିପାରିଲେ, ଜାଣିକି ସେଠିକି ଆସିଲେ। ଆସିଲା ପରେ ଶଙ୍କରଙ୍କର ଏତେ କ୍ରୋଧ ବଢ଼ିଲା ଯେ ସେ ସମୁଦାୟ ଯଜ୍ଞଙ୍କୁ ଧ୍ୱଂସ କରିଦେଲେ, ଆଉ ସତୀଙ୍କୁ କାନ୍ଧରେ ଧରିକିରି ସେଠାରେ ଜାଗା ଛାଡ଼ିକି ସାରା ପୃଥିବୀ ଭ୍ରମଣ କଲେ। ସେତେବେଳେ ପୃଥିବୀ ଥରହର ହୋଇଗଲା। ତେଣୁ କ'ଣ କରାଯିବ, ସବୁ ଦେବତାମାନେ ବ୍ୟସ୍ତ ହୋଇକରି ବିଷ୍ଣୁଙ୍କୁ କହିଲେ। ବିଷ୍ଣୁ ତାଙ୍କ ଚକ୍ରରେ ସତୀଙ୍କୁ 51 ଖଣ୍ଡ କରି ତାଙ୍କ ଶରୀରରୁ କାଢ଼ିଦେଲେ, ଖଣ୍ଡ ଖଣ୍ଡ ହେଇ 51 ଖଣ୍ଡ ହେଇଗଲା। ଭାରତ ବିଭିନ୍ନ ଜାଗାରେ ସେ ଯେଉଁଠି ପଡ଼ିଲା ସେସବୁ ଶକ୍ତିପୀଠ ହେଲା। ବିମଳା ନାଭି ଆମର ଏଇ ଶ୍ରୀକ୍ଷେତ୍ରରେ ପଡ଼ିଥିଲା, ଏ ହେଉଛି ନାଭି କେନ୍ଦ୍ର। ୟାଙ୍କ ନାଁ ବିମଳା, ଆଉ ଭୈରବ ହେଲେ ଜଗନ୍ନାଥ। ତେଣୁ ୟାଙ୍କର ସେଇ ପ୍ରାଚୀନ କାଳ ସେଇ ଯୁଗରୁ ମା ବିମଳା ଏଠି ପ୍ରତିଷ୍ଠିତ ହେଇକି ଅଛନ୍ତି। ୟାଙ୍କର ଜଗନ୍ନାଥଙ୍କ ନୀତି ସହିତ ଓତପ୍ରୋତ ଭାବରେ ନୀତି ଜଡ଼ିତ। କାହିଁକି ନା ଜଗନ୍ନାଥଙ୍କ ଯାହା କିଛି ନୀତି ହୁଏ ସେ ଅନୁସାରେ ଏଠାରେ ମଧ୍ୟ ନୀତି ହୁଏ। ଜଗନ୍ନାଥଙ୍କ ସମସ୍ତ ପ୍ରସାଦ, ସକାଳ ଧୂପରେ ଆମର ଯେଉଁ ଖେଚେଡ଼ି ଭୋଗ ହେଉଛି ସେ ବିମଳାଙ୍କୁ ଆସି ସମର୍ପଣ ହେବ। ମଧ୍ୟାହ୍ନ ଦୁପରେ ଯେଉଁ ଭୋଗ ହେଉଛି, କାକରା ଇତ୍ୟାଦି ଭୋଗ ହେଉଛି, ଖେଚେଡ଼ି ଭୋଗ ହେଉଛି, ସେ ଥାଳି ମଧ୍ୟ ତାଙ୍କ ପାଖକୁ ଆସି ପହଞ୍ଚିବ। ସନ୍ଧ୍ୟା ଦୁପରେ ମଧ୍ୟ ସେପରି ପହଞ୍ଚିବ। ବଡ଼ସିଂହାର ବିଷୟରେ ମଧ୍ୟ ଆସିକରି ତାଙ୍କ ପରେ ଭୋଗ ହେବ। ଏପରିକି ପହୁଡ଼ ମଧ୍ୟ ଏଠାରେ ଜଗନ୍ନାଥଙ୍କ ପହୁଡ଼ ହେଲେ ବିମଳାଙ୍କର ପହୁଡ଼ ହେବ। ପହୁଡ଼ ଯେଉଁ ଦିନ ପହୁଡ଼ ନ ହୋଇଛି

0: ବିମଳାଙ୍କର ପହଡ଼ ହେବନି। ସେଠି କ'ଣ ହୁଏ, ଯେତେବେଳେ ଶୟନ ଠାକୁର ଭିତରକୁ ବିଜେ ହୁଅନ୍ତି, ତାଙ୍କୁ ଯେଉଁ ମାଳା ଆଉ ବିଡ଼ିଆ ମହିଣୀ ହୁଏ, ସେଇ ଯୋଡ଼ାକ ବିମଳାଙ୍କ ପାଖକୁ ଯାଏ। ତାହେଲେ ବିମଳା ସଙ୍କେତ ପାଆନ୍ତି ଯେ ପ୍ରଭୁ ବର୍ତ୍ତମାନ ଶୋଇଲେ, ତେଣୁ ତାପରେ ତାଙ୍କର ପହଡ଼ ହୁଏ। ଆହୁରି ଗୋଟେ ଅଛି, ଯେତେବେଳେ ଲକ୍ଷ୍ମୀ ଯାଆନ୍ତି ସେଠିକି ଭଗବାନ କୃଷ୍ଣଙ୍କୁ ଭେଟିବାକୁ, ସେତେବେଳେ ସେ ବିମଳାଙ୍କ ପାଖକୁ ଆସନ୍ତି। ଆପଣ ଜାଣିଥିବେ ଆମ ଦିଅ ମଙ୍ଗଳା ବୋଲି ସିଷ୍ଟମ ଅଛି, ଆମ ବିବାହରେ ଆମେ ଦିଅ ମଙ୍ଗଳା କରିବାକୁ ଯାଆନ୍ତି, ବିବାହ ସବୁ ବ୍ରତ ବିବାହ ସବୁ ଶୁଭ କାର୍ଯ୍ୟରେ, ସେମିତି ମା ଲକ୍ଷ୍ମୀ ଆସନ୍ତି ବିମଳାଙ୍କୁ ଦର୍ଶନ କରିବାକୁ। ସେହି ସମୟରେ ବ୍ୟବସ୍ଥାବଳୀରେ ଭଗବାନ କୃଷ୍ଣ ଯାଇକି ସେଠି ମଧ୍ୟମ ସେଠି ପହଞ୍ଚନ୍ତି ଆଉ ଲକ୍ଷ୍ମୀଙ୍କ ହରଣ କରନ୍ତି, ଇଏ ଗୋଟେ ବ୍ୟବସ୍ଥା ଅଛି। ତା ବାଦେ ହେରା ପଞ୍ଚମୀ ହୁଏ, ସେଥିରେ ମଧ୍ୟ ବିମଳାଙ୍କର ପରମିଶନ ଦେଇ ଲକ୍ଷ୍ମୀ ଯାଆନ୍ତି, ସେଠି ତାଙ୍କୁ ଗୋଟେ ମୋହ ଚୂର୍ଣ୍ଣ ଦିଅନ୍ତି ଯେଉଁଥିରେ ଲୋକଙ୍କୁ ମୋହିତ କରିଦେବ, ସେଇଟା ସେ ଜଗନ୍ନାଥଙ୍କ ଦର୍ଶନ ସମୟରେ ସେଟା କରନ୍ତି, ଯାହାଦ୍ୱାରା ଜଗନ୍ନାଥ ରଥରୁ ଫେରି ଶୀଘ୍ର କେମିତି ଫେରିବେ ତାର ମଧ୍ୟ ସେ ପ୍ରତିଶ୍ରୁତି ଦିଅନ୍ତି, ମୁଁ ଶୀଘ୍ର ଯାଇ ପହଞ୍ଚିବି ବୋଲି।
1: ତାମାନେ କ'ଣ ତନ୍ତ୍ରଦେବୀ ହିସାବରେ?
0: ହଁ, ବିମଳା ତ ତନ୍ତ୍ରପୀଠ ହିସାବରେ ପ୍ରସିଦ୍ଧ, ଆଉ ଏପରି କ୍ଷେତ୍ର ବୋଧେ କୋଉଠି କମ୍ ଥାଉ, କିନ୍ତୁ ବିମଳା କ୍ଷେତ୍ର ହେଉଛି ଶାସ୍ତ୍ର ମତରେ ବିରାଟ ତନ୍ତ୍ର କ୍ଷେତ୍ର। ଆଉ ଯାହା ଜଗନ୍ନାଥଙ୍କ ପାଖରେ ଭୋଗରାଗ ହୁଏ ସେ ସମସ୍ତ ବିମଳାଙ୍କୁ ସମର୍ପଣ ହୁଏ, ଯେତେ ଯାହା ଭୋଗ ହେଉଛି ଦୈନନ୍ଦିନ। ବିମଳାଙ୍କ ସ୍ୱତନ୍ତ୍ର ଚୁଲି ନାହିଁ, ଜଗନ୍ନାଥ ମନ୍ଦିରରେ ତିନୋଟି ଚୁଲି ଅଛି, ଗୋଟେ ହେଉଛି ଜଗନ୍ନାଥଙ୍କର ଚୁଲି, ନିଜସ୍ୱ ଚୁଲି, ଲକ୍ଷ୍ମୀଙ୍କର ଗୋଟେ ଚୁଲି ଅଛି ଲକ୍ଷ୍ମୀଙ୍କ ମନ୍ଦିର ପାଖରେ, ଆଉ ସୂର୍ଯ୍ୟଙ୍କର ସ୍ୱତନ୍ତ୍ର ଚୁଲି ଅଛି ସୂର୍ଯ୍ୟ ମନ୍ଦିର ପାଖରେ। ମୁଁ ଏତିକି କହିବି ଯେ ଜଗନ୍ନାଥ ମନ୍ଦିରରେ ଯେତେ ଦେବାଦେବୀ ବି ଅଛନ୍ତି, ବିମଳାଙ୍କ ପ୍ରତିଷ୍ଠା ଆଉ ତାଙ୍କର ଖ୍ୟାତି ଯେପରି ଅଛି।
2: ଶ୍ରୀକ୍ଷେତ୍ରରେ ମା ବିମଳାଙ୍କ ପୂଜା ପଦ୍ଧତି ଓ ମେଳା ମହୋତ୍ସବ ରହସ୍ୟମୟ ଅଟେ। ଏହା ବିମଳା ଯେଉଁ ମଣ୍ଡପରେ ବସି ପୂଜା ପାଉଛନ୍ତି, ସେହି ମଣ୍ଡପଟି ଶ୍ରୀଜଗନ୍ନାଥଙ୍କ ଦକ୍ଷିଣ ଭାଗରେ ଦଣ୍ଡାୟମାନ ଏବଂ ପ୍ରାୟ 60 ଫୁଟ ଉଚ୍ଚତା ବିଶିଷ୍ଟ ବଉଳମାଳା ପଥରରେ ନିର୍ମିତ ହୋଇଛି। ମା ବିମଳାଙ୍କ ଆସନ ଦୁଇ ଭାଗରେ ବିଭକ୍ତ ହୋଇଛି, ଅର୍ଥାତ୍ ଗର୍ଭଗୃହ ଏବଂ ଜଗଭବନ। ବିମଳାଙ୍କ ମଣ୍ଡପ ସମ୍ମୁଖ କାନ୍ଥରେ ବିମଳା, ଛିନ୍ନମସ୍ତା, ଉଗ୍ରତାରା, ମହାକାଳୀ, କମଳା, ଧୂମାବତୀ, ଶ୍ୟାମାକାଳୀ, ଭୁବନେଶ୍ୱରୀ, ଷୋଡ଼ଶୀ ଓ ଭୈରବୀଙ୍କ ବିଗ୍ରହ ଚିତ୍ର ପୂଜା ପାଉଛନ୍ତି। ବନଦୁର୍ଗା, ଭଦ୍ରକାଳୀ, ବିମଳା, ହରଚଣ୍ଡୀ, ମାତଙ୍ଗିନୀ ଏବଂ ଜୟଦୁର୍ଗା ମଧ୍ୟ ପୂଜା ପାଆନ୍ତି। ବିମଳାଙ୍କ ମନ୍ଦିର ସମ୍ମୁଖରେ ମାଙ୍କ ବାହନ ରୂପରେ ଏକ ବିଶାଳକାୟ ସିଂହମୂର୍ତ୍ତି ଦଣ୍ଡାୟମାନ। ଏହା ମନ୍ଦିରର 10 ଫୁଟ ଦୂରରେ ପ୍ରାୟ ଅବସ୍ଥିତ। ଖାଲି ସେତିକି ନୁହେଁ, ମନ୍ଦିରର ପ୍ରବେଶ ଦ୍ୱାର ନିକଟରେ ଅତି ସୁନ୍ଦର କାରୁକାର୍ଯ୍ୟରେ ତିଆରି ହସ୍ତରେ ଅସ୍ତ୍ର ଧାରଣ କରି ଉଭା ହୋଇଛନ୍ତି ମାଙ୍କର ଦେହରକ୍ଷୀ ଭାବରେ ଦୁଇଜଣ ଦ୍ୱାରପାଳ। ମା ବିମଳାଙ୍କ ମୂର୍ତ୍ତିଟି ପ୍ରାୟ 4 ଫୁଟ ଉଚ୍ଚତା ବିଶିଷ୍ଟ ଅଟେ। ଲକ୍ଷାଧିକ ଭକ୍ତ ଏହାକୁ ଦର୍ଶନ କରିବାକୁ ବର୍ଷ ତମାମ ଚାଲି ଆସିଥାନ୍ତି। ଚାରି ହସ୍ତ ମଧ୍ୟରୁ ଗୋଟିଏ ହସ୍ତରେ ଦେବକନ୍ୟା, ଅନ୍ୟ ହସ୍ତରେ ନାଗକନ୍ୟା ଧାରଣ କରିଥିବା ସହିତ ଅନ୍ୟ ଗୋଟିଏ ହସ୍ତରେ ଜପାମାଳି ଏବଂ ଅନ୍ୟ ହସ୍ତରେ ଅମୃତ କଳସ ଧାରଣ କରିଛନ୍ତି। ପ୍ରକୃତରେ ବଡ଼ ଅପୂର୍ବ ଶୋଭା ଏହି ମାଙ୍କର। ମାଙ୍କର ମସ୍ତକରେ ଭୈରବ ବାସୁଦେବ ଶୋଭା ପାଉଥାନ୍ତି ଏବଂ ମୁକୁଟରେ ସପ୍ତଫଣା ନାଗ ଅବସ୍ଥିତ। ଠାକୁରାଣୀଙ୍କ ଦୁଇ ପାଖରେ ଉଭା ହୋଇଛନ୍ତି ଛାୟା ଏବଂ ମାୟା ନାମକ ଦୁଇ ଗୋଟି ବିଗ୍ରହ। ପ୍ରତ୍ୟେକ ଦିନ ନାନା ପ୍ରକାର ଅଳଙ୍କାର, ପାଠବସ୍ତ୍ର, ଫୁଲମାଳ, ସିନ୍ଦୁର ଇତ୍ୟାଦିରେ ବେଶ ହୋଇ ମା ବସିଥାନ୍ତି ଭକ୍ତଙ୍କୁ ଦର୍ଶନ ଦେବା ପାଇଁ। ଏହି ମାଙ୍କର ଷୋଳ ପୂଜା ବିଧି ସମ୍ପର୍କରେ କହନ୍ତି ଡକ୍ଟର ଭାସ୍କର ମିଶ୍ର।
3: ଶ୍ରୀମନ୍ଦିରରେ ଯେଉଁ 16 ଦିନାତ୍ମକ ପୂଜା ହୁଏ ତାହା ବିମଳାଙ୍କ ପୀଠରେ ହିଁ ହେଇଥାଏ। ଏଥିପାଇଁ ପ୍ରଶାସନ ପକ୍ଷରୁ ଯଥେଷ୍ଟ ଆଗରୁ ଆମର କାର୍ଯ୍ୟକ୍ରମ ଆରମ୍ଭ ହୋଇଥାଏ ଏବଂ ସେଠି ଯେଉଁ ଜଗମନ ଅଛି ଏବଂ ନାଟମଣ୍ଡପ ଅଛି ସେସବୁ ଚୂନରେ ଧଳା ଯାଇଥାଏ ଏବଂ ସେଥିରେ ଯେଉଁ ଚିତ୍ର ପ୍ରତିମାମାନ ଅଛନ୍ତି କାନ୍ଥରେ ସେଗୁଡ଼ିକ ମଧ୍ୟ ଚିତ୍ରିତ କରାଯାଇଥାଏ। ଏହାପରେ ଆମର ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ନହରରେ ଗୋଟିଏ ବୈଠକ ଡକାଯାଇଥାଏ ଏହି 16 ଦିନାତ୍ମକ ପୂଜା ପାଇଁ। ଏହି ପୂଜା ସମୟରେ ସବୁ ବିଭିନ୍ନ ରଥ ସାମନ୍ତ ଏବଂ ଦେଉଳ ପୁରୋହିତ, ରାଜଗୁରୁ ଏବଂ ସ୍ୱତ୍ରିୟ ବ୍ରାହ୍ମଣ ଯେଉଁମାନେ କି ସବୁ ଏହି କାର୍ଯ୍ୟ କରିଆସୁଛନ୍ତି ଦୀର୍ଘ ଶହ ଶହ ବର୍ଷ ଧରିକରି, ସେମାନେ ଆସିଥାନ୍ତି ଆମର ନହରରେ ଏବଂ ସେମାନଙ୍କୁ ସବୁ ବିଭିନ୍ନ ପ୍ରକାର ବରଣ କରାଯାଇଥାଏ। କିଏ କେଉଁ ପ୍ରକାର କାର୍ଯ୍ୟ କରିବ, କିଏ ଚଣ୍ଡୀ ବରଣ କରିବେ, କିଏ କେଉଁ ପୀଠରେ ରହିବେ, ବିମଳାଙ୍କର ଆଚାର୍ଯ୍ୟ ବରଣ କିଏ ହେବେ, ଏମିତି ସବୁ ତାଙ୍କର ସୁପରଭାଇଜର ମଧ୍ୟ କରାଯାଏ, ସେଥିମଧ୍ୟ
1: ଦାୟିତ୍ୱ
3: ବଣ୍ଟନ କରାଯାଏ ଏବଂ ଏଥିପାଇଁ ଗୋଟେ କାର୍ଯ୍ୟାଳୟାଦେଶ ନିର୍ଗମିତ ହୋଇଥାଏ। ସେହି ଅନୁସାରେ ସବୁ ସ୍ୱତ୍ରିୟ ବ୍ରାହ୍ମଣମାନେ ଏହି 16 ଦିନାତ୍ମକ ପୂଜାରେ ନିୟୋଜିତ ହୋଇଥାନ୍ତି, ଯେଉଁଟାକି ବର୍ଷରେ ଅନ୍ୟ କୌଣସି ଦିନରେ ଏମାନଙ୍କୁ ଏହିଭଳି ସ୍ୱତନ୍ତ୍ର ଅଧିକାର ଦିଆଯାଇନଥାଏ। ତେବେ ଶ୍ରୀମନ୍ଦିରର ଯେଉଁ ପରମ୍ପରା, ଏହି ପରମ୍ପରା ଆଶ୍ୱିନ କୃଷ୍ଣ ଅଷ୍ଟମୀ ଠାରୁ ବା ମୂଳାଷ୍ଟମୀ ଠାରୁ 16 ଦିନାତ୍ମକ ପୂଜାର ଅୟ ଆରମ୍ଭ ହୋଇଥାଏ। ଏଥିପାଇଁ ଭଣ୍ଡାରରୁ ଦୁର୍ଗାମୂର୍ତ୍ତି ଆସନ୍ତି ଏକଦିନ ସକାଳ ଧୂପ ପରେ, ଆସି ସେ ଭଣ୍ଡାର ଦ୍ୱାର ପାଖରେ ଆଗ ପ୍ରଥମେ ବିଜେ କରନ୍ତି, ତାପରେ ମାଜଣା ମଣ୍ଡପକୁ ବିଜେ କରନ୍ତି। ସେଠି ଆମର ଗୋଟିଏ ଆଜ୍ଞାମାଳ ତାଙ୍କୁ ଦିଆଯାଏ, ଦେବୀ ସୁଭଦ୍ରାଙ୍କର ଆଜ୍ଞାମାଳ ଯାଇ ତାଙ୍କୁ ପ୍ରଦତ୍ତ କରାଯାଏ।
1: କାହାକୁ?
3: ଆମର ଦୁର୍ଗା।

0: ଦେବୀଙ୍କି।
1: ଆଚ୍ଛା,
2: ଯୋଉ ଦୁର୍ଗା ଦେବୀ ମାଜଣା ମଣ୍ଡପ ଉପରେ ବିରାଜିତ ହେଇଥାନ୍ତି ତାଙ୍କୁ ସୁଦେବୀ ସୁଭଦ୍ରାଙ୍କର ଖଣ୍ଡିଏ ଆଜ୍ଞାମାଳ ଯାଇ ଲାଗି ହେଇଥାଏ। ଏହାପରେ ତାଙ୍କୁ ସେଠାରେ ଆମର 108 ଯୋଉ କୁମ୍ଭାଭିଷେକ ହେଇଥାଏ ସେଥିରେ ସେ ତାଙ୍କ ଶିରରେ ଜଳ ଲାଗି ହେଇଥାଏ ଏବଂ ଢଳାଇ ସାରିଲା ପରେ ସଂସ୍କାରିତ ହେଇକରି ସେ ଜଳ କୁମ୍ଭାଭିଷେକ ସରିଲା ପରେ ତାପରେ ପ୍ରୋଚ୍ଛନୀରେ ଯେଉଁଟାକି ସୂତା ବସ୍ତ୍ରରେ ତାଙ୍କୁ ପୋଛା ଯାଇଥାଏ ଏବଂ ଦିବ୍ୟ ବେଶ ଯେଉଁ ଫୁଲମାଳ ବସ୍ତ୍ର ଇତ୍ୟାଦିରେ ତାଙ୍କର ବେଶ କରାଯାଇଥାଏ। ବେଶ ହେଇସାରିଲା ପରେ ତାପରେ ସେ ପୁଣି ଖଣ୍ଡିଏ ଆଜ୍ଞାମାଳ ସେଠି ଲାଗି ହେଇଥାନ୍ତି ଏବଂ ମାଧବ ମଧ୍ୟ ଆସିଥାନ୍ତି ସିଂହାସନରୁ, ତାଙ୍କୁ ଖଣ୍ଡିଏ ଜଗନ୍ନାଥଙ୍କ ବାଡ଼ରୁ ଆଜ୍ଞାମାଳ ଦିଆଯାଇଥାଏ ଏବଂ ଉଭୟ ଦେବୀ ବିଗ୍ରହ ଯାଇଥାନ୍ତି ବିମଳା ମନ୍ଦିର ପୀଠକୁ। ବିମଳା ମନ୍ଦିରର ନାଟମଣ୍ଡପରେ ଡାହାଣ ପାର୍ଶ୍ୱରେ ଏକ ଖଟ ଉପରେ ତୁଳି ସେଜ ପଡ଼ିଥାଏ, ତା ଉପରେ ବିରାଜିତ ହୋଇଥାନ୍ତି। ହଁ, ସେଠି ତାଙ୍କୁ କର୍ପୂର ଜଳରେ ମଧ୍ୟ ସଂସ୍କାର କରାଯାଇଥାଏ ଏବଂ ସେଠି ବନ୍ଦାପନା କର୍ପୂର ଇତ୍ୟାଦି ଆଳତୀ କରାଯାଇଥାଏ। ଏବଂ ଏଇ ଯେଉଁ ଷୋଡ଼ଶ ଦିନାତ୍ମକ ପୂଜା ହୋଇଥାଏ ବିଶେଷ କରି ବିମଳା ମନ୍ଦିରରେ ରତ୍ନ ସିଂହାସନ ନିକଟରେ ଯେଉଁ ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ଯେଉଁ ତିନି ଧୂପର ଯେଉଁ ଭୋଗ ସେ ଆସି ବିମଳା ମନ୍ଦିରରେ ଜଗମନରେ ରଖାଯାଇଥାଏ ଏବଂ ତାକୁ ବେଲପତ୍ର ପଡ଼ି ସମର୍ପିତ ହୋଇଥାଏ ବିମଳା ଦେବୀଙ୍କ ପାଖରେ। ଏ ବିଶେଷ ପୂଜା ହୋଇଥାଏ ଏଥିପାଇଁ ସେ ବ୍ରାହ୍ମଣ ଯେଉଁ ରଥ ବ୍ରାହ୍ମଣ ସୂତ୍ର ବ୍ରାହ୍ମଣ ଯେଉଁମାନେ କି ଦୀର୍ଘ ଶହ ଶହ ବର୍ଷ ଧରି ପରମ୍ପରା କ୍ରମେ କରିଆସୁଛନ୍ତି ଏଇ ଭୋଗ ସେଇ ବେଲପତ୍ର ପଡ଼ି ହୋଇଥାଏ। ଏହା ଗୋଟେ ସ୍ୱତନ୍ତ୍ର ଯଦିଓ ଶ୍ରୀମନ୍ଦିରରେ ଅତୀତରେ ଶ୍ରୀକ୍ଷେତ୍ରରେ ବୈଷ୍ଣବମାନଙ୍କର ପ୍ରବଳ ପ୍ରଭାବ ରହିଆସିଥିଲା ଶ୍ରୀମନ୍ଦିର ଭିତରେ, କିନ୍ତୁ ଯେଉଁ ତାନ୍ତ୍ରିକ ବାମାଚର ପଦ୍ଧତିରେ ଯେଉଁ ପୂଜାର୍ଚ୍ଚନା ତାହା ବିମଳା ପୀଠରେ ଏବେ ବି ଅବ୍ୟାହତ ରହିଅଛି। ଏବଂ ଏଇ ଯେଉଁ ଷୋଡ଼ଶ ଦିନାତ୍ମକ ପୂଜାରେ ଆମର ବିଭିନ୍ନ ବ୍ରାହ୍ମଣମାନେ ଆଲମଚଣ୍ଡୀ ଆଉ ମନ୍ଦିର ଭିତରେ ବଟ ମଙ୍ଗଳା ତାପରେ ବିଭିନ୍ନ ଚଣ୍ଡୀ ଦେବାଦେବୀଙ୍କ ପାଖରେ ଚର୍ଚିକା ଶ୍ୟାମାକାଳୀ ଦକ୍ଷିଣକାଳୀ ସେମାନେ ଚଣ୍ଡୀ ବରଣ ହେଇଥାନ୍ତି, ଚଣ୍ଡୀ ପାଠ କରିଥାନ୍ତି। ଏଠି ବିମଳା ମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ଭାବେ କିଏ ଆଚାର୍ଯ୍ୟ ବରଣ ହେଇଥାନ୍ତି, ପୂଜା ପଦ୍ଧତି କାର୍ଯ୍ୟରେ ନିୟୋଜିତ ହେଇକରି ଏଇ ପୂଜା ସବୁ କରିଥାନ୍ତି। ତେବେ ପ୍ରଥମ 8 ଦିନ ଆମର ବିମଳା ମନ୍ଦିରରେ ମାଧବ ଏବଂ ଦୁର୍ଗା ବିଜେ କରିଥାନ୍ତି ଏବଂ ଦ୍ୱିତୀୟ 8 ଦିନ ଯେଉଁ ଏଇ ଏଇ ଆମର ଷୋଡ଼ଶ ଦିନାତ୍ମକ ପୂଜାଟା ହେଉଛି ତିନି ପକ୍ଷ, ଗୋଟିଏ ହେଲା ପ୍ରଥମ ପକ୍ଷ ମୂଳାଷ୍ଟମୀ ଠାରୁ ପ୍ରଥମ 8 ଦିନ ବିମଳା ମନ୍ଦିରରେ ବିରାଜିତ ହେଇଥାନ୍ତି, ତାପରେ ସେମାନେ ଭଦ୍ରାସନରେ ଏକତ୍ର ରୁନ୍ଧା ହେଇଥାନ୍ତି। ଭଦ୍ରାସନରେ ଉଭୟ ମାଧବ ଜଗନ୍ନାଥଙ୍କ ପ୍ରତିନିଧି ମାଧବ ଏବଂ ଦୁର୍ଗା ଦେବୀ ଉଭୟ ରୁନ୍ଧା ହେଇଥାନ୍ତି ଏବଂ ଦ୍ୱିତୀୟ ପକ୍ଷ ଯେଉଁ ସେ 8 ଦିନ ରଥ ସଦୃଶ ବିମାନରେ ଉଭୟ ମାଧବ ଆଉ ଦୁର୍ଗା ବିଜେ କରିଥାନ୍ତି ଦୋଳ ମଣ୍ଡପ ସାଇସ୍ତ ନାରାୟଣୀ ମନ୍ଦିର। ସେଠାରେ କର୍ପୂର ଜଳ ଲାଗି ବନ୍ଦାପନା ଶୀତଳ ଭୋଗ ଇତ୍ୟାଦି ବଢ଼ିଥାଏ ଏବଂ ପୁନଶ୍ଚ ସେମାନେ ଯେତେବେଳେ ମନ୍ଦିରରେ ରାତ୍ର ଚନ୍ଦନ ଲାଗି ନୀତି ସରିବ ତାପରେ ଏମାନେ ବାହୁଡ଼ା ବିଜେରେ ଆସିବେ ଭଣ୍ଡାର ଘର ଠିକ। ଇଏ 8 ଦିନ ଯିବ, କିନ୍ତୁ ଆଉ ଗୋଟିଏ ପକ୍ଷ ହେଉଛି ତାକୁ କହନ୍ତି ତିନି ପୂଜା, ଯେଉଁଟାକି ଆଶ୍ୱିନ ଶୁକ୍ଳ ସପ୍ତମୀ ଅଷ୍ଟମୀ ନବମୀ ଏଇ ତିନି ଦିନଟାକ ବିଶେଷ ପୂଜା ବିମଳା ମନ୍ଦିରରେ ଅନୁଷ୍ଠିତ ହୋଇଥାଏ।
1: ବିଶେଷ ପୂଜା
2: ଏଥିପାଇଁ ବିମଳା ମନ୍ଦିରରେ ଗୋଟେ ସ୍ୱତନ୍ତ୍ର ବିମଳାଇ ରୋଷ ହୋଇଥାଏ, ଅସ୍ଥାୟୀ ଭାବରେ ଏକ ରୋଷ ଘର ନିର୍ମାଣ କରାଯାଇଥାଏ ଯେଉଁଥିରେ କି ଆମିଷାଦି ଅନ୍ନ ବେସର ଡାଲି ଇତ୍ୟାଦି ଭୋଗ ପ୍ରସ୍ତୁତ କରାଯାଇ ତାକୁ ନୈବେଦ୍ୟ କରାଯାଇଥାଏ ଏବଂ ସେ ଯେଉଁ ଭୋଗ ରାତ୍ରରେ ହୁଏ ଗୁପ୍ତ ପୂଜା ଏବଂ ସେତେବେଳେ ଭୋଗ ସମୟରେ କେହି ରହନ୍ତିନି, ଭୋଗ ହୋଇଥାଏ ତାକୁ ବିମଳା ମନ୍ଦିରର ସେବକ ହିଁ ପୂଜା କରିଥାନ୍ତି ସେ ସମୟରେ। ବିମଳା ମନ୍ଦିରରେ ବର୍ଷର ଅନ୍ୟ କୌଣସି ଦିନରେ ଏହି ପ୍ରକାର ଭୋଗ ହେଇନଥାଏ ଏବଂ ସେ ଭୋଗଟି ଜଗନ୍ନାଥ ମନ୍ଦିରର ଜଗନ୍ନାଥ ମହାପ୍ରଭୁଙ୍କର ପହୁଡ଼ ପରେ ତାପରେ ଯାଇକରି ଏଇଟା ବିମଳା ମନ୍ଦିର ହେଇଥାଏ ଏବଂ ଜଗନ୍ନାଥ ମନ୍ଦିରର ଦ୍ୱାର ଖୋଲାଯିବା ପୂର୍ବରୁ ଚୂନ ପାଣି ପଡ଼ି ସେ ସମ୍ମୁଖ ସମସ୍ତ ଧୁଆ ହେଇ ସଂସ୍କାରିତ ଶୁଦ୍ଧ ଭାବରେ ଧୁଆ ହେଇକରି ସାରିଲା ପରେ ତାପରେ ଦ୍ୱାର ପିଟାଯାଏ। ତେଣୁ ଏଇ ଯେଉଁ ପୂଜା ପଦ୍ଧତି ଏବଂ
1: ଏକଦମ ସମ୍ପୂର୍ଣ୍ଣ ଭାବରେ ଗୁପ୍ତ
2: ନାହିଁ ଗୁପ୍ତ ସେହି ସମୟରେ ଆମର ସାଧାରଣତଃ ଦର୍ଶନାର୍ଥୀ ବା ଭକ୍ତ ବା କୌଣସି ଲୋକଙ୍କୁ ସେ ସମୟରେ ଯିବାକୁ ଦିଆଯାଏ ନାହିଁ ଏବଂ ଏହା ଗୁପ୍ତ ପୂଜା ହେତୁ କେବଳ କର୍ତ୍ତବ୍ୟରତ ମନ୍ଦିରର ଯେଉଁ ଅଧିକାରୀ ବା କର୍ମଚାରୀ ରହିଥାନ୍ତି ଏବଂ ନୀତି ସମ୍ପୃକ୍ତ ସେବକମାନଙ୍କ ଛଡ଼ା ଆଉ କାହାକୁ ତା ଭିତରକୁ
1: ବ୍ରାହ୍ମଣ ସେବକ
2: ହଁ ଏଇଠି ଗୋଟିଏ ସାମଞ୍ଜସ୍ୟ ରହୁଛି, କେବଳ ବ୍ରାହ୍ମଣ ସେବକ କରୁଛନ୍ତି ତ ବାହାରୁ ଆସି ବ୍ରାହ୍ମଣ ସ୍ତୋତ୍ରୀୟ ବ୍ରାହ୍ମଣ କରୁଛନ୍ତି, କିନ୍ତୁ ବିମଳା ମନ୍ଦିରରେ ଯେଉଁ ବ୍ରାହ୍ମଣ ସେବକ ପୂଜା କରୁଛନ୍ତି ସେ ମଧ୍ୟ ବିମଳା ମନ୍ଦିରର ସେବକ, ସେମାନେ ମଧ୍ୟ ବ୍ରାହ୍ମଣ ସେବକ, ତେଣୁ ତାଙ୍କର ଏଇ ରାତିରେ
1: ରାତିରେ
2: ରାତିରେ ଏଇ ପୂଜାଟା ଯେଉଁ କରୁଛନ୍ତି ଏଥିରେ ଯୋଡ଼ିଏ ମଠ

0: ମଧ୍ୟ ସମ୍ପୃକ୍ତ ଅଛନ୍ତି।
1: ଆଚ୍ଛା,
0: ଏଇ ଯେଉଁ ଗୁପ୍ତ ନୀତି ବା ଏଇ ଯେଉଁ ତିନି ପୂଜା ପାଇଁ ଗୋଟିଏ ମଙ୍ଗୁ ମଠ ଆଉ ଗୋଟିଏ ବଡ଼ ଓଡ଼ିଆ ମଠ, ଏଇ କେଉଁ ଆବାହନ କାଳରୁ ପ୍ରାୟ ଦୀର୍ଘ 400 ବର୍ଷରୁ ଉର୍ଦ୍ଧ୍ୱ ଧରି ବ୍ୟବସ୍ଥା ସହିତ ଏବଂ ଏଇ ନୀତି ସହିତ ସମ୍ପୃକ୍ତ ରହିଛନ୍ତି। ତା ସହିତ କେତେକ ଅନ୍ୟ କେତେକ ମଠ ଏବଂ ବ୍ୟକ୍ତିବିଶେଷ କେତେକ ସେବକ ମଧ୍ୟ ଆମର ଯେଉଁ 1600 ଦିନରେ ପ୍ରାୟ ବେଶ ହେଉଛି 11ଟି ବେଶ, ସେ ଢେଙ୍କାନାଳ ରାଜା ସାହେବ ମଧ୍ୟ ଗୋଟିଏ ବେଶ ଦିଅନ୍ତି, ସେଇଟା ହେଲା ନାରାୟଣୀ ବେଶ, ଏବଂ ବିମଳା ମନ୍ଦିରର ସେବକମାନେ ମଧ୍ୟ ଏ ବେଶ କରନ୍ତି। ତେଣୁ ଏଇ ବେଶ ଗୁଡ଼ିକ ଲାବଣ୍ୟ ଏବଂ ଦେଖିବାକୁ ନୟନ ତୃପ୍ତିକର ଅଟେ।
2: ଯେ ମହାପ୍ରସାଦ ପୂଜା ହେଇକରି ଆସିକରି ମାଙ୍କ ପାଖରେ ରହି ସେ ବେଲପତ୍ରରେ ପଡୁଛି, ଅନ୍ୟ କୋଉଠି ଭାରତ ବର୍ଷରେ କୋଉଠି ବ୍ୟବସ୍ଥା ନାହିଁ। ଆମର 1600 ପୂଜା ଆରମ୍ଭ ହେଲା ପରେ ନବମୀ ପର୍ଯ୍ୟନ୍ତ ସେତେବେଳେ କୌଣସି ସ୍ତ୍ରୀ ଲୋକ ସେ ମଣ୍ଡପ ଉପରକୁ ଯାଇପାରିବେନି, ସେ ସ୍ତ୍ରୀ ଲୋକମାନେ ତଳେ ଦର୍ଶନ କରିବେ। କିନ୍ତୁ ଆମର ଯେଉଁ ଦେବଦାସୀ ଅଛି, ସେ ଦେବଦାସୀ ଯେତେବେଳେ ଠାକୁରଙ୍କୁ ଭୋଗ ହଉଥିବ ସେତେବେଳେ ସେ ଯାଇକିରି ସେଠି ତାର ସେ ଗୀତ ବୋଲିପାରିବ।
3: କରୁଣାମୟ କୃପାମୟୀ ମା, ଏ ସମସ୍ତଙ୍କର ମା, ପୁରୀର ଅଧିଷ୍ଠାତ୍ରୀ ଦେବୀ ରାଜରାଜେଶ୍ୱରୀ ମା ବିମଳା, ମାଙ୍କ କରୁଣା ଅପାର। ଏଇଥିପାଇଁ ଶହ ଶହ ଭକ୍ତ ପ୍ରତ୍ୟେକ ଦିନ ମାଙ୍କ ଦର୍ଶନ ପାଇଁ ଆସିଥାନ୍ତି ଏବଂ ମାଙ୍କର ପାଖରେ ମନସ୍କାମନା ପୂରଣ କରିବା ପାଇଁ ମାନସିକ ମଧ୍ୟ କରିଥାନ୍ତି ଏବଂ ସଫଳ ମଧ୍ୟ ହୋଇଥାନ୍ତି। ମା, ତମେ ଜଗତର ମା, ସମସ୍ତଙ୍କୁ ରକ୍ଷା କର ମା।

0: ରାଜ୍ୟସ୍ତରୀୟ ପ୍ରସାରଣରେ ପୀଠ ପରିକ୍ରମାରେ ଆପଣମାନେ ଶୁଣୁଥିଲେ ମା ବିମଳା। ପ୍ରଯୋଜନା କରିଥିଲେ ଏବଂ ଉପସ୍ଥାପନାରେ ଥିଲେ ଅଜିତ ଦାସ, ତଥ୍ୟ ଜୟଶ୍ରୀ ମୁଦ୍ରା, ସହଯୋଗିତା ଶେଷଦେବ ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଏତେବେଳେ ଯାଇ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା ଡକ୍ଟର ଶାନ୍ତନୁ କୁମାର ରଥ ଏବଂ ପ୍ରସେନଜିତ ମହାନ୍ତି।

ଭରତ ରଘୁବଂଶ ଈଶ ଶ୍ରୀରାମଙ୍କ ଛାମୁରେ ପାଦୁକା ବା କଠଉ ଥୋଇ ବିନୟରେ କହିଲେ, ଆପଣ ନୃପପଦ ବହନ କରନ୍ତୁ। ବାସୁକୀ ବିନା ଧରଣୀ ଧାରଣ କରିବାକୁ ଆନ ସୋଦର ବା ଅନ୍ୟ ଭ୍ରାତା ଜଣେ ବହୁକାଳ ସମର୍ଥ ହେବ କି? ଏହା ଯଥାର୍ଥ ବୋଲି ଶତ୍ରୁଘ୍ନ କହିଲେ। ସୁମନ୍ତ୍ର କହିଲେ, ଏପରି ହେଉ। ବିଷ୍ଣୁଙ୍କୁ ଅନୁସରି ବ୍ରହ୍ମା ସୃଷ୍ଟି ପାଳନ କଲାଭଳି ଭାଇମାନେ ଆପଣଙ୍କୁ ଅନୁସରି କାର୍ଯ୍ୟ କରନ୍ତୁ। ସର୍ବପ୍ରଧାନ ବଶିଷ୍ଠ କହିଲେ, ଗୁରୁପୁଷ୍ୟା ଯୋଗ ଭଳି ଅମୃତ ସିଦ୍ଧି ଯୋଗରେ ଅଭିଷେକ ଅନୁଷ୍ଠିତ ହେବ। ବାମଦେବ କହିଲେ, ଆପଣ ବନରେ ଦୂଷଣ ରାକ୍ଷସ ବଧ କରିଛନ୍ତି, ଏବେ ଆପଣଙ୍କ ଅନୁଜ ଭରତ ଜନନୀଙ୍କ ଦୂଷଣ ହରନ୍ତୁ। କିପରି ଦୂଷଣ ଦୂର ହେବ କୈକେୟୀଙ୍କର? ସେ ବିଭୁ, ସେ ସମସ୍ତଙ୍କୁ ବିଶେଷ ଭାବେ ଭରଣ କରନ୍ତି। ରାଜା ହେବାକୁ ଅଙ୍ଗୀକାର କରି ସେ କୈକେୟୀଙ୍କ ଦୂଷଣ ଦୂର କଲେ। ଅରଣ୍ୟ ବିହାର ସରିଲା ପରେ ହରି ବା ସିଂହ ତା କେଶରକୁ ଇତସ୍ତତ କଲାପରି ରାମଙ୍କ ବନବିହାର ପରେ ଜଟାକୁ ବିଚ୍ଛିନ୍ନ କରାଗଲା। କେଶ ଭୂଷିତ ହୋଇ ଅତି ସୁନ୍ଦର ଦିଶିଲେ ସେ। ଜନସମାଜ କହିଲେ, କୋଟିଏ କନ୍ଦର୍ପ ଗୋଟିଏ ହୋଇ ଦର୍ଶନ ଦେଉଛନ୍ତି। ଅଯୋଧ୍ୟାରେ ଚତୁରଙ୍ଗ ସେନା ଥିଲେ। ରୁକ୍ଷ ବାନର ଅସୁର ଯୋଗ ହୋଇ ନୂଆ ପରମ୍ପରା ସୃଷ୍ଟି ହେଲା। ଏହା ସତ୍ୟ, ପ୍ରଭୁ ଶ୍ରୀରାମ ସ୍ୱର୍ଗ ମର୍ତ୍ତ୍ୟ ଓ ପାତାଳ ତ୍ରିଭୁବନର ମରକତମଣି କିରୀଟ। ସେହି

ରାମ ବିରାଜିତ ହେଲେ। ଭଞ୍ଜ କହୁଛନ୍ତି ଯେ ବିଧିରେ ଅର୍ଥାତ୍ ଅଯୋଧ୍ୟାରେ ଜନ୍ମ ହେତୁ ଏହା ତାଙ୍କ ନିଜ ଧାମ, କିନ୍ତୁ ଯେଉଁ ବପୁଷ୍ମନ୍ତ ବା ଦେହଧାରୀଙ୍କ ତାଙ୍କ ପ୍ରତି ପ୍ରେମ ଜନ୍ମିବ ଓ ସେମାନେ କିଞ୍ଚିତ ବା ଟିକିଏ ତାଙ୍କୁ ଭାବିବେ, ତାଙ୍କ ହୃଦୟ ମଧ୍ୟ ସେଇ ରାମଙ୍କ ଧାମ ହେବ ଓ ସେ ମୁକ୍ତ ହୋଇଯିବେ। ଭଞ୍ଜ କହିଲେ, ନ ବୁଝିଲା ଲୋକ ତହିଁକି ବା ତାକୁ ବୈହାସିକ ହେବେ ବା ପରିହାସ କରିବେ। ହେ ବିଦୁଷେ, କେଉଁ ବିଚାର ତୁମର, ପରିହାସ କରିବ ନା ରାମ ଭାବରେ ରମିବ?

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତିନୀ କୁମାର ରଥ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ ଯୋଗେ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ 9:00। ଶୁଣନ୍ତୁ ହିନ୍ଦୀ କଥଚିତ୍ରର ଗୀତ। କଥଚିତ୍ର ମୈଁ ଖିଲାଡ଼ି ତୁ ଅନାଡ଼ି କଣ୍ଠଦାନ କରିଛନ୍ତି ଦ୍ୱୈତକଣ୍ଠରେ

ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 MHz ଯୋଗେ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ 9:00। ଶୁଣନ୍ତୁ ହିନ୍ଦୀ କଥଚିତ୍ରର ଗୀତ। କଥଚିତ୍ର ମେ ଖିଲାଡ଼ି ତୁ ଅନାଡ଼ି କଣ୍ଠଦାନ କରିଛନ୍ତି ଦ୍ୱୈତକଣ୍ଠରେ ଅଲକା ୟାଗ୍ନିକ ଏବଂ କୁମାର ଶାନୁ। ଗୀତିକାର ରାନୀ ମଲ୍ଲିକ, ସଙ୍ଗୀତକାର ଅନୁ ମଲ୍ଲିକ। କଥଚିତ୍ର ମେ ଖିଲାଡ଼ି ତୁ ଅନାଡ଼ି।

ପ୍ରଚାର କଲୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ପୂର୍ବାହ୍ନ 10:00 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏହାର ବିଷୟବସ୍ତୁ ରହିଛି ଆମ ମାନସିକ ସ୍ୱାସ୍ଥ୍ୟ, ଆମ ଅଙ୍ଗେ ନିଭା କଥା।

0: ପ୍ରମିତା ସାହୁ। ତେଣୁ ବର୍ତ୍ତମାନ ଆମେ ଆପଣମାନଙ୍କୁ ନେଇ ଯାଉଛୁ ଆମର ଟକ୍ ଷ୍ଟୁଡିଓ ପରିସରକୁ।
1: ନମସ୍କାର। ପ୍ରତ୍ୟେକ ବର୍ଷ ଅକ୍ଟୋବର ମାସର 10 ତାରିଖକୁ ଆମେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ରୂପେ ପାଳନ କରିଥାଉ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମାଜରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ମାନସିକ ଭାବେ ଅସୁସ୍ଥ ଯେଉଁମାନେ ରହିଛନ୍ତି ସେମାନଙ୍କୁ ସହଯୋଗ କରିବା ତଥା ସଠିକ୍ ଚିକିତ୍ସା ଯୋଗାଇ ଦେବା। ତେବେ ଏ ସମ୍ପର୍କରେ

0: ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ମାନସିକ ଭାବେ ଅସୁସ୍ଥ ଯେଉଁମାନେ ରହିଛନ୍ତି ସେମାନଙ୍କୁ ସହଯୋଗ କରିବା ତଥା ସଠିକ୍ ଚିକିତ୍ସା ଯୋଗାଇ ଦେବା। ତେବେ ଏ ସମ୍ପର୍କରେ ଅଧିକ ଆଲୋଚନା କରିବା ପାଇଁ ଆମ ସହ ବିଶେଷଜ୍ଞ ଭାବେ ଯୋଡ଼ି ହୋଇଛନ୍ତି, ଆମ ଷ୍ଟୁଡିଓରେ ଉପସ୍ଥିତ ରହିଛନ୍ତି ବରିଷ୍ଠ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକା ମହାପାତ୍ର ଏବଂ ମାନସିକ ରୋଗ ବିଶେଷଜ୍ଞ ଡକ୍ଟର ସୁଜାତା ସାହୁ। ପ୍ରଥମେ ଆମେ ତାଙ୍କୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ତେବେ ମାନସିକ ସ୍ୱାସ୍ଥ୍ୟ ଆମ ଅଙ୍ଗେ ନିଭା କଥା, ଏଥରକ ଯାହା ବିଷୟ ରହିଛି, ଥିମ୍ ରହିଛି, ଡାକ୍ତର ମହାପାତ୍ର ଆମକୁ କୁହନ୍ତୁ ମାନସିକ ସ୍ୱାସ୍ଥ୍ୟ କାହାକୁ କହିବା?
1: ଦେଖନ୍ତୁ, ମାନସିକ ସ୍ୱାସ୍ଥ୍ୟ କହିଲେ ଆମର ସାମଗ୍ରିକ ସ୍ୱାସ୍ଥ୍ୟ କହିଲେ ମାନସିକ ଏବଂ ଶାରୀରିକ ସୁସ୍ଥତାକୁ ବୁଝାଏ। ତ ମାନସିକ ସ୍ୱାସ୍ଥ୍ୟ କହିଲେ ଜଣେ ଲୋକ ତାର ଦୈନନ୍ଦିନ ଜୀବନରେ ନିଜର ଡେଲି ଡ୍ୟୁଟି ବା ନିଜର ଦୈନନ୍ଦିନ କାମକୁ ଯଦି ଠିକ୍ ସେ କରିପାରୁଛି ନା ନାହିଁ ତାହା ଉପରେ ନିର୍ଭର କରିଥାଏ। ନିଜର ସମାଜରେ ନିଜର ଅନ୍ୟମାନଙ୍କ ସହିତ ସାମାଜିକ ସମ୍ପର୍କ ସୋସିଆଲ ରିଲେସନ୍ସିପ୍ ଭଲ ଭାବରେ ରଖିପାରୁଛି ନା ନାହିଁ, ନିଜର ଡିସିସନ୍ ବା ନିଷ୍ପତ୍ତି ଗୁଡ଼ିକ ଲାଇଫ୍ରେ ଠିକ୍ ସେ ନେଇପାରୁଛି ନା ନାହିଁ, ଏବଂ ଲାଇଫ୍ରେ ଯେଉଁ ଚେଞ୍ଜେସ୍ ବା ପରିବର୍ତ୍ତନ ଆସୁଛି ଡିଫରେଣ୍ଟ ଫେଜେସ୍ରେ ତାହା ସହିତ ସେ ଖାପ ଖୁଆଇ ଚଳିପାରୁଛି ନା ନାହିଁ, ତାହା ସହିତ ନିଜର ବେସିକ୍ ରିକ୍ୱାୟାରମେଣ୍ଟ ଯେମିତି ରହିଲା ନିଦ ଭୋକ ସେଗୁଡ଼ିକ ଠିକ୍ ଅଛି ନା ନାହିଁ, ତ ଏସବୁ ଜିନିଷ ଗୁଡ଼ିକୁ ନେଇ ଆମର ମାନସିକ ସୁସ୍ଥତା ବା ମେଣ୍ଟାଲ ହେଲ୍ଥ ୱେଲ୍ବିଙ୍ଗକୁ ବୁଝାଇଥାଏ।
0: ଆଜ୍ଞା, ତେବେ ଜଣେ ପରିବାରରେ ରହୁଥିବା ବ୍ୟକ୍ତି ମାନସିକ ରୂପେ ଅସୁସ୍ଥ, ଲକ୍ଷଣ କିଛି ପ୍ରକାଶ ପାଇଥାଏ, ଲକ୍ଷଣରୁ ଜଣାପଡ଼ିଥାଏ?
1: ଆଜ୍ଞା, ନିଶ୍ଚିନ୍ତ। ତ ମାନସିକ ଲକ୍ଷଣ ଡିପେଣ୍ଡ କରିଥାଏ ବା ନିର୍ଭର କରିଥାଏ ତାର ମାନସିକ ରୋଗ କେଉଁ ପ୍ରକାରର ଅଛି, ତାର ବେସିକ୍ ଲାଇଫ୍ର ରିକ୍ୱାୟାରମେଣ୍ଟ ଯେମିତି ତାର ନିଦରେ ଚେଞ୍ଜେସ୍ ଆସିବ, ଭୋକରେ ଚେଞ୍ଜ ଆସିବ, ତାର ବ୍ୟବହାରରେ ପରିବର୍ତ୍ତନ ଆସିବ, ନିଜର ଡ୍ୟୁଟି ଯେଉଁଗୁଡ଼ିକ କରୁଛି ସେଥିରେ କିଛି ଚେଞ୍ଜେସ୍ ଆସିବ ବା ଇମ୍ପେୟାରମେଣ୍ଟ ଆସିବ, ତାହା ସହିତ ତାର ବ୍ୟବହାର ଅନେକ କିଛି ପରିବର୍ତ୍ତନ ଯେମିତିକି ଚିଡ଼ଚିଡ଼ା ଲାଗିପାରେ, କିଛି ମାନସିକ ରୋଗରେ ଚିଡ଼ଚିଡ଼ା ଲାଗିପାରେ, କିଛି ମାନସିକ ରୋଗରେ ରୋଗୀଟି ଦୁଃଖ ବହୁତ ମାନ୍ଦା ପଡ଼ିଯାଇପାରେ, ତାହା ସହିତ ତାର ବ୍ୟବହାରରେ ଅନ୍ୟ କେତେକ ପରିବର୍ତ୍ତନ ଯେମିତିକି କିଛି ଗୋଟେ ସନ୍ଦେହ ମନୋଭାବ ଆସିବ ବା କିଛି ଶାରୀରିକ ଲକ୍ଷଣ ମଧ୍ୟ ମାନସିକ ରୋଗରେ ଦେଖାଯାଇପାରେ, ଯେମିତିକି ଛାତି ଧଡ଼ଧଡ଼ ହେବା, ଅଣନିଶ୍ୱାସ ଲାଗିବା, ବ୍ଲଡ୍ ପ୍ରେସର ବାରମ୍ବାର ବଢ଼ିଯିବା, ପେଟରେ ବିଭିନ୍ନ ସମସ୍ୟା, ଗ୍ୟାସ ସମସ୍ୟା ଦେଖାଦେଇପାରେ। ତ ବହୁତ ପ୍ରକାରର ମାନସିକ ରୋଗ ଅଛି, ସେହି ଅନୁସାରେ ତାର ମାନସିକ ଲକ୍ଷଣ ମଧ୍ୟ ତା ଉପରେ ନିର୍ଭର କରିଥାଏ।
0: ଆଜ୍ଞା, ତେବେ ଡାକ୍ତର ସାହୁ, ଆମର ଯେଉଁ ଲକ୍ଷଣ ସମ୍ପର୍କରେ ଡାକ୍ତର ମହାପାତ୍ର ସାର୍ କହିଲେ, ସେହି ଲକ୍ଷଣ ଗୁଡ଼ିକ ଯଦି ପରିବାରରେ କାହାଠାରେ ଦେଖାଯାଇଥାଏ ଆମେ କ'ଣ କରିବା ଉଚିତ?
2: ପ୍ରଥମେ ଆଗେ ଆମେ ରୋଗଟିକୁ ଆଇଡେଣ୍ଟିଫାଏ କରିବାର ଅଛି, ତ ସେଥିପାଇଁ କି ଯଦି ଆପଣଙ୍କୁ ଘରର କୌଣସି ସଦସ୍ୟଙ୍କ ଠାରେ ସାର୍ ଯାହା ଯାହା ସିମ୍ପଟମ୍ସ କହିଲେ ଆପଣ ସେସବୁ ସିମ୍ପଟମ୍ସ କେବେ ଅନୁଭବ କରୁଛନ୍ତି, ତାହେଲେ ଆପଣ ନିୟରେଷ୍ଟ ଯିଏ ବି ଆପଣଙ୍କର ଯିଏ ମାନସିକ ରୋଗ ବିଶେଷଜ୍ଞ ଅଛନ୍ତି, ଯେଉଁ ବି ନିୟରେଷ୍ଟ ହସ୍ପିଟାଲରେ ବି ଏବେ ଡକ୍ଟର୍ସ ମାନେ ପୋଷ୍ଟିଂ ଅଛନ୍ତି, କି ଆପଣ କେଉଁ ବି ନିୟରେଷ୍ଟ ହସ୍ପିଟାଲକୁ ଯାଇକି ଯେକୌଣସି ସାଇକିଆଟ୍ରିଷ୍ଟ ଥିବେ କି କ୍ଲିନିକାଲ ସାଇକୋଲୋଜିଷ୍ଟ ଥିବେ, ଯେଉଁମାନେ ମେଣ୍ଟାଲ ହେଲ୍ଥ ରିଲେଟେଡ୍ ତାଙ୍କର ବିଶେଷଜ୍ଞ ଅଛନ୍ତି, ତ ଆପଣ ତାଙ୍କ ହେଲ୍ପ ନେଇକି ତାଙ୍କର ପ୍ରଥମେ ରୋଗୀଟିର ରୋଗକୁ ଆମେ ଆଇଡେଣ୍ଟିଫିକେସନ କରିବା, ଯାହାକୁ କୁହାଯାଏ ଡାଇଗ୍ନୋସିସ୍। ପ୍ରପର୍ ଡାଇଗ୍ନୋସିସ୍ ହେଲା ପରେ ଆମେ ତାପରେ ଟ୍ରିଟମେଣ୍ଟ ପ୍ଲାନ୍ କରିବା। ଏଥିରେ ଟ୍ରିଟମେଣ୍ଟ ପ୍ଲାନ୍ରେ ଖାଲି ଦୁଇଟା ବେସିକାଲି ଥାଏ, ଯେମିତିକି ଆମେ କିଛିଟା ରୋଗ ଅଛି ଯେଉଁଟାକି ମେଡିସିନ୍ସ ଦ୍ୱାରା ଯେମିତିକି ଆମେ ଡକ୍ଟର୍ସ ମାନେ ପ୍ରେସ୍କ୍ରାଇବ୍ କରୁ, ତା ଛଡ଼ା ସାଇକୋଥେରାପି, ଏଇଟା ବି ଗୋଟେ ଇମ୍ପୋର୍ଟାଣ୍ଟ ପାର୍ଟ, ଯେଉଁଟାକି ମେଡିସିନ୍ ସହିତ ଗୋଟେ ଥେରାପି ବି ଆମେ ଷ୍ଟାର୍ଟ କଲେ ଏଇଟା ଗୋଟେ କମ୍ବାଇନ୍ ଇଫେକ୍ଟରେ ତାର ଟ୍ରିଟମେଣ୍ଟ ଆମେ କରିପାରିବା।
0: ତେବେ ଏଇଠି ଗୋଟିଏ ପ୍ରଶ୍ନ ଆସୁଛି, ଆମେ ଯଦି କୌଣସି ପ୍ରକାର ସେହି ପ୍ରକାର ଲକ୍ଷଣ ଦେଖିଲେ ତୁରନ୍ତ ବିଶେଷଜ୍ଞ ଡାକ୍ତରଙ୍କ ପାଖକୁ ଯିବା, ନା ଘରେ ବି କିଛି ସେ ପ୍ରକାର ପରିବେଶ ସୃଷ୍ଟି କଲେ କିଛି ମାତ୍ରାରେ ଉପଶମ ମିଳିପାରିବ ମାନସିକ ରୋଗ? ଡାକ୍ତର ମହାପାତ୍ର,
1: ଦେଖନ୍ତୁ, ତାହା ନିର୍ଭର କରୁଛି କେଉଁ ପ୍ରକାରର ମାନସିକ ସମସ୍ୟା ରୋଗୀଠାରେ ଦେଖାଯାଉଛି। ଯଦି କୌଣସି ଗୋଟେ ମାନସିକ ଚାପ ଯୋଗୁଁ କୌଣସି ମାନସିକ ସମସ୍ୟା ଦେଖାଦେଲା, ଯେମିତି ରୋଗୀଟି ବିଚଳିତ ରହିଲା, ଦୁଃଖୀ ରହିଲା, କାମ କରିପାରିଲାନି, ନିଦ କମିଗଲା, ତ ସେହି ସମୟରେ ଘରର ଲୋକଙ୍କର ସପୋର୍ଟ ବହୁତ ଇମ୍ପୋର୍ଟାଣ୍ଟ ହୋଇଥାଏ, ଯେ ମାନସିକ ଚାପ କେଉଁ କାରଣ ଯୋଗୁଁ ବା ଷ୍ଟ୍ରେସ୍ ଟେନସନ୍ ଲାଇଫ୍ରେ ଆସିଛି ରୋଗୀର କେଉଁ କାରଣ ଯୋଗୁଁ, ଯଦି ସେହି କାରଣଟିକୁ ଆମେ ଠିକ୍ କରିଦେବା, ରୋଗୀକୁ ସେହି ସମୟରେ ଉଚିତ ସପୋର୍ଟ ଦେଇପାରିବା, ତାର ପ୍ରୋବ୍ଲେମକୁ ସଲ୍ଭ କରିବା ପାଇଁ ଆମେ ହେଲ୍ପ କରିପାରିବା, ହେଇପାରେ ସେ ମାନସିକ ଚାପଟି କମିଗଲେ ତାର ଲକ୍ଷଣ ମଧ୍ୟ କମିଯାଇପାରେ। ତ କେଉଁ କାରଣ ଯୋଗୁଁ ଲକ୍ଷଣ ରୋଗର ଲକ୍ଷଣ ଦେଖାଯାଉଛି ସେ କାରଣକୁ ଯଦି ଆମେ ଜାଣିପାରିବା ଇନିସିଆଲ ଷ୍ଟେଜ୍ରେ, ଯଦି ଘରର ଲୋକମାନେ ସପୋର୍ଟ ଦେଲେ କିଛି ମାତ୍ରାରେ ଲକ୍ଷଣ କମିଯିବ, କିନ୍ତୁ ଯଦି ଗମ୍ଭୀର ଲକ୍ଷଣ ସିରିୟସ୍ ଲକ୍ଷଣ ଦେଖାଯାଉଛି, ରୋଗୀର ଲାଇଫ୍ ଉପରେ ଖରାପ ପ୍ରଭାବ ପଡ଼ୁଛି, ବେଶୀ ତାର କାମ କରିପାରୁନି, ନିଦ ଭୋକ ଏସବୁ ଜିନିଷ କମିଗଲାଣି, ତେବେ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରିଦେବାଟା ନିହାତି ଜରୁରୀ, କିନ୍ତୁ ପ୍ରଥମେ ଘର ଲୋକଙ୍କର ସପୋର୍ଟ ଥିଲେ ହିଁ ରୋଗୀ ଇମ୍ପ୍ରୁଭମେଣ୍ଟ କରିବାର ଚାନ୍ସେସ୍ ବହୁତ ଅଧିକ ଥାଏ।
0: ଆଜ୍ଞା ଆଜ୍ଞା, ଧନ୍ୟବାଦ। ତେବେ ଆମ ସହ ଜଣେ ଶ୍ରୋତାବନ୍ଧୁ ଯୋଡ଼ି ହୋଇଯାଇଛନ୍ତି, ପ୍ରଥମେ ଆପଣଙ୍କର ପରିଚୟ ଦିଅନ୍ତୁ।
3: ହଁ ଦିଦି ଦିଦି ନମସ୍କାର।

0: ଆଜ୍ଞା ନମସ୍କାର।
1: ଅତିଥିମାନଙ୍କୁ ମୋର ନମସ୍କାର। ମୁଁ ପରମାନନ୍ଦ ବିଶ୍ୱାଳ ନାରିଆପାଳ ରାହାମା ଜଗତସିଂହପୁର କହୁଛି।
0: ଆଜ୍ଞା ଆଜ୍ଞା କୁହନ୍ତୁ, ଆପଣଙ୍କ
1: ମୋର
0: ପ୍ରଶ୍ନ କ'ଣ ରହିଛି?
1: ହଁ, ମୋ ପ୍ରଶ୍ନ ହେଲା ଗୋଟେ ପରିବାର ସମ୍ପର୍କରେ ମୁଁ କହୁଛି।
0: ଆଜ୍ଞା।
1: ପରିବାରର ମୁଖ୍ୟ ଯିଏ, ତାଙ୍କ ସ୍ତ୍ରୀ ସାମାନ୍ୟ ଆବନର୍ମାଲିଟି ଥିଲା। ଆଚ୍ଛା, ତାଙ୍କର ତିନି ଝିଅ, ଦୁଇ ଗୋଟେ ପୁଅ। ଆଉ ଦୁଇ ଝିଅ ପୁରା ପାଗଳ, ଗୋଟେ ପୁଅ ବି ପାଗଳ। ତାଙ୍କର 22 ରୁ 25 ବର୍ଷ ଭିତରେ ସିଣ୍ଡ୍ରୋମ ଦେଖାଗଲା ଏଗୁଡ଼ା ସବୁ। ଆଉ ଗୋଟେ ଝିଅ ଭଲ ଉଚ୍ଚ ପଦବୀରେ ସେ ଚାକିରି କରୁଛନ୍ତି। ଆଚ୍ଛା, ଝିଅ ଆଉ ପିଲାମାନଙ୍କର ମାମୁଁ ବି ପାଗଳ ତାଙ୍କ ଇଏ, ତେଣୁ ଏଇଟା କଣ ହେରିଡିଟାରି?
0: ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମେ ଡାକ୍ତର ମହାପାତ୍ରଙ୍କୁ ଅନୁରୋଧ କରୁଛୁ।
2: ଆଜ୍ଞା ଆଜ୍ଞା, ଦେଖନ୍ତୁ, ଆପଣ ଯାହା ହିଷ୍ଟ୍ରି କହୁଛନ୍ତି ତ ତାହା ଜଣାପଡ଼ୁଛି ସେଥିରୁ ଯେ ତାଙ୍କର ପାରିବାରିକ ଏଇଟା ବହୁତ ଗୁଡ଼ିଏ ତାଙ୍କର ମାମୁଙ୍କର ଅଛି, ମାଙ୍କର, ପିଲାମାନଙ୍କର ଅଛି। ତ ବହୁତ ଗୁଡ଼ିଏ ମାନସିକ ରୋଗ ଜେନେଟିକାଲି ଡିପେଣ୍ଡ କରିଥାଏ ବା ବଂଶଗତ ହୋଇଥାଏ। ତ ଯଦି ବଂଶଗତ ହେଉଛି, ତାହାକୁ ଆମେ ଜେନେଟିକାଲି ତାକୁ ଆମେ କେମିତି ଠିକ୍ କରିପାରିବା? ଟ୍ରିଟମେଣ୍ଟ କଲେ ଠିକ୍ ହେଇପାରିବ? ତ ଜିନ୍କୁ ତ ମଣିଷର ବାପା ମାଠୁ ଝିଅଠୁ ମାଠୁ ଝିଅକୁ ଆସି ତାକୁ ଠିକ୍ କରିପାରିବାନି, କିନ୍ତୁ ତାଙ୍କୁ ଜଲ୍ଦି ଟ୍ରିଟମେଣ୍ଟ କରାଇବା ଏବଂ ପରିବାରର ଅନ୍ୟ ସଦସ୍ୟମାନଙ୍କ ଠାରେ ଯଦି କିଛି ବି ଲକ୍ଷଣ ଇନିସିଆଲ ଷ୍ଟେଜ୍ରେ ଦେଖାଗଲା, ଆମେ ତାଙ୍କୁ ତୁରନ୍ତ ନେଇ ଜଲ୍ଦି ପ୍ରାଥମିକ ଅବସ୍ଥାରେ ଟ୍ରିଟମେଣ୍ଟ କରାଇବାଟା ଭଲ। ତ ବହୁତ ଗୁଡ଼ିଏ ମାନସିକ ରୋଗ ଜେନେଟିକାଲି ବା ବଂଶଗତ ହୋଇଥାଏ।
0: ବହୁତ ବହୁତ ଧନ୍ୟବାଦ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଛନ୍ତି, ପ୍ରଥମେ ଆପଣଙ୍କର ପରିଚୟ ଦିଅନ୍ତୁ।
3: ପ୍ରଜ୍ଞା ପ୍ରମିତା ମ୍ୟାଡମ୍ଙ୍କୁ ମୋର ନମସ୍କାର। ଆଜ୍ଞା
0: ଆଜ୍ଞା, ଆପଣଙ୍କୁ ନମସ୍କାର।
3: ଷ୍ଟୁଡ଼ିଓରେ ଥିବା ବିଶେଷଜ୍ଞ ସାର୍ମାନଙ୍କୁ ମଧ୍ୟ ମୋର ପ୍ରଣାମ ନମସ୍କାର, ଭାରତୀୟ ଶୁଭେଚ୍ଛା ଶୁଭକାମନା।
0: ଆପଣ ପ୍ରଶ୍ନ କୁହନ୍ତୁ ଦୟାକରି ଶ୍ରୋତା ବନ୍ଧୁ, ଆପଣ ଯୋଡ଼ି ହୋଇଛନ୍ତି
3: ଭିତରକନିକାରୁ।
0: ଆଜ୍ଞା,
3: ପ୍ରଶ୍ନ ରହିବ, ମାନସିକ ରୋଗୀ ବୋଲି ଆମେ ପ୍ରଥମେ ଜାଣିବା, କାହା କେମିତି ଜାଣିବା ଯେ ଜଣେ ମାନସିକ ରୋଗୀ? ମାନସିକ ରୋଗୀର ପ୍ରାରମ୍ଭିକ ଲକ୍ଷଣ କ'ଣ, ତାର ପ୍ରାରମ୍ଭିକ ଉପଚାର ମାନେ କ'ଣ କଲେ ତାର ମାନସିକ ରୋଗୀ ଜଣାପଡିବ, ତାର ଠିକ ପ୍ରାଥମିକ ସ୍ତରରେ କ'ଣ କ'ଣ ତାର ଉପଚାର କରିପାରିବା?
0: ବହୁତ ବହୁତ ଧନ୍ୟବାଦ ଶ୍ରୋତା ବନ୍ଧୁ ଆପଣଙ୍କୁ। ଆପଣ ଜାଣିବାକୁ ଚାହୁଁଛନ୍ତି ଯେ ମାନସିକ ରୂପେ ଜଣେ ଅସୁସ୍ଥ ରହିଛି ବୋଲି ଆମେ କେମିତି ଜାଣିବା? ଡାକ୍ତର ସାହୁ, ସେ ସମ୍ପର୍କରେ କୁହନ୍ତୁ।
4: ଆକ୍ଚୁଆଲି ଯଦି ଆପଣଙ୍କ ପରିବାରରେ କାହାର ବି କୌଣସି ପ୍ରକାର ମାନସିକ ରୋଗର ଲକ୍ଷଣ ଦେଖାଗଲାଣି, ତ ପ୍ରଥମେ ତାର ବ୍ୟବହାରରେ କିଛି ପରିବର୍ତ୍ତନ ଆପଣ ଅନୁଭବ କରିପାରିବେ। ତାର ନିଦରେ ପରିବର୍ତ୍ତନ ହେବ, ଖାଇବା ଭୋକରେ ପରିବର୍ତ୍ତନ ହେବ, ତାର ସ୍ପିଚ୍ ଯେଉଁଟାକି କଥାରେ ପରିବର୍ତ୍ତନ ହେବ, ସେ ତାର ଆଗରୁ ସେ ଯେମିତିକା ବ୍ୟବହାର କରୁଥିବେ ତାର ଗୋଟେ ମାନେ ସଡନ୍ ଚେଞ୍ଜ ହେବ ତାର ବିହେଭିଅର୍ରେ। ତ ଆପଣଙ୍କୁ ଯଦି ଏସବୁ ସିମ୍ପଟମ୍ସ ଲାଗୁଛି କି ନର୍ମାଲ ବିହେଭିଅର୍ରୁ କିଛି ଗୋଟେ ଚେଞ୍ଜ ବିହେଭିଅର୍ ଆପଣଙ୍କୁ ଅନୁଭବ ହେଉଛି, ତାହେଲେ ଆପଣଙ୍କୁ ରୋଗୀଟିକୁ କି ଆପଣ ସେଇ ଘରର ସଦସ୍ୟଙ୍କୁ ନେଇକି ଆପଣଙ୍କର ଯିଏ ନିକଟସ୍ଥ ମାନସିକ ରୋଗ ବିଶେଷଜ୍ଞ ଅଛନ୍ତି ତାଙ୍କ ପାଖକୁ ଆପଣ ନିଅନ୍ତୁ, ଏବଂ ସେ ହିଁ ଯେଉଁଟାକି ପ୍ରପର୍ ଡାଇଗ୍ନୋସିସ୍ ସେ ହିଁ କରିପାରିବେ। ଏବଂ ଥରେ ଆପଣ ହସ୍ପିଟାଲ କି ଡାକ୍ତରଙ୍କ ପାଖକୁ ଗଲା ପରେ, ଥରେ ମାନେ ରୋଗୀର ରୋଗଟି ଚିହ୍ନଟ ହେଇସାରିଲା ପରେ ତାପରେ ଆମର ଆକର୍ଡିଂଲି ଟ୍ରିଟମେଣ୍ଟ ପ୍ଲାନ୍ କରାଯିବ।
0: ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ମଧ୍ୟ ଆମ ସହ ଯୋଡ଼ି ହୋଇଛନ୍ତି, ଆପଣଙ୍କ ପରିଚୟ ଦିଅନ୍ତୁ।
5: ମ୍ୟାଡମ ନମସ୍କାର, ମୁଁ ଉର୍ମିଳା ବେହେରା, ସୁଦର୍ଶନୀ, ଖୋର୍ଦ୍ଧା ଜିଲ୍ଲାରୁ।
0: ନମସ୍କାର।
5: ମୋର କୋଶ୍ଚିନ୍ ରହିବ, ବାରମ୍ବାର ଗୋଟେ କଥାକୁ ମାନେ 7-8 ଥର ରିପିଟ୍ କରିବା, ଆଉ ଯେକୌଣସି ଜିନିଷ ଗୋଟା ଆମେ ଧର ସିରିଏଲ ଦେଖୁଛେ, ସେ ସିରିଏଲରେ ଜିନିଷଟା କାହିଁକି ଘଟୁଛି, ବାରମ୍ବାର ସେ କଥାଟାକୁ ଉଚ୍ଚାରଣ କରିବା, ତା ସହିତ ହଠାତ୍ ପ୍ରତ୍ୟେକ କଥାରେ ରାଗି ଯାଇକି ଉଚ୍ଚାରଣ ହେଇଯିବା, ତାର କାରଣ ହଉଛି କଣ? ଆଉ ମାନେ ସେଟା ଆମେ କେମିତି ତାଙ୍କୁ ମାନେ ବୁଝେଇ, ଯେତେ ବୁଝେଇଲେ ବି ସେ ବୁଝିବାର ନାହାନ୍ତି,
0: ଆପଣଙ୍କର ଫୋନ କଟି ଯାଇଛି, ତଥାପି ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମେ ଡାକ୍ତର ମହାପାତ୍ରଙ୍କୁ ଅନୁରୋଧ କରିଛୁ।
2: ତ ଯେମିତି ଶ୍ରୋତା କହିଲେ, ଗୋଟେ ପ୍ରଶ୍ନ ପଚାରିଲେ, ଜଣେ ଲୋକ ଗୋଟେ କାମକୁ ବାରମ୍ବାର କରୁଛନ୍ତି, ଏହା ସାଧାରଣତଃ ଗୋଟେ କମନ୍ ରୋଗ ହେଉଛି ଓସିଡି ରୋଗ, ଅବସେସିଭ୍ କମ୍ପଲସିଭ୍ ଡିସଅର୍ଡର। ସେଥିରେ ଗୋଟେ ଭାବନା ରୋଗୀର ମନରେ ଆସିଥାଏ ଏବଂ ସେ ଭାବନା ଆକର୍ଡିଂଲି ସେ କେତେଗୁଡ଼ିଏ କାମକୁ ବାରମ୍ବାର ବାରମ୍ବାର ରିପିଟ୍ କରିଥାଏ, ଏବଂ ସେଥିରେ ଯଦି ଆମେ ଅଟକେଇବା, ଘର ଲୋକ କାହିଁ ଏମିତି କରୁଛୁ କହିଲେ, ରୋଗୀଟି ଚିଡ଼ଚିଡ଼ ହେଇଯାଇଥାଏ, ଯାହା ତାଙ୍କ କଥାରୁ ଲାଗୁଛି। ତ ଏହା ସାଧାରଣତଃ ଓସିଡି ରୋଗ ଯୋଗୁଁ ଦେଖାଯାଇଥାଏ। ଏହାକୁ ଆମେ ରୋଗୀକୁ ବୁଝେଇକି ଏହାକୁ ଠିକ୍ କରିପାରିବା ନାହିଁ, ଯେମିତି ଶ୍ରୋତା କହିଲେ, ତାକୁ ବୁଝେଇଲେ ବି ବୁଝୁନାହିଁ ସେ, ତ ବୁଝେଇକି ରୋଗଟିକୁ ଭଲ କରିପାରିବେ ନାହିଁ। ତାକୁ ଠିକ୍ କରିବା ପାଇଁ ହେଲେ ଆପଣଙ୍କୁ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରିବାକୁ ପଡ଼ିବ। ଏଇ ଓସିଡି ରୋଗର ଟ୍ରିଟମେଣ୍ଟ ପାଇଁ ମେଡିସିନ୍ ଏବଂ କାଉନ୍ସିଲିଂ ଯଦି କରାଇବେ, ତେବେ ରୋଗର ଇମ୍ପ୍ରୁଭମେଣ୍ଟ ଆସିବ। ରୋଗୀ ସେ କଥାଟି ବାରମ୍ବାର ଯେଉଁ କାମଟିକୁ କରୁଛି ତା କରିବ ନାହିଁ, ଇମ୍ପ୍ରୁଭମେଣ୍ଟ ମଧ୍ୟ ଆସିଯିବ। ତୁରନ୍ତ ଡକ୍ଟରଙ୍କୁ ପରାମର୍ଶ କରନ୍ତୁ।
0: ଆଜ୍ଞା, ଧନ୍ୟବାଦ ଡାକ୍ତର ମହାଶୟ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଫୋନ୍ ଦ୍ୱାରା ଯୋଡ଼ି ହୋଇଛନ୍ତି, ଆପଣଙ୍କ ପରିଚୟ ଦିଅନ୍ତୁ।
6: ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ, ମୁଁ ସନ୍ତୋଷ।
0: ନମସ୍କାର।

0: ସ୍କୁଲ ଆଠଗଡ଼ରୁ କହୁଛି।
1: ଆଜ୍ଞା ଆଜ୍ଞା।
0: ମୋର ପ୍ରଶ୍ନ ହେଲା ମ୍ୟାମ୍ ବିଶେଷଙ୍କ ଯେ ଗୋଟେ ଅହେତୁକ ଭୟ ଲାଗୁଛି, ଭୟ କ'ଣ? ଧର ମୁଁ ରାସ୍ତାରେ ଯାଉଛି, ମୋତେ ଲାଗୁଛି କି ଗାଡ଼ି ଫାଡ଼ି ଗୋଟେ ଧକ୍କା ହେଇଯିବ, କି ଗଛ ଚଢ଼ୁଛି କାଳେ ଖସି ପଡ଼ିବି, ଏମିତି ଗାଡ଼ି ଫାଡ଼ି ନେଇକି ଗଲାବେଳେ ବି ଭୟ ଲାଗୁଛି କାଳେ ବାଡ଼େଇ ହେଇଯିବ। ଆଉ ଛୁଆମାନେ ବି ବାହାରେ ରହୁଛନ୍ତି, ଛୁଆ ମୋ ଝିଅ ବାହାରେ ରହୁଛି ଜର୍ମାନୀରେ, ସେ ଫ୍ଲାଇଟ୍ରେ ଯାଉଛି, ମୁଁ କହିଲି କାଳେ ଧକ୍କା ହେଇଯିବ, ଏଇଭଳିଆ ଭୟ ଲାଗୁଛି ମୋତେ ଯେମିତି ଆମ ମିସେସ୍ ବି ତାକୁ ସେମିତି ଲାଗୁଛି।
1: ମାନେ
0: ମନର ଭାବନା ନା ଏଇଟା ମାନସିକ ରୋଗ, ଦୟାକରି ଟିକେ ଜଣେଇବେ।
1: ଆଜ୍ଞା, ଆମେ ଡାକ୍ତର ସାହୁଙ୍କୁ ଅନୁରୋଧ କରୁଛୁ ସେ ସମ୍ପର୍କରେ କହିବା ପାଇଁ।
2: ଦେଖନ୍ତୁ, ଭୟ ଆସିବାଟା ଗୋଟେ ମାନେ ମଣିଷର ଏଇଟା ଗୋଟେ ସ୍ୱାଭାବିକ ଲକ୍ଷଣ, କିନ୍ତୁ ଯଦି ଭୟଟା ଆମର ନର୍ମାଲ ସିଚୁଏସନ୍ରୁ ଯଦି ଅଧିକା ହେଲା, ଯେଉଁଟାକି ଆପଣଙ୍କର ଯେଉଁଟାକି ଡେ ଟୁ ଡେ ଲାଇଫକୁ ଏଫେକ୍ଟ କରୁଛି, ଯେମିତିକି ଆପଣ ଯଦି ସେ ଯଦି ଯେଉଁ ରାସ୍ତାରେ ଯିବା ପାଇଁ ଭୟ ଲାଗୁଛି ଆପଣ ତାକୁ ଆଭଏଡ୍ କରୁଥିବେ, ଯଦି ଝିଅ ଯଦି ଫ୍ଲାଇଟ୍ରେ ଯାଉଛି ଆପଣଙ୍କୁ ସେଇଟା ଭୟ ଲାଗୁଛି ତ ତାକୁ ଆପଣ ବାରଣ କରୁଥିବେ କି ତୁ ଫ୍ଲାଇଟ୍ରେ ଟ୍ରାଭେଲ କରନା, କି ଆପଣ ତାକୁ ବେଶୀ ବାର ବାର ଫୋନ୍ କରୁଥିବେ, କି ଆପଣ ସେଇ ଟାଇମ୍ରେ ନିଜକୁ ଆଉ କୌଣସି ଜାଗାରେ ସ୍ଥିର କରି ରଖିପାରିବେନି, ରିପିଟେଡ଼ଲି ଆପଣଙ୍କୁ ଗୋଟେ ଛାନିଆ କି ଭୟ ଆସୁଥିବ, ତାହେଲେ ଏଇଟା ଗୋଟେ ସିରିୟସ୍ ମାନେ ଗୋଟେ ମାନସିକ ରୋଗର ଲକ୍ଷଣ, ଯାହାକୁ କୁହନ୍ତି ଫୋବିକ୍ ଆଙ୍ଗଜାଇଟି ଡିସଅର୍ଡର। ଯଦି ଆପଣଙ୍କୁ ସେମିତି କିଛି ଆପଣଙ୍କର ଡେ ଟୁ ଡେ ଲାଇଫରେ ଆଫେକ୍ଟ କରୁଛି, ତାହେଲେ ଆପଣ ନିହାତି କନସଲ୍ଟ କରନ୍ତୁ ଯେକୌଣସି ସାଇକିଆଟ୍ରିଷ୍ଟକୁ, ଏବଂ ଏହାର ଟ୍ରିଟମେଣ୍ଟ ପୁରା ମାନେ ଏଇଟା ଗୋଟେ କ୍ୟୁରେବୁଲ ଡିଜିଜ୍, ଏହାର ଟ୍ରିଟମେଣ୍ଟ ପୁରା ଉପଲବ୍ଧ ଅଛି। ଆପଣ ମେଡିସିନ୍ସ ଖାଇବା ସହିତ ତା ସହିତ ଆପଣ କିଛି ଥେରାପି ନେବେ, କି ଆପଣଙ୍କୁ ସେମାନେ କିଛି ରିଲାକ୍ସେସନ୍ ଟେକ୍ନିକ୍ ବତେଇବେ, ଯାହାଦ୍ୱାରା କି ଆପଣଙ୍କର ରୋଗ ସମ୍ପୂର୍ଣ୍ଣ ଭାବେ ନିରାକରଣ ହୋଇପାରିବ।
1: ଆଜ୍ଞା, ଧନ୍ୟବାଦ ମ୍ୟାଡ଼ାମ୍। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଛନ୍ତି, ଆପଣଙ୍କ ପରିଚୟ ଦିଅନ୍ତୁ।
3: ଟକ୍ ଷ୍ଟୁଡିଓରେ ଥିବା ସାର୍ ଆଉ ମ୍ୟାମ୍ଙ୍କୁ ମୋର ପ୍ରଣାମ, ଡକ୍ଟର ସାର୍ ମ୍ୟାଡ଼ାମ୍ଙ୍କୁ ଆଉ ମୋର ଅତି ପରିଚିତ ପ୍ରଜ୍ଞା ମ୍ୟାମ୍ଙ୍କୁ ପ୍ରଣାମ। ମୁଁ ସୋମନାଥ ସାହୁ କହୁଥିଲି, ଜିଗଣ ପଟାମରେ, କେନ୍ଦ୍ରାପଡ଼ା ମ୍ୟାମ୍।
1: ଆଜ୍ଞା ନମସ୍କାର, ନମସ୍କାର। ଆପଣଙ୍କ ପ୍ରଶ୍ନ କୁହନ୍ତୁ।
3: ପ୍ରଶ୍ନ କ'ଣ ମାନେ ଯୋଉ ମାନସିକ ରୋଗଟା କ'ଣ ଜେନେଟିକ, ଆମର ସାର୍ ମ୍ୟାଡ଼ାମ୍ କହିବେ, ତାପରେ ଆଉ ଗୋଟେ ପ୍ରଶ୍ନ ହଉଛି କ'ଣ ସବୁ ମାନସିକ ରୋଗୀ କ'ଣ ମାନସିକ ବିକୃତିର ଲକ୍ଷଣ ପରିଲକ୍ଷିତ ହୁଏ ତାଙ୍କ ପାଖରେ, ଆଉ କେମିତି କଲେ ଗୋଟେ ମାନସିକ ରୋଗୀ କୋଉ ଭଳିଆ ଟାଇପ୍ର ସ୍ନେହ ମମତା, ଆଜିକାଲି ଦେଖାଯାଉଛି ବାପା ମାନେ ମାନସିକ ରୋଗ ବାଟଘାଟ ଛାଡ଼ି ଦଉଛନ୍ତି, କେମିତି କ'ଣ ତାଙ୍କୁ ମାନେ ସେବା ସୁଶ୍ରୂଷା ଦେଲେ ସେ ପୁରୁଣା ଅବସ୍ଥା ଉପରେ ରିକଭରି କରିବେ, ଭଲ ହେଇପାରିବେ, ସାର୍ ଟିକେ ଏ ବିଷୟରେ କହିବେ।
1: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଡାକ୍ତର ମହାପାତ୍ରଙ୍କୁ ଆମେ ଅନୁରୋଧ କରୁଛୁ ଏ ସମ୍ପର୍କରେ କହିବା ପାଇଁ, କିନ୍ତୁ ଆମେ ଏଇ ଫୋନ୍ ଇନ୍ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଏ ସମ୍ପର୍କରେ ଆଗରୁ ମଧ୍ୟ ଆଲୋଚନା କରିସାରିଛୁ, ଆଉ ଥରେ କହିବା ପାଇଁ ଆମେ ଅନୁରୋଧ କରୁଛୁ।
4: ଦେଖନ୍ତୁ, ବହୁତ ଗୁଡ଼ିଏ ମାନସିକ ସମସ୍ୟା ବଂଶଗତ ବା ଜେନେଟିକାଲି ରହିଛି, ସେଇଟା ଆପଣଙ୍କ ପ୍ରଥମ ପ୍ରଶ୍ନ ଥିଲା। ଦ୍ୱିତୀୟ ପ୍ରଶ୍ନଟି ରହିଲା ଯେ ମାନସିକ ରୋଗ ମାନେ ମାନସିକ ବିକୃତି, ଏଇଟା ଗୋଟେ ମନେ ରଖନ୍ତୁ, କମନ୍ ଭାଷାର ଲୋକ କହନ୍ତି ଯେ ମାନସିକ ରୋଗ ମାନେ ପାଗଳା ମେଣ୍ଟାଲ, ତ ସବୁ ରୋଗର ଯେଉଁ କମନ୍ଲି ଲୋକଙ୍କ ମଧ୍ୟରେ ଯେଉଁ ଧାରଣା ଅଛି, ସବୁ ରୋଗ ମାନେ ହେଉଛନ୍ତି ବହୁତ ଆଗ୍ରେସିଭ ହେଉଥିବେ, ରାଗୁଥିବେ, ମାନସିକ ରୂପରେ ବିକୃତି, ସେଇଭଳି ସବୁ ମାନସିକ ରୋଗ ନୁହେଁ, କିଛି ମାନସିକ ରୋଗରେ ରୋଗୀ ଟିକେ ଭାୟୋଲେଣ୍ଟ ଥାଏ, ଆଗ୍ରେସିଭ ଥାଏ, କିନ୍ତୁ ଅନ୍ୟାନ୍ୟ ବହୁତ ଗୁଡ଼ିଏ ମାନସିକ ସମସ୍ୟା ଅଛି ଯେଉଁଥିରେ କି ରୋଗୀ ତାର ନିଜ ଡେଲି କାମ ବି କରୁଥାଏ କିନ୍ତୁ ତାର ମାନସିକ ରୋଗର ଲକ୍ଷଣ ଥାଏ, ଯେମିତିକି ଆଙ୍ଗଜାଇଟି ହେଇଗଲା, ଡିପ୍ରେସନ୍ ସମସ୍ୟା ହେଇଗଲା, ଫୋବିଆ ରୋଗ ହେଇଗଲା, ଏସବୁରେ ଲକ୍ଷଣ ଥାଏ। ତୃତୀୟ ଜିନିଷଟି ହେଉଛି ଯେ ଘର ଲୋକଙ୍କର କେୟାର ବା ଘର ଲୋକଙ୍କର ସହାୟତା କେତେ ଦରକାର ଇନିସିଆଲ ଷ୍ଟେଜ୍ରେ, ସେଟା ଆମେ ଆଗରୁ କହିଛୁ, ଏବେ ବି କହି ରଖୁଛୁ ଯେ ଘର ଲୋକଙ୍କର କେୟାର ବା ଯତ୍ନ ମାନସିକ ରୋଗର ଚିକିତ୍ସାରେ ସବୁଠାରୁ ଇମ୍ପୋର୍ଟାଣ୍ଟ ବା ସବୁଠାରୁ ଜରୁରୀ, ତାହା ସହିତ ଡାକ୍ତରଙ୍କ ଚିକିତ୍ସା ମଧ୍ୟ ଜରୁରୀ, ଉଭୟ ଜିନିଷ ମିଶିଲେ ହିଁ ରୋଗୀର ଇମ୍ପ୍ରୁଭମେଣ୍ଟ ହୋଇପାରିବ।
1: ଧନ୍ୟବାଦ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଛନ୍ତି, ପରିଚୟ ଦିଅନ୍ତୁ।
5: ଆଜ୍ଞା ନମସ୍କାର।
1: ଆଜ୍ଞା ନମସ୍କାର।
5: ମୁଁ ଚନ୍ଦନ କୁମାର ନାଥ, ଅତା ଆନନ୍ଦପୁର, କେନ୍ଦୁଝରରୁ କହୁଛି।
1: ଆଜ୍ଞା ଆଜ୍ଞା
5: ଆଜ୍ଞା। ମୋର 2014 ମସିହାରୁ ଏଯାବତ ମୁଁ ଆଜ୍ଞା ବେଳେବେଳେ କ'ଣ ହେଉଛି କି ମାନେ ଟିକେ ଯୋଉ ସ୍ମୋକିଂ କରୁଛି, ମାନେ କ'ଣ ହେଉଛି ଗୋଟେ ଗୋଟେ ଦିନରେ ଆଜ୍ଞା ମୋର ଗୋଟେ ଗୋଟେ ପ୍ୟାକେଟ୍ ସିଗାରେଟ୍ ସରିଯାଉଛି, ଆଉ ଯେତେବେଳେ ସେ ସମୟ ଆସିଯାଉଛି ମୁଁ ଯଦି ତାଠୁ ଟିକେ ସମୟ ଅଧିକ ଅତିକ୍ରାନ୍ତ ହେଇଯାଉଛି ମୋତେ ଯେମିତି ପୁରା ପାଗଳ ଭଳିଆ ଲାଗୁଛି, ତେଣୁ ଏଇଟା କ'ଣ ଗୋଟେ ମାନସିକ ରୋଗ କି?
1: ମୁଁ ଡାକ୍ତର ମହାପାତ୍ରଙ୍କ ଏ ସମ୍ପର୍କରେ ଅନୁରୋଧ କରୁଛି ପ୍ରଶ୍ନର ଉତ୍ତର ଦେବା ପାଇଁ।
4: ଦେଖନ୍ତୁ, ଆପଣ ଯେମିତି କହୁଛନ୍ତି ଗୋଟେ ଗୋଟେ ପ୍ୟାକେଟ୍ ସିଗାରେଟ୍ ସରିଯାଉଛି, ଆପଣ ଛାଡ଼ିଦେଲେ ଆପଣ ରହିପାରୁନାହାନ୍ତି, ଆପଣଙ୍କୁ ବହୁତ ଆସକ୍ତି ଭାବ ବା କ୍ରେଭିଂ ସୃଷ୍ଟି ହେଉଛି, ତ ଏହା ଏକ ପ୍ରକାରର ନିଶାଯୁକ୍ତ ସମସ୍ୟା ବା ସବଷ୍ଟାନ୍ସ ଡିପେଣ୍ଡାନ୍ସ ବୋଲି କୁହାଯାଇଥାଏ, ନିକୋଟିନ୍ ଡିପେଣ୍ଡାନ୍ସ, ତ ଏହା ଏକ ରୋଗ, ତାକୁ ଟ୍ରିଟମେଣ୍ଟ କରିବାକୁ ପଡ଼ିବ, ତ ଏହା ଟ୍ରିଟମେଣ୍ଟ କେତେଗୁଡ଼ି ଫେଜ୍ରେ ଡିପେଣ୍ଡ କରିଥାଏ। ପ୍ରଥମ ଜିନିଷଟି ରହୁଛି ଆପଣଙ୍କର ଇଚ୍ଛା ଶକ୍ତି ଥିବା ଦରକାର ବା ମୋଟିଭେସନ୍ ଥିବା ଦରକାର ନିଶା ଛାଡ଼ିବା ପାଇଁ।

0: ଦ୍ୱିତୀୟ ଜିନିଷ ହେଉଛି ଆପଣ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରିବେ। ଆପଣ ସେ ଯେଉଁ ନିଶା ଛାଡ଼ିଲେ ବା ସିଗରେଟ୍ ଛାଡ଼ିଲେ ଯେଉଁ ଆପଣଙ୍କୁ ନିଶା ନେବା ପାଇଁ ବହୁତ ଇଚ୍ଛା ହେଉଛି, କ୍ରେଭିଂ ଆସକ୍ତି ଭାବ ଆସୁଛି, ତାକୁ ଦୂର କରିବା ପାଇଁ ଆମର କେତେକ ସ୍ପେସିଫିକ୍ ମେଡିସିନ୍ସ ଅଛି, ତାକୁ ୟୁଜ୍ କରିବା କରାଯାଇଥାଏ। ନେକ୍ସଟ ଷ୍ଟେଜ୍ ପରେ ଆପଣ ଫ୍ୟୁଚର୍ରେ କିଭଳି ସେଇଭଳି ନିଶାକୁ ନ ନେବେ, ଆପଣଙ୍କ ଇଚ୍ଛା ଶକ୍ତି ବଢ଼ାଇବା ପାଇଁ ମଧ୍ୟ କେତେକ ମେଡିସିନ୍ ଅଛି, ତାକୁ ମଧ୍ୟ ଆମର ଦିଆଯାଇଥାଏ। ତେଣୁ ଆପଣଙ୍କୁ ତୁରନ୍ତ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରି ଏହାର ପ୍ରକୃତ ଟ୍ରିଟମେଣ୍ଟ କରାଇଲେ ଆପଣ ନିଶ୍ଚିତ ଭଲ ହୋଇପାରିବେ।
1: ଧନ୍ୟବାଦ ଆଜ୍ଞା।
2: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଯୋଡ଼ି ହୋଇଥିବାରୁ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଛନ୍ତି, ଆପଣଙ୍କ ପରିଚୟ ଦିଅନ୍ତୁ।
3: ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ।
2: ନମସ୍କାର
3: ସାର୍ଙ୍କୁ, ନମସ୍କାର ମ୍ୟାଡମ୍ଙ୍କୁ, ନମସ୍କାର। ମୁଁ କହୁଥିଲି ରାଜେଶ ନାୟକ ଫ୍ରମ୍ ଚର୍ତ୍ତିକା ବଜାର ଜଗତସିଂହପୁର।
2: ଆଜ୍ଞା
3: ମୋର କ୍ୱେଶ୍ଚିନ୍ ହେଉଛି, ବହୁତ ଲୋକ ଯେ ମେଣ୍ଟାଲ ଡିପ୍ରେସନ୍ ରେ ଷ୍ଟ୍ରେସ୍ ରେ ଆସୁଛନ୍ତି, ବିଭିନ୍ନ ସମସ୍ୟା ରହୁଛି, ଯେ ବହୁତ ମାନେ କର୍ଜଦାମ କରୁଛନ୍ତି, ଲକ୍ଷ ଲକ୍ଷ ଟଙ୍କା କର୍ଜ କରୁଛନ୍ତି, ଋଣ କରୁଛନ୍ତି, ବହୁତ ଲୋକ ବି ଧୋକା ଖାଉଛନ୍ତି, ମାନେ ସେକ୍ସ ଲଭରେ ବି ଧୋକା ଖାଉଛନ୍ତି, ସବୁ ମାନସିକ ରୋଗୀ କଣ ସୁଇସାଇଡ୍ କରନ୍ତି କି? ଫାର୍ଷ୍ଟ କ୍ୱେଶ୍ଚିନ୍। ଆଉ ମୋର ସେକେଣ୍ଡ କ୍ୱେଶ୍ଚିନ୍ ହେଉଛି, ଏଇଟା ଗୋଟେ ବଂଶଗତ ରୋଗ କି ନାହିଁ? ଆଉ ଗୋଟେ କ୍ୱେଶ୍ଚିନ୍ ହେଉଛି, କଣ କଣ ଖାଦ୍ୟ ଖାଇଲେ ମାନସିକ ରୋଗୀଙ୍କ ପାଇଁ କି ବେନିଫିସିଆରୀ ହେଇପାରିବ, ସେମାନେ ସୁସ୍ଥ ରହିପାରିବେ? ଆଉ ମାନସିକ ରୋଗୀ ହେଇଛି, ରୋଗ ହେଇଛି ବୋଲି ଆମେ କଣ ପାଇଁ କେମିତି ଜାଣିବା ତାଙ୍କ ଲକ୍ଷଣରୁ?
2: ଡାକ୍ତର ସାହୁ ଏ ସମ୍ପର୍କରେ ଉତ୍ତର ଦିଅନ୍ତୁ।
4: ଆଚ୍ଛା, ଆପଣ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ କହିଲେ, ସୁଇସାଇଡ୍। ସୁଇସାଇଡ୍ ହେଉଛି ଗୋଟେ ଜିନିଷ ଯେଉଁଟାକି ମୋଷ୍ଟଲି ଆପଣ ଯେଉଁ ଜିନିଷ କହିଲେ କି କୌଣସି ପରିସ୍ଥିତି ଯଦି କିଛି ଖରାପ ହେଲା କି ଆପଣ ବହୁତ ଷ୍ଟ୍ରେସ୍ଫୁଲ୍ ସିଚୁଏସନ୍ ଦେଇକି ଯାଉଛନ୍ତି, ତ ଗୋଟେ ସୁଇସାଇଡାଲ୍ ଥଟ୍ସ ଆସିବ, କିନ୍ତୁ ତା ଅର୍ଥ ନୁହେଁ କି ଆପଣ ସବୁ ପ୍ରକାର ମାନସିକ ରୋଗରେ ଆପଣଙ୍କୁ ସୁଇସାଇଡ୍ର ରିସ୍କ ଥାଏ। କିନ୍ତୁ ଯଦି ଆପଣଙ୍କୁ କେବେ ସୁଇସାଇଡାଲ ଥଟ୍ସ ଆସୁଛି କି କେବେ ଏମିତିକା କିଛି ଇମ୍ପଲ୍ସ ଆସୁଛି କି ନାହିଁ ମୁଁ ମରିଗଲେ ଭଲ ହେଇଥାନ୍ତା, ଆପଣଙ୍କୁ ହୋପ୍ଲେସ୍ ହେଲ୍ପଲେସ୍ କି ୱର୍ଥଲେସ୍ ଫିଲିଂ ଆସୁଛି, ତାହେଲେ କିଛି କିଛି ଡିପ୍ରେସିଭ୍ ପେସେଣ୍ଟସ୍ ମାନଙ୍କର ଯେଉଁ ଆସୁଛି ସୁଇସାଇଡାଲ ଥଟ୍ସ ଆସୁଛି, ତାହେଲେ ଆପଣ ଗୋଟେ ନିୟରେଷ୍ଟ କି ଆପଣ ଯେକୌଣସି ମାନସିକ ରୋଗ ବିଶେଷଜ୍ଞଙ୍କୁ ଆପଣ କନସଲ୍ଟ କରିବେ ଏବଂ ତାର ଗୋଟେ ଟ୍ରିଟମେଣ୍ଟ ଆମେ ଅଲଗା ପ୍ଲାନ୍ ଥାଏ। ସୁଇସାଇଡ୍ ଗୋଟେ କୁହାଯାଏ କି ଏଇଟା ଗୋଟେ ସାଇକେଟ୍ରି ଇମର୍ଜେନ୍ସି ସିଚୁଏସନ୍, ତ ତାର ଟ୍ରିଟମେଣ୍ଟ ପାଇଁକା ଆମେ ତାକୁ ଅଟକେଇ ପାରିବା ସୁଇସାଇଡ୍କୁ। ଏବଂ ସପୋଜ୍ କେବେ ବାଇପୋଲାର ଡିପ୍ରେସନ୍ର ପେସେଣ୍ଟ ହେଲା କି ପେସେଣ୍ଟ ବହୁତ ଡିପ୍ରେସିଭ୍ ଅଛି କି ପେସେଣ୍ଟ ସାଇକୋଟିକ୍ ଅଛି, ତ ଡିଫରେଣ୍ଟ ଟାଇପ୍ସ ଅଫ୍ ରୋଗ ଅଛି ଯେଉଁଥିରେ କି ଆପଣମାନଙ୍କର ସୁଇସାଇଡାଲ ଥଟ୍ସ ଆସେ କି ପେସେଣ୍ଟଟି ସୁଇସାଇଡ୍ କରିବା ପାଇଁ ଚିନ୍ତା କରେ, ତ ଆପଣଙ୍କ ବେଷ୍ଟ ଅପସନ୍ ହେଉଛି ଆପଣ ନିୟରେଷ୍ଟ ଡକ୍ଟରଙ୍କୁ କନସଲ୍ଟ କରନ୍ତୁ। ସିଏ ରୋଗୀଟିକୁ ସବୁ ପ୍ରକାର ପରୀକ୍ଷା କରିସାରିଲା ପରେ ଜାଣିବେ କି ଯଦି ଏହାର ସୁଇସାଇଡ୍ ରିସ୍କ ଅଛି, ତାର ଟ୍ରିଟମେଣ୍ଟ ପ୍ଲାନ୍ ସେଭଳି ଆକର୍ଡିଂଲି କରାଯିବ। ଆଉ ସେକେଣ୍ଡ ଜିନିଷ ଆପଣ କହିଲେ କି କୌଣସି ଖାଦ୍ୟ କି କିଛି, ତ ନିହାତି ଗୋଟେ ଲାଇଫ୍ ଷ୍ଟାଇଲ୍ ହେଉଛି ଇମ୍ପୋର୍ଟାଣ୍ଟ ଜିନିଷ। ଆପଣଙ୍କର ଯଦି ଖାଦ୍ୟ ସୁସ୍ଥ ରହିବ, ଆପଣ ଖାଦ୍ୟକୁ ନିଜର ଯେଉଁ ଖାଦ୍ୟ ଖାଇଲେ ଆମର ଶରୀରକୁ ପୋଷଣ ମିଳିବା ଛଡ଼ା ଗୋଟେ ହେଲ୍ଦି ଡାଏଟ୍ ବାଲାନ୍ସ ଡାଏଟ୍ ଆପଣ ଖାଇବେ, ଯଦି ଶରୀର ଆମର ସୁସ୍ଥ ରହିବ ତାହେଲେ ମନ ବି ଆମର ସୁସ୍ଥ ରହିବ, ତ ଆମର ଫିଜିକାଲ୍ ହେଲ୍ଥ ଇଜ୍ ଡାଇରେକ୍ଟଲି ରିଲେଟେଡ୍ ଟୁ ଆର୍ ମେଣ୍ଟାଲ୍ ହେଲ୍ଥ, ତ ଆପଣ ଗୋଟେ ସୁସ୍ଥ ଶରୀର ହିଁ ଗୋଟେ ସୁସ୍ଥ ମନକୁ ଗଢ଼ିପାରିବ। ଆଉ ଗୋଟେ ଜିନିଷ ଆପଣ ଯେଉଁ କହିଲେ ଜେନେଟିକ୍ ପ୍ରିଡିସ୍ପୋଜିସନ୍, ନିହାତି କିଛି କିଛି ମାନସିକ ରୋଗ ଅଛି ଯାହାର ଜେନେଟିକ୍ ରିଲେସନ୍ ଅଛି, ତ ଯଦି ଆପଣଙ୍କର ବଂଶରେ କାହାର ବି ଆପଣଙ୍କର ଜେନେଟିକ୍ ଆପଣ ଦେଖୁଛନ୍ତି କି ଆପଣଙ୍କର ଅଜା ହଉ ଜେଜେବାପା ହଉ ବାପାଙ୍କ ପାଖରେ କିଛି ରୋଗର ଲକ୍ଷଣ ଅଛି ଏବଂ ତାର ନେକ୍ସଟ ଜେନେରେସନ୍ରେ ଯଦି ସେଇଭଳିଆ କିଛି ସିମ୍ପଟମ୍ସ ଆପଣ ପାଉଛନ୍ତି, ତାହେଲେ ଆମେ ତାର ଗୋଟେ ଅର୍ଲି ଟ୍ରିଟମେଣ୍ଟ ଆମେ ପ୍ଲାନ୍ କରିପାରିବା। ଯଦି କିଛି କିଛି ବ୍ୟବହାରରେ ପରିବର୍ତ୍ତନ ଲାଗିଲା କି ଅସ୍ୱାଭାବିକ କଥାବାର୍ତ୍ତା ହେଲେ କି ତାଙ୍କର ନିଦର ସମସ୍ୟା ହେଲା କି ତାଙ୍କର ଚିଡ଼ଚିଡ଼ା ସ୍ୱଭାବ ଆସିବା, ତ ଏସବୁ ଜିନିଷ ଯଦି ଆପଣ କାହା ପାଖରେ ଅନୁଭବ କରୁଛନ୍ତି ତାହେଲେ ଆମେ ଗୋଟେ ଅର୍ଲି ଟ୍ରିଟମେଣ୍ଟ ପ୍ଲାନ୍ କରିବା। ଯଦି ଆମେ ଅର୍ଲି ଟ୍ରିଟମେଣ୍ଟ କରିବା ତାହେଲେ ତାର କ୍ୟୁର ଅର୍ଲି ପସିବିଲିଟିଜ୍ ଅଛି।
2: ତେବେ ଡାକ୍ତର ମହାପାତ୍ର, ଏଇ ଯେଉଁ ଆତ୍ମହତ୍ୟା ପ୍ରବଣତା, ତାହା କ'ଣ ଗୋଟେ ମାନସିକ ଅସୁସ୍ଥତାର ଲକ୍ଷଣ?
0: ନିଶ୍ଚିତ ଭାବରେ ଆତ୍ମହତ୍ୟା ପ୍ରବଣତା ଏକ ମାନସିକ ଅସୁସ୍ଥତାର ଲକ୍ଷଣ ଏବଂ ଏହାର କାରଣ ଉପରେ ନିର୍ଭର କରୁଛି ତାର କେଉଁଥି ପାଇଁ ଆତ୍ମହତ୍ୟା ପ୍ରବଣତା ଦେଖାଯାଉଛି। ମାନସିକ ଚାପ ସବୁଠାରୁ କମନ ଆଜିକାଲି, ତାହା ସହିତ ରିଲେସନ୍ସିପ୍ ପ୍ରୋବ୍ଲେମ୍ ଗୋଟେ ହେଉଛି, ତା ସହିତ ଡିପ୍ରେସନ୍ ହେଉଛି ସବୁଠାରୁ ଇମ୍ପୋର୍ଟାଣ୍ଟ କାରଣ ଆଜିକାଲି ଆତ୍ମହତ୍ୟା ପ୍ରବଣତାର, ଇମ୍ପଲ୍ସିଭିଟି ଅର୍ଥାତ୍ ନ ଭାବି ନ ଚିନ୍ତିକି ୟଙ୍ଗ ଜେନେରେସନ୍ ଲୋକମାନଙ୍କ ପିଲାଙ୍କ ଠାରେ ସୁଇସାଇଡ୍ର ଟେଣ୍ଡେନ୍ସି ବଢ଼ିଯାଇଛି, ଘରୋଇ ଝଗଡ଼ା ତାର ଗୋଟେ ଇମ୍ପୋର୍ଟାଣ୍ଟ କାରଣ ହେଉଛି ସୁଇସାଇଡ୍ର, ତ ମାନସିକ ସମସ୍ୟା ଯୋଗୁଁ ଆତ୍ମହତ୍ୟା ପ୍ରବଣତା ମୋଷ୍ଟଲି ଦେଖାଯାଇଥାଏ ଏବଂ କେତେକ କେସ୍ରେ ଘରୋଇ ସମସ୍ୟା ଯୋଗୁଁ ମଧ୍ୟ ଦେଖାଯାଇଥାଏ, ମାନସିକ ଚାପ ଯୋଗୁଁ ଦେଖାଯାଇଥାଏ।
2: ଏହାର ନିରାକରଣ ପାଇଁ ସିଧାସଳଖ ଭାବେ ଆମର ଯେଉଁମାନେ ମାନସିକ ରୋଗ ବିଶେଷଜ୍ଞ ରହିଛନ୍ତି ତାଙ୍କ

0: ଯେତେ ଜଲ୍ଦି ଏହା ହେଉଛି
1: ପରାମର୍ଶ
0: ସାଇକିଆଟ୍ରିକ
1: ଦେଇଥିଲେ।
0: ଇମର୍ଜେନ୍ସି
1: ଆଜ୍ଞା
0: କୁହାଯାଏ।
1: ଆଜ୍ଞା
0: ରୋଗୀଟି ଯେକୌଣସି ସମୟରେ ଆତ୍ମହତ୍ୟା କରି ଡେଥ୍ ହୋଇପାରେ, ତେଣୁ ତୁରନ୍ତ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରିବା ଜରୁରୀ।
1: ଆଜ୍ଞା ଧନ୍ୟବାଦ। ତେବେ ଆଉ ଜଣେ ଆମ ସହ ଶ୍ରୋତା ବନ୍ଧୁ ଯୋଡ଼ି ହୋଇଛନ୍ତି, ପ୍ରଥମେ ପରିଚୟ ପ୍ରଦାନ କରନ୍ତୁ।
2: ନମସ୍କାର,
1: ଆଜ୍ଞା ନମସ୍କାର।
2: ମୁଁ ଅଚ୍ୟୁତାନନ୍ଦ ଦାସ ଚାନ୍ଦବାଲି ଭଦ୍ରକ ଡିଷ୍ଟ୍ରିକ୍ଟରୁ କହୁଥିଲି। ଆଜ୍ଞା
1: ଆଜ୍ଞା
2: ଆଜ୍ଞା, ମୋର ଗୋଟେ ପ୍ରଶ୍ନ ଅଛି। ପ୍ରଶ୍ନ ହଉଛି, ଅନ୍ୟମନସ୍କ ରହିବା କିଛି କାମ କରୁ କରୁ କିଛି ବା କୋଉ କୋଉ ଅନ୍ୟମନସ୍କ ଅନ୍ୟ ଚିନ୍ତା ମୁଣ୍ଡରେ ପଶିବା, ଏ ପ୍ରକାର ବାରମ୍ବାର ବାରମ୍ବାର ହବା, ରାତିରେ ଶୋଇଲା ପରେ ଟିକେ ନିଦ ହେଇଗଲା ପରେ ଆଉ ସେଗୁଡା କିଛି ଜଣାପଡ଼େ ନା, କିନ୍ତୁ ଦିନ ସାରା ଯେତେ ପର୍ଯ୍ୟନ୍ତ ମୁଁ ରହିଛି ସେଥିରେ ଅନ୍ୟମନସ୍କ ରହିବା କ'ଣ ମାନସିକ ରୋଗ? ଆଜ୍ଞା,
1: ମୁଁ ଡାକ୍ତର ମହାପାତ୍ରଙ୍କୁ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଅନୁରୋଧ କରୁଛି।
0: ଆଜ୍ଞା, ଅନ୍ୟ ମନସ୍କ ରହିବା ବା ଆବସେଣ୍ଟ ମାଇଣ୍ଡେଡ୍ ରହିବା ବହୁତ ଗୁଡ଼ିଏ ମାନସିକ ସମସ୍ୟାରେ ଦେଖାଯାଇପାରେ। କମନଲି ହେଉଛି ଆମର ଯେ ଆଙ୍ଗଜାଇଟି ସମସ୍ୟା, ଯେଉଁଥିରେ ମନ ବହୁତ ବ୍ୟସ୍ତ ବିଚଳିତ ରହିଥାଏ, ଯାହାଫଳରେ କି ଲୋକଟି କୌଣସି ଗୋଟେ କାମ ବା କଥା ଉପରେ ଫୋକସ୍ କରିପାରେନି ବା ତାର ଏକାଗ୍ରତା ରହେନି, ଯାହାଫଳରେ କି ସେ ଆବସେଣ୍ଟ ମାଇଣ୍ଡେଡ୍ ରହିଯାଏ। ତାହା ସହିତ ସିଜୋଫ୍ରେନିଆ ଗୋଟେ ମାନସିକ ସମସ୍ୟା, ସେଥିରେ ବି ଦେଖାଯାଇପାରେ। ବହୁତ ମାନସିକ ସମସ୍ୟା ରହିଛି ଯେଉଁଥିରେ କି ଅନ୍ୟ ମନସ୍କତା ଦେଖାଯାଏ। ତ ଅନ୍ୟ ମନସ୍କତା ହେଉଛି ଗୋଟେ ଲକ୍ଷଣ, ତା ଡିପେଣ୍ଡ କରିଥାଏ କେଉଁ ରୋଗ ଉପରେ, ରୋଗ ଯୋଗୁଁ ସେ ଅନ୍ୟମନସ୍କତା ଦେଖାଯାଉଛି। ତ ତାହା ଅନ୍ୟମନସ୍କତା ସହିତ ଆଉ କ'ଣ କ'ଣ ଲକ୍ଷଣ ଦେଖାଯାଉଛି ତାହା ଯୋଗୁଁ ଆମେ ରୋଗଟିକୁ ସେଥିରୁ ଦେଖିଲେ ଡାକ୍ତରମାନେ ଡାଇଗ୍ନୋସିସ୍ କରିଥାନ୍ତି। ତ ତା ପାଇଁ ଆମକୁ ଟ୍ରିଟମେଣ୍ଟ କରିବାକୁ ପଡ଼ିବ।
1: ତେବେ ଆମର ଜୀବନଶୈଳୀରେ ପରିବର୍ତ୍ତନ କଲେ କ'ଣ
0: ନିଶ୍ଚିତ
1: ଏସବୁ ଥିରେ ପରିବର୍ତ୍ତନ
0: ଜୀବନଶୈଳୀରେ
1: ହୋଇପାରିବ?
0: ପରିବର୍ତ୍ତନ କଲେ ବହୁତ ଇମ୍ପ୍ରୁଭମେଣ୍ଟ, ମଧ୍ୟ ଭଲ ଇମ୍ପ୍ରୁଭମେଣ୍ଟ ଆସିବ। ପ୍ରଥମତଃ ଜୀବନଶୈଳୀରେ ପରିବର୍ତ୍ତନ କରିବା, ଷ୍ଟ୍ରେସ୍ ଠାରୁ ଦୂରେଇ ରହିବା, ନିଶାଦ୍ରବ୍ୟ ଠାରୁ ଦୂରେଇ ରହିବେ, ତିନୋଟି ଜିନିଷ ତ ଆପଣ ସମସ୍ତଙ୍କୁ କରିବାକୁ ପଡ଼ିବ। ତାହା ପରେ ମଧ୍ୟ ଯଦି ଲକ୍ଷଣ ଦେଖାଯାଉଛି ତେବେ ଆପଣ ଡକ୍ଟରଙ୍କୁ ପରାମର୍ଶ କରନ୍ତୁ, ଟ୍ରିଟମେଣ୍ଟ କରନ୍ତୁ, ଆପଣ ଇମ୍ପ୍ରୁଭମେଣ୍ଟ କରିପାରିବେ।
1: ଆମେ ଦେଖୁଛେ ଯୁବପିଢ଼ିଙ୍କ ମଧ୍ୟରେ ବେଶୀ ଷ୍ଟ୍ରେସ୍, ଆନ୍ଜାଇଟି, ଡିପ୍ରେସନ୍ ଏସବୁ ବେଶୀ ଦେଖାଯାଉଛି। ସେମାନେ ପାଠପଢ଼ାକୁ ନେଇ, ବିଭିନ୍ନ ପାରିପାର୍ଶ୍ୱିକ ପରିସ୍ଥିତିକୁ ନେଇ ବେଶୀ ସେମାନେ ଆନ୍ଜାଇଟିର ଶିକାର ହେଉଛନ୍ତି। ତେବେ କ'ଣ କରିପାରିବେ, ଗୋଟେ ଯୁବପିଢ଼ିଙ୍କୁ ଆମେ କ'ଣ ବାର୍ତ୍ତା ଦେଇପାରିବା?
0: ଦେଖନ୍ତୁ, ଯୁବପିଢ଼ିଙ୍କ ଠାରେ ଆଜିକାଲି ମାନସିକ ସମସ୍ୟା କୁହାଯାଉଛି 15ରୁ 39 ବର୍ଷ ଭିତରେ ସବୁଠାରୁ ଅଧିକ ମାନସିକ ସମସ୍ୟା ଇଣ୍ଡିଆନ୍ ପପୁଲେସନ୍ରେ ଦେଖାଯାଉଛି। ତାର କାରଣ ଗୁଡ଼ିକ ଜାଣିଲେ ହିଁ ଆମେ ତାର ଟ୍ରିଟମେଣ୍ଟ କରିପାରିବା, ନିରାକରଣ କରିପାରିବା। ସବୁଠୁ ଇମ୍ପୋର୍ଟାଣ୍ଟ କାରଣ ହେଉଛି ଆଜିକାଲି ଯେ ସୋସିଆଲ ମିଡ଼ିଆରେ ୟୁଜ୍ ଅଧିକା, ତା ସହିତ ଲଭ୍ ଆଫେୟାର ରିଲେସନ୍ସିପ୍ରେ ବେଶୀ ପିଲାମାନେ ଇନଭଲ୍ଭ ହୋଇଯାଉଛନ୍ତି କମ୍ ଏଜ୍ରୁ, ତା ସହିତ ପାଠପଢ଼ାର ଚାପ, ଷ୍ଟ୍ରେସ୍ ଅଧିକ ରହୁଛି, ବାପା ମାଆଙ୍କର ଚାପ ରହୁଛି, ଷ୍ଟ୍ରେସ୍ ରହୁଛି ପରୀକ୍ଷାରେ ଭଲ କରିବାର, ଏଇଭଳି ବହୁତ ଗୁଡ଼ିଏ କାରଣ ୟଙ୍ଗ ଜେନେରେସନ୍ରେ ଆମର ମାନସିକ ଚାପ, ଷ୍ଟ୍ରେସ୍ ବଢ଼ୁଛି, ତା ଯୋଗୁଁ ବହୁତ ଗୁଡ଼ିଏ ମାନସିକ ସମସ୍ୟା ଦେଖାଯାଉଛି। ତେଣୁ ତାକୁ ଭଲ କରିବାକୁ ହେଲେ ପ୍ରଥମ ଜିନିଷଟି ରହିଲା, ୟଙ୍ଗ ଜେନେରେସନ୍ର ଲୋକମାନଙ୍କୁ ଫାଷ୍ଟ ଜିନିଷ ନିଜର ଲାଇଫଷ୍ଟାଇଲ୍ ଠିକ୍ ରଖିବାକୁ ପଡ଼ିବ, ସ୍ମାର୍ଟଫୋନ୍ର ୟୁଜ୍କୁ ରେଷ୍ଟ୍ରିକ୍ଟେଡ୍ କରିବାକୁ ପଡ଼ିବ, ସୋସିଆଲ ମିଡ଼ିଆର ୟୁଜ୍କୁ ମଧ୍ୟ କମ୍ କରିବାକୁ ପଡ଼ିବ, ନିଜର ପାଠ ଚାକିରି ତା ଉପରେ ଫୋକସ୍ କରିବାକୁ ପଡ଼ିବ। ତାହା ସହିତ ନିଜର ଯେଉଁ ରିଲେସନ୍ସିପ୍ ଇସ୍ୟୁଜ୍ ଅଛି ତା ଦେହରେ ଆପଣଙ୍କୁ ଭାବି ଚିନ୍ତିକି ରିଲେସନ୍ସିପ୍କୁ ମେଣ୍ଟେନ୍ କରିବାକୁ ପଡ଼ିବ, ରିଲେସନ୍ସିପ୍କୁ ଦେଖି ଚାହିଁକି କରିବାକୁ ପଡ଼ିବ। ଏସବୁ ଜିନିଷ ଯଦି କରିବେ ୟଙ୍ଗ ଜେନେରେସନ୍ ଲୋକମାନଙ୍କ ଠାରେ ମାନସିକ ସମସ୍ୟା ଦେଖାଯିବାର ସମ୍ଭାବନା କମିଯିବ।
1: ଆଜ୍ଞା, ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଛନ୍ତି, ଆପଣଙ୍କର ପରିଚୟ ଦିଅନ୍ତୁ।
3: ହଁ, ଷ୍ଟୁଡିଓରେ ଉପସ୍ଥିତ ଥିବା ମାନସିକ ବିଶେଷଜ୍ଞ ମହୋଦୟ ମହୋଦୟାଙ୍କୁ ମୋର ନମସ୍କାର ଏବଂ ପ୍ରଜ୍ଞା ମ୍ୟାମ୍ ଆପଣଙ୍କୁ ମଧ୍ୟ ମୋର ଆନ୍ତରିକ ପ୍ରଣାମ,
1: ଆମେ ସ୍ୱାଗତ କରୁଛୁ। ତେବେ ପ୍ରଶ୍ନ କ'ଣ ରହିଛି ଆପଣଙ୍କର?
3: ମୁଁ କମଳାକାନ୍ତ ବେହେରା କହୁଛି, ଜୟପୁର ଚିପିଣ୍ଡା ଝୁମ୍ପରା କେନ୍ଦୁଝର ଜିଲ୍ଲାରୁ।
1: ଆଜ୍ଞା,
3: ତ ମୋର ପ୍ରଥମ ପ୍ରଶ୍ନ ହେଲା କି ଯେ ଏବେର ସମୟରେ କିଶୋର କିଶୋରୀ ମାନଙ୍କ ଭିତରେ ଦେଖାଯାଉଥିବା ମୋବାଇଲ ପ୍ରତି ଆଡପ୍ସନ୍ ଆଉ ପରୀକ୍ଷା ଚାପ, ଏଇଠୁ ବଞ୍ଚିବା ପାଇଁ କ'ଣ କରିବେ ପିତାମାତା କିମ୍ବା ଅଭିଭାବକ ମାନେ? ଆଉ ମୋର ଦ୍ୱିତୀୟ ପ୍ରଶ୍ନ ହେଲା କି ଯଦି ଜଣଙ୍କ ପାଖରେ ମାନସିକ ରୋଗ ଦେଖାଦେଲାଣି, ତାର ବ୍ୟବହାରରେ କିଛି ପରିବର୍ତ୍ତନ ଦେଖାଦେଲାଣି, ସେ କ୍ଷେତ୍ରରେ ଅଭିଭାବକ ମାନେ ଭାବୁଛନ୍ତି ଯେ କେହି ଲୋକ ଦ୍ୱାରା ଏଟା ଗୁଣିଗାର୍ଦି ହେଇଛି କିମ୍ବା ଲୋକମାନେ କିଛି କରେଇ ଦେଇଛନ୍ତି କିଛି ପୂଜାପାଠ ତା ଦ୍ୱାରା ଏଟା ଏପରି ହେଇଛି, ଏହିପରି ମାନସିକତାରୁ ଲୋକଙ୍କୁ କିପରି ଆମେ ସଚେତନ କରିବା ଆଉ ବୁଝେଇବା ଯେ ଏହା ମାନସିକ ବିଶେଷଜ୍ଞ ମାନଙ୍କ ଦ୍ୱାରା ହିଁ କେବଳ ସମାଧାନ କରାଯାଇ ପାରିବ?
1: ଆଜ୍ଞା, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଡାକ୍ତର ମହାପାତ୍ର, ଏ ସମ୍ପର୍କରେ ଟିକେ
0: ପ୍ରଥମ ଜିନିଷଟି ରହୁଛି, କିଶୋର କିଶୋରୀ ମାନଙ୍କ ଠାରେ ଗୋଟେ ଜିନିଷ ହେଉଛି ସ୍ମାର୍ଟଫୋନ୍ର ଆଡିକ୍ସନ୍ ବଢ଼ିଗଲାଣି, ୟୁଜ୍ ବଢ଼ିଗଲାଣି, ତ ତାକୁ କମ୍ କରିବାର ଦାୟିତ୍ୱ ପିଲାମାନଙ୍କ ଉପରେ ଯେତିକି ଅଛି ତାଠୁ ଅଧିକା ଦାୟିତ୍ୱ ହେଉଛି ବାପା ମା ମାନଙ୍କର। ତ ବାପା ମା ମାନେ ନିଜେ ସ୍ମାର୍ଟଫୋନ୍ର ୟୁଜ୍ କମ୍ କରିବା ଦରକାର, ପିଲାକୁ ମଧ୍ୟ ରେଷ୍ଟ୍ରିକ୍ଟ କରିବା ଦରକାର, ଦେଇକି ରେଷ୍ଟ୍ରିକ୍ସନ୍ ୟୁଜ୍ କରିବା ପାଇଁ ପିଲାକୁ ଆଡଭାଇସ୍ କରିବା ଦରକାର। ପିଲା କେତେ ଦେଖୁଛି ମୋବାଇଲ, କ'ଣ ଦେଖୁଛି, କେଉଁ ଜିନିଷ ଦେଖୁଛି, କେଉଁ ଗେମ୍ ଖେଳୁଛି, ଏସବୁ ଉପରେ ପ୍ୟାରେଣ୍ଟସ୍ ମାନେ ନଜର ରଖିବା ଉଚିତ। ତାହା ସହିତ ଖୁବ୍ କମ୍ ସମୟ ପାଇଁ, ଘଣ୍ଟେ 2 ଘଣ୍ଟା ମ୍ୟାକ୍ସିମମ୍ ଆପଣ ଦିନ ଭିତରେ ଦେଇପାରିବେ ଏବଂ ସୁପରଭାଇଜ୍ କରିକି ଦେଇପାରିବେ ପିଲା କ'ଣ ଦେଖୁଛି, ଆପଣଙ୍କ ସାମ୍ନାରେ ବସିକି ଦେଖିପାରିବେ। ଦ୍ୱିତୀୟ ଜିନିଷଟା ରହିଲା ପାଠପଢ଼ାର ଚାପ, ତ ସେଥିପାଇଁ ବାପା ମା ମାନଙ୍କର ଗୋଟେ ଆଡଭାଇସ୍ ରହିବ ଯେ ପିଲାର ଦକ୍ଷତା କେତେ ବା କାପାବିଲିଟି କେତେ, ସେଇ ଅନୁସାରେ ତାଠାରୁ ଆପଣ ରେଜଲ୍ଟ ଆଶା କରନ୍ତୁ। ପିଲାଠାରୁ ଦକ୍ଷତାରୁ ଅଧିକ ଆପଣ ଆଶା କରିବେ ପିଲାମାନେ।

0: ମାନସିକ ଚାପ ଷ୍ଟ୍ରେସ୍ରେ ଆସିବ, ଯାହା ବି ପଢ଼ୁଥିବ ତା ଉପରେ ତା ଫୋକସ୍ କରିପାରିବନି, ଚାପରେ ଆସିକି ସେ ଷ୍ଟ୍ରେସ୍ରେ ଆସିବ, ଯାହାଫଳରେ କି ତା'ର ପରୀକ୍ଷାରେ ପରଫର୍ମାନ୍ସ କମିଯିବ। ତେଣୁ ପିଲାକୁ ପରିଶ୍ରମ କରିବାକୁ ପଡ଼ିବ, ଆପଣମାନେ ତାକୁ ଗାଇଡ଼ାନ୍ସ ଦେଇପାରିବେ, କିନ୍ତୁ ଅତ୍ୟଧିକ ମାନସିକ ଚାପ ପିଲା ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ। ତୃତୀୟ ଜିନିଷଟି ରହିଲା ଆପଣଙ୍କର
1: ଅନ୍ଧବିଶ୍ୱାସ ଗୁଣିଗାରେଡ଼ି,
0: ତ ତାହା ତ ଆପଣଙ୍କୁ ମନେ ରଖିବାକୁ ପଡ଼ିବ। ଆଜିକାଲି ଯୁଗ ତ ବହୁତ ଚେଞ୍ଜ ହୋଇଗଲାଣି, ଆଗରୁ ଲୋକମାନଙ୍କ ମଧ୍ୟରେ ବହୁତ ଧାରଣା ଥିଲା ଯେ ଗୁଣିଗାରେଡ଼ି ଯୋଗୁଁ ମାନସିକ ସମସ୍ୟା ହୋଇଥାଏ। ଏବେ ବି କିଛି ଜାଗାରେ ଆପଣ ଦେଖୁଛନ୍ତି ଲୋକମାନଙ୍କ ମଧ୍ୟରେ ସେ ଗୁଣିଗାରେଡ଼ି ନେଇକି ଭୁଲ ଧାରଣା ରହିଛି, ତାହା ସମ୍ପୂର୍ଣ୍ଣ ଭୁଲ ଧାରଣା। କୌଣସି ବି ମାନସିକ ରୋଗ ବା ସମସ୍ୟା ଗୁଣିଗାରେଡ଼ି ଯୋଗୁଁ ଆରମ୍ଭ ହୋଇନଥାଏ, ଏହା ଲୋକମାନଙ୍କର ଭୁଲ ଧାରଣା। ଏହା ଏକ ମାନସିକ ସମସ୍ୟା ଯାହାକି ଆପଣଙ୍କ ବ୍ରେନ୍ରେ କେତେକ ନ୍ୟୁରୋ ଟ୍ରାନ୍ସମିଟର କେମିକାଲ ଚେଞ୍ଜ ଯୋଗୁଁ ଆରମ୍ଭ ହୋଇପାରେ, କେତେକ ଜେନେଟିକ୍ କାରଣ ଯୋଗୁଁ ଆରମ୍ଭ ହୋଇପାରେ, କିମ୍ବା କେତେକ ଆପଣଙ୍କ ଷ୍ଟ୍ରେସ୍ ଯୋଗୁଁ ଆରମ୍ଭ ହୋଇପାରେ। ଗୁଣିଗାରେଡ଼ି ସହିତ ଏହାର କୌଣସି ନବା ଦେବା ନାହିଁ, ସେ ଭୁଲ ଧାରଣାଠୁ ଆପଣ ଦୂରେଇ ରୁହନ୍ତୁ।
1: ତେବେ ଡାକ୍ତର ସାହୁ, ମନୋଚିକିତ୍ସା ମାନସିକ ସମସ୍ୟାର ଉପଶମ ପାଇଁ କେତେ ଜରୁରୀ?
2: ଦେଖନ୍ତୁ, ଯେମିତି ଆମର ମେଡିସିନ୍ ବି ଇମ୍ପୋର୍ଟାଣ୍ଟ, ସେମିତି ସାଇକୋଥେରାପି ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ। କିଛି କିଛି ରୋଗ ଯେମିତିକି ଆପଣଙ୍କର ଓସିଡ଼ି ହେଲା, କି ଆଙ୍ଗଜାଇଟି ଡିସଅର୍ଡର୍ ହେଲା, କି ଡିପ୍ରେସନ୍ ହେଲା, ତ କିଛିଟା ରୋଗ ଅଛି ଯେଉଁଟାକି ଯାହା ପାଇଁକା ଏଇଟା ଗୋଟେ ଚିକିତ୍ସା ପଦ୍ଧତି ସାଇକୋଥେରାପି। ତାର ବହୁତ ପ୍ରକାର କ୍ୟାଟେଗରାଇଜେସନ୍ ଅଛି। ତ ତାଦ୍ୱାରା କ'ଣ କରାଯାଏ, ଆମେ ଯେକୌଣସି ମାନସିକ ରୋଗୀ ଯେତେ ଔଷଧ ଖାଇଲା, ଔଷଧ ଖାଇବା ସହିତ ତାର ଡେ ଟୁ ଡେ ଲାଇଫ୍ରେ ତାର ଲାଇଫ୍ ଷ୍ଟାଇଲ୍ ଚେଞ୍ଜେସ୍ କରିବା ହଉ, କି ତାର ପାରିପାର୍ଶ୍ୱିକ ଲୋକମାନଙ୍କ ସହିତ ବ୍ୟବହାର, କି ତାର ଲାଇଫ୍ ଷ୍ଟାଇଲ୍ର ଚେଞ୍ଜେସ୍ କ'ଣ ଆସିବ, ତ ଏସବୁ ଜିନିଷ ଗୋଟେ ଆମର ଗୋଟେ କୋଲାବରେଟିଭ୍ ଆପ୍ରୋଚ୍ ଥାଏ, ଯେଉଁଥିରେକି ଆମେ ଯେତେବେଳେ ପେସେଣ୍ଟଟାକୁ ସାଇକୋଥେରାପି ପାଇଁ ପଠାଉ, ତ ସେମାନେ ତାର ସବୁ ଆସ୍ପେକ୍ଟକୁ ଟାର୍ଗେଟ୍ କରନ୍ତି। ତ ସାଇକୋଥେରାପି ଗୋଟେ ଇମ୍ପୋର୍ଟାଣ୍ଟ ପାର୍ଟ, ଯେମିତିକି ଆମେ ମେଡିସିନ୍ ଖାଉଛେ, ତା ସହିତ ସାଇକୋଥେରାପି ଅଲସୋ ଇମ୍ପୋର୍ଟାଣ୍ଟ ପାର୍ଟ। ତ ଏଇଟା ଗୋଟେ ଚିକିତ୍ସା ପଦ୍ଧତି। ତ ଆପଣଙ୍କୁ ଯଦି କୌଣସି ପ୍ରକାରର ମାନସିକ ରୋଗର ସମସ୍ୟା ଆପଣଙ୍କୁ ଦେଖାଦେଉଛି, ତାହେଲେ ଆପଣ ଏଇସବୁ ପଦ୍ଧତିକୁ ଆପଣ ଅବଲମ୍ବନ କରିକି ଆପଣ ଟ୍ରିଟମେଣ୍ଟ ପାଇପାରିବେ।
1: ଆଜ୍ଞା, ଧନ୍ୟବାଦ ମ୍ୟାଡ଼ାମ। ଆପଣ ଆମ ସହ ଆଉ ଜଣେ ଶ୍ରୋତା ବନ୍ଧୁ ଯୋଡ଼ି ହୋଇଛନ୍ତି, ତାର ପରିଚୟ ପ୍ରଦାନ କରନ୍ତୁ।
3: ହ୍ୟାଲୋ
1: ଶ୍ରୋତା ବନ୍ଧୁ, ଆପଣଙ୍କର ପରିଚୟ ପ୍ରଥମେ କୁହନ୍ତୁ।
4: ଜୟ ମା ଶାରଳା, ମୁଁ ସାବଦାଚରଣ ଦାସ ଶାରଳା ମନ୍ଦିର କଣ୍ଠାପଡ଼ାରୁ କହୁଛି। ଅପା ନମସ୍କାର,
1: ନମସ୍କାର। ଆପଣଙ୍କ ପ୍ରଶ୍ନ କ'ଣ ରହିଛି କୁହନ୍ତୁ।
4: ମୋର ଜଣେ ମଉସା, ସିଏ ତାଙ୍କୁ ବୟସ 50 ଖଣ୍ଡ, ସିଏ ମନୁ ମନ ଆଜ୍ଞା କଥାବାର୍ତ୍ତା କରୁଥିବେ, ମନୁ ମନ ଯେମିତି ଲୋକଙ୍କ ସାଙ୍ଗରେ କଥା କହୁଛନ୍ତି ସେମିତି ଲାଗୁଛି, ଏବଂ ଖାଇସାରିଥିବେ କହିବେ ମୋତେ ପୁଣି ଆଉ ଘଣ୍ଟା ପରେ ପୁଣି ଖାଇବାକୁ ଇଏ କରେ, ମାନେ ଲୋକଙ୍କ ସାଙ୍ଗରେ ସିଏ ମିଶୁନାହାନ୍ତି, ଖାଲି ଏକୁଟିଆ ଗପୁଛନ୍ତି, ଏଇଟା କ'ଣ ମାନସିକ?
1: ମୁଁ ଡାକ୍ତର ମହାପାତ୍ରଙ୍କୁ ଏ ସମ୍ପର୍କରେ ଉତ୍ତର ଦେବା ପାଇଁ କହୁଛି।
0: ତାଙ୍କ ବୟସଟି କେତେ କହିଲେ ଆଜ୍ଞା? କେତେ ବୟସ?
4: 50 ବର୍ଷ।
0: 50 ବର୍ଷ ଏକୁଟିଆ କଥା ହେଉଛନ୍ତି, ଏହା ବହୁତ ଗୁଡ଼ିଏ ମାନସିକ ସମସ୍ୟାରେ ଦେଖାଯାଇଥାଏ। ସବୁଠାରୁ ଇମ୍ପୋର୍ଟାଣ୍ଟ ମାନସିକ ସମସ୍ୟା ଗୋଟେ ଆମେ ରହିଥାଏ ସାଇକୋସିସ୍ ବା ସିଜୋଫ୍ରେନିଆ ରୋଗ, ଏକୁଟିଆ କଥା ହୋଇଥାଏ। ତା ସହିତ ରୋଗୀଟି ବେଳେବେଳେ ସନ୍ଦେହ, ଭୟ, ଡର, ଏ ଯଦି ଭାବନା ଅଛି କି ଆପଣଙ୍କ ରୋଗୀଙ୍କ ପାଖରେ, ଛୋଟ ଛୋଟ କଥାରେ ଭୟ କରିଯାଉଛନ୍ତି, ଡରୁଛନ୍ତି, ସନ୍ଦେହ କରୁଛନ୍ତି, ଏ ଭାବନା ମାନେ ଏ ଲକ୍ଷଣ ଦେଖାଦେ କି?
4: ହଁ ଆଜ୍ଞା ଆଜ୍ଞା, ଇଏ କରିଥିବେ, ତାପରେ ଖାଇକି ସାରିଥିବେ, ପୁଣି କହିବେ ପୁଣି ଖାଇବାକୁ, ସେ ଜାଣିପାରୁନି ମୁଁ ଖାଉଛି କି ନ ଖାଉଛି।
0: ଠିକ୍ ଠିକ୍, ତ ଏଇଟା ରୋଗୀ ଜାଣିପାରୁନି ନିଜ ବିଷୟରେ, ତାଙ୍କର ସେଇ ଯୋଉ ଆୱେର୍ନେସ୍ଟା ରହୁନି, ତ ଏହା ମୁଖ୍ୟତଃ ଏକ ମାନସିକ ଆଜ୍ଞା କୁହନ୍ତୁ
4: ମାସେ ହବ
0: ତ ଅଳ୍ପ ଦିନ ହେଲା ଆରମ୍ଭ ହୋଇଛି, ତ ଏହା ଏକ ମାନସିକ ସମସ୍ୟା, ସାଇକୋସିସ୍ ରୋଗ, ଆକ୍ୟୁଟ୍ ସାଇକୋସିସ୍ ବୋଲି କୁହାଯାଏ। ତ ତୁରନ୍ତ ନେଇ ଆପଣ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରିବେ, ଏବଂ ଜଲ୍ଦି ଟ୍ରିଟମେଣ୍ଟ କଲେ ଏ ବି ମାସକ ରୋଗ ଜଲ୍ଦି ଭଲ ହୋଇଯିବ, ବ୍ୟସ୍ତ ହୁଅନ୍ତୁନି।
4: ଆଜ୍ଞା ଜୟ ମାଶାଳା, ନମସ୍କାର।
1: ଆପଣଙ୍କୁ ବି ନମସ୍କାର, ଧନ୍ୟବାଦ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଛନ୍ତି, ଆପଣଙ୍କର ପରିଚୟ ଦିଅନ୍ତୁ।
5: ମ୍ୟାମ୍ ନମସ୍କାର, ମୁଁ ବାମଦେବ ପୃଷ୍ଟି କହୁଥିଲି, ଦକ୍ଷିଣପୁର ଯାଜପୁର।
1: ଆଜ୍ଞା ଆଜ୍ଞା, ନମସ୍କାର।
5: ବିଶେଷଜ୍ଞ ମହାଶୟ ମହେଶଙ୍କୁ ମଧ୍ୟ ମୋର ନମସ୍କାର।
1: ଆଜ୍ଞା,
5: ମୋର ପ୍ରଶ୍ନ ହେଲା ଯେ ମୁଁ ଯୋଉ ଗୋଟେ ସଂସ୍ଥାରେ କାମ କରୁଛି, ଆମେ ଅନେକ ଷ୍ଟାଫ ସେ ସଂସ୍ଥାରେ ଅଛୁ, ତା ଦେହରେ ଜଣେ ଅଛନ୍ତି ଷ୍ଟାଫ, ସିଏ ତାଙ୍କର ସବୁବେଳେ ହିଁ ସନ୍ଦେହ ମନୋବୃତ୍ତି, ମାନେ ପ୍ରତି କଥାରେ ହିଁ ସନ୍ଦେହ କରିବା, କିଏ କ'ଣ ନେଇଗଲା, କିଏ ଖାଇଦେଲା, ଏଇସବୁ ମାନେ ଯୋଉଗୁଡା ସନ୍ଦେହ କରିବା, ଯୋଉଟା ଠିକ ହଉଛି ସିଏ ତାଙ୍କ ମନରେ ଗୋଟା ଭିତରେ ଆସିବ ଯେ ନାଇଁ ଇଏ କାମଟା ଭୁଲ ହେଇଗଲା, ଇଏ ନେଇଗଲା ଜିନିଷଟା, ନେଇଗଲା ଦେଲାନି ପଇସା, ଏଇ ପ୍ରକାରର ସନ୍ଦେହ ମନୋଭାବ ତାଙ୍କର ସବୁବେଳେ ହିଁ ରହିଥାଏ, ଯୋଉଟାକି ତାଙ୍କୁ ଯେତେ ବୁଝେଇଲେ ମଧ୍ୟ ସେ ବୁଝନ୍ତିନି, ଏବଂ ସେ ପ୍ରମାଣିତ ହେଇଗଲା ପରେ ବି ଜଣେ ଯଦି ଜିନିଷ ଗୋଟା ପଇସା ଦେଇକି ନେଇଛି, ସିଏ କହୁଛନ୍ତି ଯେ ନାଇଁ ସେ ପଇସା ଦେଇନି, ସେଇଟା ପ୍ରମାଣିତ ହେଇଗଲା ପରେ ବି ସେ ତାଙ୍କ ମନ ଭିତରେ ସନ୍ଦେହ ରହୁଛି, ନାଇଁ ନାଇଁ ଏଇଟା ସେ ଦେଇନି, କି ଏଇଭଳିଆ ପ୍ରକାର ପରିସ୍ଥିତି ହିଁ ଅନେକ ସମୟରେ ହିଁ ସୃଷ୍ଟି ହୋଇଥାଏ, ଯୋଉଟାକି ଅନ୍ୟମାନଙ୍କୁ ଗୋଟେ ଅଶାନ୍ତିର କାରଣ ହେଇଯାଏ।

0: ତେଣୁ ତାଙ୍କ ପାଇଁ କଣ ଏଇ ଯୋଉଟା ତାଙ୍କର ଯୋଉ ସନ୍ଦେହ ମନବୃତ୍ତିଟା ରହୁଛି, ଏଇଟା ଗୋଟେ ମାନସିକ ବିକୃତି ନା ଅନ୍ୟ କଣ?
1: ମୁଁ ଡାକ୍ତର ସାହୁଙ୍କୁ ଅନୁରୋଧ କରୁଛି ଏ ସମ୍ପର୍କରେ ଉତ୍ତର ଦେବା ପାଇଁ। ନିହାତି ଏଇଟା ସନ୍ଦେହ କରିବା, ଅନ୍ୟକୁ ସନ୍ଦେହ କରିବା, ଅବିଶ୍ୱାସ କରିବା, ଏହା ସ୍କିଜୋଫ୍ରେନିଆ ରୋଗୀର ଲକ୍ଷଣ, ଯେଉଁଥିରେ ସେ ଏକ କାଳ୍ପନିକ ଜିନିଷକୁ ସେମାନେ ବାସ୍ତବତା ଏବଂ ସତ୍ୟ ଭାବିବେ ଏବଂ ତାଙ୍କ ମନରେ ଏଇଟା ଆମେ ତାଙ୍କୁ ଯେତେ ପ୍ରକାର ପ୍ରମାଣ ଦେଲେ ବି ନାହିଁ ଏଇଟା ଠିକ୍ ନୁହଁ, ଏହାର ବାସ୍ତବିକତା କିଛି ନାହିଁ, ତଥାପି ସେମାନେ ତାକୁ ଆକ୍ସେପ୍ଟ କରିବେ ନାହିଁ। କାରଣ ତାଙ୍କ ମନରେ ଗୋଟେ ଦୃଢ଼ ଭାବନା ରହିଥିବ କି ଏ ରୋଗୀ, ଏ ଲୋକଟି ମୋ ପାଇଁ ଶତ୍ରୁ ଅଟେ, ଇଏ ମୋ ପାଇଁ କ୍ଷତିକାରକ, ଇଏ ମୋତେ ମାରିବାକୁ ଚାହୁଁଛି। ତ ଏଇ ପ୍ରକାର ସନ୍ଦେହର ଗୋଟେ ତାଙ୍କ ମନ ଭିତରେ ଗୋଟେ ବଳୟ ସୃଷ୍ଟି ହେଇଥାଏ। ତ ଏଇଟା ଗୋଟେ ସ୍କିଜୋଫ୍ରେନିଆ ରୋଗୀର ଲକ୍ଷଣ। ଯଦି ଆପଣ ତାଙ୍କର ହିତାକାଂକ୍ଷୀ ଅଛନ୍ତି ତାହେଲେ ତାଙ୍କ ଘର ଲୋକ କି ତାଙ୍କୁ ନେଇକି ତାଙ୍କ ଘର ଲୋକଙ୍କୁ କୁହନ୍ତୁ, ନହେଲେ ଆପଣ ତାଙ୍କୁ ନେଇକି ଗୋଟେ ସାଇକିଆଟ୍ରିଷ୍ଟଙ୍କ ପାଖକୁ କନସଲ୍ଟ କରାନ୍ତୁ ଏବଂ ସେ ମେଡିସିନ୍ ଖାଇବା ଦ୍ୱାରା ଏ ରୋଗର ଲକ୍ଷଣ ସମ୍ପୂର୍ଣ୍ଣ ରୂପେ ଭଲ ହେଇଯିବ ଏବଂ ଆପଣ ବିଶ୍ୱାସ କରିପାରିବେନି କି ଆପଣ ଯେଉଁ ରୋଗୀର, ଯେଉଁ ଲୋକଟିର କଥାବାର୍ତ୍ତାକୁ ନେଇକି ଆପଣ ଏତେ ମାନେ ନିଜକୁ ଭାବୁଥିଲେ କି ଏ ରୋଗୀଟି ଏମିତି କଥାବାର୍ତ୍ତା କରୁଛି, ତାର ବ୍ୟବହାରରେ କ'ଣ ପରିବର୍ତ୍ତନ ଆସିଲା। ତାହେଲେ ଆପଣ ୱାନ୍ସ ତାକୁ ଟ୍ରିଟମେଣ୍ଟ କରିବା ଷ୍ଟାର୍ଟ କରିବେ, ଧୀରେ ଧୀରେ ଆପଣ ନିଜେ ଅନୁଭବ କରିପାରିବେ ତାର କଥାବାର୍ତ୍ତା, ତାର ଚିନ୍ତା, ତାର ବ୍ୟବହାରରେ ପରିବର୍ତ୍ତନ ଆସିବ। ଧନ୍ୟବାଦ ମ୍ୟାଡ଼ାମ। ତେବେ ଆଉ ଜଣେ ଶ୍ରୋତାବନ୍ଧୁ ମଧ୍ୟ ଆମ ସହ ଯୋଡ଼ି ହୋଇଛନ୍ତି, ପ୍ରଥମେ ଆପଣଙ୍କର ପରିଚୟ ଦିଅନ୍ତୁ।
2: ମ୍ୟାଡ଼ାମ ନମସ୍କାର।
1: ନମସ୍କାର
2: ସାର୍ ମାନଙ୍କୁ ମଧ୍ୟ ନମସ୍କାର। ମୁଁ ସତ୍ୟବ୍ରତ ସାହୁ ପଲ୍ଲାସାହି ଯାଜପୁର କହୁଛି। ମ୍ୟାଡ଼ାମ ମୁଁ ଜାଣିବାକୁ ଚାହୁଁଛି ସାର୍ଙ୍କ ମାଧ୍ୟମରେ ଯେ ଆମର ଜଣେ ବୟସ୍କ ବ୍ୟକ୍ତି, ତାଙ୍କ ସମ୍ପର୍କୀୟ ବୟସ୍କ ବ୍ୟକ୍ତି 80 ବର୍ଷ ହେଲାଣି, ସେମାନେ ଭୁଲି ଯାଉଛନ୍ତି, ଯେକୌଣସି କଥା ଭୁଲି ଯାଉଛନ୍ତି, କିନ୍ତୁ ରିମାଇଣ୍ଡ କରିଦେଲେ ଯେ ଏଇ କଥା ସେ ମନେ ପକେଇ ପାରୁଛନ୍ତି, କିନ୍ତୁ ହଠାତ୍ ପଚାରିଦେଲେ କହିବେ ଆରେ ସେ ଏମିତି ହେଇଗଲାଣି, ମୁଁ ତ ଜାଣିନି, କିନ୍ତୁ ସେଟା ପୂର୍ବରୁ ସେ ଜାଣିଛନ୍ତି, ମନେକର 2 ବର୍ଷ ପୂର୍ବରୁ ବି ଜାଣିଛନ୍ତି, କିନ୍ତୁ ଏବେ ବି କହୁଛନ୍ତି ଏମିତି ହେଇଗଲାଣି, ସେ ଲୋକ ଚାଲିଗଲେଣି କି ମୁଁ ତ ଜାଣିନି,
1: ବୟସ୍କ ଲୋକ ଭୁଲି ଯାଉଛନ୍ତି ବା ମେମୋରି ପ୍ରୋବ୍ଲେମ ହଉଛି, ତ ଏହା ସାଧାରଣତଃ କମନଲି ଆପଣଙ୍କର ଡିମେନ୍ସିଆ ରୋଗ ବା ସ୍ମୃତିଭ୍ରମ ରୋଗରେ ଦେଖାଯାଇଥାଏ। ଏଥିରେ ପ୍ରାଥମିକ ଅବସ୍ଥାରେ ରୋଗୀଟି ଅଳ୍ପ କିଛି ଦିନ, କିଛି ମାସ, କିଛି 6 ମାସ 8 ମାସ ତଳର କଥା ବା କିଛି ସପ୍ତାହ ତଳର କଥାକୁ ଭୁଲି ଯାଇଥାଏ। ତାପରେ ଯେଉଁ ରୋଗର ଲକ୍ଷଣ ବଢିବ, ରୋଗୀ ତାର ପୁରୁଣା କଥା, ଛୋଟବେଳର କଥା, 20-30 ବର୍ଷର କଥା ଗୁଡିକ ମଧ୍ୟ ଭୁଲିଯିବ। ତ ଏହା ବହୁତ ଗୁଡ଼ିଏ କାରଣ ଅଛି, ଆଲଜେମର୍ସ, ଡିମେନ୍ସିଆ ଅଛି, ଯଦି ବ୍ଲଡ୍ ପ୍ରେସର ରୋଗର ରୋଗୀର ବ୍ଲଡ୍ ପ୍ରେସର ହାଇପରଟେନସନ୍ ରୋଗ ଥିବ, ତାହା ଯୋଗୁଁ ମଧ୍ୟ ବ୍ରେନ୍କୁ ରକ୍ତ ସଞ୍ଚାଳନ କମିବ, ତା ଯୋଗୁଁ ମଧ୍ୟ ଡିମେନ୍ସିଆ ରୋଗ ଦେଖାଯିବ। ତେଣୁ ଏହି ରୋଗର ଚିକିତ୍ସା ସମ୍ଭବ, ସେଥିପାଇଁ ଆପଣ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ, ଏଥିରେ ମେଡିସିନ୍ସ ନେଲେ ଧୀରେ ଧୀରେ ଧୀରେ ଧୀରେ ଗ୍ରାଜୁଆଲି ଇମ୍ପ୍ରୁଭମେଣ୍ଟ ମଧ୍ୟ ଆସିବ ଏବଂ ଭବିଷ୍ୟତରେ ରୋଗୀ ଯେଉଁ ଜିନିଷ ଗୁଡ଼ିକ ବହୁତ ମାତ୍ରାରେ ଭୁଲିବା ସମ୍ଭାବନା ଅଛି ତାହାକୁ ମଧ୍ୟ ଆମେ ପ୍ରିଭେଣ୍ଟ କରିପାରିବା। ଡାକ୍ତର ମହାପାତ୍ର, ଆମେ ଜାଣିବା ପାଇଁ ଚାହୁଁଛୁ ଗୋଟେ ବୃଦ୍ଧାବସ୍ଥାରେ, କାରଣ ଯେଉଁ ଶ୍ରୋତାବନ୍ଧୁ ଆମକୁ ପ୍ରଶ୍ନ କଲେ 80 ବର୍ଷର ଜଣେ ବୃଦ୍ଧ ବ୍ୟକ୍ତିଙ୍କ ସମ୍ପର୍କରେ ପଚାରିଲେ, କିନ୍ତୁ ଆମେ ଦେଖୁଛୁ ଯେ ଯୁବାବସ୍ଥାରେ ମଧ୍ୟ ଲୋକମାନେ ଭୁଲି ଯାଉଛନ୍ତି କୌଣସି କାମକୁ ବା କୌଣସି କଥା, ସେମାନେ ଅନ୍ୟମନସ୍କ ଯୋଗୁଁ ହଉ କି କିମ୍ବା ମାନେ କେଉଁଠି କେଉଁ ଉଦ୍ଦେଶ୍ୟରେ ସେମାନେ ଭୁଲି ଯାଉଛନ୍ତି, ତ ତାର ମାନେ କ'ଣ କାରଣ ରହିଛି?
3: ଦେଖନ୍ତୁ ଆଜିକାଲି ସେ ସମସ୍ୟାଟି ବହୁତ କମନ୍ ହେଇଗଲାଣି, ଏହା କାରଣ ଆମର ଲାଇଫଷ୍ଟାଇଲ୍ ରିଲେଟେଡ୍ ଖରାପ ହେଇଯିବା ଯୋଗୁଁ ଏଇ ଯେଉଁ ସ୍ମୃତିଭ୍ରମ ବା ମେମୋରି ପ୍ରୋବ୍ଲେମ୍ ଆଜିକାଲି ଦେଖାହେଉଛି। ସବୁଠାରୁ ଇମ୍ପୋର୍ଟାଣ୍ଟ ବର୍ତ୍ତମାନ କାରଣ ହେଉଛି ମାନସିକ ଚାପ ଯୋଗୁଁ ଭୁଲି ଯାଉଛି, ଯାହାଦ୍ୱାରା କି ଆମର ଫୋକସ୍ ବା ଆଟେନସନ୍ ରହୁନି, ଡେରି ରାତିରେ ମୋବାଇଲ ଆମେ ଦେଖୁଛେ, ଲେଟ୍ ନାଇଟ୍ରେ ଶୋଉଛେ, ହାଲକା ନିଦ ହେଉଛି, ତା ଯୋଗୁଁ ମଧ୍ୟ ଆମର ମେମୋରି ଫର୍ମେସନ୍ ଯେଉଁ ରାତିରେ ଡିପ୍ ସ୍ଲିପ୍ ରହିଥାଏ ତାହା ହେଇପାରୁନି, ସେଥିଯୋଗୁଁ ମଧ୍ୟ ଆମେ ଭୁଲି ଯାଉଛେ। ତାହା ସହିତ ଆପଣଙ୍କ ସୋସିଆଲ ମିଡ଼ିଆରେ ବହୁତ ୟୁଜ୍ କରୁଛେ, ଯାହାଦ୍ୱାରା କି ମନ ବହୁତ ଅସ୍ଥିର ହେଉଛି, ରିଲ୍ସ ଅଧିକ ଦେଖୁଛେ, ମୋବାଇଲରେ ନୋଟିଫିକେସନ୍ ବହୁତ ବାରମ୍ବାର ଆସୁଛି, ତାହା ଯୋଗୁଁ ମଧ୍ୟ ଆମର ଆଟେନସନ୍ ପାୱାର କମିଯିବା ଯୋଗୁଁ ଆମେ ଏଇ ଛୋଟ ଛୋଟ ଜିନିଷ ଗୁଡ଼ିକ ଭୁଲି ଯାଉଛେ। ତ ୟଙ୍ଗ ଏଜ୍ରେ ଭୁଲିଯିବା ସମସ୍ୟା ଏକ ଲାଇଫଷ୍ଟାଇଲ୍ ରିଲେଟେଡ୍ ପ୍ରୋବ୍ଲେମ୍, ନିଜର ଲାଇଫଷ୍ଟାଇଲ୍କୁ ଠିକ୍ ରଖନ୍ତୁ, ମୋବାଇଲ ଫୋନ୍ ଆଭଏଡ୍ କରନ୍ତୁ, ରାତିରେ ଭଲସେ ଶୁଅନ୍ତୁ, ଫିଜିକାଲ ଏକ୍ସରସାଇଜ୍, ମେଡିଟେସନ୍, ଯୋଗ କରନ୍ତୁ, ଦେଖିବେ ଏଇ ସମସ୍ୟା ଗୁଡ଼ିକ ବହୁତ ଜଲ୍ଦି ଭଲ ହେଇପାରିବ।
1: ଧନ୍ୟବାଦ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଛନ୍ତି, ପ୍ରଥମେ ଆପଣଙ୍କ ପରିଚୟ ଦିଅନ୍ତୁ ଶ୍ରୋତା ବନ୍ଧୁ।
4: ଆଜ୍ଞା ମ୍ୟାଡ଼ାମ ନମସ୍କାର।
1: ଆଜ୍ଞା ନମସ୍କାର।
4: ଆଉ ବିଶେଷଜ୍ଞ ମହାଶୟ ମଧ୍ୟ ମୋର ନମସ୍କାର, ଆଶାଦୀ ମା ସାରଙ୍କ ଆଶୀର୍ବାଦ ଭଲ ଥିବେ।
1: ଆଜ୍ଞା।
4: ଆଉ ମୋର ପ୍ରଶ୍ନ ହେଲା ଦିଟା, ଦେଖନ୍ତୁ ଆଜିକାଲି ତ ବହୁତ ମାନସିକ ରୋଗୀ ବହୁତ ବିଭିନ୍ନ ପ୍ରକାର ଦେଖିବା ମିଳୁଛି, କିନ୍ତୁ ବିଶେଷ କରି ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ପାଇଁ ଦେଖିବା ମିଳୁଛି, ତାଙ୍କର ଯଦି କିଏ ଜଣେ ଜୀବନସାଥୀ ହରେଇ ଦେଉଛି, ମାନେ ଭାବୁଛନ୍ତି ଆମେ ବୋଧେ ଦୁନିଆରେ ଅଲଗା ହେଇଗଲୁ, କାହିଁକିନା ସେମାନେ ଭାବୁଛନ୍ତି ପୁଅ ବାହାର କଲା ତ ବୋଉ ଆମଠୁ ପୁଅକୁ ଛଡେଇ ନେଉଛି, ସବୁବେଳେ ତାଙ୍କ ମାନସିକତା କାହିଁ ରହୁଛି ତାଙ୍କ ଭିତରେ?
1: ଆମେ ଡାକ୍ତର ସାହୁଙ୍କୁ ଏ ସମ୍ପର୍କରେ ଉତ୍ତର ଦେବା ପାଇଁ
4: ଆଉ ଗୋଟେ ପ୍ରଶ୍ନ ହେଲା ମ୍ୟାଡ଼ାମ, ବିଶେଷ କରି ଆଜିକାଲି ଯୁବକ

0: ଅବସ୍ଥାରେ ସେ ସେଲ୍ଫି ନେଇକି ତାଙ୍କର ଗୋଟେ ମାନସିକ ଅବସ୍ଥା ରହୁଛି, ସିଏ ଆଜି ଏଇଭଳି ଥିଲେ ମୁଁ ଆଜି ଏଇଭଳି, ଆକୁ ମାନସିକ ରୋଗୀ କହିବାକୁ କହିପାରିବ କି?
1: ଠିକ ଅଛି ଡାକ୍ତର ସାହୁ, ଯେଉଁ ଆପଣ କହିଲେ କି ଯେତେବେଳେ କୌଣସି ଦମ୍ପତିଙ୍କ ଭିତରୁ କାହାର ମୃତ୍ୟୁ ଘଟୁଛି ତ ଆଉ ଜଣେ ନିଜକୁ ଏକଲା ଫିଲ୍ କରୁଛନ୍ତି, ତ ଆମର ଆକ୍ଚୁଆଲି ଏଇ ଏଜ୍ରେ ଯେତେବେଳେ କି ବୟସ ଅଧିକା ହେଇଯାଏ ସେଇ ଟାଇମ୍ରେ ବ୍ରେନ୍ରେ କିଛି କିଛି ମାତ୍ରାରେ ନ୍ୟୁରୋକେମିକାଲ୍ ଚେଞ୍ଜେସ୍ ଆସେ, ତ ସେମାନେ ବହୁତ ପ୍ରୋନ୍ ଥାନ୍ତି ଡିପ୍ରେସନ୍ ପାଇଁକା, ତ ସେମାନଙ୍କୁ ଏକୁଟିଆ ଲାଗିବା, ହୋପ୍ଲେସ୍ ଲାଗିବା କି ହେଲ୍ପଲେସ୍ ଫିଲ୍ ହେବା, ତ ଏଇସବୁ ଜିନିଷ ଗୁଡ଼ାକ ସେମାନେ ବହୁତ ହି ପ୍ରୋନ୍ ଥାନ୍ତି, ତ ଏମାନେ ବହୁତ ମାନେ ମନ ଦୁଃଖ ରହିବ, କୌଣସି କାମ କରିବା ପାଇଁ ଇଚ୍ଛା ଆସିବନି କି ତାଙ୍କୁ କୌଣସି ପ୍ରକାର ଜିନିଷରୁ ସେମାନେ ସେତିକି ଖୁସି ଅନୁଭବ କରିପାରିବେ ନାହିଁ, ତ ଏଇଟା ଗୋଟେ ଡିପ୍ରେସନ୍ର ସିମ୍ପଟମ୍ସ। ତ ଯଦି ଯେକୌଣସି ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଯଦି କାହାର ଗୋଟେ ଡେଥ୍ ହେଇଯାଉଛି ତ ସେମାନେ ଗୋଟେ ସଡନ୍ ଲସ୍କୁ ଯେଉଁ ସେମାନେ ସେଟାକୁ ଆକ୍ସେପ୍ଟ କରିପାରନ୍ତି ନାହିଁ, ଏବଂ ସେମାନଙ୍କୁ ଲାଗେ କି ସେମାନଙ୍କ ତାଙ୍କ ମନ କଥା ଆଉ କାହା ସହିତ ସେୟାର କରିପାରିବେ ନାହିଁ, ତ ତାଙ୍କର ଏଇ ଯେଉଁ କ୍ରନିକ୍ ଗ୍ରିଫ୍ ଗୋଟେ ଥାଏ ସେଇଟା ଗୋଟେ ଡିପ୍ରେସନ୍ରେ ପରିବର୍ତ୍ତନ ହେଇଯାଏ। ଯଦି ଆପଣଙ୍କୁ ଅନୁଭବ ହେଉଛି କି ସେମିତି କାହାର ସିମ୍ପଟମ୍ସ ରହୁଛି ତାହେଲେ ଆମେ ମେଡିସିନ୍ ଦ୍ୱାରା ହଉ ନହେଲେ ସାଇକୋଥେରାପି ଦ୍ୱାରା ହଉ ତାର ଟ୍ରିଟମେଣ୍ଟ ପସିବଲ୍ ଅଛି, ତ ଆପଣ ନିହାତି ମାନସିକ ରୋଗ ବିଶେଷଜ୍ଞଙ୍କୁ ଆପଣ ପରାମର୍ଶ କରନ୍ତୁ ଏବଂ ତାର ଚିକିତ୍ସା କରନ୍ତୁ, କାରଣ କିଛି ଔଷଧ କିଛି ଚିକିତ୍ସା ଦ୍ୱାରା ଆମେ ତାର ଯେତିକି ଜୀବନ ତାର ଅଛି ତାର ଗୋଟେ କ୍ୱାଲିଟି ଅଫ୍ ଲାଇଫକୁ ସେ ଭଲସେ ବଞ୍ଚିପାରିବ ଏବଂ ସେତିକି ଖୁସିରେ ସେ ବଞ୍ଚିପାରିବ।
2: ଧନ୍ୟବାଦ ଡାକ୍ତର ସାହୁ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଛନ୍ତି, ଆପଣଙ୍କର ପରିଚୟ ପ୍ରଥମେ ଦିଅନ୍ତୁ।
3: ବାପା ନମସ୍କାର।
2: ଆଜ୍ଞା ନମସ୍କାର।
3: ଦୁଇ ବିଶେଷଜ୍ଞଙ୍କୁ ମୋର ନମସ୍କାର, ପ୍ୟାରବାର ନମସ୍କାର।
2: ଆପଣଙ୍କର ପ୍ରଶ୍ନ କୁହନ୍ତୁ।
3: ଆବାସ ସେନୀ କହୁଥିଲି ଟାଟା ଷ୍ଟିଫାଣ୍ଡ। ମୋର ଗୋଟେ ପ୍ରଶ୍ନ ଅଛି ଯେ ଆମର ଷ୍ଟାଫ୍ ଏମ୍ପ୍ଲୋଇ ଷ୍ଟାଫ୍ ଏଇ ବର୍ଷ ପାଖାପାଖି ହବ, ସେ ଖାଲି ଚିଡ଼ଚିଡ଼ା ଠିକରେ କାମ କରିବନି, ଏପଟ ସେପଟ ଖାଲି ବୁଲାବୁଲି, କମ୍ପ୍ୟୁଟର ଟିପାଟିବି, ଫାଇଲ୍ ଫାଇଲ୍ ଫୋପଡ଼ା ପୋଡ଼ି କରିଦେବ। ସେ ଏବେ କିନ୍ତୁ ପ୍ରେଗନେଟ୍ ଅଛି 6 ମାସର, ତାଙ୍କର ପିଲା ଉପରେ କିଛି ପ୍ରଭାବ ପଡ଼ିପାରେ କି?
2: ଆମେ ଡାକ୍ତର ମହାପାତ୍ରଙ୍କୁ ଏ ସମ୍ପର୍କରେ ଉତ୍ତର ଦେବା ପାଇଁ ଅନୁରୋଧ କରୁଛି।
4: ଆଜ୍ଞା, ତ ଏହା ନିର୍ଭର କରୁଛି ଆପଣ ଯେଉଁ ଲକ୍ଷଣ ଗୁଡ଼ିକ କହିଲେ, କେଉଁ ମାନସିକ ରୋଗ ସେଟା ଗୁଡ଼ିକ ଆମକୁ ଆଉ ଟିକେ ଡିଟେଲରେ ଦେଖିବାକୁ ପଡ଼ିବ। ପ୍ରେଗନାନ୍ସି ଟାଇମ୍ରେ ବି କେତେକ ମାନସିକ ସମସ୍ୟା ଡେଭଲପ୍ କରିଥାଏ, ବିନା ପ୍ରେଗନାନ୍ସିରେ ବି ମଧ୍ୟ ଏଇ ଯେଉଁ ଲକ୍ଷଣ ଗୁଡ଼ିକ ଦେଖା ଦେଇଥାଏ।
3: ମ୍ୟାରେଜ୍ ପୂର୍ବରୁ ଟିକେ ମେଣ୍ଟାଲ ଟିକେ ଥିଲେ,
4: ଆଚ୍ଛା,
3: ଆଉ ମଝିରେ ପୁରା ଭଲ ହେଇଥିଲେ, ପୁଣି ଏବେ ଯେଉଁ ପିଲା ପିଲା ଆହୁରି ହଉଛନ୍ତି।
4: ଠିକ, ତ ମତେ ଲାଗୁଛି ପୁରୁଣା ମାନସିକ ସମସ୍ୟା ଥିଲା, ବୋଧେ ଟ୍ରିଟମେଣ୍ଟ ବନ୍ଦ କରିଦେଇଥିବେ ପ୍ରେଗନାନ୍ସି ଟାଇମ୍ରେ, ଡରିକି କାଳେ ପିଲା ଉପରେ କିଛି ଖରାପ ପ୍ରଭାବ ପଡ଼ିବ କି ମୂଳରୁ ଟ୍ରିଟମେଣ୍ଟ ନେଇନଥିବେ, ତେବେ ତାହା ଯୋଗୁଁ ଏବେ ମାନସିକ ସମସ୍ୟା ବଢ଼ିଯାଇଛି। ତେଣୁ ଏହି ସମସ୍ୟା ଯଦି ଦେଖାଯାଉଛି ତ ମାନସିକ ଡକ୍ଟର ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରି ଟ୍ରିଟମେଣ୍ଟ କରିବା ଦରକାର, କାରଣ ମାଆର ସ୍ୱାସ୍ଥ୍ୟ ଜରୁରୀ, ତା ସହିତ ପିଲାର ମଧ୍ୟ ପ୍ରେଗନାନ୍ସି ଟାଇମ୍ରେ ପିଲାର ଡେଭଲପମେଣ୍ଟ ଉପରେ ମାଆର ସ୍ୱାସ୍ଥ୍ୟ ଖରାପ ରହିଲେ ତା ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିବ। ତେଣୁ ଆପଣ ତୁରନ୍ତ ତାଙ୍କୁ ମାନସିକ ରୋଗ ବିଶେଷଜ୍ଞ ପରାମର୍ଶ କରି ଟ୍ରିଟମେଣ୍ଟ କରନ୍ତୁ, ସୋ ଦ୍ୟାଟ୍ ମାଆ ବି ଭଲ ରହିବ, ପିଲାର ଡେଭଲପମେଣ୍ଟ ବି ଭଲ ହୋଇପାରିବ।
3: ଆଉ ଆମର ଏଇ ଯେଉଁ ଟାଟା ମେଡିକାଲ ଅଛି ସେ ଟ୍ରିଟମେଣ୍ଟ କରିଥିଲେ, କିନ୍ତୁ ସେମିତି କିଛି ବିଶେଷ ମୁଁ ଜାଣିନି, ଆଉ ଘରେ ତାଙ୍କର ଫରେନି, ଆଉ ଯେହେତୁ ଆମେ ସେଠି ପଠେଇ ଦେଇପାରିବୁ କି? ଆଉ
4: କରିପାରିବେ, ଭଲ ଡାକ୍ତରଙ୍କୁ ଦେଖେଇକି ପାଖରେ ଟ୍ରିଟମେଣ୍ଟ କରିପାରିବେ।
2: ତେବେ ଡାକ୍ତର ମହାପାତ୍ର, ଆମର ଯେଉଁ ବିଭିନ୍ନ ପ୍ରକାର ହର୍ମୋନାଲ ଇମ୍ବାଲାନ୍ସ ହେଲେ ଯେଉଁ ମୁଡ୍ ସ୍ୱିଙ୍ଗ ହୁଏ ବା ବେଳେବେଳେ ଯେଉଁ ପରିବର୍ତ୍ତନ ଦେଖାଯାଏ ବ୍ୟବହାରରେ ବି ଯାହା ଦେଖାଯାଇଥାଏ, ତାର ଏହା କ'ଣ ଗୋଟିଏ କିଛି ମାନସିକ ରୋଗର ଲକ୍ଷଣ ନା କିଛି ସମୟ ପାଇଁ ଏମିତି ହୋଇଥାଏ?
4: ମାନସିକ ରୋଗର ମାନସିକ ଲକ୍ଷଣ ଆମେ କହିପାରିବା, ଯେମିତି ଟିନ୍ ଏଜ୍ରେ କେତେକ ହର୍ମୋନାଲ ଚେଞ୍ଜେସ୍ ହେଲେ ଦେଖାଯାଇପାରେ, ପିରିୟଡ୍ ମହିଳାମାନଙ୍କ ଠାରୁ ମାସିକିଆ ବା ପିରିୟଡ୍ ହେବାର ଏକ ସପ୍ତାହ ପୂର୍ବରୁ କିଛି ଲକ୍ଷଣ ଦେଖାଯାଇପାରେ, ପ୍ରି ମେନ୍ସଟ୍ରୁଆଲ ସିଣ୍ଡ୍ରୋମ୍ ବୋଲି କୁହାଯାଇଥାଏ, ସେଇପଟେ ମାନସିକ ଲକ୍ଷଣ ଦେଖାଯାଇପାରେ। ତା ସହିତ ଜଣେ ମହିଳାମାନଙ୍କର ମେନୋପଜ୍ ହେବାର ତାର କିଛି ଦିନ ପୂର୍ବରୁ ବା ତା ପରେ ମଧ୍ୟ ପୋଷ୍ଟ ମେନୋପଜାଲ ସିଣ୍ଡ୍ରୋମ୍ ଦେଖାଯାଇଥାଏ, ଆଙ୍ଗଜାଇଟି ଦେଖାଯାଇଥାଏ, ଚିଡ଼ଚିଡ଼ା, ମନ ଅସ୍ଥିର, ବିଚଳିତ, ଏସବୁ ଲକ୍ଷଣ ଦେଖାଯାଇଥାଏ। ତ ସେଥିପାଇଁ ରୋଗୀକୁ ଯଦି ସିଭିଅରିଟି ରୋଗର ଲକ୍ଷଣ ଗୁଡ଼ିକ ଅଧିକ ଅଛି ଆମେ କିଛି ଟ୍ରିଟମେଣ୍ଟ କରିପାରିବା, କାଉନ୍ସେଲିଂ କରିପାରିବା, ଲାଇଫ୍ ଷ୍ଟାଇଲ୍ ଚେଞ୍ଜେସ୍ ମଧ୍ୟ କରିପାରିବା, ତାହା ସହିତ ଦରକାର ପଡ଼ିଲେ ଆମେ ଟିକେ ଗାଇନିକ୍ ଡକ୍ଟରଙ୍କୁ ମଧ୍ୟ ଦେଖେଇଥାଉ, ତା'ର ହର୍ମୋନାଲ ଚେଞ୍ଜେସ୍ କେତେ ଅଛି କ'ଣ ଅଛି ତା ପାଇଁ ମଧ୍ୟ ଓପିନିଅନ୍ ନେଇଥାଉ।
2: ଗୋଟେ ମାନସିକ ରୋଗୀ ପାଇଁ କାଉନ୍ସେଲିଂ କେତେ ଜରୁରୀ?
4: ନିହାତି ଭାବରେ କାଉନ୍ସେଲିଂ ଜରୁରୀ, ଅଧିକାଂଶ ମାନସିକ ରୋଗ କ୍ଷେତ୍ରରେ କାଉନ୍ସେଲିଂ ନିହାତି ଜରୁରୀ, ତାହା ସହିତ ଔଷଧ ମଧ୍ୟ ଜରୁରୀ, କିନ୍ତୁ କାଉନ୍ସେଲିଂ ଦ୍ୱାରା ରୋଗୀ ତାର ଚିନ୍ତା ବା ଥଟ୍ ପ୍ରୋସେସ୍ କ'ଣ ଆସୁଛି, ସେ କିଭଳି ଭାବରେ ତା ଥଟ୍ ବା ତା ଷ୍ଟ୍ରେସ୍ ବା ଟେନସନ୍ ବା ଯେଉଁ ଲକ୍ଷଣ ଗୁଡ଼ିକୁ କିଭଳି ଭାବରେ ମ୍ୟାନେଜ୍ କରୁଛି ତା ବିଷୟରେ ଆମେ କାଉନ୍ସେଲିଂରେ ଏକ ସାଇଣ୍ଟିଫିକ୍ ୱେରେ ବୈଜ୍ଞାନିକ ପଦ୍ଧତିରେ ରୋଗୀକୁ ସେ ବିଷୟରେ ଡିଟେଲରେ ବୁଝାଯାଇଥାଏ। ତ କାଉନ୍ସେଲିଂ ନିହାତି ସବୁ ମାନସିକ ରୋଗ ବିଷୟ ଲକ୍ଷଣ ରୋଗରେ କାଉନ୍ସେଲିଂ ନିହାତି ଦରକାର ପଡ଼ିଥାଏ।
2: ଆଉ ଗୋଟିଏ କଥା ଡାକ୍ତର ମହାପାତ୍ର, ଏଇ ପିଲାମାନେ ଛୋଟ ଛୁଆମାନେ ବହୁତ ମୋବାଇଲ ବହୁତ ଦେଖୁଛନ୍ତି, ତାର ବ୍ୟବହାର କରୁଛନ୍ତି, ପିତାମାତାମାନେ ଯେତେ ଚେଷ୍ଟା କଲେ ମଧ୍ୟ ସେମାନେ ମୋବାଇଲ ବହୁତ ଦେଖୁଛନ୍ତି, କାରଣ ପିତାମାତାମାନେ ମଧ୍ୟ ଦେଖୁଛନ୍ତି ସେମାନେ।

0: ଠାରୁ ଶିଖିକରି ଦେଖୁଛନ୍ତି, ସେମାନଙ୍କୁ କେମିତି କାଉନସେଲିଂ କରିହେବ ବା କ'ଣ କଲେ ସେମାନେ ସେ ମୋବାଇଲ ଠାରୁ ଦୂରରେ ରହିବେ?
1: ଠିକ୍, ସେଥିପାଇଁ ପ୍ରଥମ ଜିନିଷଟି ରହୁଛି, ଯେମିତି ଆମେ 15 ବର୍ଷ 20 ବର୍ଷ ପୂର୍ବରୁ ଆମେ ଯେମିତି ବିନା ମୋବାଇଲରେ ବଢ଼ିଥିଲୁ, 20-25 ବର୍ଷ ପୂର୍ବରୁ ଆମେ କ'ଣ ଛୁଆ ସନ୍ଧ୍ୟା ହେଲେ ସ୍କୁଲରୁ ଆସିଲା ପରେ ଆମେ ବାହାରେ ଯାଇକି ଖେଳୁଥିଲୁ, ତ ଏବେ ଆଉଟଡୋର ସ୍ପୋର୍ଟସରେ ପିଲାଙ୍କୁ ବେଶୀ ଇନଭଲ୍ଭ କରିବା ଦରକାର। ବାପା ମାଆ ମାନେ ସବୁଠି ଇମ୍ପୋର୍ଟାଣ୍ଟ ହେଉଛି, ସେମାନେ କମ୍ ମୋବାଇଲ ୟୁଜ୍ କଲେ, ଘରେ ମୋବାଇଲ ଦେଖିବାର ଗୋଟେ ଫିକ୍ସ ଟାଇମ୍ ରଖିବା, କଲ୍ ଆସିଲେ ହିଁ ରିସିଭ୍ କରିବା, ଅନ୍ୟ ସୋସିଆଲ ମିଡ଼ିଆ ପିଲାଙ୍କ ଆଗରେ ବେଶୀ ୟୁଜ୍ କରିବାନି। ବାପା ମାଆ ମାନେ ଯଦି ରିଲ୍ସ ଦେଖିବେ, ପିଲାମାନେ ରିଲ୍ସ ଦେଖିବେ, ଗେମ୍ ଖେଳିବେ, ତ ତାହା ନିର୍ଭର କରୁଛି ବାପା ମାଆଙ୍କର ଆଟିଚ୍ୟୁଡ୍ ବା ବିହେଭିଅର୍ କେମିତି ରହୁଛି ତା ଉପରେ ନିର୍ଭର କରୁଛି। ତାହା ସହିତ ମୋବାଇଲ ଦେଖିବା ଦ୍ୱାରା କ'ଣ କ'ଣ ଖରାପ ପ୍ରଭାବ ପଡ଼ିପାରେ ତାହା ପିଲାକୁ ବୁଝେଇଲେ ମଧ୍ୟ ଧୀରେ ଧୀରେ ଧୀରେ ପିଲାର ମାନସିକତାରେ ମଧ୍ୟ ଚେଞ୍ଜ ଆସିବ, ସୋ ଦ୍ୟାଟ୍ ପିଲାର ମୋବାଇଲ ଦେଖିବା ମଧ୍ୟ କମିବ।
0: ଆଜ୍ଞା, ବହୁତ ବହୁତ ଧନ୍ୟବାଦ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଛନ୍ତି, ଆପଣଙ୍କର ପରିଚୟ ଦିଅନ୍ତୁ।
2: ଆଜ୍ଞା ନମସ୍କାର, ମୁଁ ନିୟମିତ ଶ୍ରୋତା ନରେନ୍ଦ୍ର କୁମାର ସାହୁ ଅରଖପାଟଣା ଥଡ କଟକ ଜିଲ୍ଲାରୁ କହୁଅଛି।
0: ଆଜ୍ଞା ନମସ୍କାର,
2: ମୋର ପ୍ରଶ୍ନ ହେଲା ଯେ ଆମର ଜଣେ ବନ୍ଧୁ ସମ୍ପର୍କୀୟ ଲୋକ, ସେ ଯୋଉଠି 5 ମିନିଟ କଥା ହେବାଟା ଥାଏ ଘଣ୍ଟା ଘଣ୍ଟା ଧରି ଗପୁଛି, ଏହା କ'ଣ ମାନସିକ ରୋଗର ଲକ୍ଷଣ କି?
0: ଏ ସମ୍ପର୍କରେ କୁହନ୍ତୁ।
1: ଆଜ୍ଞା, ତ ଗୋଟେ କଥାକୁ ଯଦି ସେ ବାରମ୍ବାର କହୁଛନ୍ତି, ବେଶୀ କଥା ହଉଛନ୍ତି, ଗୋଟେ ମାନସିକ ଇଏ ଗୋଟେ ଲକ୍ଷଣ ଆପଣ କହିଲେ, ତ ଅନ୍ୟାନ୍ୟ କ'ଣ ଲକ୍ଷଣ ଅଛି ତାକୁ ଆମେ ଜାଣିଲେ ସେ ମାନସିକ ରୋଗର ଆମେ ଡାଇଗ୍ନୋସିସ୍ କରିପାରିବା। ଗୋଟେ ବାଇପୋଲାର ମାନିଆ ରୋଗ ଅଛି ଯୋଉଥିରେ କି ରୋଗୀ ବହୁତ କଥା ହେଇଥାଏ, ଅଧିକ କଥା ହେଇଥାଏ, ସାଇକୋସିସ୍ ରୋଗରେ ମଧ୍ୟ ଅଧିକ କଥା ହେଇଥାଏ। ଲକ୍ଷଣ ଗୁଡ଼ିକ ଦେଖିଲେ ଆମେ ରୋଗର କ'ଣ ଡାଇଗ୍ନୋସିସ୍ କରିପାରିବା, ଆକର୍ଡିଂଲି ଆମେ ଟ୍ରିଟମେଣ୍ଟ ମଧ୍ୟ କରିପାରିବା।
0: ଡାକ୍ତର ମହାପାତ୍ରଙ୍କୁ ବିଭିନ୍ନ କଥା କହିଲେ, ଆଉ କ'ଣ ଯେଉଁଥିରେ ଜାଣିବା ମାନସିକ ଭାବେ ଅସୁସ୍ଥ?
3: ଯଦି ବାଇପୋଲାର ମାନିଆ କୁହାଯାଏ ତାହେଲେ ଲାଗିବ କିଛି କରିପାରିବି, ଏଇଟା ହେଲା

0: ଏଇଟା ଗୋଟେ ଆମର ଅର୍ଲି ଏଜ୍ରେ ବି ହେଇପାରିବ, ଆମର ଲେଟର୍ ପାର୍ଟ ଅଫ୍ ଦ ଏଜ୍ରେ ବି ହେଇପାରିବ, ଏବଂ ରୋଗର ଲକ୍ଷଣ ଆମର କେଉଁ ବୟସକୁ ନେଇକି ସେଟା ଟିକେ ଡିଫରେଣ୍ଟ ତାର ପ୍ରେଜେଣ୍ଟେସନ୍ ଥାଏ। ତ ସେଇଟା ଆପଣଙ୍କୁ ଆଇଡେଣ୍ଟିଫାଏ କରିପାରିବେ ପ୍ରପର, ଆପଣ ଯଦି ଡକ୍ଟର ସାଇକିଆଟ୍ରିଷ୍ଟଙ୍କ ପାଖକୁ ଯିବେ ତାହେଲେ ତାର ରୋଗଟି ପ୍ରପର ଡାଇଗ୍ନୋସିସ୍ ହେଇପାରିବ। ତା ଛଡ଼ା ବି ଆମର କେତେଟା ସାଇକୋମେଟ୍ରିକ୍ ଟେଷ୍ଟ ଅଛି ଯେଉଁଟାକି ଆମେ ଆପ୍ଲାଏ କରୁ, ଯେଉଁଥିରେ କି ତାର ସ୍କେଲିଂ ଅଛି, ସେଥିରୁ ଆମେ ସ୍କେଲ ଆମେ ତାଙ୍କ ଉପରେ ଆପ୍ଲାଏ କଲା ପରେ ବି ତ ଆମେ ରୋଗର ମାନେ ପ୍ରପର ଡାଇଗ୍ନୋସିସ୍, ସିଭିଅରିଟି ମାଇଲ୍ଡ କି ମଡରେଟ୍ କି ସିଭିଅର ଅଛି ତାର ବି ଆମେ କାଟେଗୋରାଇଜେସନ୍ କରିପାରିବା।
1: ଆଜ୍ଞା, ବହୁତ ବହୁତ ଧନ୍ୟବାଦ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଛନ୍ତି, ଆପଣଙ୍କର ପରିଚୟ ଦିଅନ୍ତୁ।
2: ମ୍ୟାଡାମ ଆଜ୍ଞା ନମସ୍କାର।
1: ଆଜ୍ଞା ନମସ୍କାର,
2: ମୁଁ ହଉଛି ରାଜେନ୍ଦ୍ର ନନା, କଟକମ୍ବା ଗାଁର, ମୁଁ ଟିକେ ପୂଜା ପାଠ କରେ।
1: ଆଜ୍ଞା,
2: ତେଣୁ ମୋର ଯୋଉ ମାନସିକ ସ୍ଥିତି ଉପରେ ଆପଣ ପଚାରିଛନ୍ତି, ହଁ ମୋର ମାନସିକ ପ୍ରୋବ୍ଲେମ ଅଛି, ଦୁଇ ବର୍ଷ ହେଲାଣି ଅଛି, ଦୁଇ ତିନି ବର୍ଷ ହେଲାଣି ରାତି ମୁଁ ଦୂରୀ ବୁତାବ, ସେ ମାନସିକ ପ୍ରୋବ୍ଲେମ କାରଣ ହଉଛି କ'ଣ, ସେ 5 ଲକ୍ଷ ଟଙ୍କା ଉପରେ ହବ କ'ଣ ହେଇଛି ନା, ପବ୍ଲିକ ଲୋକ ମୋ କଥା ଅନୁସାରେ ଡୋନେଟ୍ କରୁଛନ୍ତି 5 ଲକ୍ଷ ଟଙ୍କା ଏଗୁଡା କାମ ହବାକୁ, ଗୋଟେ ପବ୍ଲିକ 6 ବର୍ଷ ଗାଁ ଲୋକ ସେଟା ଘର ତିଆରି ହବ ଲୋକ ଯାଇଛନ୍ତି, ସେଟା ଆଉ ଜଣେ ଲୋକ ସେ କରିବା ବୋଲି ମୋଠୁ ଟଙ୍କାକୁ ନେଇ ଚାଲି ଯାଇଛି, ଟଙ୍କା ନେଇ ନିଜେ ହରପ କରିଦେଇ ତାହେଲେ ବୁଲୁଛି ଆଉ।
1: ଠିକ ଅଛି, ଆପଣ ଆପଣଙ୍କର କିଛି ନିଜର ଅସୁବିଧା ରହିଛି ଯାହାଫଳରେ ଆପଣ କହୁଛନ୍ତି ଯେ ଆପଣଙ୍କୁ ଟିକେ ଭଲ ଲାଗୁନାହିଁ, ମାନସିକ ଭାବେ ଚାପଗ୍ରସ୍ତ ଆପଣ, ତେବେ ଏ ସମ୍ପର୍କରେ ଡାକ୍ତର ମହାପାତ୍ରଙ୍କୁ ମୁଁ ଅନୁରୋଧ କରୁଛି କହିବା ପାଇଁ।
3: ଦେଖନ୍ତୁ, ଆପଣଙ୍କର ମାନସିକ ଚାପ ବା ଯେଉଁ ଟେନସନ୍ ବିଷୟରେ କହୁଛନ୍ତି, ତ ଏହା ଆପଣ ପରିବାରର ଲୋକ ସାଙ୍ଗସାଥି ସେମାନଙ୍କର ଆପଣ ସହାୟତା ନେଇପାରିବେ, ସେମାନେ ଆପଣଙ୍କୁ ହେଲ୍ପ କରିପାରିବେ ବା ଗାଇଡାନ୍ସ ଦେଇପାରିବେ, ତାହା ସହିତ ଯଦି ଦରକାର ପଡ଼ୁଛି ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରି ଟ୍ରିଟମେଣ୍ଟ ମଧ୍ୟ ନେଇପାରିବେ।
2: ଏଇ ଯୋଉ ମାନସିକ ମୋର ଚିନ୍ତାଟା ରହୁଛି ନା, ପବ୍ଲିକ ଲୋକ ପଚାରିବେ ନନା ଟଙ୍କା ଦେଇଥିଲୁ କାମ କାଇଁ, ମୁଁ କଣ ଦେବି।

0: 내게 뭔가 그게 아니네. 아까 내게 그게 아니네. 거기 하나를 살고 있는 애들이 이모로 똑같은 내게 이게 거론에 무슨 프로블럼을 하지? 애들 거기 있지?
1: श्रोता बंधु आपण को धन्यवाद डॉक्टर महापात्र तो आपणकर जे मानसिक मानसिक भाव जो चापग्रस्त से संपर्क में कहले तथा आउ थे अनुरोध करुच्छू से जो चाप फील अनुभव करवा उचित
2: देखो ये समय निजर पर लोक मेल्प ना दरकार निजर सांगसाथी मान हेल्प ना दरकार जो समस्या से कौन फाइनेंशियल प्रॉब्लम हो टेंशन रे अच्छा सो दैट से निजर प्रॉब्लम को सॉल्व कर पारे दरकार पड़े से मानसिक रोग विशेषज्ञ को परामर्श कर पारे सो दैट गाइडेंस पारे ट्रीटमेंट दरकार अच्छे ट्रीटमेंट पारे
1: जो मैंने विभिन्न बयसर हेले ସେମାନେ ଚାପଗ୍ରସ୍ତ ହେଉଛନ୍ତି ଏବଂ ଯେମିତି ଶ୍ରୋତା ବନ୍ଧୁ ଆମକୁ କହିଲେ ବିଭିନ୍ନ କାରଣ ଯୋଗୁଁ ପାରିବାରିକ କାରଣ କାର୍ଯ୍ୟାଳୟରେ ମଧ୍ୟ ବିଭିନ୍ନ ପ୍ରକାର ଚାପ ଯୋଗୁଁ ସେମାନେ ଏହି ପ୍ରକାର ମାନସିକ ଚାପର ଆୟତରେ ଆସୁଛନ୍ତି ତେବେ ସେମାନେ କ'ଣ କରିବା ଉଚିତ ଜୀବନଶୈଳୀରେ କ'ଣ ପରିବର୍ତ୍ତନ କରିବା ଉଚିତ
2: ପ୍ରଥମତଃ ନିଜର ଲାଇଫଷ୍ଟାଇଲକୁ ନିଜେ ଠିକ୍ କରିବାକୁ ପଡ଼ିବ ନିଦକୁ ଭଲ ରଖିବାକୁ ପଡ଼ିବ ଆଜିକାଲି ଲୋକମାନଙ୍କର ବହୁତ କମନ୍ ହାବିଟ୍ ଖରାପ ହାବିଟ୍ ହେଇଗଲାଣି କମ୍ ସମୟ ଶୋଇବା ଡେରିରେ ଶୋଇବା ସକାଳୁ ଡେରିରେ ଉଠିବା ନିଦ ଠିକ୍ ନହେଲେ ଆପଣଙ୍କ ମାନସିକ ଚାପ ବା ଷ୍ଟ୍ରେସ୍ରେ ଆପଣ ଠିକ୍ ମୁକାବିଲା କରିପାରିବେନି ଖାଦ୍ୟ ବାଲାନ୍ସ ଡାଏଟ୍ ସବୁବେଳେ ରଖିବେ ନିୟମିତ ଖାଦ୍ୟ ଖାଇବେ ଠିକ୍ ଖାଦ୍ୟ ଖାଇବେ ଏବଂ କାର୍ବୋହାଇଡ୍ରେଟ୍ ପ୍ରୋଟିନ୍ ହେଲ୍ଦି ଫ୍ୟାଟ୍ ଏଗୁଡ଼ିକ ଏକ ବାଲାନ୍ସଡ୍ ପରିମାଣରେ ନେବେ ତାହା ସହିତ ନିଜର ସୋସିଆଲ୍ କମ୍ୟୁନିକେସନ୍ ସ୍କିଲ୍କୁ ଭଲ ରଖିବେ ସୋସାଇଟି ଦରକାର ପଡ଼ିଲେ ଆପଣଙ୍କର ସୋସାଇଟିର ଅନ୍ୟମାନଙ୍କର ସାଙ୍ଗସାଥି ଫ୍ରେଣ୍ଡସ୍ ବା ଆପଣଙ୍କର ଘରର ପରିବାର ଲୋକମାନଙ୍କର ସହାୟତା ନେଇପାରୁଥିବେ ସେମାନଙ୍କର ଓପିନିଅନ୍ ନେଇପାରୁଥିବେ ସାହାଯ୍ୟ ନେଇପାରୁଥିବେ ଆପଣ ଅନ୍ୟମାନଙ୍କୁ ସାହାଯ୍ୟ କଲେ ଅନ୍ୟମାନେ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବେ ସୋ ଦ୍ୟାଟ୍ ସେମାନେ ଆପଣଙ୍କର ସ୍ଟ୍ରେସ୍ ବା ଟେନସନ୍ରେ ହେଲ୍ପ କରିବାରେ ମଧ୍ୟ କରିପାରିବେ ତାହା ସହିତ ମାନସିକ ଟେନସନ୍ ଆସିଲେ ବହୁତ ଲୋକ କ'ଣ କରିଥାନ୍ତି ନା ନିଶାଦ୍ରବ୍ୟ ନେଇଥାନ୍ତି କମନ୍ଲି ପୁରୁଷ ଲୋକମାନେ ସାଧାରଣତଃ ମଦ ସିଗରେଟ୍ ଗଞ୍ଜେଇ ଗୁଟ୍କା ଏଗୁଡ଼ିକ ସବୁ ନେଇଥାନ୍ତି ଏବଂ ସେମାନେ ଭାବିଥାନ୍ତି ଯେ ନିଶା ନେଲେ ଆପଣଙ୍କର ମାନସିକ ଚାପ ଷ୍ଟ୍ରେସ୍ଟି କମିଯିବ କିନ୍ତୁ ତାହା ସମ୍ପୂର୍ଣ୍ଣ ଓଲଟା ନିଶା ନେବା ଫଳରେ ମାନସିକ ଚାପ ଆହୁରି ବଢ଼ିଯାଇଥାଏ ତେଣୁ ଏ ନିଶା ନେବାକୁ ଆପଣ ବିଲକୁଲ ମାନସିକ ଚାପ ଷ୍ଟ୍ରେସ୍ ଥିବା ସମୟରେ ଆଭଏଡ୍ କରନ୍ତୁ
1: ବହୁତ ବହୁତ ଧନ୍ୟବାଦ ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଛନ୍ତି କୁହନ୍ତୁ ଆପଣ ପରିଚୟ ଦିଅନ୍ତୁ ଆଜ୍ଞା ନମସ୍କାର
3: ନୟାଗଡ଼ ଜିଲ୍ଲା ବାହାପୁର ବ୍ଲକ ରାମପଡ଼ା
1: ଆଜ୍ଞା ଆଜ୍ଞା
3: ତୋଫାନ ମହାନ୍ତି ଆଜ୍ଞା
1: ହଁ ଆପଣଙ୍କର ପ୍ରଶ୍ନ କ'ଣ ରହିଛି ଆମର ବିଶେଷଜ୍ଞ ମହାଶୟଙ୍କୁ କ'ଣ ପଚାରିବାକୁ ଚାହୁଁଛନ୍ତି
3: ମାନସିକ ଦୁଶ୍ଚିନ୍ତା କହିଲେ ପାରିବାରିକ ସମସ୍ୟାକୁ ନେଇକି
1: ଆଜ୍ଞା
3: କିମ୍ବା ସ୍ୱାମୀ ସ୍ତ୍ରୀଙ୍କ ଝଗଡ଼ାକୁ ନେଇକି ସ୍ୱାମୀର ଯଦି ସ୍ୱଳ୍ପ ଇନକମ୍ ହବ ତାହେଲେ ସ୍ତ୍ରୀ ମାନେ ଯଦି ସେଇଟା ବାଲାନ୍ସ ମେଣ୍ଟେନ୍ ନ କରିବେ ସେଇଟା କ'ଣ ମାନସିକର ପ୍ରୋବ୍ଲେମ୍ ନୁହେଁ କି ଯେଉଁଟାକି ମୋ ଅନୁଭବ କଥା ମୁଁ କହୁଛି
1: ଡାକ୍ତର ମହାପାତ୍ରଙ୍କୁ ଆମେ ଅନୁରୋଧ କରୁଛୁ ଯେ ସେମାନଙ୍କର ସେ ପାରିବାରିକ ବିଭିନ୍ନ କଳହ କଥା କହୁଛନ୍ତି ତାଙ୍କ ସେମାନେ ଚାପଗ୍ରସ୍ତ ତ ଏହା କ'ଣ କିଛି ମାନସିକ ଅସୁସ୍ଥତାର ଲକ୍ଷଣ
2: ଦେଖନ୍ତୁ ଏ ତ ପାରିବାରିକ ସମସ୍ୟା ସେଥିରେ ଆପଣଙ୍କ ଭିତରେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ କୋଅର୍ଡିନେସନ୍ ବା ସହଯୋଗିତା କେତେ ଅଛି ତାହା ଉପରେ ନିର୍ଭର କରୁଛି ତ ବେଳେବେଳେ ମାନସିକ ଯଦି କୋଅର୍ଡିନେସନ୍ ଭଲ ରହୁନି ହଜବ୍ୟାଣ୍ଡ ୱାଇଫ୍ ଭିତରେ ତ ଏହା ଯୋଗୁଁ ମାନସିକ ଚାପ ଷ୍ଟ୍ରେସ୍ ବଢ଼ିବ ଷ୍ଟ୍ରେସ୍ ଯୋଗୁଁ ବହୁତ ଗୁଡ଼ିଏ ଲକ୍ଷଣ ଦେଖାଦେଇପାରେ ତ ପରସ୍ପର ମଧ୍ୟରେ ସହଯୋଗିତା ବଢ଼ାଇଲେ ବା କୋପରେସନ୍ ବଢ଼ାଇଲେ ଏହିସବୁ ଜିନିଷ ମଧ୍ୟ ଠିକ୍ ହେଇପାରିବ
1: ତେବେ ଡାକ୍ତର ମହାପାତ୍ର ଆମେ ଯେମିତି ରୋଗୀଠାରେ ଦେଖୁଛେ ସଂକ୍ରମଣ ଠାରୁ ଆରମ୍ଭ କରି ଯେତେବେଳେ ରୋଗର ଲକ୍ଷଣ ପ୍ରକାଶ ପାଇଥାଏ ଶାରୀରିକ ଯେଉଁ ରୋଗ ଗୁଡ଼ିକ ରହିଥାଏ ଗୋଟେ ଗୁପ୍ତ କାଳ ରହିଥାଏ ସେମିତି କ'ଣ ମାନସିକ ଅସୁସ୍ଥତାର କିଛି ଗୁପ୍ତ କାଳ ରହିଛି ଯେ ଲକ୍ଷଣ ପ୍ରାରମ୍ଭିକ ଲକ୍ଷଣ କିଛି ଦେଖାଦେବ ତାପରେ ସା ଭୟଙ୍କର ରୂପରେ ମାନସିକ ଅବସାଦ ଦେଖାଯିବ
2: ନିଶ୍ଚିତ ଭାବେ ବହୁତ ମାନସିକ ସମସ୍ୟା ଅଛି ତାହା ସାଧାରଣତଃ ଜଣେ ଲୋକ ଜାଣିବା ପାଇଁ ଘରର ଲୋକ ଜାଣିବା ପାଇଁ ରୋଗୀଟି ନିଜେ ଜାଣିବା ପାଇଁ ଯେକୌଣସି ଲକ୍ଷଣ ଦେଖାହେଉଛି ତା ବହୁତ ବର୍ଷ ଲାଗିଥାଏ 2 ବର୍ଷ 3 ବର୍ଷ ପରେ ସାଧାରଣତଃ କିଛି କିଛି ଲକ୍ଷଣ ଆରମ୍ଭ ହୋଇଥାଏ ଯେମିତି ତାର ନିଦ କମିବା ଆରମ୍ଭ ହୋଇଥାଏ ପ୍ରଥମ ଲକ୍ଷଣ ଚିଡ଼ଚିଡ଼ ଲାଗିବା ଟିକେ ମନ ବିଚଳିତ ଲାଗିବା କିଛି ବା ଟିକେ ଟିକେ ଅନ୍ୟମାନଙ୍କ ପ୍ରତି ସନ୍ଦେହ ଆସିବା ତା ରୋଗୀ ନିଜେ ଜାଣିପାରିନଥାଏ ଯେ ଏହା ଗୋଟେ ରୋଗର ଲକ୍ଷଣ ତା ଇନିସିଆଲ ଷ୍ଟେଜ୍ରେ ରୋଗୀ ଜାଣିପାରିନଥାଏ କିନ୍ତୁ 2-3 ବର୍ଷ 4-5 ବର୍ଷ ପରେ ମଧ୍ୟ ରୋଗୀ ଯେତେବେଳେ ତାର ଲାଇଫ୍ ଉପରେ ଖରାପ ଇମ୍ପାକ୍ଟ ପରେ ନିଜର କାମ କରିପାରେନି ମନ ବହୁତ ଦୁଃଖ ହୋଇଯାଏ ବା ବହୁତ ତାକୁ ସନ୍ଦେହ ଲାଗେ ବା ଘର ଲୋକ ତାକୁ ଆଇଡେଣ୍ଟିଫାଏ କରନ୍ତି ସେତେବେଳେ ଯାଇକି ଜଣାପଡ଼େ ଯେ ରୋଗଟି ଆରମ୍ଭ ହୋଇଛି ରୋଗୀର ଘର ଲୋକ ବା ରୋଗ ନିଜେ ଯଦି ପଛକୁ ରୋଗୀ ପଛରେ ଭାବିବ ଯେ ଏତେ ବର୍ଷ ପୂର୍ବରୁ ମୋର ଆରମ୍ଭ ହେଲାଣି ତାହାକୁ ମୁଁ ନିଜେ ଜାଣିପାରୁନଥିଲି ଏବେ ତ ଇନିସିଆଲ ଷ୍ଟେଜ୍ରେ ସାଧାରଣତଃ ବହୁତ ଲକ୍ଷଣ ବହୁତ ମାଇଲ୍ଡ ଫର୍ମରେ ଆରମ୍ଭ ହୋଇଥାଏ ତାକୁ ଜାଣିବା ଟିକେ ମୁସ୍କିଲ କାରଣ ଲୋକମାନଙ୍କ ମଧ୍ୟରେ ମାନସିକ ରୋଗର ଲକ୍ଷଣ ବିଷୟରେ ସଚେତନତା ବା ଆୱେର୍ନେସ୍ ନାହିଁ
1: ରୋଗୀ କଣ ନିଜେ ଜାଣିପାରିବ ଯେ ମୋର ଏଇଟା ଅସୁସ୍ଥତା?
2: ବିଲକୁଲ, ଯଦି ରୋଗୀ ଲକ୍ଷଣ ଗୁଡିକ ଜାଣିବ, ଆଙ୍ଗଜାଇଟି ରୋଗ, ଯେ ମନଟି ବ୍ୟସ୍ତ ଲାଗିବ, ଛାତି ଧଡ଼ଧଡ଼ ଲାଗିବ, ହାତ ଥରିବ, ସବୁ ଟେଷ୍ଟ କରୁଥିବେ ନର୍ମାଲ ଅଛି, ଯଦି ସେ ରୋଗୀଟେ ଜାଣିଥିବ ଏହା ଗୋଟେ ଆଙ୍ଗଜାଇଟି ରୋଗ, ଯାହାକି ଆଜିକାଲି ଲୋକମାନଙ୍କ ଭିତରେ ବହୁତ କମନ୍ ଆୱେରନେସ୍ ବଢ଼ିଗଲାଣି, ଆଗରୁ ନଥିଲା, ତେବେ ଇନିସିଆଲ ଷ୍ଟେଜରେ ବି ଲୋକ ଟିକେ ହାର୍ଟର ଟେଷ୍ଟ କରିଦେଉଛନ୍ତି, ଇସିଜି, ଡକ୍ଟର କହୁଛନ୍ତି ଠିକ୍ ଅଛି, ତାପରେ ସେ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖକୁ ପଳାଇ ଆସୁଛନ୍ତି ଦେଖିବା ପାଇଁ, ଯାହାର ମୋର ହାତ ଥରୁଛି, ଛାତି ଧଡ଼ଧଡ଼ଉଛି।

0: ନିଦ ହେଉନି, ବିଚଳିତ ଲାଗୁଛି, ଡକ୍ଟରଙ୍କୁ ଦେଖେଇଲି, ସାର୍ ସବୁ ଟେଷ୍ଟ ନର୍ମାଲ, ମୋତେ ଡକ୍ଟର କନସଲ୍ଟ କଲି, ଡକ୍ଟର କହିଲେ ଏଇଟା ଆପଣଙ୍କର ହାର୍ଟର କିଛି ରୋଗ ନାହିଁ, ତ ମୋତେ ଲାଗୁଛି ଆଙ୍ଗଜାଇଟି ରୋଗ, ଡକ୍ଟରଙ୍କ ପାଖକୁ ଏବେ ବି ରୋଗୀ ଇନିସିଆଲ ଷ୍ଟେଜ୍ରେ ପଳେଇ ଆସୁଛନ୍ତି, ତ ଆୱେର୍ନେସ୍ ବଢ଼ିଲାଣି। ଗତ 4-5 ବର୍ଷ ଭିତରେ ଯେତେବେଳେ କୋଭିଡ୍ ମହାମାରୀ ଆରମ୍ଭ ହେଲାଣି, ତା'ପରଠୁ ଲୋକମାନଙ୍କ ମଧ୍ୟରେ ମାନସିକ ରୋଗର କମନ୍ ଲକ୍ଷଣ ବିଷୟରେ ଧୀରେ ଧୀରେ ସଚେତନତା ବୃଦ୍ଧି ପାଇଲାଣି, ଓ ରୋଗମାନେ ଡାଇରେକ୍ଟଲି ମଧ୍ୟ ଡକ୍ଟରଙ୍କ ପାଖକୁ ପଳେଇ ଆସୁଛନ୍ତି ଟ୍ରିଟମେଣ୍ଟ କରିବା।
1: ସମ୍ପୂର୍ଣ୍ଣ ରୂପେ ସୁସ୍ଥ ମଧ୍ୟ ହୋଇପାରିବେ,
0: ବିଲକୁଲ, ଯଦି ଜଲ୍ଦି ଆପଣ ଟ୍ରିଟମେଣ୍ଟ ଆରମ୍ଭ କରିବେ ଇନିସିଆଲ ଷ୍ଟେଜ୍ରୁ, ଭଲସେ ଟ୍ରିଟମେଣ୍ଟ କରିବେ, ଠିକ୍ ଡକ୍ଟରଙ୍କୁ ଠିକ୍ ବିଭାଗରେ ଦେଖେଇବେ, ନିଶ୍ଚିତ ଭାବରେ ଆପଣ ସୁସ୍ଥତା ଲାଭ କରିବେ।
1: ଧନ୍ୟବାଦ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଛନ୍ତି, କୁହନ୍ତୁ ଆପଣଙ୍କ ପରିଚୟ ଦିଅନ୍ତୁ।
2: ମୁଁ ରମେଶ ଚନ୍ଦ୍ର ଅଉକୁମା ବାହାପୁର ଢେଙ୍କାଳରୁ କହୁଥିଲି।
1: ଆଜ୍ଞା
2: ମ୍ୟାଡ଼ାମ, ଦେଖନ୍ତୁ ମୋର ବୟସ ହେଲା 58। ମୋର ଦୋକାନ କଥା ଆଉ ବେଳେବେଳେ ଜିନିଷ ହଉଛି କି ମ୍ୟାଡ଼ାମ, ବେଳେବେଳେ ମୁଁ ପ୍ରାୟ ଗୋଟେ ଜିନିଷ ଆଣୁଛି, କୋଉଠି ଥୋଉଛି ସାର କେତେ ମନେ ପଡ଼ୁନି, ପ୍ରାୟ ବହୁତ ଥର ମୁଁ ଛାଡ଼ି ଛାଡ଼ି ଦେଇକି ଆଣୁଛି, ଆଉ ଏଇଟା ମୁଁ ଖୋଜିଲା ଆସିକି ଫେରେ ପାଉଛି, କିନ୍ତୁ ଏଇଟା ପ୍ରାୟ ସମୟ ପ୍ରାୟ ମୋର ଦେଖୁଛି ଗୋଟେ ଜିନିଷ ଗୋଟେ ଥୋଇଥିବି, ଏଇଟା ପରବର୍ତ୍ତୀ ଦେଖିଲେ ଆଣିକି ମୁଁ ପାଇଲିନି, ମାନେ ଖୋଜିଲା ଆସିଲା ଜିନିଷ ମୁଁ ପାଉଛି, ଏଇଟା ଗୋଟେ କ'ଣ ମାନସିକି। ଆଉ ଗୋଟେ ମୋର ହେଉଛି ସେକେଣ୍ଡ କ୍ୱେଶ୍ଚିନ୍, ମୁଁ ସ୍ୱପ୍ନ ବେଳେବେଳେ ଏମିତି ଦେଖୁଛି ଯାହାକି ମନଟା ବହୁତ ବିଭ୍ରାତିଆ ଲାଗୁଛି, ମାନେ ଯେମିତିକି ଗୋଟେ ଯେମିତି ଅଣନିଶ୍ୱାସ ହେଇଯାଉଛି, ଗୋଟେ ହଠାତ୍ ଗୋଟେ କ'ଣ ଏମିତି ହେଇଯିବ କି କ'ଣ ହେଇଯିବ କି, ଆଉ ବେଳେବେଳେ ନିଦ ବି ମଧ୍ୟରେ ଲାଗୁନି, ଏଇଟା କ'ଣ କି ମାନସିକତା କି?
1: ଧନ୍ୟବାଦ ଶ୍ରୋତା ବନ୍ଧୁ। ତେବେ ଆମେ ଡାକ୍ତର ସାହୁଙ୍କୁ ଅନୁରୋଧ କରୁଛୁ ଏ ସମ୍ପର୍କରେ କହିବା ପାଇଁ।
3: ଯଦି ଆପଣ ନିଜେ ଅନୁଭବ କରୁଛନ୍ତି କି ଆପଣ କୌଣସି ଜିନିଷକୁ ଛୋଟ ଛୋଟ ଜିନିଷକୁ ଭୁଲି ଯାଉଛନ୍ତି କି ପାଉନାହାନ୍ତି, କିନ୍ତୁ ସେଇ ଜିନିଷଟା ଆପଣ ନିଜେ ହିଁ ଅନୁଭବ କରୁଛନ୍ତି କି ଆପଣ ସେ ଜିନିଷଟା ଭୁଲି ଯାଉଛନ୍ତି, ତ ଏଇଟା ଗୋଟେ ଟାଇପ୍ର ସୁଡୋ ଡିମେନ୍ସିଆ ବୋଲି କୁହାଯାଏ। ଯେମିତିକି ଆମର କୌଣସି ପ୍ରକାର ଥାଇରଏଡ଼୍ ପ୍ରୋବ୍ଲେମ୍ ହେଲା କି କିଛି ଭିଟାମିନ୍ସ B12 ହେଲା D3 ହେଲା, ଯଦି ତା'ର କିଛି କମି ଥାଏ ଶରୀରରେ ତାହେଲେ ବି ଏଇଟା ଗୋଟେ ସିମ୍ପଟମ୍ସ ଆପଣଙ୍କୁ ଦେଖାଦେଇପାରିବ। ତା ଛଡ଼ା ଯେଉଁ ଯଦି ଆପଣଙ୍କ ପାଖରେ କିଛି ଯଦି ଛାନିଆ ରୋଗ ଯେଉଁଟାକି ଆଙ୍ଗଜାଇଟି କି ଡିପ୍ରେସନ୍ ରହିବ, ତାହେଲେ ବି ଆପଣଙ୍କର ଗୋଟେ ଆଟେନସନ୍ର ପ୍ରୋବ୍ଲେମ୍ ରହିବ। ତ ଯେହେତୁ ଆଟେନସନ୍ ସ୍ପାନ୍ଟା ଆମର ଟିକେ କମିଯାଏ, ତ ଯାହାଦ୍ୱାରା କି ଆମେ କେଉଁଠି କ'ଣ ରଖିଥିବା କି ଏଇ ମୁହୂର୍ତ୍ତରେ କ'ଣ କରିଥିବା ସେଇଟା ନେକ୍ସଟ ମୋମେଣ୍ଟରେ ଆମେ ସେଇଟାକୁ ଭଲସେ ରିକଲ୍ କରିପାରିବା ନାହିଁ, ତ ଏଇଟା ଗୋଟେ ଟାଇପ୍ର ସିମ୍ପଟମ୍ସ। କିନ୍ତୁ ୟା ପାଇଁକା ପ୍ରପର୍ ଡାଇଗ୍ନୋସିସ୍ ଆଉ ପ୍ରପର୍ ଟ୍ରିଟମେଣ୍ଟ ପାଇଁକା ଆପଣ ନିହାତି ଜଣେ ସାଇକିଆଟ୍ରିଷ୍ଟକୁ କନସଲ୍ଟ କରନ୍ତୁ, ଏବଂ ଏହାର ସମ୍ପୂର୍ଣ୍ଣ ରୂପେ ଏହାର ଚିକିତ୍ସା ଉପଲବ୍ଧ ଅଛି, ଏବଂ ଆପଣ ଏଇଟାକୁ ଜଲ୍ଦି ହିଁ ଆପଣ ଟ୍ରିଟମେଣ୍ଟଟା ଷ୍ଟାର୍ଟ କରନ୍ତୁ।
1: ତେବେ ଡାକ୍ତର ମହାପାତ୍ର, ଏଇଠି ଗୋଟିଏ କଥା ଆମ ମନକୁ ଆସୁଛି ଯେ ଖାଦ୍ୟ ଆମର ମାନସିକ ସ୍ୱାସ୍ଥ୍ୟକୁ କିପରି ପ୍ରଭାବିତ କରିଥାଏ?
0: ଦେଖନ୍ତୁ, ଖାଦ୍ୟ ଯଦି ଆମେ ଉତ୍ତେଜକ ଖାଦ୍ୟ ପଦାର୍ଥ ଖାଇବା, ଯେମିତିକି ଆପଣଙ୍କର ବହୁତ ଅଏଲି ସ୍ପାଇସି ଫୁଡ଼୍ ଖାଇବା, ତାହା ଆମର ନିଦକୁ ଖରାପ ପ୍ରଭାବ ପକାଇବ, ମନରେ ବିଚଳିତ ଭାବନା ସୃଷ୍ଟି କରିବ। ତା ସହିତ ଯଦି ଆମେ ଆକ୍ଟିଭେଟିଂ ଡ୍ରିଙ୍କସ୍ ନେବା, ଯେମିତିକି କୋଲ୍ଡ ଡ୍ରିଙ୍କସ୍ ହେଇଗଲା ବା ଚକୋଲେଟ୍ସ ହେଇଗଲା କିମ୍ବା ଆଇସ୍କ୍ରିମ୍ସ ହେଇଗଲା, ସେଥିରେ ମଧ୍ୟ ସୁଗାର କଣ୍ଟେଣ୍ଟ ଅଧିକା ଅଛି, ତାହା ମଧ୍ୟ ଆମ ମନ ଉପରେ ଖରାପ ପ୍ରଭାବ ପକାଇବ। ତା ଯଦି ଆମେ ବାଲାନ୍ସ ଡାଏଟ୍ ନ ଖାଇବା, ଆଡିକ୍ୱେଟ୍ ଆମାଉଣ୍ଟର କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଫ୍ୟାଟ୍, ଏସବୁ ଜିନିଷର ଯଦି ବାଲାନ୍ସଡ୍ ଆମାଉଣ୍ଟରେ ନ ରହିବ, ତାହା ମଧ୍ୟ ଆମର ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିବ, ମନର ଆଟେନସନ୍ ଉପରେ ଖରାପ ପ୍ରଭାବ ପଡ଼ିବ, ମେମୋରି ଉପରେ ଖରାପ ପ୍ରଭାବ ପକାଇବ। ତାହା ସହିତ ଆମର ମନର ଆଟେନସନ୍ କମିଲେ, ଆମର ଛୋଟ ଛୋଟ ଯେମିତି ଶ୍ରୋତା ବନ୍ଧୁ ଆଜିକାଲି କହୁଛନ୍ତି କମଲେ, ଯେ ମୁଁ ଛୋଟ ଛୋଟ କଥା ଭୁଲି ଯାଉଛି, ମେମୋରି ଉପରେ ପ୍ରୋବ୍ଲେମ୍ ପକାଇବ। ତାହା ସହିତ କେତେଗୁଡ଼ିକ ଖାଦ୍ୟ ପଦାର୍ଥ ମଧ୍ୟ ଆମର ମାନସିକ ରୋଗ ଯେମିତିକି ଡିପ୍ରେସନ୍ ସହିତ ରିଲେଟେଡ୍ ଅଛି, ଅନ୍ୟାନ୍ୟ କେତେକ ମାନସିକ ସମସ୍ୟା ସହିତ ଡାଇରେକ୍ଟଲି ରିଲେଟେଡ୍ ଅଛି। ତେଣୁ ସମସ୍ତେ ଯେଉଁମାନଙ୍କର ମାନସିକ ରୋଗ ଅଛି ବା ନାହିଁ, ବା ଯେଉଁମାନେ ଶାରୀରିକ ରୂପରେ ବି ଅସୁସ୍ଥ, ସମସ୍ତେ ବାଲାନ୍ସ ଡାଏଟ୍ ଆଡିକ୍ୱେଟ୍ଲି ଆପ୍ରୋପ୍ରିଏଟ୍ ଆମାଉଣ୍ଟରେ ଏବଂ ସଠିକ୍ ଇଣ୍ଟରଭେଲ୍ ଖାଇବା ଦରକାର। ତାହା ସହିତ ଆଡିକ୍ୱେଟ୍ ଆମାଉଣ୍ଟର ପାଣି ମଧ୍ୟ 2-3 ଲିଟର ପାଣି ପିଇବା ଜରୁରୀ।
1: ଛୋଟ ପିଲାଙ୍କ ଉପରେ ବି ଏହା ପ୍ରଯୁଜ୍ୟ।
0: ୱାଟର କଣ୍ଟେଣ୍ଟ ଆପଣ ଡିପେଣ୍ଡ କରିଥାଏ ଆପଣଙ୍କର ଫିଜିକାଲ ଆକ୍ଟିଭିଟି କେତେ, ଆପଣଙ୍କର ଏଜ୍ କେତେ, ତାପରେ ଆପଣଙ୍କର ପାଣିର ଆମାଉଣ୍ଟ କେତେ ଡିପେଣ୍ଡ, କିନ୍ତୁ ବାଲାନ୍ସ ଡାଏଟ୍ ତ ସମସ୍ତେ ଖାଇବା ଜରୁରୀ।
1: ଆଜ୍ଞା, ବହୁତ ବହୁତ ଧନ୍ୟବାଦ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଛନ୍ତି।
4: ସାର୍ ଆମକୁ ନମସ୍କାର, ଆଉ ପ୍ରଜ୍ଞା ମାଧ୍ୟମର ନମସ୍କାର।
1: ଆଜ୍ଞା ନମସ୍କାର,
4: ମୁଁ ସୁନୀଲ କାନ୍ତ ମହାନ୍ତି, ଦେହକାଲି ଶଙ୍ଖତରାସ କଟକ ଜିଲ୍ଲାରୁ କହୁଛି।
1: ଆଜ୍ଞା
4: ବାପା, ମୋର ଗୋଟେ ଭଉଣୀ ଅଛି ମୋ ଉପରର, ତାର ପ୍ରାୟ 30 ବର୍ଷ ଯେତେବେଳେ ବୟସ ତେବେ ହେଲା ତାର ମାନସିକ ବିକୃତି ଆରମ୍ଭ ହେଲା। ସେ କଣ କରେ ନା, ଗୋଟେ ଗୋଟେ ଜିନିଷକୁ ଧୋଉଥବ ଧୋଉଥବ, କୋଉଠି ଗୋଟେ ଯଦି କଣ ଧଳା ଜିନିଷ ଗୋଟେ କାଠି ବାଟି ମାଡ଼ିଗଲା, ସେ ଭାବିବ ଯେ ମୁଁ ଗୋଟେ ହାଡ଼ କଣ ମାଡ଼ି ଦେଇଛି ବୋଧେ, ସେ ଯାଇ ଗାଧେଇବ। ଏଇଭଳିଆ ତାର ମାନସିକ ବିକୃତି ଏମିତି ଧୀରେ ଧୀରେ ବଢ଼ିଲା। ବଢ଼ିଲା ପରେ ବର୍ତ୍ତମାନ ସେ ଟ୍ରିଟମେଣ୍ଟ ରହୁଛି। ଆଉ ସତ୍ୟବାନ ସାର ଟିକେ ମୋତେ କହିବାର ଉତ୍ତର ଯେ ସିଏ ବର୍ତ୍ତମାନ RTM 2mg ଆଉ ଟିନିକାଲ ଫଟ୍ ଖାଉଛି। ଆଉ ଏବେ ଗୋଟେ ନୂଆ କଥା ତାର ଦେଖାଯାଉଛି ଯେ ବସିଥିବା ସମୟରେ ହଠାତ୍ କ'ଣ ହେଉଛି ନା, ତାକୁ କେହି କିଛି କହୁନାହାନ୍ତି, କିନ୍ତୁ ହଠାତ୍ କହୁଛି ହଁ କ'ଣ ହେଲା, ମୁଁ ତ କାହିଁ ଡାକୁଛି କି ରେ, ର ଯାଉଛି ଯାଉଛି, ଏଇଭଳିଆ ସେ କହୁଛି, ମାନେ ଶୂନ୍ୟବାଣୀ ହେଲା ଭଳିଆ ହେଉଛି।

0: ଏଇଟା ହଉଛି। ତାପରେ ଆଉ ଗୋଟେ ତାର ଅଛି ରୋଗ କଣ ଅଭ୍ୟାସ, ସେ ପାନ ଆଉ ଗୁଡାକୁ ପ୍ରବଳ ମାନେ ନିଶା ଦ୍ରବ୍ୟକୁ ସେବନ କରେ। ଯଦି ତାର ଗୁଡାକୁ ଟିକେ ଅଭାବ ହେଲା ତାହେଲେ ସେ ଏମିତି ପ୍ରଳ କରିବ ଯେ ତାକୁ ନ ଆଣି ଦେବା ପର୍ଯ୍ୟନ୍ତ କିଛି ବାଟ ନଥାଏ। କେମିତି କଣ କରାଯିବା ପାଇଁ
1: ଦେଖନ୍ତୁ, ଯେଉଁ ବାରମ୍ବାର ସେ ସଫା କରୁଛନ୍ତି ବା କୌଣସି ଗୋଟେ କାଠି ମାଡ଼ିଦେଲେ ଲାଗୁଛି, ତାଙ୍କ ହାଡ଼ ମାଡ଼ିଦେଲା ଭଳି ଏଭଳି ମଇଳା ଭାବନା ତାଙ୍କ ମନରେ ବାରମ୍ବାର ଆସୁଛି, ତ ଏହା ଏକ ଓସିଡ଼ି ରୋଗ, ଅବସେସିଭ୍ କମ୍ପଲସିଭ୍ ଡିସଅର୍ଡର। ରୋଗୀର ମନରେ ଅଯଥା ଭାବନା, ମଇଳାର ଭାବନା ଆସିଥାଏ, ଅଯଥା ଭାବନା ଆସିଥାଏ, ତା'ଫଳରେ ତାକୁ ସେ କମ୍ କରିବା ପାଇଁ କିଛି କାମକୁ ବାରମ୍ବାର କରିଥାଏ, ଯେମିତିକି ଧୋଇବା, ସଫା କରିବା, ବାରଣ କରିବା, ଏସବୁ କରିଥାଏ। ତ ଏହା ଏକ ଲମ୍ବା ଦୀର୍ଘସ୍ଥାୟୀ ରୋଗ, ତାକୁ ତୁରନ୍ତ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ ଏବଂ ରୋଗୀର କଣ୍ଡିସନ୍ କ'ଣ ଅଛି, କେତେ ଦିନର ରୋଗ, କି କି ଲକ୍ଷଣ ଅଛି, ତାକୁ ବହୁତ ଡିଟେଲରେ ଦେଖି ମାନସିକ ରୋଗ ବିଶେଷଜ୍ଞ ତାଙ୍କୁ ଠିକ ସେ ଟ୍ରିଟମେଣ୍ଟ କରିପାରିବେ। ତା ସହିତ ତାଙ୍କର ଶୂନ୍ୟବାଣୀ ହେଉଛି, ତାହା ମଧ୍ୟ ଏକ ସାଇକୋସିସ୍ ରୋଗ ବା ସିଜୋଫ୍ରେନିଆ ରୋଗରେ ମଧ୍ୟ ଦେଖା ଦେଇଥାଏ। ତ ତା ପାଇଁ ମଧ୍ୟ ଆପଣଙ୍କୁ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରି ମେଡିସିନ୍ସକୁ ଆକର୍ଡିଂଲି ଦେଖିକି ସେହି ଅନୁସାରେ ଆପଣଙ୍କୁ କରିବାକୁ ପଡିବ।
2: ଧନ୍ୟବାଦ ଡାକ୍ତର ମହାଶୟ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡି ହୋଇଛନ୍ତି, ଫୋନଟି ବୋଧେ କଟିଯାଇଛି। ଠିକ୍ ଅଛି, ଆମେ ତ ବିଭିନ୍ନ ଓସିଡ଼ି ସମ୍ପର୍କରେ ଡାକ୍ତର ମହାଶୟ ଆମକୁ କହିଲେ, ତେବେ ଆଉ କ'ଣ ସବୁ ଲକ୍ଷଣ ରହିଛି, ଯେମିତିକି ସେମାନଙ୍କୁ ଲାଗୁଛି ଯେ କୌଣସି ଧଳା ଜିନିଷ ଦେଖିଲେ ସେଇଟା ହାଡ଼ ବୋଲି, ବାରମ୍ବାର ହାତ ଧୋଇବା, ଆଉ ଆଉ କ'ଣ ସବୁ ଲକ୍ଷଣ ରହିଛି?
1: ଆହୁରି ବହୁତ ଜିନିଷ ଅଛି। ବିଭିନ୍ନ ପ୍ରକାରର ଭାବନା ମନରେ ଆସିଥାଏ, ଖରାପ ଭାବନା ଭଗବାନଙ୍କ ପ୍ରତି ହେଇଗଲା, ଲେଡ଼ିଜ୍ମାନଙ୍କ ପ୍ରତି ଖରାପ ଭାବନା ଆସିବା, ତା ସହିତ କୌଣସି ଗୋଟେ ଜିନିଷ ଠିକ୍ସେ ରହିଲା ନା ନାହିଁ, ତାଲା ଠିକ୍ସେ ପଡ଼ିଲା ନା ନାହିଁ, ଗ୍ୟାସ୍ ଚୁଲା ଠିକ୍ସେ ବନ୍ଦ ହେଲା ନା ନାହିଁ, ମନରେ ଡାଉଟ୍ର ଭାବନା ଆସିଥିବ, ସେଥିପାଇଁ ସେମାନେ ବାରମ୍ବାର ତାଲା ଚେକ୍ କରୁଥିବେ, ପଇସାକୁ ବାରମ୍ବାର ଗଣିକି ରଖୁଥିବେ, ଗ୍ୟାସ୍ ଚୁଲା ବନ୍ଦ କଲା ମଧ୍ୟ ପରେ ମଧ୍ୟ ଆଉଥରେ ବନ୍ଦ କରୁଥିବେ, ତ ବାରମ୍ବାର ଚେକ୍ କରୁଥିବେ, ମନରେ ବାରମ୍ବାର ଏଇଭଳି ଖରାପ ଭାବନା ଆସିଲେ ସେମାନେ ବହୁତ ବ୍ୟସ୍ତ ବିଚଳିତ ହେଉଥିବେ, ଏଇଭଳି ବହୁତ ଗୁଡ଼ାଏ ଲକ୍ଷଣ ତାଙ୍କର ଓସିଡ଼ି ରୋଗରେ ଦେଖାଦେଇ।
2: ଏଇଟା ପ୍ରାରମ୍ଭିକ ଲକ୍ଷଣ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଛନ୍ତି, କୁହନ୍ତୁ ଆପଣଙ୍କ ପରିଚୟ ଦିଅନ୍ତୁ।
3: ଭୁବନେଶ୍ୱର କହୁଥିଲି, କୃପା ସିନ୍ଧୁ କବି।
2: ଆଜ୍ଞା ଆଜ୍ଞା, ଆପଣଙ୍କୁ ନମସ୍କାର, କୁହନ୍ତୁ ଆପଣଙ୍କ ପ୍ରଶ୍ନ।
3: ମୋ ପ୍ରଶ୍ନ ହେଲା, ମାନେ 25 ବର୍ଷର ଜଣେ ଯୁବକ ସେ ଭୁଲି ଯାଉଛନ୍ତି, ଯୋଉ ମାନେ ଏବେ କହିଥିବା କେଣି 15-20 ମିନିଟ ପରେ ପଚାରିଲେ ବି ଭୁଲି ଯାଉଛନ୍ତି। ଭୁଲି ଯିବାଟା କଣ ଗୋଟେ ମାନସିକ ରୋଗ? ଆଉ ତାପରେ ଡାଇବେଟିସ ଲୋକଙ୍କୁ ଥିଲେ କଣ ମାନସିକ ରୋଗ ଆସିପାରେ କି?
2: ବହୁତ ବହୁତ ଧନ୍ୟବାଦ, ମୁଁ ଡାକ୍ତର ମହାପାତ୍ରଙ୍କୁ ଏ ସମ୍ପର୍କରେ ଉତ୍ତର ଦେବା ପାଇଁ।
1: ଠିକ୍ ଅଛି, ଭୁଲି ଯାଉଛନ୍ତି ଆପଣ କହିଲେ, ତାହା ହେଉଛି ଆମର ଡିମେନ୍ସିଆ ରୋଗ ଏବଂ ତାହା ବହୁତ ପ୍ରକାର ଡିମେନ୍ସିଆ ରୋଗ ଅଛି। ତାହାର ଟ୍ରିଟମେଣ୍ଟ କରିବା ପାଇଁ ଆପଣ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ। ରୋଗୀର ମେମୋରି କେତେ ଅଛି ତାର ଆମେ ଟେଷ୍ଟ କରିଥାଉ, ଦରକାର ପଡ଼ିଲେ କିଛି ବ୍ରେନ୍ର ମଧ୍ୟ ଟେଷ୍ଟ କରିଥାଉ, ସେ ଅନୁସାରେ ଆଡିକ୍ୱେଟଲି ଟ୍ରିଟମେଣ୍ଟ କରିଥାଉ। ତା ସହିତ ଦ୍ୱିତୀୟ କ୍ୱେଶ୍ଚିନ୍ଟି ରହିଲା ଆପଣଙ୍କର ଡାଇବେଟିସ୍। ଡାଇବେଟିସ୍ ଥିଲେ ବହୁତ ପ୍ରକାର ମାନସିକ ସମସ୍ୟା, ଯଦି ଅଧିକ ଦିନ ଡାଇବେଟିସ୍ ରହିଲା ମାନସିକ ସମସ୍ୟାର ବିଭିନ୍ନ ଲକ୍ଷଣ ଦେଖାଦେଇଥାଏ, ମାନସିକ ଚାପ, ଷ୍ଟ୍ରେସ୍, ଆଙ୍ଗଜାଇଟି, ଏସବୁ ସମସ୍ୟା ଦେଖାଯାଇପାରେ, ନିଦ୍ରାହୀନତା ଦେଖାଦେଇପାରେ। ତେଣୁ ଆପଣ ଡାଇବେଟିସ୍ର ଲେବଲ୍କୁ ଠିକ୍ ରଖନ୍ତୁ, ବ୍ଲଡ୍ ସୁଗାର ଲେବଲ୍କୁ ଠିକ୍ ରଖନ୍ତୁ, ଲାଇଫ୍ଷ୍ଟାଇଲ୍ ଠିକ୍ ରଖନ୍ତୁ, ତାହା ସହିତ ଦରକାର ପଡ଼ିଲେ ଆପଣ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରି ଆପଣଙ୍କ ଯେଉଁ ମାନସିକ ସମସ୍ୟା ଯଦି ଦେଖାହେଉଛି ତାକୁ ମଧ୍ୟ ଟ୍ରିଟମେଣ୍ଟ କରିପାରିବେ।
2: ତେବେ ଡାକ୍ତର ସାହୁ, ଶାରୀରିକ ସୁସ୍ଥତା ଏବଂ ମାନସିକ ସୁସ୍ଥତା ପରସ୍ପର ସହ କେମିତି ଯୋଡ଼ି ହୋଇକି ରହିଛି?
4: ଯଦି ଆପଣଙ୍କର ଶରୀର ସୁସ୍ଥ ରହିବ ତାହେଲେ ମନ ସୁସ୍ଥ ରହିବ। ଶରୀର ସୁସ୍ଥ ହେବା ଦ୍ୱାରା ଆମ ବଡିରେ ଯେ ସବୁ ପ୍ରକାର ହରମୋନ୍ କି ନ୍ୟୁରୋ ଟ୍ରାନ୍ସମିଟର ଗୋଟେ ବାଲାନ୍ସ ଷ୍ଟେଟରେ ରହିବେ, ଗୋଟେ ମେଟାବଲିକ ଇକ୍ୱିଲିବ୍ରିୟମ୍ ଷ୍ଟେଟରେ ରହିବେ। ଯଦି କୌଣସି ପ୍ରକାର ନ୍ୟୁରୋ ଟ୍ରାନ୍ସମିଟରରେ କିଛି ତାର ଇମ୍ବାଲାନ୍ସ ଦେଖାଦେଲା, ଯେମିତିକି ଡୋପାମିନ୍ ହେଲା, ସେରୋଟୋନିନ୍ ହେଲା, ନରଏପିନେଫ୍ରିନ୍ ହେଲା, କି ଏସିଟିଲକୋଲିନ୍ ହେଲା, ତ ତାଦ୍ୱାରା ଆମର ସେଇଟା କେମିତି ମ୍ୟାନିଫେଷ୍ଟ ହବ, ମାନସିକ ରୋଗର ଲକ୍ଷଣ ଭାବରେ ସେଇଟା ତାର ସାଇନ୍ ଆଉ ସିମ୍ପଟମ୍ସ ଗୁଡ଼ାକ ଆସିବ। ତ ୟାର ଅରିଜିନ୍ ହେଉଛି ଫିଜିକାଲ ହେଲ୍ଥ। ଗୋଟେ ଗୋଟେ ବଡି ଯଦି ଫିଟ୍ ରହିବ ତାହେଲେ ଗୋଟେ ଶରୀର ସୁସ୍ଥ ରହିଲେ ଗୋଟେ ମନ ବି ସୁସ୍ଥ ରହିବ।
2: ଏହା ଆମ ଜୀବନଶୈଳୀ ଏଇ ମାନସିକ ସୁସ୍ଥତାକୁ କେମିତି ପ୍ରଭାବିତ କରେ ଡାକ୍ତର ମହାପାତ୍ର?
1: ଦେଖନ୍ତୁ, ଜୀବନଶୈଳୀ ତ ସବୁଠାରୁ ଇମ୍ପୋର୍ଟାଣ୍ଟ ଆପଣଙ୍କର ମାନସିକ ସ୍ୱାସ୍ଥ୍ୟ ସହିତ ଜଡ଼ିତ ଅଛି, କାରଣ ଆପଣ ଜୀବନଶୈଳୀ କହିଲେ ନିଦ, ଫିଜିକାଲ ଏକ୍ସରସାଇଜ୍, ତା ସହିତ ଯୋଗ, ମେଡିଟେସନ୍, ଏସବୁ ଜିନିଷ ଆମର ମାନସିକ ସ୍ୱାସ୍ଥ୍ୟ ସହିତ ଗଭୀର ଭାବରେ ଜଡ଼ିତ ରହିଥାଏ। ଜୀବନଶୈଳୀ ଯଦି ଭଲ ନ ରହିବ ଆପଣଙ୍କର ମାନସିକ ସୁସ୍ଥତା ଭଲ ରହିବନି, ଆପଣଙ୍କ ମାନସିକ ବିଭିନ୍ନ ମାନସିକ ରୋଗ ଲକ୍ଷଣ ଦେଖାଯିବ।
2: ଆଜ୍ଞା ଆଜ୍ଞା, ତେବେ ମାନସିକ ସ୍ୱାସ୍ଥ୍ୟ ହେଉଛି ମଣିଷର ସାମଗ୍ରିକ ସ୍ୱାସ୍ଥ୍ୟର ଅବିଚ୍ଛେଦ୍ୟ ଅଙ୍ଗ। ଶାରୀରିକ ସୁସ୍ଥତା ପରି ମାନସିକ ସୁସ୍ଥତା ମଧ୍ୟ ଆମ ଜୀବନରେ ଅତ୍ୟନ୍ତ ଜରୁରୀ, ତେଣୁ ମାନସିକ ସ୍ୱାସ୍ଥ୍ୟକୁ ଅଣଦେଖା ନକରି ଉପଯୁକ୍ତ ଚିକିତ୍ସା ପଦ୍ଧତିକୁ ଆପଣେଇବା ମଧ୍ୟ ନିହାତି ଦରକାର। ଆମର ଯାହା ଆଜି ବିଷୟ ରହିଥିଲା, ଆମ ମାନସିକ ସ୍ୱାସ୍ଥ୍ୟ ଆମ ଅଙ୍ଗେ ନିଭା କଥା, ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ଅନୁଭୂତି ରହିଛି, କିଛି ଅଙ୍ଗେ ନିଭା କଥା ରହିଛି, ତେଣୁ ଏକ ସମ୍ବେଦନଶୀଳ ମଣିଷ ହିସାବରେ ପ୍ରଥମେ ଆମେ ଦାୟୀ।

0: ଗୁରୁତ୍ୱର ସହ ସେ କଥାକୁ ଶୁଣିବା। ଆମର ଦ୍ୱିତୀୟ ଦାୟିତ୍ୱ ହେଉଛି ସେ କଥାକୁ, କଥା ଯାହା ରହିଛି ତାର ଆଧାରରେ ସକାରାତ୍ମକ ପଦକ୍ଷେପ ନେବା। ଏହା ହିଁ ପରିବର୍ତ୍ତନର ମାର୍ଗ ଗୋଟିଏ ସୁସ୍ଥ ସମାଜ ଗଠନ ପାଇଁ। ତେବେ ଆମ ଷ୍ଟୁଡିଓରେ ଉପସ୍ଥିତ ରହି ମାନସିକ ସୁସ୍ଥତା ସମ୍ପର୍କରେ ଆଲୋଚନା କରିଥିବାରୁ, ଶ୍ରୋତାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିବାରୁ ଡକ୍ଟର ମହାପାତ୍ର, ଡକ୍ଟର ସାହୁ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଏବଂ ଆପଣ ପରବର୍ତ୍ତୀ ଆମର ପରବର୍ତ୍ତୀ ଉଦ୍ଘୋଷଣା ପାଇଁ ଆମେ ନେଇଯାଉଛୁ ଆମର ପ୍ଲେବ୍ୟାକ୍ ଷ୍ଟୁଡିଓକୁ। ନମସ୍କାର।
1: ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣରେ ଆଜି ବିଷୟ ରହିଥିଲା ଆମ ମାନସିକ ସ୍ୱାସ୍ଥ୍ୟ ଆମ ଅଙ୍ଗେ ନିଭା କଥା। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗ ଦେଇଥିଲେ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ର ଏବଂ ଡାକ୍ତର ସୁଜାତା ସାହୁ। କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ପ୍ରଜ୍ଞା ପାରମିତା ସାହୁ। ସହାୟତା ସୁଭାଷ ଚନ୍ଦ୍ର ନାୟକ, ବୈଷୟିକ ସହାୟତା କନକଲତା ସିଂ ଏବଂ ପ୍ରଭାତୀ ସିଂ।

ସତ୍ୟକାମ ମହାପାତ୍ର ଏବଂ ଡାକ୍ତର ସୁଜାତା ସାହୁ। କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ପ୍ରଜ୍ଞା ପାରମିତା ସାହୁ। ସହାୟତା ସୁଭାଷ ଚନ୍ଦ୍ର ନାୟକ, ବୈଷୟିକ ସହାୟତା କନକଲତା ସିଂ ଏବଂ ପ୍ରଭାତୀ ସିଂ।

ଏତେବେଳେ ଯାଏ ଶୁଣିଥିଲେ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ପୂର୍ବାହ୍ନ 11:02। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ କହି ରଖୁଛୁ ଆମର ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ଦ୍ୱିତୀୟ ଅଧିବେଶନରେ ଦିନ 12:00 ଶୁଣିବେ ଲୋକଗୀତ କାର୍ଯ୍ୟକ୍ରମରେ ସଞ୍ଚାର ଗୀତ ପରିବେଷଣ କରିବେ ତ୍ରିନାଥ ଗୋପାଳ ଏବଂ ସାଥୀ। ସୁଗମ ସଙ୍ଗୀତ ଦିନ 12:30 ଶିଳ୍ପୀମାନେ ହେଲେ ସୁବୀର କୁମାର ଦାସ, ମିତାଲି ଚିନାରା, ଅର୍ଜୁନ ଚରଣ ସାମଲ ଏବଂ ଗୀତାରାଣୀ ଦାସ। ଚାଷର କଥା ଦିନ 1:10, ଦିନ 1:20 ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ହିନ୍ଦୀ କଥାଚିତ୍ରର ଗୀତ ରହିଛି ଦିନ 2:45। ଏ ଥିଲା ଆମର ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା, ଏଠି ଶେଷ କରୁଛୁ ଆମ ରାଜ୍ୟର ପ୍ରଥମ ଅଧିବେଶନ। ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମ ନେଇ ଆସିବୁ 12:30। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ ଏବଂ FM ମାଧ୍ୟମରେ 100.3 MHz। ଆପଣମାନେ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର୍ ଏପ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। ସମୟ 12:00। କାର୍ଯ୍ୟକ୍ରମର ଆରମ୍ଭରେ ଶୁଣିବା ଲୋକଗୀତ କ୍ରମରେ ସଞ୍ଚାର ଗୀତ। ପରିବେଷଣ କରିବେ ତ୍ରିନାଥ ଗୋପାଳ ଏବଂ ସାଥୀ।

0: ଭାଇରେ ହେଲେ ବର୍ତ୍ତମାନ ଗୋଟେ ବିଷୟବସ୍ତୁ ନାମା ବୋ ହେଲେ ଶ୍ରୀକୃଷ୍ଣ ମହାପ୍ରଭୁ କେନ୍ତା ଭାବେ ଜନ୍ମ ହେଇଛନ୍ ସେ ବିଷୟ ନେଇ ଆଜି ସଞ୍ଚାର ମାଧ୍ୟମରେ ଆମେ କାଣା ବନ୍ଦନା କରମା ବୋ
1: ହେଲେ
0: ଶ୍ରୀକୃଷ୍ଣଙ୍କର ବିଷୟଟା କେନ୍ତା ଭାବେ ଜନ୍ମ ହେଇଛନ୍ ସେ ବିଷୟଟା ନାମା।

ଆଜକେ ମାତ୍ର ଏଇ ଗୋଲଗୋଲା କେ ଦେଖିକରି ବାବୁ ବ୍ରହ୍ମା ଯାଇକରି ବିଷ୍ଣୁ ଆଗେ କହୁଛନ୍ ସବୁ କଥାକେ, ଯେତେବେଳେ ବିଷ୍ଣୁ କେ କହିଦେଇଛନ୍ ଏ କଥା, ବିଷ୍ଣୁ ଶୁଣି ବ୍ରହ୍ମା କେ ବୁଝିକରି କହୁଛନ୍।

ବିଷ୍ଣୁ ମୁଁ ଏଇ କଥାକେ ଶୁଣିକରି ବ୍ରହ୍ମା ଯାଇକିରି ବାସ୍କିଆକେ କହିଦେଲେ ବ୍ରହ୍ମାର କଥାକେ ଶୁଣି ଶ୍ରଦ୍ଧା ହେଇକିରି ବାସ୍କି ମାତା ନିଜ ଗଲେ ଗଲେ ନିଜ ସ୍ଥାନକେ ଯଦି ଯାଇଛନ୍ ବୋ ଇଆଡ଼େ କାଣା ହେଉଛି ଦେବକ ଟୁକିଲ।

ବିହାଟା ଏନ୍ତା ଭାବେ ସରିଯାଇଛେ ବୋ, ଯେତେବେଳେ ବିହା ସରିଛେ ପଞ୍ଚକ୍ରାସି କରବାଟା ବୋ, ହେଲେ ବରକନ୍ୟା କେ ବସିକିରି ଗାଁ ଗୁଲା ବୁଲାବା କଥା? ଏଇ ସମୟ ନା କଂସରେ ଯାଏ କାଣା କରୁଛେ? ରଥ କେ ଚଲଉଛେ ବାବୁ, ହେଲେ ଭଉଣୀ ଆର ଭେନା ଭେନେଇକେ ଦିଟା କେ ବସେଇ କରି ରଥ କେ ଯେତେବେଳେ ବୁଲାବା କଥା, ଏଇ ସମୟ ନା କାଣା ହେଇଛେ ବୋ? ହେଲେ ଆକାଶ ଗୋଟେ ସବୁ ଶୁଣାଗଲା, ହେଁ ସେଇଠି କାଁ ବୋଲୁଛେ? ଆରେ କଷାଇ ସୁର।

ଯେନ୍ତା ବେଳେ ଏନ୍ତା ଶୁଣ ଶବ୍ଦ ଶୁଣି ଯାଇଛେ ବାବୁ, ହେଲେ ଶୁଣନୁ ଇ କଥାକେ ଶୁଣିକରି କାଣା କରିଛେ ବୋ କସ ରାଜା ଇ ଭେନେଇକେ ଆର ଭୟନକେ ଦୁଇ ଲକ୍ଷ କାଣା କରିଛେ, ହେଁ ହାତେ ଗୁଡେ ବାନ୍ଧିକରି ହେଁ ଖଣା ଧରିକି ଦିଗେ କାଣା କରୁଛେ ସିରକେ କାଟି ଦେମି ଭାବିଛି, ହେଁ ଇ ସେମାନେ କାଣା ହଉଛେ ହେଲେ ବସୁଦେବଟା କହୁଛେ, ହେଁ ଯଦି ଏଇଭଳିଆ କଥା ହଉଛେ ହେଲେ ଯେତେ ଛୁଆ ହେବା ସବୁ ଛୁଆକେ ନେଇକରି ତମକେ ମୁଁ ଦେବି, ହେଁ ଛୁଆ ଜନ୍ମ ହେଲା ମାତ୍ରକେ ନେଇକି ତୁମର ସମର୍ପଣ କରିବି, ତମେ ଶତ୍ରୁକୁ ତମେ ମାରବ, ହେଁ ଏନ୍ତା ଯେତେବେଳେ କହିଦେଲା ହେଁ ତା ସମୟରେ କାଦାପଡ଼ା କାଣା ହେଇଛି ବାବୁ, ହେଲେ ବନ୍ଦୀ ଘରେ ନେଇକରି ଦିଟାକେ ରଖିଦେଇଛି, ହେଁ ହେଲେ କାଣା ହେଇଛେ ଭଗବାନ ଜାଣିପାରିଲେ, ହେଁ ବିଷ୍ଣୁ ଜାଣିଛନ୍, ହେଲେ ବର୍ତ୍ତମାନ ଏନେ ଦେବକି ଘରେ ନେ ଛୁଆ ହେତେ ଯାଉଛେ ଏନ୍ତା ଏନ୍ତା ଭାବରେ ଯେତେ ଛୋଟ ଛୁଆ ହେଇଛେ ଛୋଟ ଛୁଆକେ କଂସ ନେଇକି ମାରତେ ନଉଛେ, ହେଁ ଭଗବାନ ସହି ନେଇ ପାରିଲେ ଇଆଡ଼େ କାଣା କରୁଛନ୍ ଭଗବାନ ଅମ୍ବିକା କେ ଚାହିଁକି ରହୁଛନ୍, ହେଁ ଦୁଃଖୀର ସଖାଇ ସେ ଭାବ ଗ୍ରାହୀ ଦୁଃଖୀର ସଖାଇ ସେ ଭାବ ଗ୍ରାହୀ।

ହେଲେ ଅମ୍ବିକା କେନ୍ତା କଥା କହିକି କହୁଛନ୍ ଫେର ତୁଇ ଜନ ବି ଯଶୋଦା କଲେ ମୁଁ ଜନ୍ମି ବି କସ୍ବନ୍ଦି ସାଲେ।

0: ଏନ୍ତା ବେଳେ ଯେତେବେଳେ କହିଦେଲେ ଅମ୍ବିକା କେ ଅମ୍ବିକା ଯାଇକିରି ହେଲେ ଦେବିକିରି ଯୋଉ ଗର୍ଭରେ ସଞ୍ଚାର ହେଇଥିଲା ସେ ପୁଅ କି ନେଇକି ରୋହିଣୀ କାହାକୁ ଗର୍ଭେ ରଖିଦେଲେ ସେ ନିଜେ ଯାଇକିରି ଯଶୋଦା ଗର୍ଭେ ରହୁଛନ୍ ଅମ୍ବିକା ଇଆଡେ ଭଗବାନ ବିଷ୍ଣୁ ଯାଇକି ଦେବିକି ଗର୍ଭେ ରହୁଛନ୍ ବୋ ହେଲେ ଯେତେବେଳେ କଣ ହେଇଛେ ଦଶ ମାସ ଦଶ ଦିନ ଯେତେବେଳେ ପୁରୀ ଯାଇଛେ ବାବୁ ସମୟଟା ଆସିଛେ ବୁଧ ମାସ ଭଗବାନ ଶ୍ରୀକୃଷ୍ଣ ଜନ୍ମ ହଉଛି କେନ୍ତା ବୋଲି ବୋ ବୁଧ ମାସର ଅଷ୍ଟମୀ ଦିନେ
1: জন্ম মেলে কৃষ্ণ জন্ম মেলে কৃষ্ণ জন্ম

0: হলিয়া বস্তর
1: হাদে পোলানিপুর।

ଯେତେବେଳେ ଜନ୍ମ ହେଇଛନ୍ ବୋ ହେଲେ ଏଇ ସମୟ ଆନେ ମା ବୁଆର କଥା କେ ଶୁଣିକରି କୃଷ୍ଣଟା ବୁଝିକରି କହୁଛନ୍। ମା ବୁଆର କଥା ନେଇ ହରି ବୁଝେଇ।

0: ମୋର ନାମ ବସୁଦେ ମୁଇଁ ଯାଉ ଅଛେ ଗୋପୁର
1: ଶୁଣିକରି ବାବୁ ଜାଣିପାରିଲେ କି ଅଗ୍ରେସନ୍ ଯଦି ଭଗବାନ କେ ଯଦି ନଉଛୁ ହେଲେ ତାହେଲେ ଭଗବାନ ରୂପ ଟା ଦେଖେଇ ଦେଖ ହେଲେ ଭଗବାନ ତାଙ୍କ ନିଜ ରୂପ କେ ଦେଖେଇଦେଲେ ହେଲେ ଶ୍ରଦ୍ଧା ହେଇ କରି ହେଲେ ଗୋପୁର କେ ନେଇଯାଇଛେ କୃଷ୍ଣ କେ କୃଷ୍ଣ ହେ ଯେତେବେଳେ ଜନ୍ମ ହେଇଛନ୍ କି ହେଲେ ଆମର ଯଶୋଦା କୋଳେନ ଅମ୍ବିକା ଜନ୍ମ ହେଇଛେ ହେଲେ ଅମ୍ବିକା କେ ଧରିକରି କୃଷ୍ଣ କେ ଗୋପୁର ଛାଣିଦେଲେ ଆର ଆସି ପହଞ୍ଚି ଯାଇଛେ କି ଆମର ବସୁଦେବ ଇଆଡ଼େ ସକାଳ ଯେତେବେଳେ ପେଇଯାଇଛେ ଏଇ ସମୟ ନେ ନନ୍ଦରାଜା ଦେଖିକରି କୃଷ୍ଣ ଜନ୍ମ ହେବାର ଦେଖିକରି ବଡ଼ ଶ୍ରଦ୍ଧା ହେଇଛନ୍ ବୋ ହେଲେ କେନ୍ତା କରି କୃଷ୍ଣ ଜନ୍ମ ମାନୁଛନ୍ ହେ ଦେଖ ତ ରସ ଲାଗି।

ଶୁଣୁଥିଲି ଲୋକଗୀତ କ୍ରମରେ ସଞ୍ଚାର ଗୀତ ପରିବେଷଣ କଲେ କୀର୍ତ୍ତନ ଗୋପାଳ ଏବଂ ତ୍ରିନାଥ ଗୋପାଳ ଏବଂ ସାଥୀ ଆକାଶବାଣୀ ଭବାନୀପାଟଣା। ଏଥର ଆସନ୍ତୁ ଶୁଣିବା କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ହେଲେ ସୁବୀର କୁମାର ଦାସ, ଗୀତ ରଚନା ସନ୍ଧ୍ୟା ମିତ୍ର।

ଏଥର ଗୀତିକାର ସନ୍ଧ୍ୟା ମିତ୍ରଙ୍କ ଆଉ ଏକ ରଚନାରୁ ଦ୍ୱୈତକଣ୍ଠରେ ଶିଳ୍ପୀ ସୁବୀର କୁମାର ଦାସ ଏବଂ ମିତାଲି ଚିନ୍ନାରା।

କାର୍ଯ୍ୟକ୍ରମର ଶେଷରେ ଗୀତିକାର ରମାକାନ୍ତ ଦାସଙ୍କ ଆଉ ଏକ ରଚନାରୁ ଦ୍ୱୈତକଣ୍ଠରେ ଶିଳ୍ପୀ ଅର୍ଜୁନ ଚରଣ ସାମଲ ଏବଂ ଗୀତାରାଣୀ ଦାସ।

0: an exhibition showcasing indigenous and foreign combat aircraft. The multinational exercise brings together air forces from different countries to demonstrate their operational capabilities, advanced aviation technologies, and military coordination. India has warned Pakistan that it will not be deterred by nuclear threats and will deliver a fitting response to any terrorist attack. India's senior advisor to the permanent mission to the UN Conference on Disarmament in Geneva, Anmol Sherbedi, made the remarks while speaking at the United Nations General Assembly's first committee meeting in New York yesterday. He said India would make no distinction between those who sponsor terrorism and those who mastermind it. Mahalaya, marking the advent of goddess Durga, is being observed today. The occasion signifies the end of Pitrupaksh, dedicated to ancestors, and the beginning of Devi Paksh, the auspicious fortnight preceding Durga Puja. Prime Minister Narendra Modi has extended greetings to the people on the occasion in a social media post. Mr. Modi prayed that the blessings of Ma Durga bring happiness, compassion and hope to society. The Prime Minister also hoped that peace and prosperity prevails all around. The Intermeteorological Department, IMD, has forecast heavy rainfall over Bihar, Karnataka, Himachal Pradesh and Jammu and Kashmir for the day. IMD said conditions are becoming favourable for further withdrawal of the southwest monsoon from some more parts of eastern India and northern peninsula and many parts of northeast India during the next 2 to 3 days. In men's cricket, India will face the West Indies in the third T20 International at the Holkar Stadium in Indore tomorrow. The match is scheduled to begin at 7 p.m. The five-match series is level at 1-1 after the West Indies defeated India by 6 wickets in the second T20 International in Ranchi last evening. And with that, we end this news bulletin.
1: Sunthili Sambada, Rilekari Prachar Kalu, Akashvani Dilliru, Akashvani Bhavan Patna, Prachar Kuruchu, କୃଷି ସୂଚନାର କାର୍ଯ୍ୟକ୍ରମ ଚାଷର କଥା
2: ହେନ୍ତା ତ ଆମର ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାର ଚାଷ କରିଥିସନ୍, ଯେନ୍ତାକି ଆଲୁ, ବାଇଗନ, ମଟର, ଭେଣି ଆରୁ ଲଇନି। ତ ଏଇସବୁ ଚାଷ କରବାର ଭିତରେ କିଛି ଏନ୍ତା ବି ଆମର ଚାଷୀ ଦାଦାମାନେ ଅଛନ୍ ଯେନ୍ମାନେ ତାଙ୍କର ସମିଆ ବାହାର କରି କରି ଇ ସପୁରି ପଣସ ଚାଷ ବି କରିଥିସନେ। ସପୁରି ପଣସ୍କେ ଭିନ୍ନ ଭିନ୍ନ ପ୍ରକାର ନେ ଆମର ଲୋକମାନେ ଇଟାକେ ବ୍ୟବହାର କରିଥିସନେ। କିଛି ଲୋକ ଅଛନ୍ ଇଟାକେ ଖାଇଥିପାସେ, ତ କିଛି ଲୋକ ଇଟାକେ ସର୍ବତ ଜୁସ୍ ହିପାସେ ଇଟାକେ ବ୍ୟବହାର କରିଥିସନେ। ହେନ୍ତା ଯଦି ଦେଖ୍ମା ବୋଇଲେ ପ୍ରତି ଋତୁନେ ଆରୁ ବରଷ ସାରା ସପୁରି ଖାଇବାରଟା ଦିହି ଲାଗି ବନେ। ଇଟା ଇ ଭିତରେ ଭିଟାମିନ ଆରୁ ପୁଷ୍ଟିସାର ବେଶୀ ପରିମାଣରେ ଭରି ରହିଯାଏ। ଇ ଫଲ ଭିତରେ କ୍ୟାଲୋରିର ମାତ୍ରା ଆରୁ ମିଠା ଅଂଶ କମ୍ ଥିବାର କାରଣରୁ ମଧୁମେହ ଗ୍ରୀଷ୍ମ ମଣ୍ଡଳୀୟ ଫଲ ଗଛି ଥିବାର କାରଣରୁ ଆମର ରାଇଜର ପ୍ରାୟ ସବୁ ଅଞ୍ଚଳରେ ଇଟା ଚାଷ ହଉଛେ। ବେଶୀ କରି ଗଜପତି, ଗଞ୍ଜାମ, କୋରାପୁଟ, ଢେଙ୍କାନାଳ, ସମ୍ବଲପୁର, ସୁନ୍ଦରଗଡ଼, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ଫୁଲବାଣୀ ଇ ଜିଲ୍ଲାମାନଙ୍କେ ବେଶୀ କରି ଚାଷ କରାଯାଇସିଏ। ସେନ୍ତା ଇନର୍ ଲାଗି ନିଗିଡ଼ା, ଉର୍ବର, ବାଲିଆ, ଦୋର୍ସା ଆରୁ ହାଲକା ମାଇଟ୍, ଯେନ୍ଟା ଅଲପ ଅଲପ ଅମ୍ଳ ଥିବାର ମାଇଟ୍, ଇ ଚାଷ ଲାଗି ପୁରା ଉପଯୁକ୍ତ ଏ। ସେନ୍ତା ସପୁରୀର ଉନ୍ନତ କିସମମାନଙ୍କର ଭିତରେ ଅଛେ କୁଇନ୍ କ୍ୟୁ, ମରିସିୟସ୍, ଜଏଣ୍ଟ କ୍ୟୁ ଆରୁ ଜଲଧୂପ। ଇ ସବୁ କ୍ୟୁ କିସମର ଫଲ ବଡ଼ ବଡ଼ ଆରୁ ସଂରକ୍ଷଣ ଲାଗି ଇଟା ଉପଯୁକ୍ତ ଏ। ଇ ଫଲର ହାରାହାରି ଓଜନ 1.5-2.5 kg ଭିତରେ ରହିସିଏ। ଇଟା ଅଧିକ ରସରସିଏ ଆରୁ କମ୍ ପୁଆ ଦେଇଥିସିଏ। ସେନ୍ତା ଆର୍ ଗୋଟେ କଛେ କୁଇନ୍ ଆରୁ ମରିସିୟସ୍। କୁଇନ୍ ଆରୁ ମରିସିୟସ୍ କିସମର ଫଲ ଛୋଟ ରହିସି। ଫଲର ଓଜନ 0.9-1.25 kg ଭିତରେ ଥିସିଏ। ଇଟା କମ୍ ରସ ରହିସିଏ, ବାସ୍ନା ମାତ୍ର ଅଧିକା ଆରୁ ଇଟା ପାଚ୍ଲା ପଛେ ଖାଇବେ ବୋଇଲେ ଖୁବ୍ ସ୍ୱାଦ। ଇଟା ସେନ୍ତା ଏବେ କଥା ଆସୁଛେ ଇଟାର ବଂଶ ବିସ୍ତାର ଆରୁ ତାର ଲଗାବାର ପ୍ରଣାଳୀ କେନ୍ତା, ଇ କଥା ଗୋଟେକି ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଜାଣିବାକେ ପଡ଼୍ବା। ଏ ସପୁରୀର ବଂଶ ବିସ୍ତାର ସାଧାରଣ ହିପାସେ ପୁଆ ଯେନ୍ତାକି ମୂଲ ପୁଆ, କନ୍ଦା ପୁଆ ଆରୁ ମୁକୁଟ ପୁଆ ଇ ସବୁନୁ ଇଟା ହେଇଥିସିଏ। କନ୍ଦା ପୁଆ ଯେନ୍ଟା ଇଟା ଉତ୍କୃଷ୍ଟ ଏ। ଇ ପୁଆର ଓଜନ 300 gram ପାଖାପାଖି ରହିବା କଥା। 8-10 months ହେଇଥିବାର ପୁଆକେ ନର୍ସରୀନୁ ଆନିକରି ଫଲ ଅମଲର 15-18 months ଆଗରୁ ସେପ୍ଟେମ୍ବରନୁ ଅକ୍ଟୋବର, ଫେବୃଆରୀ

0: ରିନୁ ମାର୍ଚ୍ଚ ଆରୁ ଜୁନ୍ରୁ ଜୁଲାଇ ମାସିନେ ଗଛ୍ନୁ ଗଛ୍ର ଦୂରତା 60 ସେଣ୍ଟିମିଟର ଆରୁ 10 ସେଣ୍ଟିମିଟର ଗଭୀର ନେଇ ଇଟାକେ ଲଗାଯାଇସିଏ। ଇନ ଏକର ପିଛା 14,000 ରୁ 21,200 ଗଛ୍ ଆସିଥିସିଏ। ସେନ୍ତା ଚାରା ଲଗାବାର ଆଗ୍ନୁ ପୁଆର ତଲର ପତର ମନକେ ବାହାର କରିଦେଇକରି ଅଲପ ଖରା ନେଇଟାକେ 3 ରୁ 4 ଦିନ ଶୁଖାବାକେ ପଡ଼ବା। ପୁଆର ମୂଲ ମନକେ ମିଥାଇଲ ପାରାଥିଅନ 2 ମିଲିଲିଟର ଆରୁ ଡାଇଫୋଲ୍ଟାନ 5 ଗ୍ରାମ ଲିଟର ପିଛା ସେ ଦ୍ରବଣକେ ବୁଡ଼େଇ କରି ଲଗାମା ବୋଇଲେ ରୋଗ ପୋକ ଠାନୁ ଆମେ ପୁଆକେ ରକ୍ଷା କରିପାରମା। ଜମିକେ ଭଲ ହିପାସେ ହଲ କରିଥିବାର ଆବଶ୍ୟକ। ଜଳସେଚନ ଅଭାବ ଥିବାର ତାର ସନେ ଅଲପ ଛାଇ ପଡ଼ୁଥିବାର ଜାଗା ମନକର ଆରୁ ଅନ୍ତ ଫସଲ ସନେ ଏଇଟାର ଚାଷ କରାଯାଇଥିସିଏ। ତ ଚାଷୀ ଦାଦାମାନେ ଆମେ ସବୁ କଥାକେ ଠିକ୍ ହିପାସେ ବୁଝିସୁଝି କରି ଇ ସପୁରୀ ଚାଷ ଲାଗି ଅଣ୍ଟା ଭିଡ଼ମା ବୋଇଲେ ଆମର ଚାଷ ତ ଭଲ ହେବା ଏକା। ତାର ସନେ ସନେ ଏଇଟାକେ ଆମେ ବିକି କରି 2 ପଇସା ଅଧିକା ଲାଭ ବି ପାଇପାରମା।
1: ଶୁଣୁଥିଲେ କୃଷି ସୂଚନାର କାର୍ଯ୍ୟକ୍ରମ ଚାଷର କଥା, ଆକାଶବାଣୀ ଭବାନୀପାଟଣା।

0: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: ବାପାଙ୍କ ଜମା ପୁଞ୍ଜି, ତାଙ୍କରି ଶିକ୍ଷା,
2: ଆଉ ସବୁବେଳେ ଆମରି ଚିନ୍ତା କରିବା,
3: ଏମିତିରେ ତାଙ୍କର ଗୋଟେ ଜମା ପୁଞ୍ଜି ବ୍ୟାଙ୍କରେ ବି ଅଛି,
1: କିନ୍ତୁ କ୍ଲେମ୍ କରିବା କଷ୍ଟକର ହେବ।

0: ଏବେ ଆହୁରି ବି ସହଜ ହେଇଯାଇଛି। ବ୍ୟାଙ୍କର ୱେବସାଇଟ କିମ୍ବା ଶାଖାକୁ ଯାଅ, କ୍ଲେମ ଫର୍ମ ଭର, ଡକ୍ୟୁମେଣ୍ଟ ଦାଖଲ କର, 15 ଦିନରେ ସେଟଲମେଣ୍ଟ ପାଅ, ଆଉ ନମିନେସନ ଦ୍ୱାରା କ୍ଲେମ ସେଟଲମେଣ୍ଟ ହୋଇଯାଏ, ଆହୁରି ବି ସହଜ।
1: RBI କହେ, ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ଆପଣ ମାନେ ତ ଜାଣିଛନ୍ ଯେ ଏ ମହାଲୟା ଉଆସ ଆମର ଗୋଟେ ଧାର୍ମିକ ପରବ। ଏଇଟା ହିନ୍ଦୁ ମାନଙ୍କର ଲାଗି ଗୋଟେ ବିଶେଷ ଦିନ, ପିତୃପୁରୁଷ ମାନଙ୍କର ସନ୍ତୋଷ ଲାଗି ଆରୁ ଶରାଦ କର୍ମ ଲାଗି। ଇ ମହାଲୟା ଉଆସନେ ଯେନ୍ ଶରାଦ ଦିଆଯାଇସି ତାକେ ମହାଲୟା ଶରାଦ, ସାମ୍ବତ୍ସରିକ ଶରାଦ, ପାର୍ବଣ ଶରାଦ ଆରୁ ମଉଳା ଶରାଦ ବୋଲି କୁହାଯାଇସି। ଏଇ କଥା ସନେ ପବିତ୍ର ମହାଲୟା ଉଆସର ଢେର ସାରା ଶୁଭେଚ୍ଛା ଆରୁ ଶୁଭକାମନା ଜଣାଇ ଆରମ୍ଭ କରୁଛେ ଆଜିର ଶକ୍ତିରୂପା କାର୍ଯ୍ୟକ୍ରମକେ। ଆପଣମାନଙ୍କର ସାନେ ମୁଇଁ ଅଛେ ସଂଘମିତ୍ରା ଦାସ, ଜୁହାର।

ଆଶ୍ୱିନ୍ ମାସର୍ କୃଷ୍ଣପକ୍ଷକେ ପିତୃପକ୍ଷ କୁହାଯାଇସି। ଆମର୍ ପିତୃପୁରୁଷମାନଙ୍କର ଲାଗି ଇ ପକ୍ଷନେ ଦାନ ଦକ୍ଷିଣା ଦିଆଯାଇସି ଆରୁ ସେମାନଙ୍କର ଆଶୀର୍ବାଦ ମିଳିଛି ବୋଲି ଗୋଟେ ବିଶ୍ୱାସ ଅଛେ। ସେମାନଙ୍କର ଉଦ୍ଦେଶ୍ୟ ଇଟା ପାଳନ କରାଯାଇସି ବୋଲି ଇଟାକେ ପିତୃପରବ ବି କୁହାଯାଇସି। ପ୍ରତିପଦା ଠାନୁ ଉଆଁସ ପତେ ତର୍ପଣ କରାଯାଇସି ଆରୁ ଉଆଁସ ଦିନେ ପିଣ୍ଡଦାନ କରାଯାଇସି। ସୂର୍ଯ୍ୟ ଯେତ୍କି ବେଲେ କନ୍ୟାରାଶିରେ ଅବସ୍ଥାନ କରିଥିସନ୍ ଆରୁ ଯେନ୍ ଉଆଁସ ସେ ସମୟନେ ପଡ଼୍ସି ହେଟା ହେଉଛେ ମହାଲୟା ଉଆଁସ। ଆଜି ଆସନ୍ ଇ ପରିପ୍ରେକ୍ଷୀନେ ଶୁନ୍ମା ଗୋଟେ ଆଲୋଚନା ଆମର୍ ସଂସ୍କୃତି ଆରୁ ପରମ୍ପରାନେ ମହାଲୟା ଉଆଁସ। ଆଲୋଚିକା ହେଉଛନ୍ ମମତା ମିଶ୍ରା।

ପିତୃପକ୍ଷକେ ସନାତନ ଧର୍ମରେ ଶରାଦ ପକ୍ଷ କହିସନ୍। ଇତାର ଗୋଟେ ସ୍ୱତନ୍ତ୍ର ମହତ୍ତ୍ୱ ଅଛେ। ଇ ଦିନ ମାନଙ୍କରେ ତର୍ପଣ ଆରୁ ପିଣ୍ଡଦାନ ଆମର ପିତର ପୁରୁଷମାନଙ୍କର ଉଦ୍ଦେଶ୍ୟରେ କରାଯାଏସି। ପିତୃପକ୍ଷର ଷୋହଳ ଦିନ ଯେନ୍ଟାକି ଭୋଦୋ ମାସର ପୁନିନୁ ମହାଳୟା ଆଶ୍ୱିନ ମାସର ଅମାବାସ୍ୟା ପର୍ଯ୍ୟନ୍ତ ଆମର ହିନ୍ଦୁ ଧର୍ମର ଲୋକମାନେ ଶ୍ରଦ୍ଧାର ସହିତ ପୂର୍ବଜ ପିତୃମାନଙ୍କେ ମନେ ପକେଇ କରି ପିତୃମାନଙ୍କର ଶାନ୍ତି ଆରୁ ତୃପ୍ତି ଲାଗି ପୂଜାପାଠ ଦାନ ପୁନ କାମ କରିଥିସନ୍। ଆମର ପିତୃପିତାମାନେ ଇ ପିତର ପକ୍ଷରେ ପୂଜା ପାଠକେ ଅର୍ ତର୍ପଣ ଆଦି ପାଇକରି ସେମାନେ ବି ଜାଣିପାରସନ୍ ଯେ ସେମାନେ ଆଜି ବି ଇ ପରିବାରରେ ଅଛନ୍। ସାଧାରଣତଃ ଆମର ପିତୃପକ୍ଷଟା ଆମର ଜୀବନର କୃତଜ୍ଞତା ଜଣେଇଥିସୁ ଆରୁ ସେମାନଙ୍କର ସ୍ନେହ ଆର୍ ଆଶୀର୍ବାଦ ସ୍ୱରୂପ ଆମର ଜୀବନଟା ଅଛେ ଆର୍ ଆମର ଅସ୍ତିତ୍ୱ ବି ଅଛେ। ଧାର୍ମିକ ମାନ୍ୟତା ହିସାବନେ ପିତୃଋଣୁ ମୁକ୍ତି ଲାଗି ଆମେ ପିତୃଶ୍ରାଦ୍ଧ ପିଣ୍ଡଦାନ ସଙ୍ଗେ ଦାନ ପୁନ କରିକିରି ପିତୃଙ୍କର ଋଣରୁ ଆମେ ମୁକ୍ତି ପାଇଥିସୁ। ଆମର ଆତ୍ମା ଶାନ୍ତି ଲାଭ କରିଥିସି। ଇ ପିତୃପକ୍ଷରେ ପୁରା 15 ଦିନ ଭିତରେ ବିଧିବିଧାନରେ ପିତୃକାର୍ଯ୍ୟ ଶ୍ରାଦ୍ଧ ତର୍ପଣ କରିକିନା ପୂର୍ବଜମାନଙ୍କର ଆତ୍ମା ଶାନ୍ତି ଆର୍ ମୋକ୍ଷ ପ୍ରାପ୍ତି ହେଇଥିସି। ଯାହାର୍ ଲାଗିକି ପିତୃପୁରୁଷମାନଙ୍କର ଖୁସି ଲାଗି ପରିବାରର ସୁଖ ସମୃଦ୍ଧି ଶାନ୍ତି ଆଦି ମିଳିଥିସି। ଇ ସମୟରେ କେନ୍ଟା ବି ଶୁଭ କାମ କରାନାଇ ହୁଏ। ଇ ପିତୃପକ୍ଷର 16 ଦିନ ଭିତରେ ପିତୃପୁରୁଷମାନଙ୍କେ ଆମେ ମନେ ପକେଇ କରି ତାଙ୍କର ଉଦ୍ଦେଶ୍ୟରେ ତାଙ୍କର ହି ଘରେ ତାଙ୍କର ହି ପୂଜା ତର୍ପଣ ଆଦି କରାଯାଏସି। ସାଧାରଣତଃ ଦଶରା ମାସର କୃଷ୍ଣପକ୍ଷ ପ୍ରତିପଦା ଠାନୁ ଉଆଁସ ତକ 15 ଦିନ ପିତୃପକ୍ଷ ମନାଯାଏସି। ଇଟାକେ ପିତୃପରବ ବି

ସଭା ଯାଏସି। ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବାସ୍ୟା ଦିନ ପିଣ୍ଡଦାନ କରାଯାଏସି। ପିତୃପୁରୁଷଙ୍କୁ ତର୍ପଣ ଶରାଦ ପିଣ୍ଡଦାନ କଲେ ତାଙ୍କର ଆଶୀର୍ବାଦ ମିଳିଛି। ଯଦି ଘରର ଲୋକମାନେ ଶରାଦ ଆର୍ ତର୍ପଣ ନାଇଁ କଲେ ପିତୃମାନେ ଅଶାନ୍ତି ହେଇକିନା ଗଲେ ଘରେ ଅଶାନ୍ତି ହେଇଥିସି। ଯେନ୍ଟାକି ଏନ୍ତା କୁହାଯାଏସି କି ଇ ସମୟନେ ପିତୃଲୋକର ଅତୃପ୍ତ ଆତ୍ମାମାନେ ପ୍ରେତତ୍ୱନୁ ମୁକ୍ତି ପାଇଥିସନ୍। ସୂର୍ଯ୍ୟ କନ୍ୟା ରାଶିରେ ଥିଲାବେଳେ ଯେନ୍ ଅମାବାସ୍ୟାଟା ପଡ଼୍ସି ସେଟା ହେଉଛେ ମହାଳୟା ଉଆଁସ। କନ୍ୟା ରାଶିକୁ ସୂର୍ଯ୍ୟ ଗଲେ ପିତୃଲୋକମାନେ ଶୁଭଫଳ ମିଳ୍ସି। ଇଥିର୍ଲାଗି ଅତୃପ୍ତ ଆତ୍ମାମାନେ ସୂର୍ଯ୍ୟଙ୍କର କିରଣକେ ସହି ନାଇଁ ପାରନ୍। ସେଥିର୍ଲାଗି ପିତୃଲୋକମାନେ କନ୍ୟା ରାଶି ସାଙ୍ଗେ ମିଶିକରି ତିଲ ତର୍ପଣ ଲାଗି ଆଗ୍ରହ ପ୍ରକାଶ କରିଥିସନ୍। ସଂରଚନାର ଦୃଷ୍ଟିରୁ ପିତୃଲୋକ ସ୍ୱର୍ଗଲୋକ ଆର୍ ପୃଥିବୀଲୋକ ଅଛେ। ମଣିଷର ମୃତ୍ୟୁ ପରେ ତାକେ କର୍ମର ତାର ହିସାବରେ ସ୍ୱର୍ଗଲୋକ ମିଳିଥିସି। ଯେନ୍ଟାକି ଯେନ୍ମାନେ ପିତୃଲୋକରେ ଥିସନ୍ 365 ଦିନ ବରଷ ଯାକର ଭିତରେ ଇ 15 ଦିନ ସେମାନେ ପରିବାରକେ ଆଇଥିସନ୍। ତାଙ୍କର ସୂକ୍ଷ୍ମ ରୂପଥି ଯେନ୍ତାକି ଫିର୍ ସେମାନେ ପିତୃଲୋକକେ ଫେରି ଯାଏସନ୍। ଇ ଅବସରରେ ପିତୃପକ୍ଷରେ ଯେନ୍ ବି ଦିନ ନିଜର ସକତ ହିସାବନେ ପିତୃପୁରୁଷଙ୍କର ଶରାଦ ଆର୍ ବ୍ରାହ୍ମଣ ଭୋଜନ ଦେସନ୍। ମନ୍ଦିରମାନକେ ବି ପିତୃକେ ସ୍ମରଣ କରିକରି ଭୋଜମାନେ ଚଢ଼େଇଥିସନ୍। ଇତାର୍ ଲାଗି ନିଜର ବଂଶର ଆର୍ ଉତ୍ତର ପିଢ଼ିର ଉନ୍ନତି ହେବାର ବିଶ୍ୱାସ କରାଯାଏସି। ଇ ବର୍ଷ ପିତୃପକ୍ଷଟା 27 ଆରମ୍ଭ ହେଇକିନା 10 ତାରିଖରେ ଶେଷ ହେବା। ଇ ପିତୃପକ୍ଷର ଭିତରେ ପିତୃଦୋଷନୁ ମୁକ୍ତି ପାଇବାର ଲାଗି ଗୁଡ଼ ଆରୁ କଲା ରାଶି ଗୋମାତାକେ ଖୁଏସନ୍। ତମ୍ବା ଗଡ଼ୁଥି ପାଣି ନେଇକରି କଲା ରାଶି ପକେଇକରି ପିତୃମାନକେ ମନେ ପକେଇକରି ପାଣି ଦେସନ୍। ଯେନ୍ଟାକି ରୋଗ ଆର୍ ବିଭିନ୍ନ ପ୍ରକାର ବାଧା ଆସୁଥିଲେ ପିତୃପକ୍ଷତି ନିୟମ ଅନୁସାରେ ପୂଜା କଲେ ପିତୃମାନଙ୍କର ଆଶୀର୍ବାଦ ମିଳିଥିସି। ସେଥିର୍ଲାଗି ପାଣି ଆରୁ ରାଶି ଚାଉଲ ଆରୁ କୁଷାଥି ତର୍ପଣ କରାଯାଏସି। ତର୍ପଣ କଲାବେଳେ ଦେବତା ଋଷି ଆର୍ ପିତୃପୁରୁଖାମାନଙ୍କୁ ଶ୍ରଦ୍ଧାର ସହିତ ଜଲ୍ ଆର୍ ତିଲରେ ତର୍ପଣ କଲେ ପିତୃପୁରୁଷା ଇଚ୍ଛାଟା ପୂରଣ ହେଇଥିସି। ସେଥିର୍ଲାଗି ତାଙ୍କୁ ଶାନ୍ତି ମିଳିଥିସି ଆରୁ ସେମାନେ ଆଶୀର୍ବାଦ ଦେଇଥିସନ୍। ପିତୃମାନେ ଶାନ୍ତି ହେଲେ ଆମର ସବୁ ଦିଗଥି ଭଲ୍ ହେଇଥିସି। ପିଣ୍ଡଦାନର ବି ମହତ୍ଵ ଅଛେ। ଚାଉଲର ସାଙ୍ଗେ ପଞ୍ଚାମୃତ ଦହି କ୍ଷୀର ମହୁ ଗୁଡ଼ ଘି ଇଟା ମିଶେଇକରି ପିଣ୍ଡଦାନ ପିତୃମାନଙ୍କୁ ଲାଗି ହେସି। ପିଣ୍ଡ ରାନ୍ଧବାର୍ ଲାଗି ମାଟି ହାଣ୍ଡି ନାହେଲେ କଂସା ପିତଲ ବାସନକେ ଆମେ ବ୍ୟବହାର କରିଥିସୁ। ଧଲା ଫୁଲ ଚାଉଲ ଇଟା ସବୁ ଚନ୍ଦ୍ରମାର କାରକାଏ ଯେନ୍ଟାକି ମନର ସହିତ ଯୁଡ଼ିକିରି ଅଛେ। ଆମର ଜୀବନ ବି ଚନ୍ଦ୍ରମା ସାଙ୍ଗେ ଭାବନାର ସମ୍ବନ୍ଧକେ ରଖିଛେ। ଯେନ୍ଟାକି ତର୍ପଣ କଲାବେଳେ ଆମେ ଧଲା ଫୁଲ ଚନ୍ଦନ ଚାଉଲ ଇଟା ସବୁ ଅର୍ପଣ କରିକରି ତର୍ପଣ କରିଥିସୁ ଆରୁ ପିଣ୍ଡଦାନ ବି କରିଥିସୁ। ଇ ସମୟନେ ପିତୃକେ ତର୍ପଣ ଆର୍ ପିଣ୍ଡଦାନ କରବା ସଙ୍ଗେ ସଙ୍ଗେ ପଞ୍ଚବଳିର ଭୋଗ ବି ଦେସୁ। ଯେନ୍ଟାକି ଗାଈ କୁଆ କୁକୁର ପକ୍ଷୀ ଚାଟି ଆଦିକେ ବି ଖାଇବାକେ ଦିଆଯାଏସି। ବ୍ରାହ୍ମଣକେ ବି ସାତ୍ୱିକ ଭୋଜନ ଆର୍ ଗରିବ ଲୋକେ ଅନ୍ନ ବସ୍ତ୍ର ବି ଦାନ ପୁନ କରାଯାଇଥିସି। ଯେନ୍ଥିର୍ ଲାଗି ଆମର୍ ଜୀବନରେ ଦୁଃଖ କଷ୍ଟ ସମସ୍ୟା ପିତୃଦୋଷ ଆଦି ସବୁ ଦୂର ହେଇଥିସି। ଇ ପିତୃସାରତ ପକ୍ଷଥି ଗୀତାର ସପ୍ତମ ଅଧ୍ୟାୟକେ ବି ଶୁନ୍ବାଟା ଆର୍ ପଢ଼୍ବାଟା ବହୁତ ଭଲ୍ ମାନାଯାଏସି। ପିତୃମାନଙ୍କୁ ମୁଖ୍ୟ ଲାଗି ଆରୁ ଅତୃପ୍ତ ଆତ୍ମାର ମୁକ୍ତି ମିଳିବାର୍ ଲାଗି ଇ ଗୀତାର ସପ୍ତମ ଅଧ୍ୟାୟ ବହୁତ ମହତ୍ଵ ଅଛେ। ପିତୃପକ୍ଷଥି କିଛି କଥା ଘରର ମୁଖିଆମାନକେ ମାନବାକେ ପଡ଼୍ସି। ଯେନ୍ଟାକି ତାମସିକ ଖାଦ୍ୟ ନାଇଁ ଖାନ୍, ନିରାମିଷ ଭୋଜନ କରସନ୍, ଦାଢ଼ି ବାଲ ନଖ ଇଟା ସବୁ ନାଇଁ କାଟନ୍, ଇ ସବୁକେ ମାନିକରି ଚାଲବାକେ ହେସି। ମହାଭାରତ ଆର୍ ପୁରାଣର କଥା ହିସାବରେ ଯେନ୍ଟାକି ଦାନବୀର କର୍ଣ୍ଣର ଯେବେ ମୃତ୍ୟୁ ହେଇଥିଲା କର୍ଣ୍ଣର ଆତ୍ମା ସ୍ୱର୍ଗଲୋକକେ ଗଲା ଆରୁ ସେ ସମୟନେ କର୍ଣ୍ଣ

0: ଖାଲି ସୁନା ଗହଣାକେ ହିଁ ଦିଆଯାଇଥିଲା। ଖାଇବାର୍ ଲାଗି କିଛି ଖାଦ୍ୟ କି ପିଇବାର୍ ଲାଗି ପାଣି ନାଇଁ ମିଲ୍ଲା। କର୍ଣ୍ଣକେ ଯମରାଜା ଇଥିର୍ କାରଣ କହିଥିଲେ, ଯେନ୍ଟାକି କର୍ଣ୍ଣ ଜୀବନଯାକ ବହୁତ ଧନ ଦାନପୁନ କରିଥିଲେ, ମାତର କେବେ ବି ପୁରୁଖା ପୁରୁଷକେ ଅନ୍ନ ଜଲ ଇଟା ଅର୍ପଣ ନାଇଁ କରିଥିଲେ। ଇଥିର୍ ଭୁଲ ଲାଗି କର୍ଣ୍ଣକେ ଯମରାଜ ଇ ଭୁଲଟା ସୁଧାରବାର୍ ଲାଗି 15 ଦିନ ଇ ମହାଲୟାର ଉଆଁସ ତକ ପୃଥିବୀକେ ପଠେଇଥିଲେ। ଆରୁ କର୍ଣ୍ଣ ମହାଲୟା ଉଆଁସର ଦିନ ସ୍ୱର୍ଗକେ ଫେରିଥିଲେ। ଯଦି କେହି ବି ପିତର ପକ୍ଷର 15 ଦିନ ଯାକ ତର୍ପଣ ସରାଦ କର୍ବାଟା ନାଇଁ ହେଇପାର୍ବାର୍, ତାହେଲେ ଇ ମହାଲୟା ଉଆଁସ ଦିନ ସବୁ ପିତୃପୁରୁଷମାନ୍କେ ତର୍ପଣ କରିକିନା ଶାନ୍ତି କରିପାର୍ସନ୍। ଆମର୍ ସଂସ୍କୃତି ନୁ ଆମେ ଆମର୍ ପୁରୁଖାମାନଙ୍କ ଠାନୁ ଶୁଣିଛୁ ଯେ ଯେନ୍ଟା ଦେଇଥିମା ଆମର୍ ବାଟକେ ଆର୍ ଯେନ୍ଟା ଖାଇଥିମା ଆମର୍ ପେଟକେ, ଇତାର ଅର୍ଥ ହେଲା ଆମେ ଆମର୍ ଆରୁ ଆମର୍ ପରିବାରର ସବକର୍ ଲାଗି ଦାନ ପୁନ ଆଦି ଭଲ୍ କାମ କର୍ବାରଟା ସାଙ୍ଗେ ଇ ମହାଲୟା ଉଆଁସ ଗୁଟେ ବହୁତ ଭଲ୍ ସମୟ ଥିସି। ପିତୃପୁରୁଷକେ ଯେନ୍ ରାଶି ସଙ୍ଗେ ଜଲ୍ ଆର୍ ପିଣ୍ଡଦାନ ହେସି ସେ ତାର ବି ବହୁତ ବଡ଼ କଥାଟେ ଅଛେ, ଯେନ୍ଟାକି ଇ ତିଲର ଅର୍ଥ ହେଲା ବହୁତ ଛୋଟ। ଯଦି ପିତୃପୁରୁଷମାନଙ୍କର ଯଦି କେନ୍ ଛୋଟ ଇଚ୍ଛାଟେ ବି ଅଛେ, ସେ ଇଚ୍ଛାଟା କେ ବି ଇ ତିଲଦାନ ଦେବାର ଥି ସେଟା ପୁରା ହେଇଥିସି। ଆମର୍ ମନର୍ ଥି ଶ୍ରଦ୍ଧା ହେଇକିନା ଯେନ୍ ବି କାମ ଆମେ କର୍ମା ସେଟା ବି ସମର୍ପଣ କର୍ମା ତ ପିତୃପୁରୁଷମାନ୍କେ ମିଳିଥିସି। କିଏ କିଏ ଫୁନି ତୀରଥ ଜାଗାମାନ୍କେ ଯାଇକିନା ପିଣ୍ଡଦାନ ତର୍ପଣ ଇଟା ସବୁ ବି କରିଥିସନ୍। ଇଥିର୍ଲାଗି ଯଦି ପିଣ୍ଡଦାନ ସରାଦ କରସନ୍, ତାକର୍ ଘରେ ଦେବତା ପିତୃ ଆର୍ ସାତ ଋଷିମାନଙ୍କର ଆଶୀର୍ବାଦ ମିଳିଥିସି, ଆର୍ ଇମାନଙ୍କର ସୂକ୍ଷ୍ମ ଶରୀରରେ ଥିବା ଅନୁଭବ ହେସି। ଇଥିର୍ଲାଗି ଇ ମହାଲୟା ଉଆଁସର ମହତ୍ଵ ରହିଆସୁଛେ, ଯେନ୍ଟାକି ପିତୃପକ୍ଷ। ଇ ପିତୃପକ୍ଷ ଥି ଆମେମାନେ କିଛି ବିଶେଷ ତୀର୍ଥ ଜାଗାମାନ୍କେ ବି ଯିବାର୍ କଥା, ଯେନ୍ଟାକି ଗୟା ବିହାରନେ ଅଛେ। ଗୟାନୁ ପିଣ୍ଡଦାନ ଯଦି ଫଲ୍ଗୁ ନଦୀର କୂଳ ନେ କରାଯାଏସି ସେଟା ବହୁତ ଶୁଭ ଆର୍ ବହୁତ ମଙ୍ଗଳ ହେସି। କାହିଁକା ଯେ ଇତାର ଗୋଟେ ଶୁଣା କଥା ଅଛେ, ମାତା ସୀତା ଫଲ୍ଗୁ ନଦୀର ଘାଟେ ବାଲିର ପିଣ୍ଡ ଦଶରଥଙ୍କର ଲାଗି ଅର୍ ତାଙ୍କର ପୂର୍ବପୁରୁଷମାନଙ୍କର ଲାଗି କରିଥିଲେ, ଯେନ୍ଟାକି ଆମେ ପୁରାଣନୁ ଜାଣିଛେ। ଗଙ୍ଗା ନଦୀ କୂଳେ ବି ପିଶାଚ ମୋଚିନୀ କୁଣ୍ଡ ଗୋଟେ ଅଛେ, ଆରୁ ପ୍ରୟାଗରାଜରେ ବି ତ୍ରିବେଣୀ ସଙ୍ଗମ ଅଛେ। ହରିଦ୍ୱାରର ହରକିପେଡ଼ି ଘାଟ ଥି ବି ତିଲଦାନ ତର୍ପଣ ଆଦି କରାଯାଇଥିସି। ବଦ୍ରୀନାଥନୁ ବି ଅଲକାନନ୍ଦା ନଦୀର ପାଖେ ବ୍ରହ୍ମକପାଲ ଘାଟ, ଇ ଜାଗାମାନେ ବହୁତ ପବିତ୍ର ଆରୁ ପୁନି ଜାଗାମାନେ। ଇ ଜାଗାମାନଙ୍କରେ ଯଦି ଆମେ ଶ୍ରଦ୍ଧା ସହିତ ପିତୃକେ ସ୍ମରଣ କର୍ମା ଆରୁ ପିଣ୍ଡଦାନ କର୍ମା ତ ଇତାର କିଛି ଅଲଗା ଫଲ ମିଲ୍ସି। ସାଧାରଣତଃ ଦିନମାନଙ୍କରେ ଯେନ୍ଟାକି ରୋହିଣୀ ମୁହୂର୍ତ୍ତ ବା ଦୁଇ ପହର, ଯେନ୍ଟାକି ଦିନର 11:30 ଦିନର 3:30 ତକ ଇ ସମୟାନେ ଆମେ ଯଦି ବିଧିବିଧାନରେ ଇସବୁ ତର୍ପଣ ଶ୍ରାଦ୍ଧ ଇଟା ସବୁ କର୍ମା, ତାହେଲେ ଆମକେ ଭଲ୍ ଫଳ ମିଳିଥିସି। ଇ ମହାଲୟାର ପରେ ଆମର୍ ଦେବୀ ଦେବତାଙ୍କର ପକ୍ଷ ଆରମ୍ଭ ହେଇଯାଏସି।
1: ଶୁଣୁଥିଲେ ଆଲୋଚନା, ଆମର୍ ସଂସ୍କୃତି ଆରୁ ପରମ୍ପରା ନେ ମହାଲୟା ଉଆଁସ। ଆଲୋଚିକା ଥିଲେ ମମତା ମିଶ୍ର।

ଦୟା ମାୟା ଥିଲେ ସଂସାର ସାଗର ଆପେ ଆପେ ଅପସରି ହେଇଯିବା ଦୂର। ଆରେ ତୋର ଦୟା ମାୟା ଥିଲେ ସଂସାର ସାଗର ଆପେ ଆପେ ଅପସରି ହେଇଯିବା ଦୂର। ଆରେ ତୋର ଦୟା ମାୟା ଥିଲେ।

ସୌମ୍ୟା କହୁଛେ ଆଜିର୍ ଶକ୍ତିରୂପା କାର୍ଯ୍ୟକ୍ରମକେ ଇଠାନେ ରଖ୍ବାକେ। ଆଜିର୍ କାର୍ଯ୍ୟକ୍ରମ ଆପଣକେ କେନ୍ତା ଲାଗ୍ଲା ମତାମତ ଜଣାବେ ଇ ନମ୍ବରନେ। ଆମର୍ ନମ୍ବର ହେଉଛେ 8895994143।

ଆପଣମାନେ ଆମକେ ଚିଠି ବି ଦେଇପାରିବେ। ଆମ ଠିକଣା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍କୋଡ଼ 7660001। ଏତିକି ବେଲପତେ ଆପଣମାନଙ୍କ ସନେ ମୁଇଁ ଥିଲି ସଂଘମିତ୍ରା ଦାସ। ଜୁହାର।

ଶୁଣୁଥିଲେ ମହିଳାମାନଙ୍କ ପାଇଁ ଶକ୍ତିରୂପ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ଶୁଣନ୍ତୁ ଏକ ସୂଚନା। ଶ୍ରୋତାବନ୍ଧୁ, ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ନାଟକର ବିଶେଷ ପ୍ରସାରଣ କାର୍ଯ୍ୟକ୍ରମରେ ଚଳିତ ମାସ ଶୁକ୍ର

ଶୁକ୍ରବାର ନାଟକ ଶୁଣିବେ ଦେବୀ ଓ ଦାନବ, ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ମନୋରଞ୍ଜନ ଦାସ, ପ୍ରସାରଣ ସମୟ ରାତି 10:00। 17 ତାରିଖ, ଗୀତିନାଟ୍ୟ ମହିଷାସୁର ବଧ, ରଚନା ଗଣକବି ବୈଷ୍ଣବ ପାଣି, ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ରାଖଳ ଚନ୍ଦ୍ର ମହାନ୍ତି, ସମୟ 3:30। 18 ତାରିଖ ରବିବାର, ନାଟକ ଦଶଭୁଜା, ରଚନା କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ, ବେତାର ନାଟ୍ୟ ରୂପାନ୍ତର ମନୋରଞ୍ଜନ ଦାସ, ପ୍ରଯୋଜନା ନରସିଂହ ମହାପାତ୍ର, ସମୟ 3:30। 19 ତାରିଖ ସୋମବାର, ଗୀତିନାଟ୍ୟ ଦେବୀ ଦୟାମୟୀ, ରଚନା ଶରତ ଚନ୍ଦ୍ର ମୋଳିଆ, ପ୍ରଯୋଜନା ଗୌର ପଟ୍ଟନାୟକ, ସଙ୍ଗୀତ ରାଖଳ ଚନ୍ଦ୍ର ମହାନ୍ତି, ସମୟ 3:30। 20 ତାରିଖ ମଙ୍ଗଳବାର, ଗୀତିନାଟ୍ୟ ମହିଷାସୁର ମର୍ଦିନୀ, ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ଝରଣା ଦାସ, ସଙ୍ଗୀତ ଭୁବନେଶ୍ୱର ମିଶ୍ର, ସମୟ 3:30। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା।

ଆକାଶବାଣୀ ଭବାନୀପାଟଣା, ସମୟ ଦିନ 1:50। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ, ଓ ପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।

ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଚେନ୍ନାଇକୁ ଆସନ୍ତାକାଲି ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ। ରାଜସ୍ଥାନର ଯୋଧପୁର ବାୟୁସେନା ଘାଟିଠାରେ ବହୁରାଷ୍ଟ୍ରୀୟ ତରଙ୍ଗ ଶକ୍ତି କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରତିରକ୍ଷା ମନ୍ତ୍ରୀ। ମାନସିକ ସ୍ୱାସ୍ଥ୍ୟର ମହତ୍ତ୍ୱ ଓ ଏହାର ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ। ବିଶ୍ୱ ବଜାର କ୍ଷେତ୍ରକୁ ରୁଷର ପ୍ରସ୍ତାବିତ ତୈଳ ଯୋଗାଣ ଅର୍ଥନୈତିକ କ୍ଷେତ୍ରରେ ସକାରାତ୍ମକ ପ୍ରଭାବ ପକାଇବ କହିଲେ ରୁଷ ରାଷ୍ଟ୍ରପତି। ଏବଂ ଇନ୍ଦୋରଠାରେ ଆସନ୍ତାକାଲି ଖେଳାଯିବ ଭାରତ ଓ ୱେଷ୍ଟଇଣ୍ଡିଜ ତୃତୀୟ ଟି20 କ୍ରିକେଟ ମ୍ୟାଚ। ବିସ୍ତୃତ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଚେନ୍ନାଇ ଗସ୍ତରେ ଯାଇ କେତେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ସେଥିମଧ୍ୟରେ ପୁନମାଲେ ଏବଂ ଭଟପଲାନୀ ମଧ୍ୟରେ ମେଟ୍ରୋ ରେଳସେବାର ଉଦ୍ଘାଟନ ଅନ୍ତର୍ଭୁକ୍ତ। ଆଭାସୀ ମାଧ୍ୟମରେ ମଧ୍ୟ ଶ୍ରୀ ମୋଦି ଏହି ଅବସରରେ 5 ଅମୃତ ଭାରତ ଷ୍ଟେସନ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ପୁରୁଠାରୁ ପୁନେମାଲେ ପର୍ଯ୍ୟନ୍ତ ଶ୍ରୀ ମୋଦି ମେଟ୍ରୋ ରେଳ ଯୋଗେ ଯାତ୍ରା କରିବେ। ପୁରୁର ହ୍ରଦ ନିକଟସ୍ଥ ଜଳକଣ୍ଡେଶ୍ୱର ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦିଙ୍କ ସହ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ଜୋସେଫ ବିଜୟ ଯୋଗଦେବେ। ଆଇଆଇଟି ମାଡ୍ରାସ୍ଠାରେ ବ୍ରେନ୍ ସେଣ୍ଟରର ଶ୍ରୀ ମୋଦି ପରିଦର୍ଶନ କରିବେ। ସେଠାରେ ଏକ ପଦଯାତ୍ରାରେ ସାମିଲ ହେବା ସହ କେତେକ କଲ୍ୟାଣମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଦିଲ୍ଲୀ ପ୍ରତ୍ୟାବର୍ତ୍ତନ ପୂର୍ବରୁ ପ୍ରଧାନମନ୍ତ୍ରୀ ଜୟଗୋପାଳ ଗରୁଡ଼ିଆ ସମାରୋହରେ ମଧ୍ୟ ଯୋଗଦେବେ। ରାଜସ୍ଥାନର ଯୋଧପୁରସ୍ଥିତ ବାୟୁସେନା ଘାଟିଠାରେ ତରଙ୍ଗ ଶକ୍ତି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗ ଦେଇଛନ୍ତି। ଏହି ବହୁରାଷ୍ଟ୍ରୀୟ ଆକାଶ କ୍ଷେତ୍ର ପ୍ରଦର୍ଶନୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ଭାରତୀୟ ବାୟୁସେନା କର୍ମଚାରୀଙ୍କ ସମେତ ଅଂଶଗ୍ରହଣକାରୀ ରାଷ୍ଟ୍ରର ବାୟୁସେନା ଅଧିକାରୀଙ୍କ ସହ ଭାବ ବିନିମୟ କରିଛନ୍ତି। ଏହି ଅବସରରେ ଆଧୁନିକ ଲଢୁଆ ବିମାନଗୁଡ଼ିକ ଦ୍ୱାରା ପ୍ରଦର୍ଶିତ ଏକ କାର୍ଯ୍ୟକ୍ରମକୁ ଶ୍ରୀ ସିଂ ନିରୀକ୍ଷଣ କରିଥିଲେ। ଅଂଶଗ୍ରହଣକାରୀ ରାଷ୍ଟ୍ରଗୁଡ଼ିକର ସେନା ସେମାନଙ୍କର କାର୍ଯ୍ୟଦକ୍ଷତା ପ୍ରଯୁକ୍ତିବିଦ୍ୟା ଆଧାରିତ

0: ପଦକ୍ଷେପ ଆଦି ପ୍ରଦର୍ଶନ କରିଥିଲେ। ବିରୋଧୀ ଦଳଗୁଡ଼ିକ ନବୀନ ଅଭିଯୋଗ କରିଛନ୍ତି, ବିଦେଶୀ ଶକ୍ତିଙ୍କ ପ୍ରରୋଚନାରେ ସେମାନେ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମ ସହ ଆଲୋଚନା କାଳରେ ଶ୍ରୀ ନବୀନ ବିରୋଧୀ ଦଳଗୁଡ଼ିକ ଦେଶରେ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିବାକୁ ସର୍ବଦା ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି। ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଅତ୍ୟନ୍ତ ସଶକ୍ତ ଏବଂ ବିରୋଧୀଙ୍କ ଏଭଳି ଚିନ୍ତାଧାରାକୁ ନାଗରିକ ସମର୍ଥନ କରୁନାହାନ୍ତି ବୋଲି ସେ କହିଛନ୍ତି। ବିଶ୍ୱ ସଙ୍କଟ ସତ୍ତ୍ୱେ ଦେଶ ନିରନ୍ତର ପ୍ରଗତି ପଥରେ ଅଗ୍ରସର ହେଉଛି ବୋଲି ଶ୍ରୀ ନବୀନ କହିଛନ୍ତି।
1: ଲଗାତାର ବୈଶ୍ୱିକ ସଙ୍କଟ କେ ବାବଜୁଦ ଆଜି ଦେଶ ନିରନ୍ତର ପ୍ରଗତି କି ଓର ଆଗେ ବଢ଼ ରହା ପର ୟେ ବିଷୟ ଆପ ସବକୋ ଚୁଭ ରହା ହେ। ଆପ ଭାରତ କି ବିକାଶ କୋ ଭାରତ କି ଉନ୍ନତି କୋ ପଚା ନହିଁ ପା ରହେ। ଜିସ ପ୍ରକାର ସେ ଆଜ ଭାରତ ଆତ୍ମନିର୍ଭର ଭାରତ କି ରୂପ ମେ ସଶକ୍ତ ଭାରତ କି ରୂପ ମେ ଆଗେ ବଢ଼ ରହା ହେ ଆପ ଇସକୋ ଦେଖ ନହିଁ ପା ରହେ ଔର ଜିସ ପ୍ରକାର ସେ ବିଦେଶୀ ତାକତୋ କି ଇଶାରେ ପେ ଆପ ଇସକୋ ଅସ୍ଥିର କରନେ କା ପ୍ରୟାସ କର ରହେ ହେ। ମୈଁ ସ୍ପଷ୍ଟ ରୂପ ସେ ଆପକୋ କହତା ହୁଁ ଭାରତ କେ ଲୋକତନ୍ତ୍ର ମେ ଇତନି ତାକତ ହେ ଜିତନେ ହମାରେ ରାଷ୍ଟ୍ରଭକ୍ତ ହେ ଓ ସବ ମିଲକର ଆପକେ ମନସୁବେ କୋ ପାନି ଫେରେଙ୍ଗେ।
0: ସମ୍ବିଧାନ ପ୍ରସଙ୍ଗରେ ବିରୋଧୀ ଦଳ ଅପପ୍ରଚାର କରିବା ସହ ଜନାଦେଶକୁ ଅପମାନ କରୁଛି ବୋଲି ଶ୍ରୀ ନବୀନ ଅଭିଯୋଗ କରିଛନ୍ତି। ସମାଜରେ ମାନସିକ ସ୍ୱାସ୍ଥ୍ୟର ମହତ୍ୱ ଏବଂ ଏହାର ପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱ ମାନସିକ ଦିବସ ପାଳନ କରାଯାଉଛି। 1992 ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ସଂଘ ପକ୍ଷରୁ ପ୍ରତ୍ୟେକ ବର୍ଷ ଅକ୍ଟୋବର 10 ତାରିଖରେ ଏହି ଦିବସ ପାଳନ କରାଯାଇ ଆସୁଛି। ମାନସିକ ରୋଗ ସହ ଜଡ଼ିତ ଭ୍ରାନ୍ତ ଧାରଣା ପ୍ରତିବନ୍ଧକ ଭେଦଭାବ ଦୂର କରିବା ଏବଂ ଏହି କ୍ଷେତ୍ରରେ ସାମୂହିକ ସହଯୋଗ ବୃଦ୍ଧି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଅଙ୍ଗେ ନେଭେଇଥିବା ଅନୁଭୂତିକୁ ଶୁଣିବା, ପ୍ରକୃତ ସ୍ୱର ପ୍ରକୃତ ପରିବର୍ତ୍ତନ ପ୍ରସଙ୍ଗ ଆଧାରରେ ଚଳିତ ବର୍ଷ ଏହି ଦିବସ ପାଳନ କରାଯାଉଛି। ଏହି ଦିବସ ପାଳନ ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ସୁଲଭ ତଥା ନାଗରିକ କୈନ୍ଦ୍ରିକ ମାନସିକ ସ୍ୱାସ୍ଥ୍ୟ ସେବା ପ୍ରତି ସରକାରଙ୍କର ଅଙ୍ଗୀକାରବଦ୍ଧତା ଉପରେ ଆଲୋକପାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି, ସମାଜର ବିଭିନ୍ନ ସ୍ତରରେ ମାନସିକ ସ୍ୱାସ୍ଥ୍ୟ ସହାୟତା ଲୋକଙ୍କ ପାଖରେ ପହଞ୍ଚିପାରୁଛି। ଦେଶବ୍ୟାପୀ 53 ଟେଲି ମାନସ କେନ୍ଦ୍ର କାର୍ଯ୍ୟ କରୁଛି ଏବଂ ଏହା ମାଧ୍ୟମରେ 48 ଲକ୍ଷରୁ ଅଧିକ ପରାମର୍ଶ ପ୍ରଦାନ କରାଯାଇଛି। ମନ ଜାଗୃତି ପଦକ୍ଷେପ ସମାଜରେ ସଚେତନତାକୁ ସୁଦୃଢ଼ କରିଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରୁଷ ରାଷ୍ଟ୍ରପତି ଭ୍ଲାଡିମିର୍ ପୁଟିନ୍ କହିଛନ୍ତି, ଆମେରିକା ଓ ବିଶ୍ୱ ବଜାର କ୍ଷେତ୍ରକୁ ପ୍ରସ୍ତାବିତ ରୁଷର ତୈଳ ଓ ପେଟ୍ରୋଲିୟମ୍ ଉତ୍ପାଦ ଯୋଗାଣ ଅର୍ଥନୈତିକ କ୍ଷେତ୍ର ଉପରେ ସକାରାତ୍ମକ ପ୍ରଭାବ ପକାଇବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଗତକାଲି ଆଲୋଚନା ପରେ ରାଷ୍ଟ୍ରପତି ଶ୍ରୀ ପୁଟିନ୍ ଏହି ମନ୍ତବ୍ୟ ଦେଇଛନ୍ତି। ୟୁକ୍ରେନ୍ ବିବାଦ ଏବଂ ଇରାନ୍ ସଂଘର୍ଷ ପରିସ୍ଥିତି ଉପରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ରୁଷ ବୈଦେଶିକ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆନ୍ତର୍ଜାତିକ ବଜାରକୁ ତୈଳ ଓ ପେଟ୍ରୋଲିୟମ୍ ଉତ୍ପାଦ ଯୋଗାଣ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ରାଷ୍ଟ୍ରପତି ଶ୍ରୀ ପୁଟିନ୍ ନିର୍ଦ୍ଦେଶ ଦେଇଛନ୍ତି। ରୁଷର ପ୍ରସ୍ତାବିତ ତୈଳ ଯୋଗାଣକୁ ଆମେରିକା ମଧ୍ୟ ସ୍ୱାଗତ କରିଛି। ଏହାଫଳରେ ବୈଷୟିକ କ୍ଷେତ୍ରରେ ଡିଜେଲ ମୂଲ୍ୟ ହ୍ରାସ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଗତକାଲିର ଆଲୋଚନା ପରେ 2027 ଏପ୍ରିଲ 7 ତାରିଖ ପର୍ଯ୍ୟନ୍ତ ଆନ୍ତର୍ଜାତିକ ବଜାରକୁ ରୁଷର ଡିଜେଲ ଏବଂ ପେଟ୍ରୋଲିୟମ୍ ଉତ୍ପାଦ ଯୋଗାଣ ଉପରେ କଟକଣାକୁ ଆମେରିକା ପ୍ରତ୍ୟାହାର କରିନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳରେ ଆଜି ଆମେ ଆପଣମାନଙ୍କୁ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ଝାଡ଼ଖଣ୍ଡର ଗୌରବମୟ ଇତିହାସ ଓ ଜନଜାତି ମହାନାୟକମାନଙ୍କ ଅବଦାନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର 15 ତାରିଖରେ ପାଳନ କରାଯାଉଛି ଜନଜାତୀୟ ଗୌରବ ଦିବସ। ଏହି ଦିନଟି ହେଉଛି ମହାନ ଆଦିବାସୀ ଜନନାୟକ ତଥା ଶହୀଦ ଭଗବାନ ବିର୍ସାମୁଣ୍ଡାଙ୍କ ଜୟନ୍ତୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପନା ଅନୁଯାୟୀ ରାଞ୍ଚିର ପୁରୁଣା କେନ୍ଦ୍ରୀୟ କାରାଗାର ପରିସରରେ ପ୍ରାୟ 142 କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏକ ବିଶାଳ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ। ପ୍ରାୟ 30 ଏକର ପରିମିତ ଏହି ସଂଗ୍ରହାଳୟରେ ସିଦ୍ଧୁ କାହ୍ନୁ, ବୀର ବୁଧୁ ଭଗତ, ଗୟା ମୁଣ୍ଡା ଏବଂ ଭଗବାନ ବିର୍ସା ମୁଣ୍ଡାଙ୍କ ଭଳି ବୀର ଯୋଦ୍ଧାଙ୍କ ସଂଘର୍ଷ ଓ ବଳିଦାନକୁ ଜୀବନ୍ତ ଭାବେ ଉପସ୍ଥାପନ କରାଯାଏ।

0: ଅଛି। ଏହି ସଂଗ୍ରହାଳୟ ଆଦିବାସୀ ସମାଜର ସ୍ୱାଭିମାନ ଓ ଐତିହାସିକ ଅବଦାନକୁ ସମ୍ମାନ ଦେବା ସହ ନୂତନ ପିଢ଼ିକୁ ଦେଶର ସ୍ୱାଧୀନତା ସଂଗ୍ରାମର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ସହ ପରିଚିତ କରାଇବେ ବୋଲି ଶ୍ରୀ ମୋଦି କହିଛନ୍ତି।
1: ହମାରେ ପୂର୍ବୋତ୍ତର କେ ଆଦିବାସୀ ସେନାନିଓ ନେ ଔର ଦେଶ କେ ଭି ହମାରେ ଆଦିବାସୀ ସେନାନିଓ ନେ ଦେଶ କେ ଲିଏ ଅପନା ବଳିଦାନ ଦିଆ ହୈ। ଇସ ପରମ୍ପରା କୋ ସମ୍ମାନ ଦେନେ କେ ଲିଏ ଦେଶ ଲଗାତାର କାମ କର ରହା ହୈ। 15 ନଭେମ୍ବର କୋ ହର ସାଲ ଭଗବାନ ବିରସା ମୁଣ୍ଡା କି ଜନ୍ମ ଜୟନ୍ତୀ କୋ ଜନ ଜାତୀୟ ଗୌରବ ଦିବସ କେ ରୂପେ ମନାୟା ଯାଏଗା।
0: ମହାଳୟ ଅବସରରେ ଆଜି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କରାଯାଉଛି। ଆଶ୍ୱିନ ପ୍ରତିପଦାଠାରୁ ଆରମ୍ଭ ହୋଇଥିବା ପିତୃପକ୍ଷ ଆଜି ଶେଷ ହେଉଛି। ପିତୃପୁରୁଷଙ୍କ ମୁଖ୍ୟ ପ୍ରାପ୍ତି ଏବଂ ନିଜ ପରିବାର କଲ୍ୟାଣ ଉଦ୍ଦେଶ୍ୟରେ ଏହି ପିଣ୍ଡଦାନ ପରମ୍ପରା ବହୁ ପ୍ରାଚୀନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାଳୟ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ମା' ଦୁର୍ଗାଙ୍କର ଆଶୀର୍ବାଦ ସମାଜରେ ସୁଖ, କରୁଣା ଏବଂ ଆଶାର ସଞ୍ଚାର କରୁ, ସର୍ବତ୍ର ଶାନ୍ତି ଓ ସମୃଦ୍ଧି ବିରାଜମାନ କରୁ ବୋଲି ଶ୍ରୀ ମୋଦି କାମନା କରିଛନ୍ତି। ପୁରୁଷ କ୍ରିକେଟରେ ଆସନ୍ତାକାଲି ଇନ୍ଦୋରର ହୋଲକର ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚଳିତ ସିରିଜ୍ର ତୃତୀୟ ଟି20 କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ସନ୍ଧ୍ୟା 7ଟାରେ ଖେଳାଯିବ। ଗତ ସନ୍ଧ୍ୟାରେ ରାଞ୍ଚିଠାରେ ଅନୁଷ୍ଠିତ ଟି20 କ୍ରିକେଟ୍ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଭାରତକୁ 5 ୱିକେଟ୍ରେ ପରାସ୍ତ କରିବା ପରେ 5 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ବର୍ତ୍ତମାନ 1-1 ସ୍ତରରେ ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଚେନ୍ନାଇକୁ ଆସନ୍ତାକାଲି ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ। ରାଜସ୍ଥାନର ଯୋଧପୁର ବାୟୁସେନା ଘାଟିଠାରେ ବହୁରାଷ୍ଟ୍ରୀୟ ତରଙ୍ଗ ଶକ୍ତି କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରତିରକ୍ଷା ମନ୍ତ୍ରୀ। ମାନସିକ ସ୍ୱାସ୍ଥ୍ୟର ମହତ୍ତ୍ୱ ଓ ଏହାର ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ। ବିଶ୍ୱ ବଜାର କ୍ଷେତ୍ରକୁ ରୁଷର ପ୍ରସ୍ତାବିତ ତୈଳ ଯୋଗାଣ ଅର୍ଥନୈତିକ କ୍ଷେତ୍ରରେ ସକାରାତ୍ମକ ପ୍ରଭାବ ପକାଇବ କହିଲେ ରୁଷ ରାଷ୍ଟ୍ରପତି। ଏବଂ ଇନ୍ଦୋରଠାରେ ଆସନ୍ତାକାଲି ଖେଳାଯିବ ଭାରତ ୱେଷ୍ଟଇଣ୍ଡିଜ୍ ତୃତୀୟ ଟି20 କ୍ରିକେଟ୍ ମ୍ୟାଚ୍। ସମ୍ବାଦ ପ୍ରସାରଣ ଏତିକିରେ ଶେଷ ହେଲା।
2: Good afternoon. This is Akashvani and I am Valsa Williams with the midday news. The headlines. Delhi police makes elaborate security arrangements amidst call for protest at Jantar Mantar, detains some individuals planning to participate. Rail and metro services partly affected in national capital. BJP accuses opposition of weakening constitutional institutions and breaking people's faith in democracy. Defence Minister Rajnath Singh says India is closely monitoring neighbourhood and global security developments, reiterates armed forces are undergoing major transformation under Atmanirbhar Bharat vision. India slams Pakistan at UN General Assembly for spreading lies and falsehoods about Jammu and Kashmir. And IMD forecasts heavy rainfall over Bihar, Karnataka, Himachal Pradesh and Jammu and Kashmir today. Delhi police has made extensive security arrangements in the New Delhi area to ensure public safety in view of the call for protest at Jantar Mantar by the CJP today. Police personnel are deployed at multiple checkpoints in New Delhi district. Talking to media, Deputy Commissioner of Delhi Police Kumar Abhishek said extensive arrangements have been made to ensure public order is not disrupted in the area. He said preventive checks have been implemented in the New Delhi area. The DCP also informed that some individuals have been detained who were planning to participate in today's protest.
3: In New Delhi, in view of the protest that has been declared today, there has been a preventive check. There are female staff here and we are checking all the vehicles to ensure that there is no disruption to the peace process. We have made all the necessary arrangements. Some people have been detained here who are going to participate in today's demonstration.
2: Meanwhile, Deputy Commissioner of Delhi Traffic Police Vikas Kumar said they are facilitating commuters to take alternate routes as traffic is regulated in the New Delhi area. He added that traffic police personnel are also guiding people. Meanwhile, due to security reasons, the entry and exit at 45 metro stations will remain closed till 6 this evening. These include Janpath, Patel Chowk, Central Secretariat, Lok Kalyan Marg, Rajiv Chowk, New

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ପ୍ରତ୍ୟାହାର ଶେଷ। ଅଙ୍ଗୀ ନିଭାଇଥିବା ଅନୁଭୂତିକୁ ଶୁଣିବା, ପ୍ରକୃତ ସ୍ୱର ଓ ପରିବର୍ତ୍ତନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ। ମହାମାୟାଙ୍କ ଆଗମନ ଓ ପବିତ୍ର ମହାଳୟ ଅବସରରେ ଆଜି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କରାଯାଉଛି ତିଳତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ। ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା ସମଲେଶ୍ୱରୀ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତା ମଙ୍ଗଳବାର ସୁଦ୍ଧା ଲଘୁଚାପ ସୃଷ୍ଟି ସମ୍ଭାବନା। ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ପାଇଁ

0: ଆଜି ଅନିଚ୍ଛୁକ ଛାତ୍ରଛାତ୍ରୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବେ। ସକାଳ 10ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ସମୟସୀମା ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହୋଇଛି। ରାଜ୍ୟର ମୋଟ 348 ମହାବିଦ୍ୟାଳୟରେ ସମୁଦାୟ 8325 ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ 1156 ନାମାଙ୍କନ ପତ୍ର ନାକଚ ହୋଇଛି। ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ମିଳିଥିବା ତଥ୍ୟ ଅନୁସାରେ 1653 ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅନ୍ୟପକ୍ଷରେ 13 ବିଶ୍ୱବିଦ୍ୟାଳୟରେ ମୋଟ 361 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ 41 ନାମାଙ୍କନ ପତ୍ର ନାକଚ ହୋଇଥିବା ସୂଚନା ଆମର ହସ୍ତଗତ ହୋଇଛି। ଆସନ୍ତା 15 ତାରିଖ ଦିନ ଭୋଟ୍ ଗ୍ରହଣ କରାଯିବା ସହ ଫଳାଫଳ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଜୀବନରେ ମାନସିକ ସ୍ୱାସ୍ଥ୍ୟର ମହତ୍ତ୍ୱ ଏବଂ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସର ବାର୍ତ୍ତା ହେଉଛି ଅଙ୍ଗେ ନିଭାଇଥିବା ଅନୁଭୂତିକୁ ଶୁଣିବା, ପ୍ରକୃତ ସ୍ୱର, ପ୍ରକୃତ ପରିବର୍ତ୍ତନ। ଶୁଣନ୍ତୁ ଏ ସମ୍ପର୍କରେ ଏକ ଉପସ୍ଥାପନା।
1: ମନ ଭଲ ଥିଲେ ଜୀବନ ସୁନ୍ଦର ଲାଗେ, କିନ୍ତୁ ମନ ଭିତରେ ଯେତେବେଳେ ଚିନ୍ତା, ଚାପ, ଅବସାଦର ଝଡ଼ ବହେ ସେତେବେଳେ ସବୁ ଥାଇ ମଧ୍ୟ ନିଃସହାୟ ଅନୁଭବ ହୋଇଥାଏ। ମନର ଯନ୍ତ୍ରଣା ସବୁବେଳେ ଆଖିକୁ ଦେଖାଯାଇନଥାଏ, ହେଲେ ତାର ପ୍ରଭାବ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଥାଏ। ମାନସିକ ସ୍ୱାସ୍ଥ୍ୟ କେବଳ ରୋଗର ଅନୁପସ୍ଥିତ ନୁହେଁ, ଏହା ସୁସ୍ଥ, ସନ୍ତୁଳିତ ଏବଂ ଆନନ୍ଦମୟ ଜୀବନର ଆଧାର। ମାନସିକ ସ୍ୱାସ୍ଥ୍ୟ ପ୍ରତି ସଚେତନତା ସୃଷ୍ଟି, ମନର କଥା ଖୋଲାଖୋଲି କହିବା ଏବଂ ଆବଶ୍ୟକୀୟ ସମୟରେ ସହାୟତା ନେବାର ବାର୍ତ୍ତା ନେଇ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଏ। 1992 ମସିହାରୁ ଆରମ୍ଭ ହୋଇଥିବା ଏହି ଦିବସ ପରିପ୍ରେକ୍ଷୀରେ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ବିଭିନ୍ନ ସମସ୍ୟା, ଏହାର ନିରାକରଣ ଏବଂ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିବା ପାଇଁ ସଚେତନତାମୂଳକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ମାନସିକ ଓ ସ୍ନାୟବିକ ରୋଗ, ନିଶା ନିବାରଣ ଏବଂ ଆତ୍ମହତ୍ୟା ପ୍ରବଣତା ଆଦି ସମସ୍ୟାର ଉପଚାର ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜରେ ନିଃଶୁଳ୍କ ଚିକିତ୍ସା ସେବା ଉପଲବ୍ଧ ହେଉଛି। ଏନେଇ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ମାନସିକ ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ଭାଗ୍ୟଶ୍ରୀ ପ୍ରଧାନ ଆକାଶବାଣୀକୁ କହିଛନ୍ତି,
2: ପ୍ରତିବର୍ଷ ଅକ୍ଟୋବର 10 ତାରିଖରେ ଆମେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରୁଛୁ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ହେଉଛି ଲିଭ୍ଡ ଏକ୍ସପେରିଏନ୍ସେସ୍ ହର୍ଡ ରିଏଲ୍ ଭଏସେସ୍ ରିଏଲ୍ ଚେଞ୍ଜ, ଅର୍ଥାତ୍ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରିଥିବା ଲୋକଙ୍କ ପ୍ରକୃତ ଅନୁଭୂତିକୁ ଆମେ ଶୁଣିବା, ବୁଝିବା ଏବଂ ସେହି ଅନୁଭୂତିରୁ ପରିବର୍ତ୍ତନ ଆଣିବା। ମାନସିକ ସ୍ୱାସ୍ଥ୍ୟକୁ ନେଇଥିବା ନିରବତା ଭାଙ୍ଗିବା, ପରସ୍ପରର କଥା ଶୁଣିବା ଏବଂ ଆବଶ୍ୟକ ସମୟରେ ସହାୟତା ନେବା।
1: ପୀଡ଼ିତ ରୋଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତଥା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ଆୟୁଷ୍ମାନ ଭାରତ ଆରୋଗ୍ୟ ମନ୍ଦିରରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଏଏନ୍ଏମ୍ ଓ ଆଶା ଦିଦିଙ୍କ ସହଯୋଗରେ ଆୟୋଜିତ ମାନସିକ ସ୍ୱାସ୍ଥ୍ୟ ଶିବିରରେ ଚିକିତ୍ସା କରାଇବାକୁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଏଥିସହିତ ନିଃଶୁଳ୍କ ଟେଲିମାନସ୍ ନମ୍ବର 1441 କଲ୍ କରି ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା ମଧ୍ୟ ପାଇପାରିବେ। ଆସନ୍ତୁ ଆଜିର ଦିନରେ ନିଜର ମନର ଯତ୍ନ ନେବା ସହ ଅନ୍ୟର ମନକୁ ବୁଝିବା, ଧୈର୍ଯ୍ୟର କଥା ଶୁଣିବା ଏବଂ ସମ୍ବେଦନଶୀଳ ସମାଜ ଗଢ଼ିବା ପାଇଁ ସଂକଳ୍ପବଦ୍ଧ ହେବା। ଆକାଶବାଣୀ କଟକ କେନ୍ଦ୍ର ପାଇଁ ମୁଁ ସ୍ମୃତି ରେଖା ତାରିଣୀ।
0: ସ୍ୱଚ୍ଛତା କେବଳ ଏକ କାର୍ଯ୍ୟ ନୁହେଁ, ଏହା ହେଉଛି ଆମର ନୈତିକ ସଂସ୍କାର। ସୁସ୍ଥ ରହିବା ପାଇଁ ପରିବେଶକୁ ସ୍ୱଚ୍ଛ ରଖିବାକୁ ପଡ଼ିବ। ଏହାକୁ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ କରିବା ସହ ଦୈନନ୍ଦିନ ଅଭ୍ୟାସରେ ପରିଣତ କରିବା ପାଇଁ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଜିଲ୍ଲାରେ ଆଜି ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ମେଗା ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ, ଯୁବସାଥୀ, ବୁଦ୍ଧିଜୀବୀ ଓ ଜନପ୍ରତିନିଧିମାନେ ଅଂଶଗ୍ରହଣ କରି ଜିଲ୍ଲାକୁ ସଫେଇ କରିବା ସହ ଅନ୍ୟମାନଙ୍କୁ ସଫେଇ କାର୍ଯ୍ୟ କରିବା ପାଇଁ ସଚେତନ କରିଥିଲେ। ବିକଶିତ ଓଡ଼ିଶା ଓ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତେ ନିଜ ପରିବେଶକୁ ଆବର୍ଜନା ମୁକ୍ତ ରଖିବା, ଏକକ ବ୍ୟବହୃତ ପ୍ଲାଷ୍ଟିକ୍ର ବର୍ଜନ କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଜିଲ୍ଲାର 500ରୁ ଉର୍ଦ୍ଧ୍ୱ ସ୍ଥାନରେ ଆୟୋଜିତ ସ୍ୱଚ୍ଛତା ଅଭିଯାନରେ 1,00,000ରୁ ଅଧିକ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମହାଳୟା ଅବସରରେ ଆଜି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କରାଯାଉଛି। ଆଶ୍ୱିନ ପ୍ରତିପଦାଠାରୁ ଆରମ୍ଭ ହୋଇଥିବା ପିତୃପକ୍ଷ ଆଜି ଶେଷ ହେଉଛି। ପିଣ୍ଡଦାନ ପାଇଁ ପୁରୀ ଶ୍ରୀକ୍ଷେତ୍ରରେ ଆଜି ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ଏବଂ ନିଜ ପରିବାର କଲ୍ୟାଣ ଉଦ୍ଦେଶ୍ୟରେ ଏହି ପିଣ୍ଡଦାନ ବିଧି ପରମ୍ପରା ବହୁ ପ୍ରାଚୀନ। ପବିତ୍ର ମହାଳୟା ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଶୁଭେଚ୍ଛା ଜଣାଇଛନ୍ତି। ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଥିବା ଦେବୀ ଜୟ ଦୁର୍ଗା ଆଜି ମହାକାଳୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ବାବାମଣିଙ୍କୁ ବଡ଼ସିଂହାର ବେଶରେ ସଜ୍ଜିତ କରାଯାଇଛି। ମହାଳୟା ତିଥିରେ ସୁବର୍ଣ୍ଣପୁରର ତ୍ରିବେଣୀ ସଙ୍ଗମ, ସ୍ୱର୍ଣ୍ଣପ୍ରୟାଗ ଘାଟ ଓ ବିନିକା ମହାନଦୀ ପାପକ୍ଷ ଘାଟରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପୂର୍ବକ ଶ୍ରଦ୍ଧାଳୁ ଗୟା ଶ୍ରାଦ୍ଧ ଦେଇଛନ୍ତି।

0: ଅଟନ୍ତି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀ ଆଜି ପବିତ୍ର ମହାଳୟ ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି। ବର୍ଷସାରା ମା' ସମଲେଶ୍ୱରୀ ସିନ୍ଦୁରବର୍ଣ୍ଣା ରୂପେ ଦର୍ଶନ ଦେଉଥିବାବେଳେ ମହାଳୟ ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେଇଥାନ୍ତି। ବର୍ଷକରେ ମାତ୍ର ଗୋଟିଏ ଦିନ ମା'ଙ୍କର ଏହି ବେଶ ହେଉଥିବାରୁ ମନ୍ଦିର ପରିସରରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ଲାଗି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ସେବା ସଂକଳ୍ପର ଆଜିର ଧାରାବାହିକରେ ଶୁଣନ୍ତୁ ମିଶନ ଲାଇଫ୍ ସମ୍ପର୍କରେ। ପରିବେଶ ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ପ୍ରତ୍ୟେକ ମଣିଷର ଦୈନନ୍ଦିନ ଜୀବନଶୈଳୀ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପରିବେଶ ସୁରକ୍ଷା ପାଇଁ ସଚେତନ ହେବା ଓ ପରିବେଶ ଅନୁକୂଳ ବ୍ୟବହାରକୁ ଲୋକଙ୍କ ଜୀବନର ଅଂଶ ଭାବେ ସଚେତନ କରିବା ମିଶନ ଲାଇଫ୍ର ମୁଖ୍ୟ ଉଦ୍ଦେଶ୍ୟ। ମିଶନ ଅଧୀନରେ ସମ୍ବଲପୁର ଜିଲ୍ଲାରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏ ସମ୍ପର୍କରେ ସମ୍ବଲପୁର ସମ୍ବାଦଦାତା ଗୁଣମଣି ବିଶ୍ୱାଳ ଅଧିକ ସୂଚନା ଦେଇ କହିଛନ୍ତି,
1: ପରିବେଶ ସୁରକ୍ଷା ପାଇଁ ସବୁବେଳେ ବଡ଼ ପଦକ୍ଷେପ ଆବଶ୍ୟକ ନୁହେଁ, ଲକ୍ଷ ଲକ୍ଷ ଲୋକଙ୍କ ଛୋଟ ଛୋଟ ପଦକ୍ଷେପ ମିଶି ବଡ଼ ସାମୂହିକ ପ୍ରଭାବ ସୃଷ୍ଟି କରିପାରିବ। ଅନାବଶ୍ୟକ ଆଲୋକ ବନ୍ଦ କରିବା, ଜଳ ଅପଚୟ ରୋକିବା, ପୁନଃ ବ୍ୟବହାରଯୋଗ୍ୟ ବ୍ୟାଗ୍ ଓ ବୋତଲ ବ୍ୟବହାର କରିବା, ସାର୍ବଜନୀନ ପରିବହନ ଆପଣେଇବା ଏବଂ ବର୍ଜ୍ୟବସ୍ତୁକୁ ଦାୟିତ୍ୱଶୀଳ ଭାବେ ନିଷ୍ପତ୍ତି କରିବା ଏକ ସୁସ୍ଥ ଓ ସ୍ଥାୟୀ ଭବିଷ୍ୟତ ଗଠନରେ ସହାୟକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିବାର, ବିଦ୍ୟାଳୟ, ସମୁଦାୟ ଓ ବିଭିନ୍ନ ସଂସ୍ଥାକୁ ଏହି ମିଶନ ଲାଇଫ୍ରେ ଅଂଶଗ୍ରହଣ କରିବାକୁ ପ୍ରୋତ୍ସାହିତ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ପରିବେଶ ହେଉଛି ଏକ ଐତିହ୍ୟ ଯାହାକୁ ସୁରକ୍ଷିତ ରଖି ଆଗାମୀ ପିଢ଼ିକୁ ହସ୍ତାନ୍ତର କରିବା ଆମର ଦାୟିତ୍ୱ। ଏ ସମ୍ବନ୍ଧରେ ଅର୍ଥନୀତିଜ୍ଞ ପ୍ରଫେସର ଉମାଚରଣପତି କହନ୍ତି,
2: ଲାଇଫ୍ ଷ୍ଟାଇଲ୍ ଫର ଏନ୍ଭାରନମେଣ୍ଟ, ତାର ଅର୍ଥ ହେଲା ଯେ ପରିବେଶ ପାଇଁ ଆମର ଚଳଣିରେ କିମ୍ବା ଲାଇଫ୍ ଷ୍ଟାଇଲ୍ରେ ପରିବର୍ତ୍ତନ, ତଥା ଯଦି ପରିବେଶ ବି ପରିବର୍ତ୍ତନ ହେବ ତାହାର ମଧ୍ୟ ପ୍ରଭାବ ଆମ ଲାଇଫ୍ ଷ୍ଟାଇଲ୍ରେ ପଡ଼ିବ। ତ ଲାଇଫ୍ ଷ୍ଟାଇଲ୍ ଏବଂ ପରିବେଶ, ଚଳଣି ଏବଂ ଆମର ପରିବେଶ ପରିପୂରକ, ଆମକୁ ଦୁଇଟା ଜିନିଷ ଯାକ ଦରକାର। ଗୁରୁତ୍ୱ କ'ଣ ଆମ ଜୀବନରେ?
0: ବଲାଙ୍ଗୀର ଜିଲ୍ଲାର ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ପରିଦର୍ଶନ କରିଛନ୍ତି। ଅଇଁଲାସାରିଠାରୁ ନୂଆ ମୁଣ୍ଡା ନାଳ ପର୍ଯ୍ୟନ୍ତ ଚାଲିଥିବା ଭିବିଜି ରାମଜୀ ଯୋଜନାର ଉନ୍ନତିକରଣ କାର୍ଯ୍ୟର ସେ ସମୀକ୍ଷା କରିଛନ୍ତି। ମାଲକାନଗିରି ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026 ଅଧୀନରେ ଭୋଟର ତାଲିକାକୁ ସ୍ୱଚ୍ଛ ଓ ସଠିକ୍ କରିବା ଉଦ୍ଦେଶ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଗଣନା ସମୟରେ 47,355 ଜଣ, ଖସଡ଼ା ପ୍ରକାଶନ ପରେ 1,199 ଜଣଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ 48,544 ଜଣ ଭୋଟରଙ୍କ ନାମ ବାଦ୍ ଦିଆଯାଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଗାମୀ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶାନ୍ତି ଶୃଙ୍ଖଳା ସହ ପୂଜା ଆୟୋଜନ ପାଇଁ ନାନାଦି କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଖାତିଗୁଡ଼ା ପିଏମ୍ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଆଦର୍ଶ ଯୁବ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତା ମଙ୍ଗଳବାର ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଥାଇଲାଣ୍ଡ ଉପସାଗର ଓ ତତ୍ସଂଲଗ୍ନ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ପ୍ରତ୍ୟାହାର ଶେଷ, ଅଙ୍ଗୀ ନିଭାଇଥିବା ଅନୁଭୂତିକୁ ଶୁଣିବା, ପ୍ରକୃତ ସ୍ୱର ଓ ପରିବର୍ତ୍ତନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ। ମହାମାୟାଙ୍କ ଆଗମନ ଓ ପବିତ୍ର ମହାଳୟ ଅବସରରେ ଆଜି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କରାଯାଉଛି ତିଳତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତା ମଙ୍ଗଳବାର ସୁଦ୍ଧା ଲଘୁଚାପ ସୃଷ୍ଟି ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ଏଥର ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମେ ଚଳଚ୍ଚିତ୍ର ଜମାନା ଦିୱାନାରୁ ଦ୍ୱୈତକଣ୍ଠରେ ଶିଳ୍ପୀ କୁମାର ସାନୁ ଏବଂ ଅଲକା ୟାଗ୍ନିକ, ଗୀତରଚନା ସମୀର, ସଙ୍ଗୀତ ସଂଯୋଜନା ନାଦିମ ଶ୍ରବଣ। ଚଳଚ୍ଚିତ୍ର ଜମାନା ଦିୱାନା।

ଆପଣମାନେ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ ଭବାନୀପାଟନା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 meter ତଥା 1206 kHz ଯୋଗେ ଏବଂ FM ମାଧ୍ୟମରେ 100.3 MHz। ଆପଣମାନେ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର ଏପ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। ପରବର୍ତ୍ତୀ ଗୀତଟି ଚଳଚ୍ଚିତ୍ର ହମ୍ ଆପକେ ଦିଲ୍ ମେ ରହତେ ହେଁରୁ ଦ୍ୱୈତକଣ୍ଠରେ ଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ, ଗୀତ ରଚନା ସମୀର, ସଙ୍ଗୀତ ସଂଯୋଜନା ଅନୁ ମଲ୍ଲିକ। ଚଳଚ୍ଚିତ୍ର ହମ୍ ଆପକେ ଦିଲ୍ ମେ ରହତେ ହେଁ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା, ସମୟ ଦିନ 3:25। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ଆମ ତୃତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଅପରାହ୍ନ 5:00 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ ଯୁବବାଣୀ। ଅପରାହ୍ନ 5:30 ଆଜି ଏଥିରେ ଶୁଣିବେ ସାପ୍ତାହିକୀ। ଲୋକଗୀତ କ୍ରମରେ କୃଷ୍ଣଗୁରୁ ଭଜନ ଶୁଣିବେ ସନ୍ଧ୍ୟା 6:30। ପରିବେଷଣ କରିବେ ଘନଶ୍ୟାମ କୁମ୍ଭାର ଏବଂ ସାଥୀ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ରହିଛି ନୟାଗଡ଼ ଜିଲ୍ଲା ସମ୍ପର୍କରେ ଏବଂ ରାତି 7:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ। ଏହି କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ପ୍ରଚାର କରିବୁ ଉତ୍କଳମଣି ସେବା ସଂସ୍ଥା ଜୁନାଗଡ଼ର 18th ବାର୍ଷିକ ଉତ୍ସବର ବେତାର ବିବରଣୀ। ହିନ୍ଦୀ ଭକ୍ତିଗୀତ ଶୁଣିବେ ରାତି 8:15। ସ୍ପୋର୍ଟସ୍ କେନ୍ ରାତି 8:30। ସ୍ପଟଲାଇଟ୍ ରାତି 9:15। ରାତି 9:30 ଶୁଣିବେ ସଂସ୍କୃତି ଭାରତୀ ଏବଂ ରାତି 10:00 ଅଖିଳ ଭାରତୀୟ ସଂସ୍କୃତିର କାର୍ଯ୍ୟକ୍ରମ। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଏଇ ଥିଲା ଆଜି ଆମ ତୃତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ରୂପରେଖ। ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଆମ ତୃତୀୟ ଅଧିବେଶନ ଅପରାହ୍ନ 5:00। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ।

କାର୍ଯ୍ୟକ୍ରମରେ ଥର କଣ୍ଠଶିଳ୍ପୀମାନେ ହେଲେ ଅଳକା ୟାଗ୍ନିକ ଏବଂ କୁମାର ସାନୁ। ଗୀତ ରଚନା ସମୀର, ସ୍ୱର ସଂଯୋଜନା ନଦୀମ ଶ୍ରାବଣ, କଥାଚିତ୍ର ଫୁଲରୁ କାଣ୍ଟେ।

ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଗର୍ବ କଥାଚିତ୍ରର ଗୀତଟିକୁ କଣ୍ଠଦାନ କରିଛନ୍ତି ଶ୍ରେୟା ଘୋଷାଲ ଓ ଉଦିତ ନାରାୟଣ। ଗୀତ ରଚନା ଜିଲେଶ ବିରୱାନୀ, ସ୍ୱର ସଂଯୋଜନା ସାଜିତ ୱାଜିଦ୍।

କାର୍ଯ୍ୟକ୍ରମରେ ଧନୀ ନେଇଛୁ ରାଜା ହିନ୍ଦୁସ୍ତାନୀ କଥାଚିତ୍ରର ଗୀତଟିକୁ। ଗୀତ ରଚନା ସମୀର ସୁରସଂଯୋଜନା ନଦୀମ ଶ୍ରାବଣ। କଣ୍ଠଦାନ କରିଛନ୍ତି ଅଳକା ୟଗ୍ନିକ।

କାର୍ଯ୍ୟକ୍ରମ ଶେଷରେ ଶୁଣୁଥିଲେ ଦିଲ୍ ମାଙ୍ଗେ ମୋର କଥା ଚିତ୍ରର ଗୀତଟିକୁ କଣ୍ଠଦାନ କରିଥିଲେ ଅଲଗା ଏକନିକ ସ୍ୱରୀ ନିଗମ, ଗୀତ ରଚନା ସମୀର, ସୁର ସଂଯୋଜନା ହିମେଶ ରେଶମିଆ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା।

0: ରୁ ପ୍ରଚାର କରୁଛୁ ଯୁବବାଣୀର ସାପ୍ତାହିକୀ ଶୁଣିବା ଏ ବିଜ୍ଞାପନ ପରେ।
1: QR କୋଡ୍ ସ୍କାନ୍ କରନ୍ତୁ, 5000 ର କ୍ୟାଶବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
2: ଫସିଲା UPI ପିନ୍ ଏଣ୍ଟ୍ରିଂ କେବଳ ଟଙ୍କା ପଠେଇବା ପାଇଁ ଉଦ୍ଦିଷ୍ଟ।
3: RBI କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ତେବେ ଆରମ୍ଭ କରିବା ଇନଭେଷ୍ଟିଂର ପାଠ।

0: ନମସ୍କାର, ଶୁଭ ସନ୍ଧ୍ୟା ଏବଂ ସ୍ୱାଗତ। ଶ୍ରୋତାବନ୍ଧୁ, ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ ଆଜିର ସାପ୍ତାହିକ କାର୍ଯ୍ୟକ୍ରମକୁ। ଉପସ୍ଥାପନରେ ଆମେ ଅଛୁ ମୁଁ ଅନିନ୍ଦିତା,
1: ଆଉ ମୁଁ ରଚିତା। ଯୁବବନ୍ଧୁ, ରେଡିଓ ସହ ଆମର ସମ୍ପର୍କ କେବଳ ଶୁଣିବା ଓ ଶୁଣାଇବାରେ ସୀମିତ ନୁହେଁ, ଏହା ହେଉଛି ଭାବର ଆଦାନ ପ୍ରଦାନ, ଅନୁଭୂତିର ପରିପ୍ରକାଶ ଏବଂ ଆପଣାପଣର ଏକ ସୁନ୍ଦର ବନ୍ଧନ। ଆପଣମାନଙ୍କ ଚିଠି, ଆପଣମାନଙ୍କ ମତାମତ ଓ ଭଲ ପାଇବା ଆମ କାର୍ଯ୍ୟକ୍ରମକୁ ଆହୁରି ଆତ୍ମୀୟ କରିଦିଏ।
0: ତେଣୁ ଆଜିର ଏହି ଆସରରେ ମଧ୍ୟ ଆମେ ନେଇ ଆସିଛୁ ଆମ ଶ୍ରୋତାବନ୍ଧୁମାନଙ୍କର ମନ କଥା। କିଏ କେଉଁ କାର୍ଯ୍ୟକ୍ରମକୁ ଭଲ ପାଇଛନ୍ତି, କେଉଁ ବିଷୟ ତାଙ୍କ ମନକୁ ଛୁଇଁଛି, ଆଉ କେଉଁ ପରାମର୍ଶ ଆମ କାର୍ଯ୍ୟକ୍ରମକୁ ଆହୁରି ସମୃଦ୍ଧ କରିପାରିବ, ସେସବୁ ଜାଣିବାର ଏକ ସୁନ୍ଦର ମାଧ୍ୟମ ହେଉଛି ଆପଣମାନଙ୍କର ଚିଠି।
1: ତାହେଲେ ଆଉ ଡେରି କାହିଁକି, ଆସନ୍ତୁ ଆରମ୍ଭ କରିବା ଆଜିର ସାପ୍ତାହିକୀ। ଚିଠିରୁ ଚିଠିକୁ, ଭାବରୁ ଭାବକୁ ଏବଂ ଆଜିର ଦିନର ବିଶେଷତ୍ଵକୁ ନେଇ ଆମର ଏହି ଆତ୍ମୀୟ ଆସରରେ ଆପଣମାନେ ଶେଷ ପର୍ଯ୍ୟନ୍ତ ଆମ ସହ ରହିଥିବେ ବୋଲି ଆମର ଆଶା।
0: ତେବେ ରଚିତା, ଆଜି କେତୋଟି ଚିଠି ହସ୍ତଗତ ହୋଇଛି?
1: ହଁ ନିନ୍ଦିତା, ଆଜି ଆମ ପାଖରେ 5ଟି ଚିଠି ହସ୍ତଗତ ହୋଇଛି।
0: ତେବେ ଆରମ୍ଭ କରିବା ଆଜିର ଚିଠିପତ୍ର କାର୍ଯ୍ୟକ୍ରମଟି।
1: ପ୍ରଥମ ଚିଠିଟି ଲେଖି ପଠାଇଛନ୍ତି ମନୋଜ କୁମାର ପଟେଲ, ଡୁମାଲ, ଉଦିତ ନାରାୟଣପୁର, କଳାହାଣ୍ଡି ଜିଲ୍ଲାରୁ। ଭାଇ ସବୁଥର ପରି ଏଥର ମଧ୍ୟ ତାଙ୍କର ଗୋଟିଏ ସ୍ୱଲିଖିତ କବିତାରୁ ଆରମ୍ଭ କରିଛନ୍ତି। କବିତାଟି ଏ ପ୍ରକାରର: ଫୁଲ ଭିତରେ ତୁ ଫୁଲେଇ ରାଣିଲୁ ନା ତୋର ସାପ୍ତାହିକି, ତତେ ଦେଖିଥିଲେ ପାଗଳ ପ୍ରେମିକ ନିଜକୁ ପାରେନା ରୋକି, ସୁନାଝରା ତୋର ମୁରୁକି ହସିଲୁ ମନକୁ ନିଏସି କିଣି, ପାଗଳ ଭଅଁର ତୋ ପ୍ରେମରେ ପଡ଼ି ସବୁ କିଛି ଜାଣି ଜାଣି, ମିଠା ମିଠା ତୋର ଚାହାଣିଟି ସତେ ହୃଦୟକୁ ଦିଏ ହାଣି, କୁହୁ କିନି ତୋର ଗୋଲାପୀ ଓଠରେ କହୁ ତୁ ଗୀତ କାହାଣୀ, ହସଟି ତୋହର ଖେଲି ଖେଲି ଆଉ ମନ ତୋର ନିରିମାଖି, ଯିଏ ଦେଖେ ତୋର ଚନ୍ଦ୍ରମା ମୁହଁକୁ ତୋ ପାଖେ ଥାଏଲୁ ଲାଖି, ନରମ ନରମ ଦୁଇ ପାଦ ତୋର ଚାଲି ତୋର ରାଜହଂସୀ, ତତେ ପାଇବାକୁ ହଜାରେ ପ୍ରେମିକ ବଜାଏ ପ୍ରେମର ବଂଶୀ, ଆଖି ଦୁଇ ତୋର ଢଳ ଢଳ ପୁଣି କେଶ ତୋ ଲାବଣ୍ୟବତୀ, ଯେତେ ସୁନ୍ଦରୀ ତୋ ପାଖକୁ ଆସିଲେ ହେବେ ନାହିଁ ତୋର କତି, ମଧୁର ମୂର୍ଚ୍ଛନା ଭାସି ଆସିଥାଏ ତୋର ସେ ମିଠା ଆଭାସେ, ଆସିବୁଲୁ ମୋର ପ୍ରିୟା ସାପ୍ତାହିକୀ ବସିଛି ରେଡିଓ ପାସେ, ଶନିବାର ଦିନ ଗୋଧୂଳି ଲଗନି କରିବି ତତେ ଅପେକ୍ଷା, ଚିଠିର ପେଡ଼ିକୁ ଧରି ଆସିବୁଲୁ ସେ ସମୟ ହେବ ଦେଖା। ସାପ୍ତାହିକ କାର୍ଯ୍ୟକ୍ରମରେ ଉପସ୍ଥିତ ଭାଇ ଓ ଭଉଣୀମାନଙ୍କୁ ଶୁଭ ସନ୍ଧ୍ୟା ଓ ସ୍ନେହ ଆଦର। ଗତ ସେପ୍ଟେମ୍ବର 30 ବୁଧବାର ଖେଳ ଓ ଖେଳାଳି କାର୍ଯ୍ୟକ୍ରମ ଭଲ ଲାଗିଥିଲା, ଏଥିରେ ମୋର ଟିକେ ମନେ ପଡ଼ୁନାହିଁ, ତଥାପି କହିବି ବୋଧହୁଏ ନନ୍ଦିତା ଭଉଣୀଙ୍କ କାର୍ଯ୍ୟକ୍ରମ ଥିଲା। 1 ଅକ୍ଟୋବର ଗୁରୁବାର ଦିନ ବିଜ୍ଞାନିକା ଭଲ ଲାଗିଥିଲା, ଏଥିରେ ଲିପ୍ସା ଭଉଣୀଙ୍କ ଉପସ୍ଥାପନାରେ ବିଶିଷ୍ଟ ରସାୟନ ବିଜ୍ଞାନୀ ଡକ୍ଟର ୟାଲ୍ଲା ପ୍ରଗାଡ଼ା ସୁବା ରାଓଙ୍କ ବିଷୟରେ ବିବରଣୀ ଶୁଣି ଅତ୍ୟନ୍ତ ଦୁଃଖଦପୂର୍ଣ୍ଣ ଲାଗିଥିଲା।

0: ଏଥିରେ ଲିପ୍ସା ଭଉଣୀ ତାଙ୍କ କରୁଣ କାହାଣୀକୁ ଗପ କହିଲା ଭଳି ସୁନ୍ଦର ଶୈଳୀରେ ଉପସ୍ଥାପନ କରି ଶ୍ରୋତାଙ୍କୁ ଭେଟି ଦେଇଥିଲେ। ପରେ ପରେ ପଣ୍ଡିତ ଗୋଦାବରୀ ମହାପାତ୍ର ଜନ୍ମତିଥିରେ କିଛି ତଥ୍ୟ ଓ ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କ ଉପରେ ତଥ୍ୟ ବହୁତ ଭଲ ଲାଗିଥିଲା। ଶୁକ୍ରବାର ସମ୍ଭାବନା କାର୍ଯ୍ୟକ୍ରମ ଭଲ ଲାଗିଥିଲା। ଶନିବାର ସାପ୍ତାହିକ କାର୍ଯ୍ୟକ୍ରମରେ ଲିପ୍ସା ଓ ନନ୍ଦିତା ଭଉଣୀଙ୍କ ଉପସ୍ଥାପନା ବହୁତ ଭଲ ଲାଗିଥିଲା, କିନ୍ତୁ ଏଥିରେ ଗୋଟିଏ ଗୀତର କମି ରହିଯାଇଥିଲା। ଦୟାକରି ଆଗାମୀ ସାପ୍ତାହିକୀ ମାନଙ୍କରେ ଗୋଟିଏ ଗୀତ ପ୍ରସାରଣ କରିବେ। ରବିବାର ମନୋରଞ୍ଜନୀ କାର୍ଯ୍ୟକ୍ରମରେ ଲିପ୍ସା ଭଉଣୀଙ୍କ ଦ୍ୱାରା ଉପସ୍ଥାପନାରେ ଜଣେ ଗାୟକ ଅଭିନେତା କ୍ୟାମେରାମ୍ୟାନ୍ ଓ ସୁଗାୟକ ମନୀଷ ରାଜ ନାୟକଙ୍କ ସହିତ ସାକ୍ଷାତକାର ଭଲ ଲାଗିଥିଲା। ସୋମବାର ସାହିତ୍ୟାୟନରେ ରଚିତା ଭଉଣୀଙ୍କ ଉପସ୍ଥାପନାରେ ସୁଲେଖକ ତଥା ଯୁବ କବି ଦିନେଶ ମେହେରଙ୍କ ସହ ସାକ୍ଷାତକାର ବହୁତ ଭଲ ଲାଗିଥିଲା ଓ ତାଙ୍କ ଲିଖିତ କବିତାଗୁଡ଼ିକ ଭଲ ଲାଗିଥିଲା। ମଙ୍ଗଳବାର ଗୀତଟିଏ ମିତଟିଏ କାର୍ଯ୍ୟକ୍ରମରେ ନନ୍ଦିତା ଭଉଣୀଙ୍କ ଉପସ୍ଥାପନା ବହୁତ ଭଲ ଲାଗିଥିଲା। ଦେଖୁ ଦେଖୁ ଶୀତ ସମୟ ଆରମ୍ଭ ହେବାକୁ ଯାଉଛି। ଅନାବନା ଘାସ ଗାଲିଛାରେ ଶିଶିର ବୁନ୍ଦାରେ ସରସର, ଆଉ କିଛି ଦିନ ପରେ କିଏ ମର୍ଣ୍ଣିଂ ୱାକ୍ ଯିବ ତ ଆଉ କିଏ ନିଆଁରେ ଶୀତ ଛଡ଼ାଇବାର ମଜା ନେବ, କିଏ ଯୋଗ ପ୍ରାଣାୟମ କରିବ ତ ଆଉ କିଏ ଶାଲ କମ୍ବଳ ସ୍ୱେଟର ଇତ୍ୟାଦି ପୋଷାକ ପିନ୍ଧି ଶୀତରୁ ରକ୍ଷା ପାଇବ। ମୋର କହିବାର ଅର୍ଥ ହେଉଛି, ଯେଉଁ ଶୀତ ଦିନ ଆରମ୍ଭ ହେବାକୁ ଯାଉଛି ସେଇ ଶୀତ ବିଷୟରେ ଗୋଟିଏ କାର୍ଯ୍ୟକ୍ରମ କରନ୍ତୁ, ଯେପରିକି ଶୀତ ଦିନେ କ'ଣ ଖାଇବା କଥା, କ'ଣ ପିନ୍ଧିବା କଥା, କେମିତି ଦେହର ଯତ୍ନ ନେବା ଦରକାର, କୋଉ ବିଷୟ ପ୍ରତି ସାବଧାନ ହେବା ଦରକାର ଇତ୍ୟାଦି ବିଷୟରେ ଗୋଟିଏ ଆଲୋଚନା କଲେ ଭଲ ହୁଅନ୍ତା।
1: ଭାଇ ନମସ୍କାର। ପ୍ରଥମେ ତ କହିବି, ଆପଣ ଯେଉଁ ସୁନ୍ଦର ଭାବରେ କବିତାଟିକୁ ବର୍ଣ୍ଣନା କରିଛନ୍ତି, ସାପ୍ତାହିକୀକୁ ନିଜ ପ୍ରେମିକା ହିସାବରେ ଦର୍ଶାଇଛନ୍ତି, ବହୁତ ସୁନ୍ଦର ଲାଗିଲା। ସତରେ ଲାଗୁଛି ଆପଣ ଆମର ସାପ୍ତାହିକୀ କାର୍ଯ୍ୟକ୍ରମକୁ ନିୟମିତ ଭାବରେ ଶୁଣୁଛନ୍ତି ଏବଂ ଶୁଣିବା ସହିତ ନିଜର ମୂଲ୍ୟବାନ ମତାମତ ଓ ପରାମର୍ଶ ଆମ ନିକଟକୁ ପଠାଉଛନ୍ତି। ଆପଣଙ୍କ ଚିଠିରୁ ଜଣାପଡୁଛି ଯେ ଆକାଶବାଣୀ ଭବାନୀପାଟଣାର ବିଭିନ୍ନ କାର୍ଯ୍ୟକ୍ରମ ସହିତ ଆପଣ ନିଜକୁ ଆତ୍ମୀୟତାର ସହ ଯୋଡ଼ି ରଖିଛନ୍ତି। ଆମର ବିଭିନ୍ନ କାର୍ଯ୍ୟକ୍ରମର ଉପସ୍ଥାପନା, ସାକ୍ଷାତକାର ଓ ତଥ୍ୟଭିତ୍ତିକ ଆଲୋଚନା ଆପଣଙ୍କୁ ଭଲ ଲାଗିଥିବା ଜାଣି ଆମେ ବହୁତ ଖୁସି ଭାଇ। ବିଶେଷ କରି ସାପ୍ତାହିକୀ କାର୍ଯ୍ୟକ୍ରମରେ ଗୀତର ଅଭାବକୁ ନେଇ ଆପଣ ଯେଉଁ ମତାମତ ଦେଇଛନ୍ତି ତାହାକୁ ଆମେ ନିଶ୍ଚିତ ଭାବେ ଗୁରୁତ୍ୱର ସହିତ ଗ୍ରହଣ କରିବୁ। ଶ୍ରୋତାମାନଙ୍କ ଚିଠି, ମତାମତ ଓ ଅନୁରୋଧ ହିଁ ଏହି କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ ଓ ଶ୍ରୁତିମଧୁର କରିବାରେ ସହାୟକ ହୋଇଥାଏ। ତେବେ ଆପଣ ଆଗାମୀ ଦିନରେ ଶୀତ ଋତୁକୁ ନେଇ ଏକ ସଚେତନତାମୂଳକ ଆଲୋଚନା କରିବା ପାଇଁ ଯେଉଁ ପରାମର୍ଶ ଦେଇଛନ୍ତି ତାହା ମଧ୍ୟ ଅତ୍ୟନ୍ତ ପ୍ରାସଙ୍ଗିକ। ଋତୁ ପରିବର୍ତ୍ତନ ସହିତ ଆମର ଖାଦ୍ୟପେୟ, ପୋଷାକପତ୍ର ଓ ଦୈନନ୍ଦିନ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ବିଶେଷ କରି ଶୀତଦିନେ କିପରି ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା, କେଉଁ ପ୍ରକାରର ପୁଷ୍ଟିକର ଖାଦ୍ୟ ଖାଇବା, ଶରୀରକୁ ଉଷ୍ମ ରଖିବା ସହିତ ବୟସ୍କ ବ୍ୟକ୍ତି ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପ୍ରତି କିପରି ଅଧିକ ଯତ୍ନବାନ ହେବା ଆବଶ୍ୟକ, ସେ ସମ୍ପର୍କରେ ଆଲୋଚନା ନିଶ୍ଚିତ ଭାବେ ଆମ ଶ୍ରୋତାମାନଙ୍କ ପାଇଁ ଉପଯୋଗୀ ହେବ। ଆପଣଙ୍କର ଏହି ମୂଲ୍ୟବାନ ପରାମର୍ଶ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଭାଇ। ଶ୍ରୋତାମାନଙ୍କ ରୁଚି, ଆଗ୍ରହ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ ସବୁବେଳେ ଉପଯୋଗୀ ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛୁ। ଶେଷରେ ଆପଣଙ୍କୁ ପୁଣି ଥରେ ଅନେକ ଅନେକ ଧନ୍ୟବାଦ। ଆପଣଙ୍କର ଏହି ସ୍ନେହ, ଶ୍ରଦ୍ଧା ଓ ସହଯୋଗ ଆମ ସହିତ ସବୁବେଳେ ରହିଥାଉ। ଆଗକୁ ମଧ୍ୟ ଆପଣ ଏହିପରି ନିଜର ମୂଲ୍ୟବାନ ମତାମତ ଓ ପରାମର୍ଶ ଆମ ନିକଟକୁ ପଠାଉଥାନ୍ତୁ। ପୁଣି ଥରେ ଚିଠି ଲେଖିଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ।
0: ଯୁବବନ୍ଧୁ, ଦ୍ୱିତୀୟ ଚିଠିଟି ଆମ ପାଖକୁ ଆସିଛି କୁମାରୀ ଦୀକ୍ଷା ଗୋପାଳ ଭଉଣୀଙ୍କ ଠାରୁ। ତେବେ ଭଉଣୀ ଭଏସ୍ ମେସେଜ ଜରିଆରେ ନିଜର ମତାମତଟି ଦେଇଛନ୍ତି, ଆସନ୍ତୁ ଶୁଣିବା ଭଉଣୀ କ'ଣ କହିଛନ୍ତି ତାଙ୍କର ଭଏସ୍ ମେସେଜରେ।
2: ମୁଁ କୁମାରୀ ଦୀକ୍ଷା ଗୋପାଳ, ଗ୍ରାମ ସିନାପଡ଼ା, ପୋଷ୍ଟ ପର୍ଲା, ଥାନା ଧର୍ମଗଡ଼, ଜିଲ୍ଲା କଳାହାଣ୍ଡି। ରେଡିଓ ଶୁଣୁଥିବା ସମସ୍ତ ଭାଇ ଭଉଣୀ ମାନଙ୍କୁ ମୋର ନମସ୍କାର ଏବଂ ଉପସ୍ଥାପକ ଉପସ୍ଥାପିକା କରୁଥିବା ବାପା ଦାଦା ମାନଙ୍କୁ ମୋର ନମସ୍କାର। ଗତ ଶନିବାର ଦିନର ସାପ୍ତାହିକ କାର୍ଯ୍ୟକ୍ରମ ଭଲ ଲାଗିଥିଲା, ରବିବାର ଦିନର ମନୋରଞ୍ଜନୀ କାର୍ଯ୍ୟକ୍ରମ ଭଲ ଲାଗିଥିଲା, ସୋମବାର ଦିନର ସାହିତ୍ୟାୟନ ମୋତେ ଭଲ ଲାଗିଥିଲା। ତେଣୁ ସେଇ ବାପା ଦାଦା ମାନଙ୍କୁ ମୋର ବିଶେଷ ବିଶେଷ ଧନ୍ୟବାଦ।
1: ଆପଣଙ୍କୁ ଆମର ଅନେକ ଅନେକ ଧନ୍ୟବାଦ ଓ ସ୍ନେହଭରା ନମସ୍କାର ଦୀକ୍ଷା ଭଉଣୀ। ଆପଣ ଆକାଶବାଣୀ ଭବାନୀପାଟଣାର ସାପ୍ତାହିକୀ, ମନୋରଞ୍ଜନୀ ଓ ସାହିତ୍ୟାନ ଭଳି କାର୍ଯ୍ୟକ୍ରମଗୁଡ଼ିକୁ ନିୟମିତ ଭାବେ ଶୁଣିବା ସହିତ ସେଗୁଡ଼ିକୁ ଭଲ ପାଇଛନ୍ତି, ଏହା ଜାଣି ଆମକୁ ବହୁତ ଖୁସି ଲାଗିଲା। ଶନିବାର ସାପ୍ତାହିକୀ କାର୍ଯ୍ୟକ୍ରମରେ ନନ୍ଦିତା ଭଉଣୀ ଓ ଲିପ୍ସା ଭଉଣୀ ଉପସ୍ଥାପନା କରିଥିଲେ, ରବିବାର ମନୋରଞ୍ଜନରେ ଲିପ୍ସା ଭଉଣୀଙ୍କ ଉପସ୍ଥାପନା ଥିଲା ଏବଂ ସୋମବାର ସାହିତ୍ୟାୟନରେ ରଚିତା ଭଉଣୀଙ୍କ ଉପସ୍ଥାପନା ଆପଣଙ୍କୁ ଭଲ ଲାଗିଥିବା ଜାଣି ଆମେ ବହୁତ ଖୁସି। ଆଜି ଆମ ପାଖରେ ରଚିତା ଭଉଣୀ ଉପସ୍ଥିତ ଅଛନ୍ତି ଏବଂ ଆପଣଙ୍କ ଏହି ବାର୍ତ୍ତାଟି ଶୁଣି ସେ ଭାରି ଖୁସି ଅନୁଭବ କରୁଛନ୍ତି। ପ୍ରତ୍ୟେକ କାର୍ଯ୍ୟକ୍ରମର ନିଜସ୍ୱ ଏକ ବିଶେଷତା ରହିଛି, କେଉଁଠି ଶ୍ରୋତାଙ୍କ ଚିଠି ଓ ଭାବନାର ଆଦାନ ପ୍ରଦାନ, କେଉଁଠି ମନୋରଞ୍ଜନର ଭରପୁର ଆସର ତ ଆଉ

0: ସାହିତ୍ୟ ଓ ସୃଜନଶୀଳତାର ମନଛୁଆଁ ଅନୁଭୂତି। ଆପଣଙ୍କ ଭଳି ଶ୍ରୋତାମାନେ ଯେତେବେଳେ ଆମ କାର୍ଯ୍ୟକ୍ରମକୁ ଭଲ ପାଆନ୍ତି ଓ ନିଜର ମତାମତ ଜଣାନ୍ତି, ସେତେବେଳେ ଆମର ଉତ୍ସାହ ଆହୁରି ବଢ଼ିଯାଏ। ଆପଣଙ୍କର ଏହି ସ୍ନେହ ଓ ଶ୍ରଦ୍ଧା ଆମ ପାଇଁ ନିଶ୍ଚିତ ଭାବେ ଏକ ପ୍ରେରଣା। ଆଶା କରୁଛୁ ଆଗକୁ ମଧ୍ୟ ଆପଣ ଆମ ସହିତ ଏହିପରି ଯୋଡ଼ି ହୋଇ ରହିଥିବେ ଏବଂ ଆକାଶବାଣୀ ଭବାନୀପାଟଣାର ବିଭିନ୍ନ କାର୍ଯ୍ୟକ୍ରମ ଶୁଣି ନିଜର ମତାମତ ଓ ଅନୁଭୂତି ଆମକୁ ଜଣାଉଥିବେ। ଆପଣଙ୍କୁ ପୁଣି ଥରେ ଧନ୍ୟବାଦ ଚିଠି ଲେଖିଥିବାରୁ।
1: ଅନିନ୍ଦିତା, କ୍ଷମାସାଗର ସାହୁ ଭାଇଙ୍କର 2 ଚିଠି ଆଜି ହସ୍ତଗତ ହୋଇଛି। ଚିଠି ପଢି ଲାଗୁଛି ବୋଧହୁଏ ଗୋଟେ ପୁରୁଣା ଚିଠି ଏବଂ ଆଉ ଗୋଟେ ନୂଆ ଚିଠି।
0: ଆଚ୍ଛା, ଏମିତି କଥା। ହଉ, ତାହେଲେ ଆଜି ଆମ କାର୍ଯ୍ୟକ୍ରମରେ ଆମେ 2 ଚିଠିକୁ ସାମିଲ କରିଦେବା।
1: ତେବେ ଏହି ଚିଠିଟି ଲେଖି ପଠାଇଛନ୍ତି କ୍ଷମାସାଗର ସାହୁ, ପାକେଲପଡ଼ା, ମୁଡିଂ, ମଦନପୁର ରାମପୁର, କଳାହାଣ୍ଡି ଜିଲ୍ଲାରୁ। ପ୍ରଥମରେ ମୋର ସ୍ନେହ ଭରା ନମସ୍କାରଟି ଜଣାଇଲି। ଗତ ସୋମବାର ସାହିତ୍ୟାୟନରେ ଓମରାଜ ମିଶ୍ରଙ୍କ କବିତା ଓ ସାୟରୀ ବହୁତ ଭଲ ଲାଗିଥିଲା। ଏହା ଶିକ୍ଷଣୀୟ ହୋଇପାରିଥିଲା। ଏଥିରେ ଅଂଶଗ୍ରହଣ କରିଥିବା ଲିପ୍ସା ଭୁଣୀଙ୍କ ଉପସ୍ଥାପନା ଶୈଳୀ ମଧ୍ୟ ଉଚ୍ଚକୋଟୀର ହୋଇପାରିଥିଲା। ତାପରେ ମଙ୍ଗଳବାର ଦିନ ଗୀତଟିଏ ମିତଟିଏରେ ଶେଫାଳି ଭୁଣୀଙ୍କ ଉପସ୍ଥାପନା ଓ ଶ୍ରୋତାମାନଙ୍କ ସହ ଭଲ ଭାବରେ କଥାବାର୍ତ୍ତା କରିଥିଲେ। ଏହା ଶୁଣି ବହୁତ ଭଲ ଲାଗିଲା। ଏବଂ ବୁଧବାର ଦିନ ଖେଳ ଓ ଖେଳାଳି କାର୍ଯ୍ୟକ୍ରମରେ ଅନିନ୍ଦିତା ରଥ ଏହି ଖେଳ ବାବଦରେ ଅନେକ କଥା କହିଥିଲେ। ଏଥିରୁ ବହୁତ କିଛି ଶୁଣିକରି ଜାଣିହେଲା। ତାଙ୍କର ଉପସ୍ଥାପନା ମଧ୍ୟ ଭଲ ହୋଇପାରିଥିଲା। ଏଣୁ ସମସ୍ତ ଉପସ୍ଥାପିକାମାନଙ୍କୁ ମୋର ସ୍ନେହ ଭରା ଆଦରର ପ୍ରଶଂସା ଜଣାଉଛି। ଏହାପରେ ଭାଇ ତାଙ୍କର ଚିଠିରେ ଗୋଟିଏ ପ୍ରସ୍ତାବ ମଧ୍ୟ ରଖିଛନ୍ତି। ସେ ଲେଖିଛନ୍ତି, ଏହି ଯୁବବାଣୀ ସାପ୍ତାହିକରେ ମଝିରେ ମଝିରେ କେବେ କେମିତି ସଚେତନ ଧର୍ମ ନାଟକମାନ ମଧ୍ୟ ପ୍ରସାର କରାଗଲେ ଆହୁରି ମନଛୁଆଁ ହୋଇପାରିବ। ଏଣୁ ଭବିଷ୍ୟତରେ ଏଥିପ୍ରତି ମଧ୍ୟ ଦୃଷ୍ଟି ଦେବେ।
0: ନମସ୍କାର କ୍ଷମାସାଗର ଭାଇ, ଆପଣଙ୍କର ଏହି ସ୍ନେହଭରା ଚିଠି ଓ ଆମ କାର୍ଯ୍ୟକ୍ରମଗୁଡ଼ିକ ପ୍ରତି ଆପଣଙ୍କର ଆତ୍ମୀୟତା ଦେଖି ଆମକୁ ଖୁବ୍ ଭଲ ଲାଗିଲା। ସାହିତ୍ୟାନରେ ଓମରାଜ ମିଶ୍ରଙ୍କ କବିତା ଓ ସାୟରୀ ଆପଣଙ୍କୁ ଭଲ ଲାଗିବା ସହିତ ଲିପ୍ସା ଭଉଣୀଙ୍କ ଉପସ୍ଥାପନା ଶୈଳୀ ଆପଣଙ୍କ ମନକୁ ଛୁଇଁ ପାରିଛି ଜାଣି ଭାରି ଖୁସି ଲାଗିଲା। ସେହିପରି ମଙ୍ଗଳବାର ଦିନର ଗୀତଟିଏ ମିତଟିଏ କାର୍ଯ୍ୟକ୍ରମରେ ଶେଫାଳି ଭଉଣୀଙ୍କର ଉପସ୍ଥାପନା ଏବଂ ଶ୍ରୋତାମାନଙ୍କ ସହ ତାଙ୍କର ଆତ୍ମୀୟ କଥାବାର୍ତ୍ତା ଆପଣଙ୍କୁ ଆନନ୍ଦ ଦେଇଛି। ଆଉ ବୁଧବାର ଦିନର ଖେଳ ଓ ଖେଳାଳି କାର୍ଯ୍ୟକ୍ରମରେ ଖେଳ ସମ୍ପର୍କିତ ବିଭିନ୍ନ ବିଷୟ ଶୁଣି ଆପଣ ଅନେକ କିଛି ଜାଣିପାରିଛନ୍ତି ଶୁଣି ଭାରି ଖୁସି ଲାଗିଲା ଭାଇ। ଆପଣ ଆମର ପ୍ରତ୍ୟେକ କାର୍ଯ୍ୟକ୍ରମକୁ ଏତେ ଧ୍ୟାନର ସହ ଶୁଣୁଛନ୍ତି ଏବଂ ନିଜର ମତାମତ ଜଣାଉଛନ୍ତି, ଏହା ଆମ ପାଇଁ ନିଶ୍ଚିତ ଭାବରେ ପ୍ରେରଣାଦାୟକ। ଏଥିସହିତ ଆପଣ ଯେଉଁ ସଚେତନଧର୍ମୀ ନାଟକଗୁଡ଼ିକର ପ୍ରସାରଣ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ତାହା ମଧ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ମନୋରଞ୍ଜନ ସହିତ ଯେତେବେଳେ କୌଣସି କାର୍ଯ୍ୟକ୍ରମ ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦିଏ ସେତେବେଳେ ତାହାର ପ୍ରସ୍ତାବ ଆହୁରି ଗଭୀର ହୋଇଥାଏ। ନାଟକ ମାଧ୍ୟମରେ ସାମାଜିକ ସଚେତନତା, ମାନବୀୟ ମୂଲ୍ୟବୋଧ ଓ ଜୀବନର ବିଭିନ୍ନ ଦିଗକୁ ସରଳ ଭାବରେ ଉପସ୍ଥାପନା କରାଯାଇପାରେ। ଆପଣଙ୍କର ଏହି ସୁଚିନ୍ତିତ ପରାମର୍ଶକୁ ଆମେ ସାଦର ଗ୍ରହଣ କରୁଛୁ। ଆଶା କରୁଛୁ ଆପଣ ଆଗକୁ ମଧ୍ୟ ଏମିତି ଭଲ ପାଇବା ଓ ମୂଲ୍ୟବାନ ମତାମତ ଦେଇ ଆମ ସହ ଯୋଡ଼ି ହୋଇ ରହିବେ। ଆପଣଙ୍କୁ ଆମର ଅଶେଷ ଅଶେଷ ଧନ୍ୟବାଦ ଏହି ସୁନ୍ଦର ଚିଠି ପାଇଁ।
1: କ୍ଷମାସାଗର ଭାଇଙ୍କର ଦ୍ୱିତୀୟ ଚିଠିଟି ଆସନ୍ତୁ ପଢିବା। ସାପ୍ତାହିକ ଆମ ଯୁବବାଣୀ ଶ୍ରୋତାଙ୍କର ମନ ନେଉଛୁ କିଣି, ଆନନ୍ଦ ଦେଉଛୁ କେତେ ଆମର, ନ ଜାଣିବା କଥା ବାରତା ତୋର, ଘରେ ଥାଇ ସବୁ ପାରୁଛୁ ଶୁଣି, ପରସି ଦେଉଛି ମନକୁ ଜାଣି, ସପ୍ତାହ ମଧ୍ୟରେ ଯାହା ବାଜୁଛି ନୂଆ ନୂଆ କଥା ଜାଣି ହେଉଛି, ସବୁ ସପ୍ତାହରେ ଚିଠି ଦେଉନି ଏଥିପାଇଁ ମନ ଦୁଃଖ କରନି, ନିୟମିତ ଶ୍ରୋତା ମୁହି ତୁମର, ପାକେଲପଡ଼ା ଗାଁଟି ମୋର, ଆଜିର କବିତା ଏତିକି ଥାଉ, ନାମ ମୋର କ୍ଷମା ସାଗର ସାହୁ। ପ୍ରଥମରେ ଯୁବବାଣୀର ସମସ୍ତ ପରିବାରଙ୍କୁ ମୋର ନମସ୍କାର। ଯେତେ ଉପସ୍ଥାପକ ଓ ଉପସ୍ଥାପିକାଙ୍କର ସମସ୍ତ କଥାବାର୍ତ୍ତା ବହୁତ ମନଛୁଆଁ ହୋଇପାରୁଛି। ସମସ୍ତଙ୍କର ହସ ଖୁସିରେ କଥାବାର୍ତ୍ତା କରି ଆମ ଶ୍ରୋତାମାନଙ୍କୁ ସମ୍ମାନର ସହିତ ଯାହା ବଜାଉଛନ୍ତି ଏବଂ ଗୀତଟିଏ ମିତଟିଏରେ ବହୁତ ଆଗ୍ରହ ସହିତ କଥା ହେଉଛନ୍ତି, ଏହା ଶୁଣି ମୋତେ ଭଲ ଲାଗୁଛି। ଏଥିପାଇଁ ଯୁବବାଣୀର ସମସ୍ତ ପରିବାରଙ୍କୁ ମୋର ଧନ୍ୟବାଦଟି ଜଣାଉଛି।
0: ପ୍ରଥମେ ତ ଭାଇ କହିବି, ଏତେ ସୁନ୍ଦର କବିତାଟି ଲେଖି ନିଜର ମନ କଥା ଜଣାଇଛନ୍ତି, ବହୁତ ଖୁସି ଲାଗିଲା ସତରେ। ଯୁବବାଣୀର ଉପସ୍ଥାପକ ଓ ଉପସ୍ଥାପିକାମାନଙ୍କ କଥାବାର୍ତ୍ତା ଆପଣଙ୍କୁ ଏତେ ଭଲ ଲାଗୁଛି ଏବଂ ଆମେ ଶ୍ରୋତାମାନଙ୍କ ସହିତ ଆତ୍ମୀୟତାର ସହ ଯୋଡ଼ି ହୋଇପାରୁଛୁ ବୋଲି ଆପଣ ଅନୁଭବ କରୁଛନ୍ତି, ଏହା ଆମ ପାଇଁ ଖୁବ୍ ଆନନ୍ଦର ବିଷୟ। ଆମର ଏହି ଛୋଟ ଛୋଟ କଥାବାର୍ତ୍ତା ଯେତେବେଳେ ଆପଣମାନଙ୍କ ମନରେ ଖୁସି ଭରିଦିଏ ସେତେବେଳେ ଆମର ପ୍ରୟାସ ସାର୍ଥକ ହୋଇଥିବା ଭଳି ଲାଗେ ଭାଇ। ଆପଣମାନଙ୍କ ଭଳି ଶ୍ରୋତାମାନଙ୍କ ଭଲ ପାଇବା, ଉତ୍ସାହ ଓ ଶୁଭେଚ୍ଛା ହିଁ ଆମକୁ ଆହୁରି ଭଲ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ପ୍ରେରଣା ଦେଉଛି। ଆଶା କରୁଛୁ ଆଗକୁ ମଧ୍ୟ ଯୁବବାଣୀ ସହ ଆପଣଙ୍କର ଏହି ସୁନ୍ଦର ସମ୍ପର୍କ ଏମିତି ଅତୁଟ ରହିବ। ଆପଣଙ୍କୁ ଆମ ପରିବାର ପକ୍ଷରୁ ଅନେକ ଅନେକ ଧନ୍ୟବାଦ ଓ ଶୁଭକାମନା। ଏମିତି ହିଁ ଚିଠି ଲେଖି ଆମ ସହ ଯୋଡ଼ି ହୋଇ ରହିଥାନ୍ତୁ।
1: ଆଜିର କାର୍ଯ୍ୟକ୍ରମର ଶେଷ ଚିଠିଟି ଲେଖି ପଠାଇ

0: ଆସିଛନ୍ତି ନିରାକାର ରଣା ସିଲୁଆ ମାଲାଡ ଖୋଲାନ ଟିଟଲାଗଡ଼ ବଲାଙ୍ଗୀର ଜିଲ୍ଲାରୁ। ସେ ଲେଖିଛନ୍ତି, ଶନିବାର ଦିନର ସାପ୍ତାହିକ ଯୁବବାଣୀରେ ଉପସ୍ଥାପନା ଦାୟିତ୍ୱରେ ଥିବା ମୋର ଦୁଇ ଅପାଙ୍କୁ ହୃଦୟଭରା ନମସ୍କାର ଓ ଶୁଭ ସନ୍ଧ୍ୟା। ଯୁବବାଣୀର ସମସ୍ତ କାର୍ଯ୍ୟକ୍ରମ ମନଛୁଆଁ ହେଉଛି। ପ୍ରତ୍ୟେକ ସପ୍ତାହର ସବୁ କାର୍ଯ୍ୟକ୍ରମ ହୃଦୟକୁ ଛୁଇଁ ଯାଉଛି। ଗତ 26 ତାରିଖ ଶନିବାର ଦିନର ସାପ୍ତାହିକ ଯୁବବାଣୀ କାର୍ଯ୍ୟକ୍ରମଟି ବହୁତ ସୁନ୍ଦର ହୋଇଥିଲା। ଏଥିରେ ଉପସ୍ଥାପନା ଦାୟିତ୍ୱରେ ଅନିନ୍ଦିତା ଅପା ଓ ଲିପ୍ସା ଅପା ସୁନ୍ଦର ଭାବରେ ଯୁବ ଶ୍ରୋତା ବନ୍ଧୁମାନଙ୍କ ଚିଠିପତ୍ରର ଉତ୍ତର ଦେଇଥିଲେ। ତାହା ମନକୁ ମୁଗ୍ଧ କରିଥିଲା ଏବଂ ଲିପ୍ସା ଅପାଙ୍କ କଣ୍ଠସ୍ୱର ବହୁତ ସୁନ୍ଦର ଲାଗିଥିଲା। ତେଣୁ ଦୁଇ ଅପାଙ୍କୁ ହୃଦୟର ସହିତ ଧନ୍ୟବାଦ। ଗତ 29 ତାରିଖ ମଙ୍ଗଳବାର ଦିନର ଗୀତଟିଏ ମିତଟିଏ କାର୍ଯ୍ୟକ୍ରମ ବହୁତ ସୁନ୍ଦର ଲାଗିଥିଲା। ଏଥିରେ ଶେଫାଳି ଅପା ସୁନ୍ଦର ଭାବରେ ଶ୍ରୋତାବନ୍ଧୁମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ, ତେଣୁ କାର୍ଯ୍ୟକ୍ରମ ଦ୍ୱୟ ସୁନ୍ଦର ହୋଇଥିଲା। ତେଣୁ ଶେଫାଳି ଅପାଙ୍କୁ ବହୁତ ବହୁତ ଧନ୍ୟବାଦ। ଗତ 30 ତାରିଖ ବୁଧବାର ଦିନର ଖେଳ ଓ ଖେଳାଳି କାର୍ଯ୍ୟକ୍ରମ ବହୁତ ଭଲ ଲାଗିଥିଲା। ଏଥିରେ ଅନିନ୍ଦିତା ଅପା ଖେଳ ବିଷୟରେ ସୁନ୍ଦର ଉପସ୍ଥାପନ କରିଥିଲେ। ଏଥିରେ ଜାପାନରେ ଚାଲିଥିବା ଅଲମ୍ପିକ ବିଷୟରେ ସୁନ୍ଦର ଉପସ୍ଥାପନ କରିଥିଲେ ଏବଂ ବହୁତ ସୁନ୍ଦର ଲାଗିଥିଲା। ତେଣୁ ଅପାଙ୍କୁ ଅନେକ ଅନେକ ଧନ୍ୟବାଦ।
1: ନମସ୍କାର ନିରାକାର ଭାଇ, ଯୁବବାଣୀର ପ୍ରତ୍ୟେକ କାର୍ଯ୍ୟକ୍ରମକୁ ଏତେ ଆଗ୍ରହ ସହ ଶୁଣିବା ସହିତ ଆପଣ ଯେ ନିଜର ମୂଲ୍ୟବାନ ମତାମତ ଆମ ପାଖକୁ ପଠାଉଛନ୍ତି, ସେଥିପାଇଁ ଆମେ ଆପଣଙ୍କ ନିକଟରେ ଅନେକ କୃତଜ୍ଞତା ଜଣାଉଛୁ। ଗତ ସାପ୍ତାହିକୀ ଯୁବବାଣୀ କାର୍ଯ୍ୟକ୍ରମରେ ଆମେ ଶ୍ରୋତାବନ୍ଧୁମାନଙ୍କ ଚିଠିର ଉତ୍ତର ଦେଇଥିବା କଥା ଆପଣଙ୍କୁ ଭଲ ଲାଗିଛି ଏବଂ ଲିପ୍ସା ଭଉଣୀଙ୍କ କଣ୍ଠସ୍ୱର ମଧ୍ୟ ଆପଣଙ୍କ ମନକୁ ଛୁଇଁଛି ବୋଲି ଜାଣି ଖୁବ୍ ଖୁସି ଲାଗିଲା ଭାଇ। ସେହିପରି ଗୀତଟିଏ ମିତଟିଏ କାର୍ଯ୍ୟକ୍ରମରେ ଶେଫାଳି ଭଉଣୀଙ୍କ ଶ୍ରୋତାମାନଙ୍କ ସହ ଆତ୍ମୀୟ କଥାବାର୍ତ୍ତା ଏବଂ ଖେଳ ଓ ଖେଳାଳି କାର୍ଯ୍ୟକ୍ରମରେ ଖେଳ ସମ୍ପର୍କିତ ଆଲୋଚନା ଆପଣଙ୍କୁ ଆନନ୍ଦ ଦେଇଛି। ଏହା ଆମ ପାଇଁ ବହୁତ ଆନନ୍ଦର ବିଷୟ। ପ୍ରକୃତରେ ରେଡିଓ ଓ ଶ୍ରୋତାଙ୍କ ମଧ୍ୟରେ ସମ୍ପର୍କଟି କେବଳ କାର୍ଯ୍ୟକ୍ରମ ଶୁଣିବା ମଧ୍ୟରେ ସୀମିତ ନୁହେଁ। ଏହା ହେଉଛି ଭଲ ପାଇବା, ଭାବର ଆଦାନ ପ୍ରଦାନ ଓ ଆତ୍ମୀୟତାର ଏକ ସୁନ୍ଦର ବନ୍ଧନ। ଆପଣଙ୍କ ଭଳି ଶ୍ରୋତାମାନେ ଯେତେବେଳେ ଆମ କାର୍ଯ୍ୟକ୍ରମର ଛୋଟ ଛୋଟ ଦିଗକୁ ମନେ ରଖି ନିଜର ମତାମତ ଜଣାନ୍ତି, ସେତେବେଳେ ଆମକୁ ଆହୁରି ଉତ୍ସାହର ସହ କାମ କରିବା ପାଇଁ ପ୍ରେରଣା ମିଳେ। ଆପଣଙ୍କ ଏହି ସ୍ନେହ ଓ ଉତ୍ସାହ ଏମିତି ହିଁ ରହିଥାଉ। ଯୁବବାଣୀ ସହ ଆପଣଙ୍କର ଏହି ସୁନ୍ଦର ସମ୍ପର୍କ ସବୁବେଳେ ଅତୁଟ ରହୁ। ଆପଣଙ୍କୁ ପୁଣି ଥରେ ବହୁତ ବହୁତ ଧନ୍ୟବାଦ ଭାଇ ଏହି ସୁନ୍ଦର ଚିଠି ପାଇଁ। ତେବେ ରଚିତା, ଆଜି ଯେତିକି ଚିଠି ହସ୍ତଗତ ହୋଇଥିଲା ସବୁ ତ ଆମେ ସାମିଲ କରିସାରିଛି।
0: ହଁ ଅନିନ୍ଦିତା,
1: ତାହେଲେ କାର୍ଯ୍ୟକ୍ରମକୁ ଆଗକୁ ବଢାଇବା।
0: ହେଲେ ଅନିନ୍ଦିତା, ଚିଠି ପତ୍ର ତ ସାମିଲ କରିସାରିଲୁ, କାହିଁକି ନା ବର୍ତ୍ତମାନ ଗୋଟିଏ ସଙ୍ଗୀତ ବିରତି ନେଇଯିବା, କଣ କହୁଛ?
1: ନିଶ୍ଚିତ ଭାବରେ। ତେବେ ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିନେବା ଏଠି ଗୋଟିଏ ସୁନ୍ଦର ମନଛୁଆଁ ଗୀତଟିଏ।

0: ତେବେ ଏହି ସୁନ୍ଦର ମନଛୁଆଁ ଗୀତ ପରେ ଆସନ୍ତୁ ଜାଣିବା ଅକ୍ଟୋବର 10 ତାରିଖ ସହ ଜଡ଼ିତ କେତେକ ଗୁରୁତ୍ୱପୂର୍ଣ୍ଣ ଦିବସ ଓ ବିଶେଷ ଅବସର ସମ୍ପର୍କରେ।
1: ଆଜି ଅକ୍ଟୋବର 10 ଆଉ ଏହି ଦିନଟି ହେଉଛି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ। ଏହି ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏବଂ ମାନସିକ ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକଙ୍କ ପ୍ରତି ସହାନୁଭୂତି ଓ ସମର୍ଥନର ହାତ ବଢ଼ାଇବା।
0: ଶ୍ରୋତାବନ୍ଧୁ, ଆମେ ସାଧାରଣତଃ ଶରୀର ସ୍ୱାସ୍ଥ୍ୟ ପ୍ରତି ଯେତିକି ଧ୍ୟାନ ଦେଉ, ମନର ସ୍ୱାସ୍ଥ୍ୟ ପ୍ରତି ସବୁବେଳେ ସେତିକି ଧ୍ୟାନ ଦେଉ ନାହିଁ। ଶରୀର ଅସୁସ୍ଥ ହେଲେ ଆମେ ଡାକ୍ତରଙ୍କ ପରାମର୍ଶ ନେଉ, କିନ୍ତୁ ମନ ଭିତରେ ଚିନ୍ତା, ଅବସାଦ, ଭୟ କିମ୍ବା ଅସ୍ଥିରତା ବଢ଼ିଲେ ଅନେକ ସମୟରେ ତାହାକୁ ଲୁଚାଇ ରଖିଥାଉ। ଏପରି ମନୋଭାବ ବଦଳିବା ଆବଶ୍ୟକ।
1: ଏକଦମ ଠିକ୍ କହିଛେ ଅନିନ୍ଦିତା। ମାନସିକ ସ୍ୱାସ୍ଥ୍ୟର ଅର୍ଥ କେବଳ କୌଣସି ମାନସିକ ରୋଗ ନଥିବା ନୁହେଁ। ଦୈନନ୍ଦିନ ଜୀବନର ଚାପକୁ ସମ୍ଭାଳିବା, ନିଜ ଭାବନାକୁ ବୁଝିବା, ସମ୍ପର୍କକୁ ସୁସ୍ଥ ରଖିବା ଏବଂ ଆବଶ୍ୟକ ସମୟରେ ସାହାଯ୍ୟ ମାଗିପାରିବା ମଧ୍ୟ ମାନସିକ ସୁସ୍ଥତାର ଅଂଶ।
0: ଚଳିତ ବର୍ଷ 2026ର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସର ବିଷୟବସ୍ତୁ ହେଉଛି ଲିଭ୍ଡ ଏକ୍ସପିରିଏନ୍ସେସ୍ ହର୍ଡ ରିଏଲ୍ ଭଏସେସ୍ ରିଏଲ୍ ଚେଞ୍ଜ। ଏହାର ଅର୍ଥ ହେଉଛି ଯେଉଁମାନେ ନିଜ ଜୀବନରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟାକୁ ଅନୁଭବ କରୁଛନ୍ତି ସେମାନଙ୍କ କଥା ଶୁଣିବା, ସେମାନଙ୍କ ଅନୁଭୂତିକୁ ଗୁରୁତ୍ୱ ଦେବା ଏବଂ ସେହି ଅନୁଭବକୁ ସକାରାତ୍ମକ ପରିବର୍ତ୍ତନର ଆଧାର କରିବା।
1: ଏହି ବାର୍ତ୍ତା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେହି ନିଜ ସମସ୍ୟା କହୁଥିବା ବେଳେ ତାଙ୍କୁ ଦୁର୍ବଳ ବୋଲି କହିବା, ତାଙ୍କ କଥାକୁ ହାଲୁକା ଭାବେ ନେବା କିମ୍ବା ତାଙ୍କୁ ଅନ୍ୟମାନଙ୍କ ସହ ତୁଳନା କରିବା ଜମାରୁ ଉଚିତ ନୁହେଁ। କେବେ କେବେ ଜଣେ ଲୋକଙ୍କ କଥାକୁ ଧୈର୍ଯ୍ୟର ସହ ଶୁଣିବା ହିଁ ତାଙ୍କ ପାଇଁ ଏକ ବଡ଼ ସମର୍ଥନ ହୋଇପାରେ।
0: ହଁ ଶ୍ରୋତାବନ୍ଧୁ, ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାପ, ଯୁବପିଢ଼ିଙ୍କ ଭବିଷ୍ୟତ ଚିନ୍ତା, କର୍ମଜୀବୀଙ୍କ କାର୍ଯ୍ୟଚାପ, ବୟସ୍କଙ୍କ ଏକାକୀପଣ, ଏସବୁ ବିଷୟରେ ଖୋଲାଖୋଲି ଆଲୋଚନା ହେବା ଆବଶ୍ୟକ। ନିୟମିତ ନିଦ୍ରା, ଶାରୀରିକ ବ୍ୟାୟାମ, ପରିବାର ସହ ସମୟ ବିତାଇବା ଏବଂ ନିଜ ମନର କଥା ବିଶ୍ୱସ୍ତ ବ୍ୟକ୍ତିଙ୍କ ସହ ବାଣ୍ଟିବା ସହାୟକ ହୋଇପାରେ।
1: ତେବେ ଶ୍ରୋତାବନ୍ଧୁ, ମନେ ରଖନ୍ତୁ, ସାହାଯ୍ୟ ମାଗିବା ଦୁର୍ବଳତା ନୁହେଁ। ଯଦି ମାନସିକ ଅସୁବିଧା ଦୀର୍ଘ ସମୟ ଧରି ରହୁଛି କିମ୍ବା ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଛି, ତେବେ ଯୋଗ୍ୟ ଡାକ୍ତର କିମ୍ବା ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ନିହାତି ଜରୁରୀ। ଆସନ୍ତୁ ଆମେ ସମସ୍ତେ ଏପରି ଏକ ସମାଜ ଗଢ଼ିବା ଯେଉଁଠି ପ୍ରତ୍ୟେକ ମଣିଷର କଥା ଶୁଣାଯିବ ଏବଂ ତାଙ୍କ ମାନସିକ ସ୍ୱାସ୍ଥ୍ୟକୁ ସମ୍ମାନ ଦିଆଯିବ।
0: କିନ୍ତୁ ଆଜିର ବ୍ୟସ୍ତବହୁଳ ଜୀବନରେ ଚିନ୍ତା, ହତାଶା କିମ୍ବା ମାନସିକ ଅବସାଦ ଅନେକ ସମୟରେ ମଣିଷକୁ ଏକାକୀ କରିଦିଏ। ଏହି ଦିଗକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଛି ଏକ ଯୁଗାନ୍ତକାରୀ ପଦକ୍ଷେପ, ଟେଲିମାନସ।
1: ଟେଲିମାନସ ହେଉଛି ଏକ ଦେଶବ୍ୟାପୀ ମାଗଣା ଡିଜିଟାଲ ମାନସିକ ସ୍ୱାସ୍ଥ୍ୟ ସେବା। ଏହାର ଟୋଲ୍ ଫ୍ରି ନମ୍ବର 144416 କିମ୍ବା 1800-891-4416 କୁ ଫୋନ କରି ଯେକୌଣସି ବ୍ୟକ୍ତି ଘରେ ବସି ଦିନରାତି 24 ଘଣ୍ଟା ମନୋବିଜ୍ଞାନୀ ତଥା ପରାମର୍ଶଦାତାଙ୍କ ସହ ନିଜ ଆଞ୍ଚଳିକ ଭାଷାରେ ମନ ଖୋଲି କଥା ହୋଇପାରିବେ। ଏଠାରେ ସବୁଠାରୁ ବଡ଼ କଥା ହେଉଛି କଥାବାର୍ତ୍ତାର ସମସ୍ତ ତଥ୍ୟକୁ ସମ୍ପୂର୍ଣ୍ଣ ଗୋପନୀୟ ରଖାଯାଏ, ଯାହାଦ୍ୱାରା କୌଣସି ଲଜ୍ଜା ବା ଭୟ ନ ରଖି ଲୋକେ ସାହାଯ୍ୟ ନେଇପାରିବେ।
0: ତେବେ ଶ୍ରୋତାବନ୍ଧୁ, ମାନସିକ ଚାପ ବିଷୟରେ କଥା ହେବା କୌଣସି ଦୁର୍ବଳତା ନୁହେଁ, ବରଂ ଏହା ଆରୋଗ୍ୟ ପଥର ପ୍ରଥମ ପାଦ। ଆପଣ କିମ୍ବା ଆପଣଙ୍କ ପରିବାରରେ କେହି ଏପରି ଚିନ୍ତା ଦେଇ ଗତି କରୁଥିଲେ, ଆଦୌ ସଙ୍କୋଚ ନ କରି ଏହି ମାଗଣା ସେବାର ସୁବିଧା ନିଅନ୍ତୁ। ତେବେ ଏତିକି ମଧ୍ୟରେ ନେଇଯିବା ଆଉ ଗୋଟିଏ ସଙ୍ଗୀତମୟ ବିରତି।

0: ତେବେ ଅନିନ୍ଦିତା, ଦେଖୁ ଦେଖୁ ସମୟ ସରିଗଲା, ଷ୍ଟୁଡିଓ ଘଡ଼ିରେ 6ଟା ହେବାକୁ ବସିଲାଣି।
1: ହଁ ରଚିତା, ଆଜି ଆମେ ଆମ ଶ୍ରୋତାବନ୍ଧୁମାନଙ୍କ ପାଖରୁ ହସ୍ତଗତ ହୋଇଥିବା ସୁନ୍ଦର ସୁନ୍ଦର ମତାମତ ସବୁ ପଢ଼ିଲେ, ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ବିଷୟରେ ଆଲୋଚନା କଲେ, ଏବଂ ଏହିସବୁ ଜିନିଷ ଆଲୋଚନା କରୁ କରୁ କେତେବେଳେ ସମୟଟି କଟିଗଲା ଜଣାପଡ଼ିଲାନି।
0: ହଁ ଶ୍ରୋତାବନ୍ଧୁ, ହେଲେ ଆପଣମାନଙ୍କୁ ଆଜିର କାର୍ଯ୍ୟକ୍ରମ କିପରି ଲାଗିଲା ସେ ସମ୍ପର୍କରେ ମତାମତ ଦେବା ପାଇଁ ଜମା ଭୁଲିବେନି।
1: ତେବେ ଶ୍ରୋତାବନ୍ଧୁ, ଆମକୁ ମତାମତ ଜଣାଇବାର ଠିକଣାଟି ଲେଖି ରଖନ୍ତୁ। ଠିକଣାଟି ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି, ପିନ୍ 7660001।
0: ଆପଣମାନେ ଆପଣଙ୍କର ସୁଚିନ୍ତିତ ମତାମତ ଆମକୁ ସିଧା ସଳଖ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଲେଖି ଜଣାଇ ପାରିବେ। ହ୍ୱାଟ୍ସଆପ୍ ନମ୍ବରଟି କହି ରଖୁଛୁ, ନୋଟ୍ କରି ନିଅନ୍ତୁ, 8895599।
2: ଶେଷ ହେଲା କାର୍ଯ୍ୟକ୍ରମ ଯୁବବାଣୀ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ, ପ୍ରଥମେ ହିନ୍ଦୀରେ ସମ୍ବାଦ।
3: नमस्कार, आकाशवाणी समाचार के साथ मैं विशाल शर्मा। नई दिल्ली में आज जंतर मंतर पर सीजेपी के विरोध प्रदर्शन के मद्देनजर दिल्ली पुलिस ने

0: କିମ୍ବା ସେବି ସାର୍ଥୀ ଆପ୍ ଡାଉନଲୋଡ଼ କରନ୍ତୁ।
1: ଶ୍ରୋତା ବନ୍ଧୁ, ଏଠି ଆପଣଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛୁ। ପ୍ରଥମେ ଚଳିତ ଅଧିବେଶନର ଆଜି ସନ୍ଧ୍ୟା 6:30 ଲୋକଗୀତ କ୍ରମରେ ପ୍ରଚାର କରିବୁ କୃଷ୍ଣଗୁରୁ ଭଜନ। ପରିବେଷଣ କରିବେ ଶିଳ୍ପୀ ଘରଶ୍ୟାମ କୁମ୍ଭାର ସାଥୀ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ନୟାଗଡ଼ ଜିଲ୍ଲା ସମ୍ପର୍କରେ। ରାତି 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ କାର୍ଯ୍ୟକ୍ରମ ଦ୍ୱାରା ରିଲିକରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ପ୍ରଚାର କରିବୁ ଉତ୍କଳମଣି ସେବା ସଂସ୍ଥା ଜୁନାଗଡ଼ର 28 ବାର୍ଷିକ ଉତ୍ସବରେ ଏକ ବେତାର ବିବରଣୀ ହିନ୍ଦୀ ଭକ୍ତିଗୀତ। ରାତି 8:15 ଶିଳ୍ପୀ କିଶୋରୀ ଅମନଙ୍କର ଅଶ୍ୱିନୀ ଭିଡ଼ି। ରାତି 8:30 ସ୍ପୋର୍ଟସ୍ ସ୍କାନ୍। ରାତି 9:15 ସ୍ପଟଲାଇଟ୍। ରାତି 9:30 ସଂସ୍କୃତି ଭାରତୀ ଏବଂ ରାତି 10:00 ଅଖିଳ ଭାରତୀୟ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ସବୁ ରିଲିକରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ। ଏ ଥିଲା ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଆସନ୍ତାକାଲିର କାର୍ଯ୍ୟକ୍ରମରେ ଆସନ୍ତାକାଲି ରବିବାର 6:10 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର ଶିଳ୍ପୀମାନେ ହେଲେ ରଘୁନାଥ ପାତ୍ର, ଶିଶିର ଦାସ, ନବକିଶୋର ଭାତ୍ରା, ରମାରଣୀ ବାରିକୋ, ସତ୍ୟନାରାୟଣ ଅଧିକାରୀ। କାର୍ଯ୍ୟକ୍ରମ ଚେତନା ଚିନ୍ତନ ଶୁଣିବେ 6:30 ନିବେଦନ କରିବେ ଭାଗୀରଥୀ ମିଶ୍ର। ପବିତ୍ର ଶ୍ରୀମଦ ଭାଗବତ ପ୍ରଚାର କରିବୁ 6:35। କୁନି କୁନି ପିଲାଙ୍କର କାର୍ଯ୍ୟକ୍ରମ ସରଗ ଫୁଲ ଶୁଣିବେ 7:25। 8:30 ରାଜ୍ୟସ୍ତରୀୟ ପ୍ରସାରଣରେ ପୀଠ ପରିକ୍ରମା, ଏଥିରେ ଶୁଣିବେ ମା ବିରଜା ଆକାଶବାଣୀ କଟକ କେନ୍ଦ୍ରରୁ। ଭକ୍ତିଗୀତ 8:45। 9:00 ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ଭବାନୀପାଟଣା। 10:10 କାର୍ଯ୍ୟକ୍ରମ ଖୋଲା ଝରକା। ଦିନ 12:30 ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ଶୋଭାବତୀ ବାରିକ, ଅଧିରଥ କୁମାର ଚକ୍ରବର୍ତ୍ତୀ, ନନ୍ଦିତା ବୋଷ, ଶଶାଙ୍କ ଶେଖର ମହାପାତ୍ର ଓ ଶ୍ୱେତାଲିନା ପଣ୍ଡା। ଚାଷର କଥା ଦିନ 1:10। ଓଡ଼ିଆ ଆଲବମ୍ ଗୀତ ଶୁଣିବେ ଦିନ 1:20। ହିନ୍ଦୀ କଥାଚିତ୍ରର ଗୀତ ଦିନ 2:45। ଅପରାହ୍ନ 5:00 ପ୍ରଚାର କରିବୁ ଆମର ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ ଯୁବବାଣୀ। ଅପରାହ୍ନ 5:30 ଆଦିବାସୀ ଗୀତ କ୍ରମରେ କୋୟା ସମ୍ପ୍ରଦାୟର ଗୀତ ପ୍ରଚାର କରିବୁ ସନ୍ଧ୍ୟା 6:30। ପରିବେଷଣ କରିବେ ଉଙ୍ଗା ମଡ଼କାମି ଓ ସାଥୀ। ଜିଲ୍ଲା ହାଲଚାଲ କ୍ରମରେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ ରିଲିକରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:25। କୃଷକ ଭାଇ ଭଉଣୀମାନଙ୍କର କାର୍ଯ୍ୟକ୍ରମ ଚାଷବାସ ଶୁଣିବେ ରାତି 7:30। ରାତି 8:00 ଚିଠି ପାଇଛୁ କାର୍ଯ୍ୟକ୍ରମ। ରାତି 8:15 ଶୁଣିବେ ହିନ୍ଦୀ ଭକ୍ତିଗୀତ। ରାତି 8:30 ସ୍ପୋର୍ଟସ୍ ସ୍କାନ୍। ରାତି 9:15 ସ୍ପଟଲାଇଟ୍। ରାତି 9:30 ଅଖିଳ ଭାରତୀୟ ଇଂରାଜୀ ରୂପକ ଓ ରାତି 10:00 ରବିବାସରୀୟ ସଙ୍ଗୀତ ସଭା। କାର୍ଯ୍ୟକ୍ରମ ସବୁ ରିଲିକରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାବନ୍ଧୁ, ଏଥର ଶୁଣିବା 2026 ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ନାଟକର ବିଶେଷ ପ୍ରସାରଣର କାର୍ଯ୍ୟକ୍ରମ। 16 ଶୁକ୍ରବାର ନାଟକ ଦେବୀ ଓ ଦାନବ, ରଚନା ଗୋପାଳ ଛଟରାୟ, ପ୍ରଯୋଜନା ମନୋରଞ୍ଜନ ଦାସ। 17 ଶନିବାର ଗୀତିନାଟ୍ୟ ମହିଷାସୁର ବଧ, ରଚନା ଗଣକବି ବୈଷ୍ଣବ ପାଣି, ପ୍ରଯୋଜନା ରମାପଦ ନନ୍ଦ ଏବଂ ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି, ଦିନ 3:30। ରବିବାର 18 ନାଟକ ଦଶପୂଜା, ରଚନା କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ, ବେତାର ନାଟ୍ୟ ରୂପାନ୍ତର ମନୋରଞ୍ଜନ ଦାସ ଏବଂ ପ୍ରଯୋଜନା ନରସିଂହ ମହାପାତ୍ର, ଶୁଣିବେ ଦିନ 3:30। ସୋମବାର 19 ଗୀତିନାଟ୍ୟ ଦେବୀ ଦୟାମୟୀ, ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ଗୌର ପଟ୍ଟନାୟକ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଚାର କରିବୁ ଦିନ 3:30। 20 ମଙ୍ଗଳବାର ଗୀତିନାଟ୍ୟ ମହିଷମର୍ଦ୍ଦିନୀ, ରଚନା ଗୋପାଳ ଛଟରାୟ, ପ୍ରଯୋଜନା ଝରଣା ଦାସ, ସଙ୍ଗୀତ ଭୁବନେଶ୍ୱର ମିଶ୍ର, ଶୁଣିବେ ଦିନ 3:30। ପୁଣି ଥରେ କହି ରଖୁଛୁ, ଶୁକ୍ରବାର 16 ନାଟକ ଦେବୀ ଓ ଦାନବ, ରଚନା ଗୋପାଳ ଛଟରାୟ, ପ୍ରଯୋଜନା ମନୋରଞ୍ଜନ ଦାସ, ଶୁଣିବେ ରାତି 10:00। ଏଥର ରାଜ୍ୟସ୍ତରୀୟ ପ୍ରସାରଣରେ ପୀଠ ପରିକ୍ରମା ଆସନ୍ତାକାଲି 11 ରବିବାର ମା ବିରଜା, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ରିଲିକରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 12 ସୋମବାର ମା କଣ୍ଟା ବାଉଶୁଣୀ ପୀଠ।

ପ୍ରଯୋଜନା ଅମିତା ଦାସ ଓ ରଞ୍ଜନ କୁମାର ବେହେରା, ପ୍ରଯୋଜନା ଆକାଶବାଣୀ ଜୟପୁର। 13 ତାରିଖ ମଙ୍ଗଳବାର, ମା ସିଦ୍ଧକାଳୀ, ପ୍ରଯୋଜନା ଜୟରାମ ମୁଣ୍ଡା, ପ୍ରଯୋଜନା ଆକାଶବାଣୀ କେନ୍ଦୁଝର। 14 ତାରିଖ ବୁଧବାର, ମା ଭଦ୍ରକାଳୀ, ପ୍ରଯୋଜନା ଅନନ୍ତ ଚରଣ ଜେନା, ପ୍ରଯୋଜନା ଆକାଶବାଣୀ କଟକ। 15 ତାରିଖ ଗୁରୁବାର, ମା ହିଙ୍ଗୁଳା ଦେବୀଙ୍କ ପୀଠ, ପ୍ରଯୋଜନା ଭାଗୀରଥୀ ମିଶ୍ର, ପ୍ରଯୋଜନା ଆକାଶବାଣୀ ଜୋରନ୍ଦା। 16 ତାରିଖ ଶୁକ୍ରବାର, ମା ଭଗବତୀ, ପ୍ରଯୋଜନା ମୃତ୍ୟୁଞ୍ଜୟ ସାମଲ, ପ୍ରଯୋଜନା ଆକାଶବାଣୀ କଟକ। 17 ତାରିଖ ଶନିବାର, ଝଙ୍କଡ଼ର ମା ସାରଳା, ପ୍ରଯୋଜନା ଲଳିତ କାନୁନଗୋ, ଆକାଶବାଣୀ କଟକ କେନ୍ଦ୍ରରୁ। ରବିବାର 18 ତାରିଖ, ମା କଟକ ଚଣ୍ଡୀ, ପ୍ରଯୋଜନା ସୁମିତ୍ରା ମହାପାତ୍ର, ପ୍ରଯୋଜନା ଆକାଶବାଣୀ କଟକ। ଆକାଶବାଣୀ ବ୍ରହ୍ମପୁର ପ୍ରଯୋଜିତ ମା ବାଳକୁମାରୀ, ପ୍ରଯୋଜନା ଜଗନ୍ନାଥ ସେଠୀ, ଶୁଣିବେ ସୋମବାର 19 ତାରିଖ। ମଙ୍ଗଳବାର 20 ତାରିଖ, ମା ବାଟମଙ୍ଗଳା, ପ୍ରଯୋଜନା ଡକ୍ଟର ତପନେନ୍ଦୁ ଦତ୍ତ, ପ୍ରଯୋଜନା ଆକାଶବାଣୀ ପୁରୀ ଏବଂ ଆକାଶବାଣୀ କଟକ ପ୍ରଯୋଜିତ ବିଜୟର ପର୍ବ ବିଜୟାଦଶମୀ, ପ୍ରଯୋଜନା ଭାଗୀରଥୀ ମିଶ୍ର, ଶୁଣିବେ ବୁଧବାର 21 ତାରିଖ। ଏହି ପୀଠ ପରିକ୍ରମା ଶୁଣିବେ ସକାଳ 8:30, ଯାହାର ଅବଧି ରହିଛି 15 ମିନିଟ୍। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀପାଟଣା।

0: କାର୍ଯ୍ୟକ୍ରମରେ ଲେଖି ଶୁଣିଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଭବାନୀ ପାଟଣା ପ୍ରଚାର କରୁଛୁ ଲୋକଗୀତର କାର୍ଯ୍ୟକ୍ରମ। ଏହି କ୍ରମରେ ଆଜି ଶୁଣିବା କୃଷ୍ଣଗୁରୁ ଭଜନ, ପରିବେଷଣ କରୁଛନ୍ତି ଶିଳ୍ପୀ ଘନଶ୍ୟାମ କୁମ୍ଭାର ସାଥୀ। ଶୁଣିବା ଏହି ସୂଚନା ପରେ।
1: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରେଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ, କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ

ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।

ଲୋକଗୀତ କ୍ରମରେ ଶୁଣୁଥିଲେ କୃଷ୍ଣଗୁରୁ ଭଜନ ପରିବେଷଣ କଲେ ଘନଶ୍ୟାମ କୁମ୍ଭାର ସାଥୀ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: ତେବେ ଆରମ୍ଭ କରିବା ଇନଭେଷ୍ଟିଂର ପାଠ।
2: ଦୁଇ କେ ଦୁଇ, ଦୁଇ ଦୁଣେ ଚାରି।

0: ମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯାଜପୁରର ନାଭିକୟା କୁଣ୍ଡରେ ମହାଳୟା ଅବସରରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଏବଂ ରାଜ୍ୟରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ 21 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ ଭୋଟର ତାଲିକାରେ ନାମ ସାମିଲ କରିବା ଉଦ୍ଦେଶ୍ୟରେ ଗତ 3 ଦିନ ଧରି ଏକ ସ୍ୱତନ୍ତ୍ର ଅଭିଯାନ ଆୟୋଜିତ ହୋଇଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ଭୋଟର ତାଲିକାରେ ନାମ ସାମିଲ ହୋଇପାରିନଥିବା ଯୋଗ୍ୟ ଭୋଟରଙ୍କ ସମେତ ନୂତନ ଯୁବ ଭୋଟରଙ୍କୁ ସାମିଲ କରିବା ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। 3 ଦିନିଆ ସ୍ୱତନ୍ତ୍ର ଅଭିଯାନ ଅଧୀନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ 26,446 ସ୍ୱତନ୍ତ୍ର ଶିବିର ଆୟୋଜିତ ହୋଇଯାଇଛି। ଭୋଟର ତାଲିକାରେ ନାମ ସାମିଲ ପାଇଁ 33,515 ଫର୍ମ 6 ଆବେଦନ ଗ୍ରହଣ କରାଯାଇଛି। ଚଳିତ ମାସ ଶେଷ ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଘରକୁ ଘର ପରିଦର୍ଶନ କାର୍ଯ୍ୟ ଜାରି ରହିବ। ଏହି ଅବଧି ମଧ୍ୟରେ ବିଏଲ୍ଓମାନେ ଘରକୁ ଘର ଯାଇ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ, ସାମିଲ ଏବଂ ଆବଶ୍ୟକ ସଂଶୋଧନ ସମ୍ପର୍କରେ ସଚେତନ କରିବା ସହ ଆବଶ୍ୟକ ମାର୍ଗଦର୍ଶନ ପ୍ରଦାନ କରିବେ। ଏକ ସ୍ୱଚ୍ଛ, ନିର୍ଭୁଲ ଓ ସମାବେଶୀ ଭୋଟର ତାଲିକା ପ୍ରସ୍ତୁତି ଦିଗରେ ଏହି ସ୍ୱତନ୍ତ୍ର ଅଭିଯାନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୋଗ୍ୟ ନାଗରିକଙ୍କ ଅଂଶଗ୍ରହଣ ନିଶ୍ଚିତ କରିବା ସହ ଭୋଟର ତାଲିକାରେ ସମସ୍ତ ଯୋଗ୍ୟ ନାଗରିକଙ୍କ ନାମ ସାମିଲ କରିବା ଏହାର ପ୍ରମୁଖ ଉଦ୍ଦେଶ୍ୟ। ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ନାରୀଶକ୍ତି ମନ୍ଥନ କର୍ମଶାଳାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇଛନ୍ତି। ଏଥିରେ ମହିଳା ସଶକ୍ତିକରଣ, ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ଓ ରାଜ୍ୟଗୁଡ଼ିକ ମଧ୍ୟରେ ଉତ୍ତମ କାର୍ଯ୍ୟପଦ୍ଧତିର ଆଦାନ ପ୍ରଦାନ ସମ୍ପର୍କରେ ସେ ଆଲୋଚନା କରିଛନ୍ତି। କର୍ମଶାଳାରୁ ମିଳିଥିବା ଅଭିଜ୍ଞତା ଓଡ଼ିଶାରେ ମହିଳା ସଶକ୍ତିକରଣକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜୀବନରେ ପରିବର୍ତ୍ତନ ଆଣିଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଜି ଖପ୍ରାଖୋଲ ବ୍ଲକ ଅଫିସ ପରିସରରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ସଭାରେ ଯୋଗ ଦେଇଥିଲେ। ଶ୍ରୀ ସିଂହଦେଓ କହିଛନ୍ତି, ଜନସେବା, ସ୍ୱଚ୍ଛତା ଓ ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ସରକାରଙ୍କ ନିରନ୍ତର ଉଦ୍ୟମ ଜାରି ରହିଛି। ଦେଶବ୍ୟାପୀ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଗଚ୍ଛିତ ରଖିବା ନେଇ ଏକ ନୀତି ପ୍ରସ୍ତୁତି ଚାଲିଛି। ଆସନ୍ତା 1 ମାସ ମଧ୍ୟରେ ଏହି ନୀତିର ରୂପରେଖ ଜଣାପଡ଼ିବ ବୋଲି କେନ୍ଦ୍ର ଖଣି ସଚିବ କେଶବ ଚନ୍ଦ୍ର କହିଛନ୍ତି। ପ୍ରତିରକ୍ଷା, ମହାକାଶ ଓ ଶକ୍ତି କ୍ଷେତ୍ରଗୁଡ଼ିକରେ ଏହି ପଦାର୍ଥର ସୁଗମ ଯୋଗାଣକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ନୀତି ପ୍ରସ୍ତୁତ କରାଯାଉଛି ବୋଲି ଶ୍ରୀ ଚନ୍ଦ୍ର କହିଛନ୍ତି। ଓଡ଼ିଶା ସମେତ ଗୁଜରାଟ, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ ଜାରି ରହିଥିବା 4 ଗୁରୁତ୍ୱପୂର୍ଣ୍ଣ ଖଣିଜ ପ୍ରକ୍ରିୟାକରଣ ପାର୍କ ପ୍ରସ୍ତୁତି ନେଇ ତ୍ୱରିତ କାର୍ଯ୍ୟ ଜାରି ରହିଛି। ଏଥିରେ ଉପଯୋଗ ହେବାକୁ ଥିବା ବ୍ୟାଟେରୀ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଉଛି। ବ୍ୟାଟେରୀର ଉପଯୋଗ ହେବାକୁ ଥିବା ସାମଗ୍ରୀର ବର୍ଦ୍ଧିତ ମୂଲ୍ୟକୁ ଦୃଷ୍ଟିରେ ରଖି ବିରଳ ଖଣିଜ ପଦାର୍ଥର ଉପଯୋଗ ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେଉଛି ବୋଲି ଶ୍ରୀ ଚନ୍ଦ୍ର କହିଛନ୍ତି। ସୂଚନାଯୋଗ୍ୟ, ତମ୍ବା, ଲିଥିୟମ୍, ନିକେଲ, କୋବାଲ୍ଟ ଭଳି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏହି ବ୍ୟାଟେରୀ ପ୍ରସ୍ତୁତି ପାଇଁ ଆବଶ୍ୟକ କଞ୍ଚାମାଲ ଭାବେ ବ୍ୟବହୃତ ହୋଇଥାଏ। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ ଅଁଳାସାରିଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଗ୍ରାମର ଭୂମିହୀନ ପରିବାରଗୁଡ଼ିକୁ ଜମି ପଟ୍ଟା ବଣ୍ଟନ କରିଛନ୍ତି। ସରକାରୀ ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ସାମାଜିକ ଆର୍ଥିକ ସୁରକ୍ଷା ଦିଗରେ ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଡକ୍ଟର ମହାଲିଙ୍ଗ କହିଛନ୍ତି। ଏହି ଅବସରରେ ମନ୍ତ୍ରୀ ମା ସାଉନ୍ତେଶ୍ୱରୀ ମହୋତ୍ସବ 2026ରେ ଯୋଗ ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଏତେ ଦିନ ପରେ ଆମ ଘରକୁ ଆସିବା କଥା ତମମାନଙ୍କର ମନେ ପଡିଲା ନାଇଁ?
2: ସେ କଥା ଛାଡ଼ନ୍ତୁ ମୋ ଭାଉଜ, ଆପଣ କେମିତି ଅଛନ୍ତି?
1: ଟେନସନକୁ ପିଛା ଛାଡ଼ୁଛି ଯେ।
2: ଟେନସନ?
1: ଝିଅ ଜମାରୁ ସିରିୟସ ହୁଅ, ଠିକରେ ପାଠ ପଢାପଢି କରୁନି, ତା ସାଙ୍ଗସାଥି ମାନେ କେତେ ଆଗେଇ ଗଲେଣି
3: ଦେଖିଲେ ତ? ୟାଙ୍କରି ଯୋଗ ଝିଅ ମୋର ପୁରା ଟେନସନରେ ରହୁଛି। ଦିନେ ସେ ମତେ କହିଲା,
4: ବାବା ମା ତାଙ୍କର ସବୁ ସ୍ୱପ୍ନକୁ ମୋ ଉପରେ ଲଦି ଦଉଛନ୍ତି, ଯଦି ସବୁବେଳେ ଏମିତି ହବ ତାହେଲେ ମୁଁ କଣ ଠିକ ସେ ପଢି ପାରିବି ନା ରେଜଲ୍ଟ ମୋର ଭଲ ହେଇଯିବ?
5: ମୋ ସାଙ୍ଗ ଠିକ କହିଛି, ସବୁ ପିଲା ସ୍ୱତନ୍ତ୍ର।
6: ଆପଣ ମାନେ ଜମା ନିଜ ପିଲାକୁ ଆଉ କାହା ସହିତ ତୁଳନା କରନ୍ତୁନି, ବରଂ ତା ମନରେ ବିଶ୍ୱାସ ଆଣନ୍ତୁ କି ତାର ପରୀକ୍ଷା ଭଲ ହବ। ତାର ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଠିକ ରହିଲେ ତା ନିଜ କ୍ଷମତା ଅନୁସାରେ ସେ ନିଶ୍ଚିତ ଭଲ କରିବ।
7: ପରୀକ୍ଷାର ଚାପ ଆପଣଙ୍କ ନିଦ୍ରା କିମ୍ବା ଏକାଗ୍ରତାକୁ ପ୍ରଭାବିତ କରୁଛି କି? ପରାମର୍ଶ ପାଇଁ ଟେଲିମାନସର ଦେୟମୁକ୍ତ ନମ୍ବର 1446 ରେ ଯୋଗାଯୋଗ କରନ୍ତୁ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭୋଟର ତାଲିକାରେ ସଂଶୋଧନ ପାଇଁ ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ଅଧୀନରେ 33,515 ଫର୍ମ 6 ଆବେଦନ ଗ୍ରହଣ। ନାରୀଶକ୍ତି ମନ୍ଥନ କର୍ମଶାଳାରେ ଯୋଗଦେଇ ରାଜ୍ୟରେ ମହିଳା ସଶକ୍ତିକରଣ ଉପରେ ଆଲୋଚନା କଲେ ଉପମୁଖ୍ୟ।

0: ପରିବାର କଲ୍ୟାଣ ବିଭାଗ ଓଡ଼ିଶା।
1: ମହାଳୟା ଅବସରରେ ଆଜି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କରାଯାଇଛି। ଆଶ୍ୱିନ ପ୍ରତିପଦାଠାରୁ ଆରମ୍ଭ ହୋଇଥିବା ପିତୃପକ୍ଷ ଆଜି ଶେଷ ହୋଇଛି। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ମନ୍ଦିର ପରିସରସ୍ଥ ନାଭିଗୟା କୁଣ୍ଡ ନିକଟରେ ପିଣ୍ଡଦାନ ଅନୁଷ୍ଠିତ ହୋଇଯାଇଛି। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଆଜି ପିଣ୍ଡଦାନ କରିଛନ୍ତି। ପିଣ୍ଡଦାନ ପରେ ମା'ଙ୍କୁ ଦର୍ଶନ କଲେ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଶୃଙ୍ଖଳିତ ପିଣ୍ଡଦାନ ତଥା ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆଜି ମହାଳୟା ଅବସରରେ ସମ୍ବଲପୁର ଗସ୍ତ କରି ମା' ସମଲେଶ୍ୱରଙ୍କୁ ଧବଳମୁଖୀ ବେଶରେ ଦର୍ଶନ କରିଛନ୍ତି। ଏହାପରେ ରାଜ୍ୟପାଳ ହୀରାକୁଦ ଡ୍ୟାମ୍ ପରିଦର୍ଶନ କରି ଜଳସେଚନ, ବନ୍ୟା ନିୟନ୍ତ୍ରଣ ଏବଂ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ହୀରାକୁଦ ଡ୍ୟାମ୍ର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି କହିଛନ୍ତି। ଏଥିସହିତ ଓଡ଼ିଶାର କୃଷିର ସମୃଦ୍ଧି ଏବଂ ବିକାଶରେ ହୀରାକୁଦ ଡ୍ୟାମ୍ ପ୍ରମୁଖ ଭୂମିକା ନିର୍ବାହ କରୁଛି ବୋଲି ରାଜ୍ୟପାଳ କହିଛନ୍ତି। ସମ୍ବଲପୁର ପ୍ରାଣୀ ଉଦ୍ୟାନଠାରେ 72ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଯୁବବର୍ଗଙ୍କୁ ବନ୍ୟପ୍ରାଣୀ ତଥା ପରିବେଶ ସଂରକ୍ଷଣ ଦିଗରେ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ ଶ୍ରୀ ପ୍ରଧାନ ଜିଲ୍ଲାରେ ରହିଥିବା ଜଙ୍ଗଲ ଜମି ତଥା ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକର ସଂରକ୍ଷଣ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି।
2: ଆଜି 72ତମ ବନ୍ୟ ପ୍ରାଣୀ ମହୋତ୍ସବ, ଏଇଟା ଆଜି ଆମ ସମ୍ବଲପୁର ଜିଲ୍ଲାରେ ବି ତାକୁ ଜିଲ୍ଲା ସ୍ତରୀୟ ମହୋତ୍ସବ ପାଳନ କରାଗଲା। ବନ୍ୟ ଜନ୍ତୁ ପ୍ରତି ଗୋଟେ ଆକର୍ଷଣ ବଢୁ, ବୁଝାମଣା ବଢୁ, ଇଏ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ।
1: ରାଜ୍ୟ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଳବନ୍ତ ସିଂହ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଆଜି ପରିଦର୍ଶନ କରିଛନ୍ତି। ସେଠାରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ସମସ୍ତ କାର୍ଯ୍ୟକୁ ଧାର୍ଯ୍ୟ ସମୟରେ ଶେଷ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ପକ୍ଷୀ ସଂରକ୍ଷଣ ଏବଂ ସନ୍ତୁଳିତ ପରିବେଶ ଦୃଷ୍ଟିକୋଣ ଆଧାରରେ ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଓଏସ୍ଏପି 8ମ ବାଟାଲିୟନ୍ ପରିସରରେ ପକ୍ଷୀ ବସା ସ୍ଥାପନ ଅଭିଯାନ ଆରମ୍ଭ ହୋଇଛି। 5ଟି ପର୍ଯ୍ୟାୟରେ ଏହାକୁ ଶେଷ କରିବା ନେଇ ଲକ୍ଷ୍ୟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ଆଜି ପରିସରରେ ଥିବା ଗଛଗୁଡ଼ିକରେ ପକ୍ଷୀଙ୍କ ପାଇଁ 20ଟି କୃତ୍ରିମ ବସା ସ୍ଥାପନ କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ ବସା ସ୍ଥାପନ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବାଟାଲିୟନ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏଥିରେ ବାଟାଲିୟନ୍ର ସମସ୍ତ ପଦାଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଥୁଆବାରୀଠାରେ 85ତମ ପ୍ରଜାମଣ୍ଡଳ ସ୍ୱାଧୀନତା ସଂଗ୍ରାମୀ ଶହୀଦ ସ୍ମାରକୀ ଦିବସ ପାଳିତ ହୋଇଯାଇଛି। ସ୍ୱାଧୀନତା ସଂଗ୍ରାମରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଶହୀଦ ସଂଗ୍ରାମୀଙ୍କୁ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଜିଲ୍ଲା ପୁଲିସ୍ ପକ୍ଷରୁ ତୋପ ସଲାମୀ ପ୍ରଦାନ କରାଯାଇଛି। ପୂର୍ବାହ୍ନରେ ଗ୍ରାମବାସୀଙ୍କ ପକ୍ଷରୁ ପ୍ରଭାତ ଫେରି ଆୟୋଜନ କରାଯାଇଥିଲା। ସୂଚନାଯୋଗ୍ୟ, ଥୁଆବାରୀ ଗ୍ରାମ ନୟାଗଡ଼ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଭାବେ ପରିଚିତ। ପ୍ରଜାମଣ୍ଡଳ ଓ ଭାରତ ଛାଡ଼ ଆନ୍ଦୋଳନ ସମୟରେ ଏହି ଗ୍ରାମର ବହୁ ମହିଳା ଏବଂ ପୁରୁଷ ଇଂରେଜ ଶାସନ ବିରୁଦ୍ଧରେ ଏକାଠି ସଂଗ୍ରାମ କରିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞପିତ ଅଞ୍ଚଳ ପରିଷଦ 7 ନମ୍ବର ୱାର୍ଡ ଲାଲସାହେପଡ଼ାରେ ଥିବା ଅବୈଧ ନିର୍ମାଣକୁ ଆଜି ଉଚ୍ଛେଦ ଆରମ୍ଭ କରାଯାଇଥିଲା। ତେବେ ନିଜସ୍ୱ ଉଦ୍ୟମରେ ଜବରଦଖଲକୁ ଭାଙ୍ଗିବା ପାଇଁ ସମ୍ପୃକ୍ତ ଦଖଲକାରୀ ଲିଖିତ ଭାବେ ସମୟ ମାଗିଥିଲେ। ଏହାକୁ ଆଧାର କରି ବେଆଇନ ନିର୍ମାଣକୁ ଉଚ୍ଛେଦ କରିବା ପାଇଁ ସମୟ ପ୍ରଦାନ କରାଯାଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତା ମଙ୍ଗଳବାର ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଥାଇଲାଣ୍ଡ ଉପସାଗର ଏବଂ ତତ୍ସଂଲଗ୍ନ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ସୁଦ୍ଧା ଆଣ୍ଡାମାନ ସାଗର ମଧ୍ୟକୁ ଏହା ପ୍ରବେଶ କରିବ। ଏହାର ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 21ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭୋଟର ତାଲିକାରେ ସଂଶୋଧନ ପାଇଁ ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ଅଧୀନରେ 33,515 ଫର୍ମ 6 ଆବେଦନ ଗ୍ରହଣ। ନାରୀଶକ୍ତି ମନ୍ଥନ କର୍ମଶାଳାରେ ଯୋଗଦେଇ ରାଜ୍ୟରେ ମହିଳା ସଶକ୍ତିକରଣ ଉପରେ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ଯାଜପୁରର ନାଭିଗୟା କୁଣ୍ଡରେ ମହାଳୟା ଅବସରରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଏବଂ ରାଜ୍ୟରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ 21ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
3: ଆକାଶବାଣୀ କଟକ।
4: ଆଜିର ପ୍ରସଙ୍ଗ ବିଷୟ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ। ଆଲେଖ୍ୟ ଓ

0: ଉପସ୍ଥାପନା ସନ୍ତୋଷ କୁମାର ସାହୁ। ଜୀବନରେ ମାନସିକ ସ୍ୱାସ୍ଥ୍ୟର ମହତ୍ତ୍ୱ ଏବଂ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ସମ୍ପର୍କରେ ବିଶ୍ୱସ୍ତରୀୟ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର 10 ତାରିଖରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଉଛି। ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ସଂଘ ପକ୍ଷରୁ 1992 ମସିହାରୁ ଏହି ଦିବସ ପାଳିତ ହୋଇଆସୁଛି। ସମାଜରେ ମାନସିକ ରୋଗ ସହ ଜଡ଼ିତ ଭ୍ରାନ୍ତ ଧାରଣା, ପ୍ରତିବନ୍ଧକ, ଭେଦଭାବ ଦୂରୀକରଣ ଏବଂ ମାନସିକ ସୁସ୍ଥତା ପାଇଁ ସାମୂହିକ ସହଯୋଗ ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ହେଉଛି ଲିଭ୍ଡ ଏକ୍ସପେରିଏନ୍ସେସ୍ ହର୍ଡ ରିଅଲ୍ ଭଏସ୍ ରିଅଲ୍ ଚେଞ୍ଜ, ଅର୍ଥାତ୍ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରିଥିବା ଲୋକଙ୍କ ପ୍ରକୃତ ଅନୁଭୂତିକୁ ଶୁଣିବା, ବୁଝିବା ଏବଂ ସେହି ଅନୁଭୂତିରୁ ପରିବର୍ତ୍ତନ ଆଣିବା। ମାନସିକ ସ୍ୱାସ୍ଥ୍ୟକୁ ଏକ ନୂତନ ଦୃଷ୍ଟିକୋଣରେ ଦେଖିବାକୁ ଏହା ଆମକୁ ପ୍ରୋତ୍ସାହନ ପ୍ରଦାନ କରୁଛି। ଆମେ ଶାରୀରିକ ସ୍ୱାସ୍ଥ୍ୟ ପ୍ରତି ଯେତିକି ଯତ୍ନବାନ, ମାନସିକ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ସେତିକି ଯତ୍ନବାନ ହେବା ଆବଶ୍ୟକ। ମାନସିକ ସ୍ୱାସ୍ଥ୍ୟ କେବଳ ମାନସିକ ରୋଗର ଅନୁପସ୍ଥିତି ନୁହେଁ, ଆମେ କିପରି ଚିନ୍ତା କରୁଛେ, କିପରି ଅନୁଭବ କରୁଛେ, ଚାପକୁ କିପରି ସାମ୍ନା କରୁଛେ ଏବଂ ପରିବାର ଓ ସମାଜ ସହ କିପରି ସମ୍ପର୍କ ରଖୁଛେ, ଏସବୁ ମାନସିକ ସ୍ୱାସ୍ଥ୍ୟର ଅଂଶ। ଆଜିର ଦ୍ରୁତ ଜୀବନଶୈଳୀରେ ଚାକିରିର ଚାପ, ପାଠପଢ଼ାର ଚିନ୍ତା, ପାରିବାରିକ ସମସ୍ୟା, ସମ୍ପର୍କରେ ସମସ୍ୟା, ନିଶାଦ୍ରବ୍ୟ ସେବନ, ଏକାକୀପଣ, ନିଦ୍ରା ସମସ୍ୟା କିମ୍ବା ଭବିଷ୍ୟତକୁ ନେଇ ଚିନ୍ତା, ଏସବୁ ଆମ ମନ ଉପରେ ପ୍ରଭାବ ପକାଇପାରେ। ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରିଥିବା ବ୍ୟକ୍ତିଙ୍କ ନିଜସ୍ୱ ଅନୁଭବକୁ ଜୀବିତ ଅଭିଜ୍ଞତା କୁହାଯାଇପାରେ। ଏହି ଅଭିଜ୍ଞତା କେବଳ ରୋଗ ନିର୍ଣ୍ଣୟ କିମ୍ବା ଚିକିତ୍ସା ରିପୋର୍ଟରେ ସୀମିତ ନୁହେଁ। ବ୍ୟକ୍ତିର ଦୈନନ୍ଦିନ ଜୀବନ, ପରିବାର, ସମ୍ପର୍କ, ଶିକ୍ଷା, ଚାକିରି ଓ ସାମାଜିକ ଜୀବନରେ ଏହାର ପ୍ରଭାବ ମଧ୍ୟ ଅଂଶ ହୋଇପାରେ। ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଥିବା ବ୍ୟକ୍ତି କେବଳ ରୋଗୀ ନୁହନ୍ତି, ସେମାନଙ୍କର ମଧ୍ୟ ନିଜସ୍ୱ ପସନ୍ଦ, ମୂଲ୍ୟବୋଧ, ଅଧିକାର ଓ ଅନୁଭବ ରହିଛି। ସେମାନଙ୍କ ମତାମତ ଓ ଅଂଶଗ୍ରହଣ ନିଶ୍ଚିତ କରିବା ଏହି ପରିପ୍ରେକ୍ଷୀରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ ହୁଏ। ମାନସିକ ସ୍ୱାସ୍ଥ୍ୟ ଚିକିତ୍ସା ମଧ୍ୟ କେବଳ ଔଷଧ କିମ୍ବା ହସ୍ପିଟାଲରେ ଭର୍ତ୍ତି ହେବାରେ ସୀମିତ ନାହିଁ। ବ୍ୟକ୍ତିର ଜୀବନର ଲକ୍ଷ୍ୟ, ଚିକିତ୍ସା ସମ୍ପର୍କରେ ମତ, ପସନ୍ଦ ଓ ଆବଶ୍ୟକତାକୁ ବିଚାରକୁ ନେଇ ଚିକିତ୍ସା ପ୍ରକ୍ରିୟାରେ ସାମିଲ କରି ସହଭାଗୀ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଆହୁରି ମଜବୁତ କରିବାର ଆବଶ୍ୟକତା ରହିଛି। ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଶିକ୍ଷା, ଗବେଷଣା ଓ କ୍ଲିନିକାଲ ଅଭିଜ୍ଞତା ଯେପରି ଗୁରୁତ୍ୱପୂର୍ଣ୍ଣ, ସେପରି ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରିଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କ ଅନୁଭବର ସମନ୍ୱୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ମାନସିକ ସ୍ୱାସ୍ଥ୍ୟ ଯତ୍ନ ଆଇନ 2017 ଦେଶରେ ମାନସିକ ସ୍ୱାସ୍ଥ୍ୟ ସେବାକୁ ଅଧିକାର ଭିତ୍ତିକ ଦୃଷ୍ଟିକୋଣରେ ଦେଖିବାରେ ବେଶ୍ ଫଳପ୍ରଦ ହୋଇପାରିଛି। ମାନସିକ ସ୍ୱାସ୍ଥ୍ୟ ସମ୍ପର୍କୀୟ ନୀତି, ସେବା ଓ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ବ୍ୟକ୍ତି ଓ ପରିବାରର ଅନୁଭବକୁ ସାମିଲ କରିବା ସହିତ ଅଧିକାର ଭିତ୍ତିକ ଆଭିମୁଖ୍ୟକୁ ଆହୁରି ସୁଦୃଢ଼ କରିପାରିବ। ମାନସିକ ଚାପ, ଚିନ୍ତା, ଅବସାଦ, ନିଦ୍ରା ସମସ୍ୟା, ଆତ୍ମହତ୍ୟା ପ୍ରବଣତା, ନିଶାଜନିତ ମାନସିକ ସମସ୍ୟା, ପରୀକ୍ଷାଜନିତ ମାନସିକ ଚାପ କିମ୍ବା ଅନ୍ୟ କୌଣସି ମାନସିକ ଅସୁବିଧାର ସମ୍ମୁଖୀନ ହେଉଥିଲେ ନୀରବ ରହିବା ଉଚିତ ନୁହେଁ। ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଜ୍ଞାନ ଥିବା ବ୍ୟକ୍ତି ମାଧ୍ୟମରେ ଏହାର ସମାଧାନ ହୋଇପାରିବ। ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଥିବା ବ୍ୟକ୍ତିଙ୍କୁ ଦୋଷ ଦେବା, ଉପହାସ କରିବା କିମ୍ବା ଅବହେଳା କରିବା ଉଚିତ ନୁହେଁ। ତାଙ୍କୁ ଶୁଣିବା, ବୁଝିବା ଏବଂ ଆବଶ୍ୟକ ସମୟରେ ସହାୟତା ନେବାକୁ ଉତ୍ସାହିତ କରିବା ଆବଶ୍ୟକ। ଦେଶରେ ମାନସିକ ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ କେନ୍ଦ୍ରୀୟ ବଜେଟ୍ 2022ରେ ବ୍ୟାପକ ବ୍ୟବସ୍ଥା କରାଯାଇ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଟେଲିମାନ ସେବାର ଆରମ୍ଭ କରାଯାଇଛି। ଏହାର ସାମଗ୍ରିକ କାର୍ଯ୍ୟାନ୍ୱୟନ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ଦାୟିତ୍ୱ ଦିଆଯାଇଛି। 2022 ମସିହା ଅକ୍ଟୋବର 10 ତାରିଖରୁ ଟେଲିମାନସ୍ ମାଧ୍ୟମରେ 24 ଘଣ୍ଟିଆ ଦେୟମୁକ୍ତ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ସହାୟତା ଓ ପରାମର୍ଶ 1-44-16 ନମ୍ବରରେ ଜାରି ରହିଛି। ସେହିପରି ସରକାରଙ୍କ ତରଫରୁ ଜାତୀୟ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଏବଂ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ସେବାକୁ ସୁଦୂରପ୍ରସାରୀ କରିବାକୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆସନ୍ତୁ ଆଜିର ଏହି ଦିବସରେ ସଂକଳ୍ପବଦ୍ଧ ହେବା, ନିଜ ମନର ଯତ୍ନ ନେବା ସହ ଅନ୍ୟମାନଙ୍କର ମାନସିକ ସ୍ୱାସ୍ଥ୍ୟକୁ ବୁଝିବା ଏବଂ ଏକ ସୁସ୍ଥ ବିଶ୍ୱ ଗଠନରେ ସହଭାଗୀ ହେବା।
1: ମାନସିକ ସ୍ୱାସ୍ଥ୍ୟ ଦିବସ ଆଲେଖ୍ୟ ଓ ଉପସ୍ଥାପନା ସନ୍ତୋଷ କୁମାର ସାହୁ, ଆକାଶବାଣୀ କଟକ।
2: କାର୍ଯ୍ୟକ୍ରମ ଶୁଣିଲେ ରିଲେ କରି ଶୁଣେଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲ।

0: ସମଲେଶ୍ୱରୀ ସିନ୍ଦୁର ବର୍ଣ୍ଣା ରୂପେ ଦର୍ଶନ ଦେଉଥିବାର ବେଳେ ଆଜ ଧବଲମୁଖୀ ବେଶୀ ଦର୍ଶନ ଦେସନ୍। ଇଟାକେ ଗଙ୍ଗା ଦର୍ଶନ ବେଶ ଆଉ ମା ସରସ୍ୱତୀଙ୍କର ବେଶ ବୋଲି ଭିଲ କୁହାଯାଏସି। ମା ଧବଲମୁଖୀ ବେଶୀ ଅଢ଼େଇ ଦିନ ତକ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ। ସମଲେଶ୍ୱରୀଙ୍କର ପୂଜକମାନେ ଭିଲ ଧୋପ ବସ୍ତ୍ର ପରିଧାନ କରିକି ମାଙ୍କର ଆଲତି ଆଉ ପୂଜା କରୁଛନ୍। ଇ ବେଶ ଦର୍ଶନ କରିବାର ଲାଗି ମନ୍ଦିର ଆଉ ମନ୍ଦିର ବାହାରେ ହଜାର ହଜାର ଭକ୍ତଙ୍କର ଲମ୍ବା ଲାଇନ୍ ଲାଗିଛି। ଇତାକେ ନଜରଠି ରଖିକରି ପୁଲିସ ପ୍ରଶାସନ ତରଫ ସୁରକ୍ଷା ବ୍ୟବସ୍ଥାକେ କଡ଼ାକଡ଼ି କରାଯାଇଛି। ଇ ବାବଦେ ସମଲେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ କହିଛନ୍।
1: ଆଜି ପବିତ୍ର ମହାଳୟ ଆଜିର ଦିନରେ ମା ସମଲେଶ୍ୱରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଥାନ୍ତି। ଏହି ଦର୍ଶନକୁ ଗଙ୍ଗା ଦର୍ଶନ ମଧ୍ୟ କୁହାଯାଏ। ମା ବର୍ଷ ସାରା ସିନ୍ଦୁର ବର୍ଣ୍ଣା ହେଇକି ଥାନ୍ତି, ଆଜି ସେ ଧବଳମୁଖୀ ବେଶରେ ଦର୍ଶନ ଦେଇଥାନ୍ତି। ତ ଏହି ଦର୍ଶନ ବହୁତ ଦୁର୍ଲଭ ଦର୍ଶନ, ବର୍ଷକରେ ଥରେ ସୁଯୋଗ ଭକ୍ତମାନେ ପାଇଥାନ୍ତି। ତ ସେଥିପାଇଁ ଆଜି ଦିନରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଥାଏ ଆମ ରାଜ୍ୟରୁ ଏବଂ ପଡ଼ୋଶୀ ରାଜ୍ୟମାନଙ୍କରୁ ବି ମଧ୍ୟ ଭକ୍ତମାନେ ଆସିଥାନ୍ତି। ସେଥିପାଇଁ ଟ୍ରଷ୍ଟ ବୋର୍ଡ ତରଫରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି।
0: ସେନ୍ତା ମା ପାଟଣେଶ୍ୱରୀଙ୍କର ବିଲ୍ ଆଜି ଧବଲମୁଖୀ ବେଶ କରାଯାଇଛି। ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀଙ୍କର ଧବଲମୁଖୀ ବେଶ କରାଯାଇଛି। ଧଳା ଶଙ୍ଖ ଭସ୍ମତୀ ସଜିତ ହୋଇକରି ମା ଭକ୍ତମାନଙ୍କୁ ଦର୍ଶନ।

0: ଭକ୍ତମାନେ ପାଇଥାନ୍ତି। ସେଥିପାଇଁ ଆଜି ଦିନରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଥାଏ ଆମ ରାଜ୍ୟରୁ ଏବଂ ପଡ଼ୋଶୀ ରାଜ୍ୟମାନଙ୍କରୁ ବି ମଧ୍ୟ ଭକ୍ତମାନେ ଆସିଥାନ୍ତି। ସେଥିପାଇଁ ଟ୍ରଷ୍ଟ ବୋର୍ଡ ତରଫରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି।
1: ସେନ୍ତା ମା ପାଟଣେଶ୍ୱରୀଙ୍କର ବିଲ୍ ଆଜି ଧବଳମୁଖୀ ବେଶ କରାଯାଇଛି। ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀଙ୍କର ଧବଳମୁଖୀ ବେଶ କରାଯାଇଛି। ଧଳା ଶଙ୍ଖ ଭସ୍ମତୀ ସଜିତ ହେଇକରି ମା ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍। ବେଶ ଉତରୁ ଦେବୀଙ୍କର ପାଶେ ଷୋଡ଼ଶ ଉପଚାର ହେବାର ସହିତ ଭୋଗ ଲାଗି କରାଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପାଟି ସମ୍ବଲପୁର ଗସ୍ତତି ଆସିକରି ମା ସମଲେଶ୍ୱରୀଙ୍କୁ ଧବଳମୁଖୀ ବେଶ ଦର୍ଶନ କରିଛନ୍। ଇତାର ସହିତ ରାଜ୍ୟପାଳ ହୀରାକୁଦ ଡେମ୍ବୁଲିକରି ବି ଲେଖିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନିକ ଜୀବନଥି 25 ବର୍ଷ ପୁରା କରିଛନ୍। ଜନସେବାନୁ ଦେଶସେବା ମନ୍ତ୍ରକେ ଆଧାର କରିକିରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକେ ନେଇକରି 2047 ତକ ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗେ ସରକାର ଲଗାୟତ କାମ କରୁଛନ୍। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ଜରିଏ ଏହି ଚେଷ୍ଟା ଜନଜୀବନ୍ତି ପରିବର୍ତ୍ତନ ଆଣିଛି। ଆମର ଏହି ଖାସ୍ ଶୃଙ୍ଖଳାଥି ଆଜି ଜାନ୍ମା ଅଟଲ ଇନୋଭେସନ୍ ମିଶନ 2016 ବାବଦେ।
2: ଭାରତର ନୂଆ ଉଦ୍ଭାବନ ଆଉ ଇନୋଭେସନ୍ର ପରିସରକେ ବଢ଼ାଇବାର ଲକ୍ଷ୍ୟଟି 2016 ନୀତି ଆୟୋଗ ଅଧୀନରେ ଅଟଲ ଇନୋଭେସନ୍ ମିଶନ ଗଠନ କରାଯାଇଥିଲା। ଆଗନୁ ଗବେଷଣା ଆଉ ଷ୍ଟାର୍ଟଅପ୍ କାର୍ଯ୍ୟକଳାପ ଖାଲି କେତେଟା ଧାରିଜ ଅନୁଷ୍ଠାନ ଆଉ ମହାନଗରୀ ଭିତରେ ସୀମିତ ଥିଲା। ହେଲେ ଅଲଗା ଜାଗାର ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଲାଗି ବ୍ୟବହାରିକ ବୈଜ୍ଞାନିକ କାମର ସୁଯୋଗ ଖୁବ୍ କମ୍ ଥିଲା। ଏହି ମିଶନ ଦୁଇଟା ସ୍ତରଥି କାମ କରିଥିଲା। ଅଟଳ ଟିଙ୍କରିଂ ଲେବ୍ ଜରିଏ ମହାବିଦ୍ୟାଳୟମାନଙ୍କେ 3D ପ୍ରିଣ୍ଟର ସେନ୍ସର ରୋବୋଟିକ୍ କିଟ୍ ଆଉ ଇଲେକ୍ଟ୍ରୋନିକ୍ସ ତରଫ ଯୋଗାଇ ଦିଆଯାଇଥିଲା। ଏହି ମିଶନ ଜରିଏ ବିଦ୍ୟାଳୟମାନଙ୍କେ 10,000 ଲେବ୍ ସ୍ଥାପନ ହୋଇଥିବା ବେଳେ 60% ସରକାରୀ ବିଦ୍ୟାଳୟ ଆଉ ଅଧାନୁ ଅତକା ଲେବ୍ ଗାଁ ଇଲାକାନ ରହିଛି। 72 ଅଟଳ ଇନ୍କ୍ୟୁବେସନ୍ ସେଣ୍ଟର ଷ୍ଟାର୍ଟଅପ୍ମାନଙ୍କେ ସେମାନଙ୍କର ପ୍ରାରମ୍ଭିକ ବିକାଶ ପର୍ଯ୍ୟାୟ ସାହାଯ୍ୟ ଯୋଗାଉଛେ। ଇତାର ଜରିଏ ହଜାର ହଜାର ଉଦ୍ୟୋଗକେ ସାହାଯ୍ୟ ମିଳିବାର ସହିତ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛେ। କ୍ୟାବିନେଟ୍ ଏହି ମିଶନକେ 2028 ତ ଗୋଟେ ବଡ଼ ଲକ୍ଷ୍ୟ ରଖିକରି ଜାରି ରଖିବାରକେ ଅନୁମୋଦନ କରିଛନ୍। ଏହି ଇନ୍କ୍ୟୁବେସନ୍ ସେଣ୍ଟର ଜରିଏ ଲାଖ ଲାଖ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଭିତରେ ସମସ୍ୟାର ସମାଧାନକାରୀ ମାନସିକତାର ବିକାଶ କରାଯାଇପାରିଛି।
3: अटल इनोवेशन मिशन के तहत देश भर में अटल इंक्यूबेशन सेंटर स्थापित किए जा रहे हैं और मौजूदा इंक्यूबेटरों का विस्तार किया जा रहा है। कई IIM, IIT और NIT में टेक्नोलॉजी बिजनेस इंक्यूबेटरों यानी TBI की स्थापना की जा रही है ताकि शिक्षा और उद्योग को हम आपस में जोड़ सके। जो ग्रीन फील्ड इंक्यूबेटर स्थापित करना चाहते हैं या फिर पहले से ही ये काम कर रहे हैं उनके लिए 10 करोड़ तक की आर्थिक मदद का प्रावधान किया जा रहा है।
2: आकाशवाणी संबलपुर आंचलिक संवाद विभाग तरफ आलोक चंद्र बारिक।
1: ସମ୍ବଲପୁରର ସ୍ୱଚ୍ଛତା ହିଁ ସେବା 2026 ଅଧୀନତି ଗଣସଫେଇ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମ ସକାଳର 6:30 ମୂଲ ହୋଇକରି ଦିନର 10 ତକ ଚାଲିଥିଲା। ସମ୍ବଲପୁର ମହାନଗର ନିଗମ ସହିତ ଜିଲ୍ଲାର 500 ଜାଗାନ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିବା ବେଳେ ଏଥି 1,00,000 ଲୋକଙ୍କୁ ସାମିଲ କରାଯାଇଛି। ସ୍ୱଚ୍ଛତାକେ ଜନ ଆନ୍ଦୋଳନଥି ବଦଲାବାର ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରଖାଯାଇଥିଲା। ସମ୍ବଲପୁର ସହର ଲକ୍ଷ୍ମୀଟକି ଛକନୁ ଗୋଲବଜାର ଛକ ତକ ହୋଇଥିବା ସଫେଇ କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇକରି ସଫେଇ କରିଥିଲେ। ଏହି କାର୍ଯ୍ୟକ୍ରମ ଦେଶେ ଉଦାହରଣ ହୋଇଛି ବୋଲି ସାଂସଦ ଶ୍ରୀ ପ୍ରଧାନ କହିଛନ୍। ଜୀବନ୍ତୀ ମାନସିକ ସ୍ୱାସ୍ଥ୍ୟର ମହତ୍ତ୍ୱ ଓ ସ୍ୱାସ୍ଥ୍ୟ ଉପରେ ଇତାର ପ୍ରଭାବ ବାବଦେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟଟି ଆଜି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଉଛି। ଏ ବଛର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସର ବାର୍ତ୍ତା ହେଉଛି ଅଙ୍ଗେ ନିଭେଇଥିବା ଅନୁଭୂତି କେ ସୁନ୍ମା, ପ୍ରକୃତ ସ୍ୱର ଆଉ ପ୍ରକୃତ ପରିବର୍ତ୍ତନ। ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପଥପ୍ରାନ୍ତ ନାଟକ, ପ୍ଲାକାର୍ଡ ରାଲି ଆଉ ଶ୍ରେଣୀଗୃହ ଆଲୋଚନା ଚକ୍ରର ଆୟୋଜନ କରାଯାଇକରି ମାନସିକ ସ୍ୱାସ୍ଥ୍ୟ ବାବଦେ ସଚେତନତା ସୃଷ୍ଟି କରାଯାଇଛି। ସମ୍ବଲପୁର ଜିଲ୍ଲାର ଶିଳ୍ପ ପରିବେଶ ଆଉ ଶିଳ୍ପ ପ୍ରସାରର ସୁଯୋଗ ଆଉ ଇଲାକାର ବିକାଶ ବାବଦେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆଜି ହୋଇଯାଇଛି। ଏଥି ବିଧାୟକ ଜନାରାୟଣ ମିଶ୍ରଙ୍କ ସହିତ ଉତ୍ତରାଞ୍ଚଳ IG, ଜିଲ୍ଲାପାଳ, SPA ଆଉ ଅଲଗା ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକଟି ଆଦିତ୍ୟ ଆଲୁମିନିୟମ, JSW ଆଉ ଶ୍ୟାମ୍ ମେଟାଲିକ୍ସ, NLC ବାଗେ ଶିଳ୍ପାନୁଷ୍ଠାନମାନଙ୍କ ତରଫରୁ କରାଯାଉଥିବା CSR କାମ ଆଉ ପ୍ରାନ୍ତୀୟ ବିକାଶମୂଳକ ପଦକ୍ଷେପ ବାବଦେ ତଥ୍ୟ ସମ୍ବଳିତ ଉପସ୍ଥାପନ ପ୍ରଦର୍ଶିତ ହୋଇଥିଲା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀର ଅଇଁଲା ସାରିନୁ ନୂଆ ମୁଣ୍ଡା ନାଲ ତକ ଚାଲିଥିବା VVG ରାମଜୀ ଯୋଜନା ଉନ୍ନତିକରଣ କାମର ଆଜି ସମୀକ୍ଷା କରିଛନ୍। ଏ ସମୟଥି ସେନ କାମ କରୁଥିବା ଶ୍ରମିକମାନଙ୍କର ପାରିଶ୍ରମିକ ବାବଦେ ପଚାରିକରି ବୁଝିବା ସହିତ ଅଲଗା ସମସ୍ୟା ଦିଗେ ବିଲ୍ ମନ୍ତ୍ରୀ ଆଲୋଚନା କରିଛନ୍। ପାଣିପାଗ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବେ ମଙ୍ଗଳବାର ତକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଥାଇଲାଣ୍ଡ ଉପସାଗର ଆଉ ଇତାକେ ଲାଗିକରି ଥିବା ଇଲାକାନ ଘୂର୍ଣ୍ଣିବଲୟ ସକ୍ରିୟ ରହିଛି ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା।

ମିଳିଛି। ଏଟା ଏବେ କାଲି ତକ ଆଣ୍ଡାମାନ ସାଗର ଭିତରକେ ଯିବା, ଏତାର ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଖେ, ରାଜ୍ୟ ବିଶ୍ୱବିଦ୍ୟାଳୟ ମହାବିଦ୍ୟାଳୟମାନଙ୍କେ ଛାତ୍ର ସଂସଦ ନିର୍ବାଚନ ଲାଗି ବାହାରିଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା। ରାଜ୍ୟ ଭୋଟର ତାଲିକା ଥି ନାଁ ଯୋଡ଼ବାର ଲାଗି ହୋଇଥିବା ଖାସ୍ ଅଭିଯାନ ଜରିଏ ଗ୍ରହଣ କରାଯାଇଛି 33,515 ଫର୍ମ 6 ଆବେଦନ ପତ୍ର। ମହାଳୟ ଅବସରରେ ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇ ଧବଲମୁଖୀ ବେସ୍ତି ଦେଉଛନ୍ ଦର୍ଶନ। ଆଉର୍ ସମ୍ବଲପୁରର ସ୍ୱଚ୍ଛତା ହି ସେବା 2026 ଅଧୀନତି ହେଲା ଗଣେଶ ସଫେଇ କାର୍ଯ୍ୟକ୍ରମ। ଜିଲ୍ଲାର 500 ଜାଗାନ ସାମିଲ ହେଲେ 1,00,000 ଲୋକ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ସକାଳ ବା ସଞ୍ଜ, ଦିନ ଅବା ରାତି, ଆକାଶବାଣୀ ସବୁ ସମୟର ସାଥୀ।
1: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ଏବଂ ପ୍ରାୟ କାର୍ଯ୍ୟକ୍ରମ କିଷାନ ବାଣୀ ଶୁଣନ୍ତୁ। ରିଲେ କରି
2: କିଛି କ୍ଷଣ ମଧ୍ୟରେ
3: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଚେନ୍ନାଇରେ ଆସନ୍ତାକାଲି 13,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ପଡ଼ୋଶୀ ରାଷ୍ଟ୍ରଗୁଡ଼ିକଙ୍କର ରଣନୈତିକ କାର୍ଯ୍ୟକଳାପ ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖିଛି ଭାରତ, କହିଲେ ପ୍ରତିରକ୍ଷା ମନ୍ତ୍ରୀ। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର ସହିତ ଭାରତ ଓ ଆଫ୍ରିକୀୟ ଦେଶଗୁଡ଼ିକର ଉପଯୁକ୍ତ ପ୍ରତିନିଧିତ୍ୱ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଗୁରୁତ୍ୱ ଆରୋପ, ଏବଂ ଫ୍ଲାଏ ଦୁବାଇର ବିମାନ ଉଡ଼ାଣ ସମୟରେ କକ୍ପିଟ୍ରେ କ୍ୟାପ୍ଟେନ୍ ସ୍ମିଥ୍ ମାଛାଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କିତ ତଦନ୍ତ ଲାଗି ଏକ ମାମଲା ରୁଜୁ କଲା ଏନ୍ଆଇଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଚେନ୍ନାଇ ଗସ୍ତରେ ଯାଇ 13,000 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ଯୋଜନାର ଶୁଭାରମ୍ଭ କରିବେ। ସେଥିମଧ୍ୟରେ ପୁନମାଲ୍ଲେ ଏବଂ ଭଡ଼ପଲାନୀ ମଧ୍ୟରେ ମେଟ୍ରୋ ରେଳ ସେବାର ଉଦ୍ଘାଟନ ଅନ୍ତର୍ଭୁକ୍ତ। ଆଭାସୀ ମାଧ୍ୟମରେ ମଧ୍ୟ ଶ୍ରୀ ମୋଦି ଏହି ଅବସରରେ 5ଟି ଅମୃତ ଭାରତ ଷ୍ଟେସନ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ପୁରୁଠାରୁ ପୁନମାଲ୍ଲେ ପର୍ଯ୍ୟନ୍ତ ଶ୍ରୀ ମୋଦି ମେଟ୍ରୋ ରେଳ ଯୋଗେ ଯାତ୍ରା କରିବେ। ପୁରୁ ହ୍ରଦ ନିକଟସ୍ଥ ଜଳ

0: କଣ୍ଡେଶ୍ୱର ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦିଙ୍କ ସହିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସି ଜୋସେଫ୍ ବିଜୟ ଯୋଗଦେବେ। ଏହାଛଡ଼ା ପ୍ରଧାନମନ୍ତ୍ରୀ ଆଇଆଇଟି ମାଡ୍ରାସ୍ର ବ୍ରେନ୍ ସେଣ୍ଟର ପରିଦର୍ଶନ କରିବେ। ସେଠାରେ ଏକ ପଦଯାତ୍ରାରେ ସାମିଲ ହେବା ସହିତ କେତେକ କଲ୍ୟାଣମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଦିଲ୍ଲୀ ପ୍ରତ୍ୟାବର୍ତ୍ତନ ପୂର୍ବରୁ ପ୍ରଧାନମନ୍ତ୍ରୀ ଜୟଗୋପାଳ ଗରୁଡ଼ିଆ ସମାରୋହରେ ମଧ୍ୟ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଭାରତ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକଙ୍କର ରଣନୀତି କାର୍ଯ୍ୟକଳାପ ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଆଜି ରାଜସ୍ଥାନର ଯୋଧପୁରଠାରେ ଭାରତୀୟ ବାୟୁସେନା ପକ୍ଷରୁ ଜାରି ରହିଥିବା ତରଙ୍ଗ ଶକ୍ତି 2026 କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ସିଂ କହିଛନ୍ତି, ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣ ଅନୁଯାୟୀ ଭାରତୀୟ ସଶସ୍ତ ବାହିନୀର ସାଂଗଠନିକ ବ୍ୟବସ୍ଥା, ଦକ୍ଷତା ଏବଂ ରଣନୈତିକ କୌଶଳରେ ଏକ ଗୁରୁତ୍ୱପୂର୍ଣ୍ଣ ରୂପାନ୍ତରୀକରଣ କରାଯାଉଛି। ତେବେ ଆତ୍ମନିର୍ଭର ଭାରତର ଅର୍ଥ ନୁହେଁ ଭାରତକୁ ସମଗ୍ର ବିଶ୍ୱରୁ ଅଲଗା କରିବା, ବରଂ ଘରୋଇ ଦକ୍ଷତା ନିର୍ମାଣ ଦିଗରେ ବିକାଶ, ଉତ୍ପାଦନ, ପରିଚାଳନା ଏବଂ ଗୁରୁତର ପ୍ରତିରକ୍ଷା ବୈଷୟିକ ଜ୍ଞାନକୌଶଳଗୁଡ଼ିକର ଆଧୁନିକୀକରଣ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ସିଂ କହିଛନ୍ତି। ଏହି ବହୁରାଷ୍ଟ୍ରୀୟ ଆକାଶ କ୍ଷେତ୍ର ପ୍ରଦର୍ଶନୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ଭାରତୀୟ ବାୟୁସେନା କର୍ମଚାରୀଙ୍କ ସମେତ ଅଂଶଗ୍ରହଣକାରୀ ରାଷ୍ଟ୍ରର ବାୟୁସେନା ଅଧିକାରୀଙ୍କ ସହ ଭାବ ବିନିମୟ କରିଛନ୍ତି। ଏହି ଅବସରରେ ଆଧୁନିକ ଲଢୁଆ ବିମାନଗୁଡ଼ିକ ଦ୍ୱାରା ପ୍ରଦର୍ଶିତ ଏକ କାର୍ଯ୍ୟକ୍ରମକୁ ଶ୍ରୀ ସିଂ ନିରୀକ୍ଷଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ପିଏମ୍ ଜନଧନ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। 2014 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ପିଏମ୍ ଜନଧନ ଯୋଜନା ବର୍ତ୍ତମାନ ଦେଶର ଆର୍ଥିକ ସମାବେଶ ଯାତ୍ରାର କେନ୍ଦ୍ରବିନ୍ଦୁ ପାଲଟିଛି। ବର୍ତ୍ତମାନ ସୁଦ୍ଧା 69 କୋଟିରୁ ଉର୍ଦ୍ଧ୍ୱ ଜନଧନ ଆକାଉଣ୍ଟ ସୃଷ୍ଟି ହୋଇପାରିଛି। ଏହି ଯୋଜନାକୁ ବିଶ୍ୱର ସର୍ବବୃହତ୍ ଆର୍ଥିକ ସମାବେଶୀ ପଦକ୍ଷେପ ଭାବେ ପରିଚିତ। ପ୍ରତ୍ୟେକ ପରିବାର ଲାଗି ଏହି ଯୋଜନା ବ୍ୟାଙ୍କିଙ୍ଗ୍ ସୁବିଧା ଉପଲବ୍ଧ କରାଇବା ସହିତ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ବ୍ୟବସ୍ଥା ହିତାଧିକାରୀଙ୍କ ନିମନ୍ତେ ଭିତ୍ତିଭୂମି ସ୍ଥାପନ କରିବାରେ ସଫଳ ହୋଇଛି। ଏହାଦ୍ୱାରା ଜନକଲ୍ୟାଣ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ସମୟରେ ସମ୍ମୁଖୀନ ହେଉଥିବା ବିଭିନ୍ନ ତ୍ରୁଟି ସଂଶୋଧନ କରାଯାଇ ପ୍ରାୟ 3.5 ଲକ୍ଷ କୋଟି ଟଙ୍କା ସଞ୍ଚୟ କରାଯାଇପାରିଛି। ଗତ ମାସରେ ନୂଆଦିଲ୍ଲୀସ୍ଥିତ ଶ୍ରୀରାମ କଲେଜ ଅଫ୍ କମର୍ସର ଶତବାର୍ଷିକୀ ସମାରୋହରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ପିଏମ୍ ଜନଧନ ଯୋଜନା ଭାରତର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ରୂପାନ୍ତରିତ କରିବାରେ ସଫଳ ହୋଇଛି, ଫଳରେ ଦେଶର ପ୍ରାୟ ପ୍ରତ୍ୟେକ ପରିବାର ବର୍ତ୍ତମାନ ବ୍ୟାଙ୍କିଙ୍ଗ୍ ସୁବିଧା ପାଇପାରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ଲେକିନ୍ ମାର୍ଚ୍ଚ 2014 ତକ ଦେଶ କି 50% ସେ ଜ୍ୟାଦା ଆବାଦୀ କେ ପାସ୍ ବ୍ୟାଙ୍କ ଆକାଉଣ୍ଟ ତକ ନହିଁ ଥେ ଔର ଜୋ ବ୍ୟାଙ୍କିଙ୍ଗ୍ ସିଷ୍ଟମ ସେ ବାହାର ଥେ ଓ ଜ୍ୟାଦାତର ଗରିବ ଥେ, ମହିଳାଏଁ ଥି, ମାଇଗ୍ରେଟ ଲେବରର ଥେ, ଷ୍ଟୁଡେଣ୍ଟ ଥେ। ଇସଲିଏ ହମ ଜନଧନ ସ୍କିମ ଲେକର ଆଏ ଔର ବିତେ 12 ବର୍ଷ ମେ ଜନଧନ ଯୋଜନା କି ବଜହ ସେ କରିବ 60 କରୋଡ଼ ନୟେ ବ୍ୟାଙ୍କ ଆକାଉଣ୍ଟ ଖୋଲେ। ଆଜ ଦେଶ ମେ ଲଗଭଗ ହର ପରିବାର ବ୍ୟାଙ୍କିଙ୍ଗ ସିଷ୍ଟମ ସେ ଜୁଡ଼ା ହୁଆ ହେ।
0: ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉଚ୍ଚମାନର ମେଡିକାଲ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ଦେଶର କୋଣ ଅନୁକୋଣରେ ଉପଲବ୍ଧ କରାଇବା ଉପରେ ଉପରାଷ୍ଟ୍ରପତି ସିବି ରାଧାକ୍ରିଷ୍ଣନ ଗୁରୁତ୍ୱାରୋପ କରିଛନ୍ତି। ଆଜି ଝାଡ଼ଖଣ୍ଡର ଦେଓଘରସ୍ଥିତ ଏମ୍ସର ଦ୍ୱିତୀୟ ସମାବର୍ତ୍ତନ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଏହି ଦେଓଘରକୁ ଉପରାଷ୍ଟ୍ରପତି ସନ୍ତୁଳିତ ଓ ସମାବେଶୀ ବିକାଶର ଏକ ଜ୍ୱଳନ୍ତ ପ୍ରତୀକ ଭାବେ ଅଭିହିତ କରିଛନ୍ତି। ଆଜିର ଏହି ସମାବର୍ତ୍ତନ ଉତ୍ସବରେ ଶ୍ରୀ ରାଧାକ୍ରିଷ୍ଣନ କୃତି ଛାତ୍ରଛାତ୍ରୀଙ୍କୁ ପଦକ ପ୍ରଦାନ କରିଛନ୍ତି। ଦେଶବ୍ୟାପୀ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଗଚ୍ଛିତ ରଖିବା ନେଇ ଏକ ନୀତି ପ୍ରସ୍ତୁତି ଚାଲିଛି। ଆସନ୍ତା 1 ମାସ ମଧ୍ୟରେ ଏହି ନୀତିର ରୂପରେଖ ଜଣାପଡ଼ିବ ବୋଲି କେନ୍ଦ୍ର ଖଣି ସଚିବ କେଶବ ଚନ୍ଦ୍ର କହିଛନ୍ତି। ପ୍ରତିରକ୍ଷା, ମହାକାଶ ଓ ଶକ୍ତି କ୍ଷେତ୍ରଗୁଡ଼ିକରେ ଏହି ପଦାର୍ଥର ସୁଗମ ଯୋଗାଣକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି ନୀତି ପ୍ରସ୍ତୁତ କରାଯାଉଛି ବୋଲି ଖଣି ସଚିବ କହିଛନ୍ତି। ଓଡ଼ିଶା ସମେତ ଗୁଜରାଟ, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ ଜାରି ରହିଥିବା 4ଟି ଗୁରୁତ୍ୱପୂର୍ଣ୍ଣ ଖଣିଜ ପ୍ରକ୍ରିୟାକରଣ ପାର୍କ ପ୍ରସ୍ତୁତି ନେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି। ଏଥିରେ ଉପଯୋଗ ହେବାକୁ ଥିବା ବ୍ୟାଟେରୀ ପ୍ରସ୍ତୁତ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ବ୍ୟାଟେରୀରେ ଉପଯୋଗ ହେବାକୁ ଥିବା ସାମଗ୍ରୀର ବର୍ଦ୍ଧିତ ମୂଲ୍ୟକୁ ଦୃଷ୍ଟିରେ ରଖି ବିରଳ ଖଣିଜ ପଦାର୍ଥର ଉପଯୋଗ ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେଉଛି ବୋଲି ଶ୍ରୀ ଚନ୍ଦ୍ର

0: କରିଛନ୍ତି। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗୁରୁତ୍ୱାରୋପ କରିଛନ୍ତି। ଭାରତ ଆଫ୍ରିକା ବୈଶ୍ୱିକ ନୀତି ନିର୍ଦ୍ଧାରଣ ବ୍ୟବସ୍ଥାରେ ଉପଯୁକ୍ତ ପ୍ରତିନିଧିତ୍ୱ ହାସଲ କରିବା ଉପରେ ଆଲୋକପାତ କରି ସେ ଏହା କହିଛନ୍ତି। ଆଜି ଇଥିଓପିଆର ଆଡିସ୍ ଆବବାସ୍ଥିତ ଆଡୱା ଭିକ୍ଟୋରୀ ମେମୋରିଆଲ୍ ମ୍ୟୁଜିୟମ୍ ପରିଦର୍ଶନ ସମୟରେ ଉପସ୍ଥିତ ଜନସମାବେଶକୁ ଉଦ୍ବୋଧନ ଦେଇ ଡକ୍ଟର ଜୟଶଙ୍କର ଏହି ମତ ବ୍ୟକ୍ତ କରିଛନ୍ତି। ମିଳିତ ଜାତିସଂଘର ସୁରକ୍ଷା ପରିଷଦର ଉଭୟ ସ୍ଥାୟୀ ଓ ଅସ୍ଥାୟୀ ସଦସ୍ୟ ରୂପେ ଆଫ୍ରିକା ଦେଶଗୁଡ଼ିକର ଉପଯୁକ୍ତ ପ୍ରତିନିଧିତ୍ୱ ଲାଗି ସେ ଆହ୍ୱାନ ଦେଇଛନ୍ତି। 2023 ଭାରତର G20 ଅଧ୍ୟକ୍ଷତା କାର୍ଯ୍ୟକାଳରେ ଆଫ୍ରିକୀୟ ସଂଘକୁ ଏହି ଗୋଷ୍ଠୀର ସ୍ଥାୟୀ ସଦସ୍ୟ କରାଇବା ଦିଗରେ ଭାରତର ପ୍ରଚେଷ୍ଟାକୁ ଏହି ଅବସରରେ ଡକ୍ଟର ଜୟଶଙ୍କର ଦୋହରାଇଛନ୍ତି। ତିନିଦେଶୀୟ ଆଫ୍ରିକୀୟ ରାଷ୍ଟ୍ର ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ଆଫ୍ରିକା ସହିତ ପ୍ରାୟ 100 ବିଲିୟନ୍ ଆମେରିକୀୟ ଡଲାରର ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର କରିବା ସହିତ ଏହା ଚତୁର୍ଥ ସର୍ବବୃହତ୍ ବାଣିଜ୍ୟିକ ଭାଗିଦାରୀ ଦେଶ ଭାବେ ଉଭା ହୋଇଛି। ଗତମାସରେ ଫ୍ଲାଏ ଦୁବାଇର ଏକ ବିମାନ ଆକାଶରେ ଉଡ଼ାଣ କରୁଥିବା ସମୟରେ କକ୍ପିଟ୍ରେ କର୍ତ୍ତବ୍ୟରତ କ୍ୟାପ୍ଟେନ୍ ସ୍ମିଥ୍ ମାଛାଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ତଦନ୍ତ କରିବା ଲାଗି ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଏକ ମାମଲା ରୁଜୁ କରିଛି। ବିମାନ ଅପହରଣ ନିରୋଧୀ ଆଇନ 2016 ଏବଂ ବେଆଇନ କାରବାର ନିବାରଣ ଆଇନ 1967 ଅନୁଯାୟୀ ଏହି ମାମଲା ରୁଜୁ କରାଯାଇଛି। ଏଠାରେ ସୂଚନା ଦିଆଯାଇପାରେ, ଗତମାସ 30 ତାରିଖ ଦିନ ଦୁବାଇରୁ ତେଲ୍ ଆବିବ୍ ଅଭିମୁଖେ ଯାତ୍ରା କରୁଥିବା ସମୟରେ ସମ୍ପୃକ୍ତ ବିମାନର କୋ ପାଇଲଟ୍ଙ୍କ ଆକ୍ରମଣରେ ଗୁଜରାଟର ଏହି କ୍ୟାପ୍ଟେନ୍ ମାଛାର ଗୁରୁତର ଆହତ ହୋଇଥିଲେ। ସମ୍ପୃକ୍ତ ବିମାନରେ 27 ଶିଶୁଙ୍କ ସମେତ 174 ଜଣ ଯାତ୍ରୀ ଥିଲେ। ଆକ୍ରମଣରେ ଆହତ ହେବା ସତ୍ତ୍ୱେ ନିଜ ଜୀବନକୁ ବାଜି ଲଗାଇ କ୍ୟାପ୍ଟେନ୍ ମାଛାର ଯାତ୍ରୀମାନଙ୍କ ଜୀବନ ବଞ୍ଚାଇ ଯେଉଁ ଅଦମ୍ୟ ସାହସ ଦେଖାଇଛନ୍ତି ସେଥିଲାଗି ବିଶ୍ୱବ୍ୟାପୀ ବହୁ ନେତୃବୃନ୍ଦ ଏହାର ପ୍ରଶଂସା କରିଛନ୍ତି। ନିକଟରେ ଅନୁଷ୍ଠିତ ବିଭିନ୍ନ ଉପନିର୍ବାଚନରେ ବିଜେପିର ବିଜୟ ଦ୍ୱାରା ଦେଶବ୍ୟାପୀ ଅରାଜକତା ସୃଷ୍ଟି କରିବାକୁ ଚାହୁଁଥିବା ଶକ୍ତିଗୁଡ଼ିକର ପଦକ୍ଷେପକୁ ଗଣତନ୍ତ୍ର ନଷ୍ଟ କରିଦେଇଛି ବୋଲି ବିଜେପି ସାଂସଦ ରବିଶଙ୍କର ପ୍ରସାଦ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ କହିଛନ୍ତି, ସଂସଦକୁ ନିର୍ବାଚିତ ଜନପ୍ରତିନିଧିମାନଙ୍କର ଉତ୍ତରଦାୟିତ୍ୱ ସହିତ ଗଣତାନ୍ତ୍ରିକ ବ୍ୟବସ୍ଥା ମାଧ୍ୟମରେ ଦେଶରେ ଶାସନ ବ୍ୟବସ୍ଥା ଜାରି ରହିଛି। ବିଜେପି କୌଣସି ଶାନ୍ତିପୂର୍ଣ୍ଣ ପ୍ରତିବାଦର ବିରୋଧୀ ନୁହେଁ, ମାତ୍ର ନିର୍ବାଚନରେ ହୋଇଥିବା ପରାଜୟକୁ ଭରଣା କରିବା ଲାଗି ବିରୋଧୀ ଦଳଗୁଡ଼ିକ ରାଜପଥରେ ପ୍ରତିବାଦ କରିବା ଆଦୌ ଶୋଭନୀୟ ନୁହେଁ। ଏଥିସହିତ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକର ଭାବମୂର୍ତ୍ତିକୁ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ନଷ୍ଟ କରୁଛନ୍ତି ବୋଲି ଶ୍ରୀ ପ୍ରସାଦ ଅଭିଯୋଗ କରିଛନ୍ତି।
1: आसाम में भाजपा जीती, नंदीग्राम में जीती और एक क्षेत्र तो 70% अल्पसंख्यक मतदाता प्रभावित है, वहां भी बीजेपी 70,000 प्लस से जीती। पांडिचेरी में एनडीए जीता। ये सब चुनाव तब हुए हैं जब ये सारी खुराफा दिल्ली में हो रही। हम प्रोटेस्ट के खिलाफ नहीं करते हैं, स्वाभाविक है, लोकतंत्र में होना भी चाहिए, लेकिन आपने अपनी हार के कारण सड़क के प्रोटेस्ट को वेपनाइज कर लिया है।
0: यूक्रेन रो ଜାପୋରିଜିଆ ଅଞ୍ଚଳ ଉପରେ ରୁଷ ଆକ୍ରମଣ ଫଳରେ ଅନ୍ତତଃ 15 ଜଣଙ୍କର ମୃତ୍ୟୁ ହେବା ସହିତ 16ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ରୁଷର ଡିଜେଲ କିଣିବା ଲାଗି ଏକ ଚୁକ୍ତି ସମ୍ପର୍କରେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିବା ପରେ ଏହି ଆକ୍ରମଣ କରାଯାଇଛି ବୋଲି ସରକାରୀ ଭାବେ କୁହାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଚେନ୍ନାଇରେ ଆସନ୍ତାକାଲି 13,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ପଡ଼ୋଶୀ ରାଷ୍ଟ୍ରଗୁଡ଼ିକର ରଣନୈତିକ କାର୍ଯ୍ୟକଳାପ ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖିଛି ଭାରତ, କହିଲେ ପ୍ରତିରକ୍ଷା ମନ୍ତ୍ରୀ। ଏବଂ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର ସହିତ ଭାରତ ଆଫ୍ରିକୀୟ ଦେଶଗୁଡ଼ିକର ଉପଯୁକ୍ତ ପ୍ରତିନିଧିତ୍ୱ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ସମ୍ବାଦ ଶେଷ ହେଲା।
2: ଆକାଶବାଣୀ କଟକ।
3: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୟାଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୟାଗଡ଼ ସମ୍ବାଦଦାତା ବିଶ୍ୱନାଥ ପ୍ରତାପ ପଟ୍ଟନାୟକ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଭାପୁର ଓ ଖଣ୍ଡପଡ଼ା ବ୍ଲକରେ ପ୍ରାୟ 105 କୋଟି ଟଙ୍କା ବ୍ୟୟରେ 7ଟି ସଡ଼କ ଓ ସେତୁ ନିର୍ମାଣ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ରାସ୍ତା ଓ ସେତୁ ନିର୍ମାଣ ଦ୍ୱାରା ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ଆହୁରି ସୁଦୃଢ଼

0: ସହ ଲୋକଙ୍କ ଯାତାୟତ ସୁବିଧା ବୃଦ୍ଧି ପାଇବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।
1: ଅନେକ ଦିନ ଧରିକି ମାନ୍ୟବର ବିଧାୟକ ଏବଂ ମାନ୍ୟବର ସାଂସଦଙ୍କର ବି ଦାବି ଥିଲା ଅନେକ ଗୁଡ଼ିଏ ବ୍ରିଜ ଆଉ ରାସ୍ତା ପାଇଁ ଯେଉଁ ପରିକଳ୍ପନା ସେମାନେ କରିଥିଲେ ସେ ପରିକଳ୍ପନା ଅନୁଯାୟୀ ରାସ୍ତା ଗୁଡ଼ିକ ହବା ଦରକାର ଥିଲା। କେଉଁଠି ବନ୍ୟା ଯୋଗୁଁ ସମସ୍ୟା ଥିଲା, କେଉଁଠି କମ୍ୟୁନିକେସନ ଦୃଷ୍ଟିରୁ ଅନ୍ୟ ଅଞ୍ଚଳ ସାଙ୍ଗରେ ଯୋଗସୂତ୍ର ପାଇଁ ଯୋଗାଯୋଗ ପାଇଁ ସେଥିରେ ଅସୁବିଧା ଥିଲା। 130-135 କୋଟି ଟଙ୍କାର କାମକୁ ଆମେ ତାର ଶିଳାନ୍ୟାସ କରିଛୁ ଏବଂ ଆଉ 2-3 ମାସ ଭିତରେ ଆଉ 130-135 କୋଟି ଟଙ୍କାର କାମ, ଏମିତିକି ପାଖାପାଖି 250 କୋଟି ଟଙ୍କାରୁ ଉର୍ଦ୍ଧ୍ୱ କାମ ଶିଳାନ୍ୟାସ କରିବୁ। ଏହି ଚଳିତ ଆର୍ଥିକ ବର୍ଷ ଭିତରେ ଏଗୁଡ଼ିକ ସବୁଗୁଡ଼ିକର କାମ ଆରମ୍ଭ ହୋଇଯିବ। ଏହି ଅଞ୍ଚଳ ଯେଉଁଠିକି ଅନେକ ସମୟରେ ମହାନଦୀର ବ୍ୟାକ୍ୱାଟର କାରଣରୁ ହେଉ, ବିଭିନ୍ନ କାରଣରୁ ହେଉ, ଲୋକମାନେ ଯାତାୟାତ ଅସୁବିଧା ହୁଏ ତାଙ୍କୁ ଏବଂ ଅନେକ ସମୟରେ ସ୍ଥାନୀୟ ଭାବରେ ଅନେକ ଦୀର୍ଘ ଦିନ ତଳୁ ଯେଉଁ ରାସ୍ତାଗୁଡ଼ିକ ହୋଇଥିଲା ସେ ରାସ୍ତାରେ ଆଜି ତାରିଖରେ ଇମ୍ପ୍ରୁଭମେଣ୍ଟ ଦରକାର ପଡ଼ୁଛି। ତା'ର ପ୍ରଶସ୍ତିକରଣଠୁ ଆରମ୍ଭ କରିକି ତାକୁ ଷ୍ଟ୍ରେଣ୍ଡେନିଂ କରିବା ଏସବୁ କଥା ଦରକାର ପଡ଼ୁଛି। ଯେତିକି କରିଛୁ ଆଉ ପାଖାପାଖି 2 ମାସ ଭିତରେ ପାଖାପାଖି ସେହି ଭଲ୍ୟୁମ୍ର ରାସ୍ତା ଆମେ ପୁଣି ଆଉ ଥରେ କରିବାକୁ ଯାଉଛୁ।
0: ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ ପକ୍ଷରୁ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲ୍ଲା ଓ ଦୌରାଜ୍ୟ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷା ଅଜନ୍ତା ଷଡ଼ଙ୍ଗୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ମାମଲାର ଫଇସଲା କରାଯାଇ 1,40,69,330 ଟଙ୍କା ଜରିମାନା ବାବଦରେ ଆଦାୟ କରାଯାଇଥିଲା। କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଅଞ୍ଜଳି ମଚ୍ଛଖଣ୍ଡ ସଂଯୋଜନା କରିଥିଲେ। ସେ କହିଛନ୍ତି
2: ବିଭିନ୍ନ ମାମଲା ଯୋଉଟାକି କମ୍ପାଉଣ୍ଡେବଲ ନେଚର ରହୁଛି ଆମର କ୍ରିମିନାଲ କେସେସରେ, ଆମର ଚେକ୍ ବାଉନ୍ସ କେସେସ, ଏନ୍ଆଇ ଆକ୍ଟ ଆଉ ଏସ୍ଟିଜେଏମ୍ କୋର୍ଟରେ କିଛି ଆର୍ଟିଓ କେସେସ, କିଛି ଫରେଷ୍ଟ ଏକ୍ସାଇଜ କେସେସ, ଯୋଉଟା ବି କମ୍ପାଉଣ୍ଡେବଲ ଇନ୍ ନେଚର ଅଛି, ସବୁ ଆଜି ଡିସ୍ପୋଜାଲ ହେଇଛି। ରାଷ୍ଟ୍ରୀୟ ଲୋକ ଅଦାଲତର ଯୋଉ ମୂଲ ଅବଜେକ୍ଟିଭ ରହିଛି କି କେମିତି ଲୋକମାନେ ଆରାମସେ ତାଙ୍କର ସେମାନେ ନ୍ୟାୟ ପାଆନ୍ତୁ, ତାଙ୍କର ମ୍ୟାଟରଟା ସେଟଲ ହେଇଯାଉ, କଣ୍ଟେଷ୍ଟେଡ ନ ହେଇକି କୋର୍ଟରେ ଯୋଉ ବାରମ୍ବାର ତାଙ୍କୁ ଦୌଡ଼ିବାକୁ ପଡ଼ିଥାନ୍ତା, ଓକିଲ ପଛରେ ପଇସା ଦେବାକୁ ପଡ଼ିଥାନ୍ତା, ଯୋଉ ଲୋକମାନେ ଟିକେ ଅସହାୟ ଅଛନ୍ତି, ଫିନାନ୍ସିଆଲି ତାଙ୍କୁ ଅସୁବିଧା ହଉଛି, ତାଙ୍କମାନଙ୍କ ପାଇଁ ବି ବ୍ୟାଙ୍କର୍ସ ମାନେ ଆସିକି ଏଠି ଯୋଉ ବସୁଛନ୍ତି, ମନି ରିକଭରି କେସେସ ଗୁଡା ଯୋଉ ତାଙ୍କର ସେଟଲ ହଉଛି, ସେଟା ବହୁତ ସୁନ୍ଦର ରୂପରେ ଆଜି ବି ମୁଁ ଯେତେବେଳେ ୱିଟନେସ୍ କରିଲି କି ସେ ବହୁତ ସୁନ୍ଦର ଡିଲ୍ କରୁଥିଲେ ଆଉ ବହୁତ ରିଲିଫ ବି ପାଇଛନ୍ତି ଏଜ୍ ଫର୍ ନାଓ।
0: ଜିଲ୍ଲାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ସମାରୋହ ପଠାଣି ସାମନ୍ତ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଷ୍ଟାଡିୟମ ପରିସରରେ ଆୟୋଜିତ ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ବିକଶିତ ଭାରତ ସଂକଳ୍ପ ସଭା ଓ ସେବା ଜ୍ୟୋତି ଯାତ୍ରାରେ ବିକଶିତ ଭାରତ 2047ର ଲକ୍ଷ୍ୟ ପୂରଣ ପାଇଁ ଜନସାଧାରଣଙ୍କ ସକ୍ରିୟ ସହଭାଗିତା ଆବଶ୍ୟକ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଜିଲ୍ଲାର ବିଭିନ୍ନ ଶକ୍ତିପୀଠରେ ମୂଳାଷ୍ଟମୀଠାରୁ ଶାରଦୀୟ ପାର୍ବଣର ଷୋଳ ପୂଜା ଆରମ୍ଭ ହୋଇଛି। ଆଶ୍ୱିନ ମାସ ମୂଳାଷ୍ଟମୀ ତିଥିରେ ଦ୍ୱିତୀୟା ଓଷାଠାରୁ ବିଭିନ୍ନ ଶକ୍ତିପୀଠ ଚଳଚଞ୍ଚଳ ହୋଇଉଠିଛି। ଓଡ଼ଗାଁ ବ୍ଲକ ସଭାଗୃହଠାରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସେବା ସେତୁ ଅଭିଯାନ 2026 ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାନସଭା ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ବୈଠକରେ ଅଧ୍ୟକ୍ଷତା କରିଥିଲେ। ନୟାଗଡ଼ରେ ନବମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜମଙ୍ଗଳ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ପୋଷଣ ମାସ କାର୍ଯ୍ୟକ୍ରମ ଜିଲ୍ଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ।
3: ଜିଲ୍ଲା ହାଲଚାଲରେ ଶୁଣୁଥିଲେ ନୟାଗଡ଼ ଜିଲ୍ଲା ସମ୍ପର୍କରେ ଆଲେଖ୍ୟ ବିଶ୍ୱନାଥ ପ୍ରତାପ ପଟ୍ଟନାୟକ, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ, ଆକାଶବାଣୀ କଟକ। ପ୍ରଚାର କରୁଛୁ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ।

0: ପାରବପା,
1: ଏ ଗୀତରେ ଆମ ସଂସ୍କୃତିର କଥା, ଆମ ମାଟିର କଥା ରହିଛି, କେଡେ ମନକୁ ପାଇଥବ କହିଲୁ?
0: ପାରବପା, ଆମ ଭାରି ଚତୁରୀ, ମନ ଲାଖି ଗୀତଟିଏ ରଖିଲେ ଆମ ଶ୍ରୋତା ବନ୍ଧୁ ମାନଙ୍କୁ ପାଇଁ କଥାଟା କଣ ରଖିଥିଲ ମୁଁ ତ ମନେ ପକେଇ ପାରୁନି।
1: କି କଥା ଅବିକା, ପୂଜା ପାର୍ବଣ କଥା ପ୍ରଥମରୁ କହିଥିଲୁ ଟି? ପୂଜା ପାର୍ବଣ ଆସିଲେ ନଡ଼ିଆର ବ୍ୟବହାର ବଢିଯାଇଥାଏ।
0: ଆଜି ପୁରା ହଉଛି ପବିତ୍ର ମହାଳୟା, ଆମ ପାଠ କହିଛି ମହାଜନ ଜେନ ଗତସ୍ୟ ପନ୍ଥା, ପୂର୍ବଜ ମାନଙ୍କୁ ଆମେ ମନେ ପକଉଛୁ ଏ ଯୋଉ ପାର୍ବଣ ସମୟରେ, ଆଜିର ଏଇ ଯୋଉ ବିଶେଷ ତିଥି। ହଁ, ଆଉ ତା ସାଙ୍ଗକୁ ପୁଣି ନଡ଼ିଆ କଥା କହୁଛ?
1: ଆଗରୁ ଯେମିତି ଆମର ଉତ୍ପାଦନ ନଡ଼ିଆ ରହୁଥିଲା, ଏବେ ଧୀରେ ଧୀରେ କମିଗଲାଣି, ଏପଟେ ବଜାର ଦର ବଢିଗଲାଣି ନଡ଼ିଆ।
0: ଆଉ ଉତ୍ପାଦନ କମୁଛି, ଏପଟେ ଚାହିଦା ବଢୁଛି, ଦର ମଧ୍ୟ ବଢି ବଢି ଯାଉଛି।
1: ଆଉ ଯୋଉ ଚାଷୀ ଭାଇମାନଙ୍କର ଯେତିକି ନଡ଼ିଆ ଫସଲ ଅଛି, ନଡ଼ିଆ ଗଛ ଲଗେଇଛନ୍ତି, ତାର କେମିତି ଭଲ ଭାବରେ ଯତ୍ନ ନେଇପାରିବେ ସେ ବିଷୟକୁ ନେଇ ଆଜି କିଷାନ ବାଣୀରେ ଆଲୋଚନା ରହିଛି।
0: ଏମିତି ତାହେଲେ କହୁନ କଣ ଆଜି ଆଲୋଚନା ରହିଲା?
1: ଆଜି କିଷାନ ବାଣୀରେ ଆଲୋଚନାର ବିଷୟ ରହିଛି ନଡ଼ିଆ ବଗିଚାର ଯତ୍ନ।
0: ଆଚ୍ଛା, ମହାଶୟ କିଏ ଆସୁଛନ୍ତି?
1: ମହାଶୟ ଆସୁଛନ୍ତି ଓଡ଼ିଶାର ବିଶିଷ୍ଟ ନଡ଼ିଆ ବିଜ୍ଞାନୀ ତଥା ଅବସର ପ୍ରାପ୍ତ ପ୍ରଫେସର ବିଭାଗୀୟ ମୁଖ୍ୟ ଡକ୍ଟର ଶରତ ଚନ୍ଦ୍ର ସାହୁ।
0: ଆଚ୍ଛା, ଆଲୋଚନା ଆରମ୍ଭ ହଉ। ଆଉ କଣ?
1: ମୁଁ ଆଲୋଚନା କରୁଛି, ମନ ଧ୍ୟାନ ଦେଇ ବସିକିରି ଶୁଣି। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କିଷାନ ବାଣୀ କାର୍ଯ୍ୟକ୍ରମକୁ।
2: ନମସ୍କାର
1: ସାର୍, ଆଜି ତ ଆମର ଆଲୋଚନାର ବିଷୟ ରହିଛି ନଡ଼ିଆ ବଗିଚାର ଯତ୍ନ। ତାହେଲେ ପ୍ରଥମେ କୁହନ୍ତୁ, ନଡ଼ିଆ ଚାଷର ବା ନଡ଼ିଆ ଫସଲର ବୈଶିଷ୍ଟ୍ୟ ବା ଗୁରୁତ୍ୱ କଣ ରହିଛି ଆମ ରାଜ୍ୟରେ?
2: ନଡ଼ିଆକୁ ଆମେ ଶ୍ରୀଫଳ କହିଥାଉ, ନଡ଼ିଆ ଗଛକୁ ଆମେ କଳ୍ପବୃକ୍ଷ କହିଥାଉ। ଏହା ଆମର ଧର୍ମ, ସଂସ୍କୃତି ଓ ଅର୍ଥନୀତି ସହିତ ଓତପ୍ରୋତ ଭାବରେ ଜଡ଼ିତ। ନଡ଼ିଆ ଗଛର ପ୍ରତ୍ୟେକ ଅଂଶ ଆମର କାମରେ ଲାଗିଥାଏ। ନଡ଼ିଆ ଗଛରୁ ଶିଳ୍ପ ପାଇଁ ଆମେ ପ୍ରଚୁର ପରିମାଣରେ କଞ୍ଚାମାଲ ପାଇଥାଉ। ଏହି ଗଛ ଆମକୁ ପାନୀୟ ଖାଦ୍ୟ ଦେଇଥାଏ, ଏପରିକି ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ ଖାଦ୍ୟ, ପାନୀୟ ଏବଂ ରହିବା ପାଇଁ ମଧ୍ୟ ଗଛରୁ ଆମେ ପାଇଥାଉ ଉପକରଣ। ଏହି ନଡ଼ିଆ ଗଛ ଆମକୁ ଅନେକ ଉପକାର ଦେଇଥାଏ, ଏହା ହେଉଛି ଈଶ୍ୱରଙ୍କର ମଣିଷ ସମାଜ ପ୍ରତି ଏକ ଦାନ। ନଡ଼ିଆ ଗଛଟି ଫଳିବା ଆରମ୍ଭ କରିବା ମାତ୍ରେ 60-70 ବର୍ଷ ପର୍ଯ୍ୟନ୍ତ ଅଧିକ ଅମଳ ଦିଏ। ବର୍ଷକୁ ଅତିକମରେ ଡେଙ୍ଗା ଗଛରୁ ଆମେ 80-100 ନଡ଼ିଆ ପାଇଥାଉ, ବାମନ ଗଛରୁ 50-60 ନଡ଼ିଆ ପାଇଥାଉ। ଏପରି ଭାବରେ ଇଏ ଆମକୁ ଲାଭ ଦିଏ, ଯାହାକି ଆମେ କୌଣସି ଶିଳ୍ପ ବା ବ୍ୟବସାୟ ପ୍ରତିଷ୍ଠାନରୁ ପାଇନଥାଉ। ନଡ଼ିଆ ଗଛକୁ ଆମେ ଏକ ଶିଳ୍ପର ମାନ୍ୟତା ଦେଲେ ଅତ୍ୟୁକ୍ତି ହେବ ନାହିଁ।
1: ସାର୍, ନଡ଼ିଆ ଫସଲ କରିବାକୁ ଚାହିଁଲେ ପ୍ରଥମେ ମନକୁ ପ୍ରଶ୍ନ ଆସେ ଯେ ଆମେ ଉତ୍ତମ ଚାରା କୋଉଠୁ ପାଇବା, ଉତ୍ତମ ଚାରାର ଲକ୍ଷଣ କ'ଣ, ଏ ସମ୍ପର୍କରେ ଟିକେ କୁହନ୍ତୁ।
2: ପ୍ରଥମେ ନଡ଼ିଆ ଚାଷ କରିବାକୁ ହେଲେ ଗୋଟେ ଭଲ ଚାରା ଦରକାର, ଉତ୍ତମ ମାନର ଚାରା ଦରକାର। ଉତ୍ତମ ମାନର ଚାରା କହିଲେ ଚାରାଟିର ବୟସ 9-12 ମାସ ହେଇଥିବା ଦରକାର, ସେଥିରେ 5-6 ସବୁଜ ପତ୍ର ଥିବ, ଗୋଟିଏ ଖଡ଼ିକା ଫିଟା ପତ୍ର ଥିବ, ଗଛ ଯୋଉଠି ବାହାରି ଥାଏ ତାର ଗୋଲେଇ କୋଲାର ରିଜିଅନରେ ସେଟା 12-15 ସେଣ୍ଟିମିଟର ହେଇଥିବ, ଏ ହେଲା ଉତ୍ତମ ଚାରାର ଲକ୍ଷଣ।
1: ସାର୍, ଏଇ ଯୋଉ ଚାରା ଆମେ କେମିତି ପ୍ରସ୍ତୁତ କରିବା?
2: ଚାରାର ଗୁଣଟା ନିର୍ଭର କରେ ତା ମା ଗଛ ଉପରେ। କୋଉ ଗଛରୁ ଆମେ ମଞ୍ଜି ନଡ଼ିଆ ସଂଗ୍ରହ କରିଛୁ? ସବୁ ନଡ଼ିଆ ମଞ୍ଜି ନଡ଼ିଆ ପାଇଁ ଉପଯୁକ୍ତ ନୁହେଁ। ଏମିତି ଆମେ ଗଛ ବାଛିବା, ମା ଗଛଟିଏ ଯାହାର ବୟସ 25-40 ଭିତରେ ହେଇଥିବ। 60 ବର୍ଷରୁ ଉର୍ଦ୍ଧ ଗଛରୁ ମଞ୍ଜି ନଡ଼ିଆ ସଂଗ୍ରହ କରାଯିବା ଉଚିତ ନୁହେଁ। ମା ଗଛରେ ଅତି କମରେ 30-35 ବାଉଙ୍ଗା ବା ବରଡ଼ା ଥିବା ଦରକାର। ପ୍ରତି ବର୍ଷ କମସେ କମ 10-12 କାନ୍ଦି ଆସୁଥିବ, ବର୍ଷକୁ 80-100 ନଡ଼ିଆ ଲଗାତାର ଫଳୁଥିବ, ସେ ଗଛରୁ ଗୋଟମା ଜଡ଼ୁ ନଥିବ, ରୋଗ ପୋକ ହଉନଥିବ। ଏମିତି ଭାବରେ ଗୋଟେ ଗଛ ବାଛିବା, ଆଉ ତାର ବାହୁଙ୍ଗା ଗୁଡାକ ଚାରିପଟକୁ ମେଲେଇକି ଥିବ। ସେଇ ଗଛରୁ ଆମେ ଏକ ପାକଳ ନଡ଼ିଆ ସବୁ ସଂଗ୍ରହ କରିବା। ପାକଳ ନଡ଼ିଆ କହିଲେ ଚଅଁର ବାହାରିବାର ବର୍ଷକ ପରେ ସେ ନଡ଼ିଆ ପାକଳ ହୁଏ। ପାକଳ ନଡ଼ିଆ ବଡ଼ ବଡ଼ ଗୋଲାକାର ନଡ଼ିଆକୁ ସଂଗ୍ରହ କରିବା, ତାପରେ ତାକୁ ମାସେ ଛାଇରେ ସାଇତି ରଖିବା, ତାପରେ ଆମେ ମାଟିରେ ପୋତିକି ସେଥିରୁ ଚାରା ସଂଗ୍ରହ କରିବା। ମାଟିରେ ପୋତିବାର ପ୍ରାୟ 2.5-3 ମାସ

0: ଲାଗିଥାଏ ନଡ଼ିଆ ଗଜା ହେବାକୁ।
1: ଆଜ୍ଞା,
0: ଯୋଉ ମଞ୍ଜି ନଡ଼ିଆରୁ ଶୀଘ୍ର ବା ସହଳ ଗଜା ହୁଏ ସେଇ ଚାରା ଗୁଡ଼ିକ ଭଲ। ଯଦି ଚାରା ପାଞ୍ଚ ମାସ ପରେ ବାହାରୁଛି ସେସବୁ ଚାରା ନିକୃଷ୍ଟ ଚାରା।
1: ସାର, ଏଇ ନଡ଼ିଆ ଫସଲ ପାଇଁ ତା କିସମ ସବୁ କଣ ରହିଛି?
0: ନଡ଼ିଆ ଫସଲ ପାଇଁ ତିନୋଟି କିସମ ମୁଖ୍ୟତଃ ରହିଛି। ଗୋଟେ ହେଲା ଡେଙ୍ଗା କିସମ, ଆଉ ଗୋଟେ ହେଲା ବାମନ କିସମ, ଆଉ ଗୋଟେ ହେଲା ଶଙ୍କର ବା ହାଇବ୍ରିଡ।
1: ଆଜ୍ଞା,
0: ଡେଙ୍ଗା କିସମଟି 80 ରୁ 100 ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାଏ। ବର୍ଷକୁ ପ୍ରାୟ 80 ରୁ 100 ନଡ଼ିଆ ବି ଦିଏ। ଲଗେଇବାର 7 ବର୍ଷ ପରେ ସାଧାରଣତଃ ଫଳିଥାଏ। ଚାରାଟି ଯଦି ଉତ୍ତମ ମାନର ହେଇଥିବ ତାହେଲେ 5 ବର୍ଷରେ ଫଳିବ। ଯଦି ଚାରାଟା ନିମ୍ନ ମାନର ତାହେଲେ 12-13 ବର୍ଷ ପର୍ଯ୍ୟନ୍ତ ମଧ୍ୟ ଫଳି ନଥାଏ ବା କମ୍ ଫଳିଥାଏ। ଏ ନଡ଼ିଆ ଗଛର ପାକଳ ନଡ଼ିଆ ଅତି ସ୍ୱାଦିଷ୍ଟ, ଅଧିକ ତେଲ ବାହାରେ। ଏଇ ଡେଙ୍ଗା କିସମର କିସମ ଗୁଡ଼ିକ ହେଲା ସାକ୍ଷୀ ଗୋପାଳ ଲୋକାଲ, ଇଷ୍ଟ କୋଷ୍ଟାଲ, ୱେଷ୍ଟ କୋଷ୍ଟାଲ, ଆଣ୍ଡାମାନ ଅର୍ଡିନାରୀ, ଲାକାଡିପ୍ ଅର୍ଡିନାରୀ, ପ୍ରତାପ, ବେନେଲିୟମ, କୋଚିନ ଚାଇନା, ଏମିତି ଅନେକ ଗୁଡ଼ିଏ ଭେରାଇଟି ଅଛି ଡେଙ୍ଗା କିସମରେ।
1: ଆଜ୍ଞା,
0: ବାମନ କିସମର ଚାରା ବୟସ ହେଉଛି 60 ରୁ 70 ବର୍ଷ। 50-60 ନଡ଼ିଆ ବର୍ଷକୁ ମିଳେ। ଗଛର ଗଣ୍ଡି ଛୋଟ, ପତ୍ର ଛୋଟ। ଏଇ ବାମନ କିସମର ନଡ଼ିଆ ପାକଳ ନଡ଼ିଆଟି ଉନ୍ନତ ମାନର ନୁହଁ, ତାର ଶସ ଭଲ ନୁହେଁ, ସ୍ୱାଦିଷ୍ଟ ନୁହେଁ।
1: ଆଜ୍ଞା,
0: ତେଣୁ ବାମନ ନଡ଼ିଆଟାକୁ କେବଳ ପଇଡ଼ ହିସାବରେ ଲଗେଇବା ଉଚିତ, କିମ୍ବା ଚାରା ପ୍ରସ୍ତୁତ କରିବା ପାଇଁ ବାମନ ନଡ଼ିଆ ଲଗାନ୍ତୁ, କିମ୍ବା ଘର ଆଗରେ ସୌନ୍ଦର୍ଯ୍ୟକରଣ ପାଇଁ ବାମନ ନଡ଼ିଆ ଲଗାନ୍ତୁ। ଆଉ ରହିଲା ଶଙ୍କର କିସମ ବା ହାଇବ୍ରିଡ୍। ଏଇ ଶଙ୍କର କିସମକୁ ଡେଙ୍ଗା ସହିତ ବାମନ, ବାମନ ସହିତ ଡେଙ୍ଗାକୁ କ୍ରସ୍ କରାଯାଏ। ଏବେ ଡେଙ୍ଗା ସହିତ ଡେଙ୍ଗା ଓ ବାମନ ସହିତ ବାମନ ନଡ଼ିଆକୁ କ୍ରସ୍ କରି ଶଙ୍କର ଜାତୀୟ ନଡ଼ିଆ ଚାରା ପ୍ରସ୍ତୁତ କରାଯାଏ। ଏଇ ଚାରା ଗୁଡ଼ିକ 4 ରୁ 5 ବର୍ଷ ଭିତରେ ଫଳେ, କିନ୍ତୁ ବାମନ ନଡ଼ିଆଟା 3 ବର୍ଷରେ ଫଳେ। ଶଙ୍କର କିସମରୁ 150 ରୁ ଅଧିକା ନଡ଼ିଆ ବର୍ଷକୁ ପାଉ। ଡେଙ୍ଗା କିସମ ଭଳି ଶଙ୍କର କିସମରୁ ମଧ୍ୟ ଆମେ ସ୍ୱାଦିଷ୍ଟ ନଡ଼ିଆ ପାଇପାରିବା।
1: ସାର, ସାଧାରଣତଃ ଯିଏ ନଡ଼ିଆ ଚାଷ କରିବ ଖାଲି ତ ଲଗେଇଦେଲେ ହବନି, ସେଥିପାଇଁ ତ ନିଶ୍ଚୟ ତାକୁ ପୋଷଣ ଦବା ପାଇଁ ପଡିବ, ତାର ସାର ପରିଚାଳନା କରିବା ପାଇଁ ପଡିବ। ଏଇ ଯୋଉ ନଡ଼ିଆ ଗଛର ପୋଷକ ପରିଚାଳନା ବା ସାର ପରିଚାଳନା ବା ସାର ପ୍ରୟୋଗ ଆମେ କିପରି ଭାବରେ କରିବା?
0: ନଡ଼ିଆ ଗଛ ଅଧିକ ଖାଦ୍ୟ ସଂଗ୍ରହ କରେ, ଆବଶ୍ୟକ କରିଥାଏ ତାର ପୋଷଣ ପାଇଁ। ନଡ଼ିଆ ଗଛର ଅଧିକ ମାତ୍ରାରେ ପଟାସ ସାର ଆବଶ୍ୟକ ହୋଇଥାଏ। ଯଦି ଆମେ ଗୋଟେ ଗଛକୁ ସାର ନ ଦବା, ନଡ଼ିଆ ଗଛଟିର ଚେର ମାତ୍ର ଗଛ ମୂଳରୁ 6 ଫୁଟ ପର୍ଯ୍ୟନ୍ତ ପରିବ୍ୟାପ୍ତ ହେଇଥାଏ, ଭିତରକୁ ମାତ୍ର 3 ଫୁଟ ପର୍ଯ୍ୟନ୍ତ ଯାଇଥାଏ। ଏତିକି ଜାଗାରେ ତାର ଚେର ସୀମିତ। ଆମେ ଆଜି ଏଠି ଖାଇଲେ କାଲି ଅନ୍ୟ ଜାଗାରେ ଖାଉଛେ, ଗଛ ତ ଯିବ ନାହିଁ, ତେଣୁ ସେଇ ଜାଗାରେ ସେ ରହିଲା। ତାକୁ ଯଦି ନିୟମିତ ଆମେ କିଛି ଖାଦ୍ୟ ନ ଦବା, ତାଠୁ ଫଳ ଆଶା କରିବା କେମିତି? ତେଣୁ ତା ପାଇଁ ଦରକାର ସାର। ଯେତେବେଳେ ଆମେ ଗଛଟି ଲଗଉଛୁ, ଲଗେଇବା ସମୟରେ କିଛି ସାରର ଆବଶ୍ୟକତା ନଥାଏ। ମେ ଜୁନ ମାସରେ ଆମେ ଗଛଟି ଲଗେଇଲେ ତାପରେ ସେପ୍ଟେମ୍ବର ଅକ୍ଟୋବର ମାସରେ ଆମେ ସାର ଦବା ଆରମ୍ଭ କରିବା। ସେତେବେଳେ ଗଛକୁ 100 ଗ୍ରାମ ୟୁରିଆ, 200 ଗ୍ରାମ ସୁପର, 200 ଗ୍ରାମ ପଟାସ ପ୍ରୟୋଗ କରିବା। ପୁରା ଏଣ୍ଡାର ବେସିନରେ ଦବା, 2 ଯୋଡ଼ି ଖତ ଦବା। ତା ପର ବର୍ଷ ପୁଣି ମେ ଜୁନରେ 100 ଗ୍ରାମ ୟୁରିଆ, 200 ଗ୍ରାମ ସୁପର, 200 ଗ୍ରାମ ପଟାସ ଦବା, 2 ଯୋଡ଼ି ଖତ ବି ଦବା। ସେହି ବର୍ଷ ସେପ୍ଟେମ୍ବର ଅକ୍ଟୋବର ମାସରେ ପୁଣି 200 ଗ୍ରାମ ୟୁରିଆ, 400 ଗ୍ରାମ ସୁପର, 400 ଗ୍ରାମ ପଟାସ ଦବା, 3 ଯୋଡ଼ି ଖତ ସହିତ। ତୃତୀୟ ବର୍ଷ ପୁଣି 200 ଗ୍ରାମ ୟୁରିଆ, 400 ଗ୍ରାମ ସୁପର, 400 ଗ୍ରାମ ପଟାସ ଦବା। ସେପ୍ଟେମ୍ବର ଅକ୍ଟୋବର ମାସରେ ଦବା 400 ଗ୍ରାମ ୟୁରିଆ, 800 ଗ୍ରାମ ସୁପର, 800 ଗ୍ରାମ ପଟାସ, ଖତ 2 ଥର କରେ 5-6 ଯୋଡ଼ି ଦବା। ଚତୁର୍ଥ ବର୍ଷ ବା ବୟସ୍କ ନଡ଼ିଆ ଗଛ, ଏ ବୟସ୍କ ନଡ଼ିଆ ଗଛକୁ ଆବଶ୍ୟକ 1 କିଲୋଗ୍ରାମ ୟୁରିଆ, 2 କିଲୋଗ୍ରାମ ସୁପର, 2 କିଲୋଗ୍ରାମ ପଟାସ ବା 500 ଗ୍ରାମ ଯବକ୍ଷାରଜାନ, 320 ଗ୍ରାମ ଫସ୍ଫରସ, 1200 ଗ୍ରାମ ପଟାସ ଆବଶ୍ୟକ ହୋଇଥାଏ। ଏଇ ଯୋଉ 1 କିଲୋ ୟୁରିଆ, 2 କିଲୋ ସୁପର, 2 କିଲୋ ପଟାସକୁ 2 ଥରରେ ପ୍ରୟୋଗ କରିବା ଦରକାର। ପ୍ରଥମେ ମେ ଜୁନ ମାସରେ 1/3 ଅର୍ଥାତ 350 ଗ୍ରାମ ୟୁରିଆ, 700 ଗ୍ରାମ ସୁପର, 700 ଗ୍ରାମ ପଟାସ ମେ ଜୁନ ମାସରେ ଦବା 2 ଯୋଡ଼ି ଖତ ସହିତ। ସେପ୍ଟେମ୍ବର ଅକ୍ଟୋବର ମାସରେ ଆମକୁ 650 ୟୁରିଆ, 1300 ସୁପର, 1300 ଗ୍ରାମ ପଟାସ ଦବାକୁ ପଡ଼ିବ ଖତ 3 ଯୋଡ଼ି ସହିତ। ଏହା ବ୍ୟତୀତ ମଧ୍ୟ ଆମେ ଗଛକୁ ଲିମ୍ବ ପିଡ଼ିଆ, ଅନ୍ୟ ପିଡ଼ିଆ ଦେଇପାରିବା। ତା ସହିତ ବୋରାକ୍ସ ଦବା ବର୍ଷକୁ 100 ଗ୍ରାମ 2 ଥରରେ। ମାଇକ୍ରୋ ନ୍ୟୁଟ୍ରିଏଣ୍ଟ ମିକ୍ସଚର ମଧ୍ୟ ଗୋଟେ ମିଳୁଛି, ତାକୁ ମଧ୍ୟ 100-100 ଗ୍ରାମ ଦବା।

0: ସେଥିରେ ବୋରନ୍ ଅଛି, ମାଇକ୍ରୋନ ମିକ୍ସଚର ଦେଲେ ଆଉ ବୋରନ୍ ଆବଶ୍ୟକ ନାହିଁ, ଏସବୁ ଦେଲେ ଅଧିକ ସୁଫଳ ମିଳିବ।
1: ଆଚ୍ଛା, କ'ଣ ନଡ଼ିଆ ବଗିଚାରେ ଜଳ ପରିଚାଳନା କରାଯାଇଥାଏ?
0: ଆମର ଧାରଣା ନଡ଼ିଆ ଗଛରେ ଜଳ ଦେବା ଦରକାର ନାହିଁ, ନଡ଼ିଆ ଗଛ କିଛି ପାଣି ଆବଶ୍ୟକ କରେ ନାହିଁ, ଲଗେଇ ଦେଲେ ସିଏ ତାର ମନକୁ ଫଳିବ। ଏଇଠି ଗୋଟେ କଥା ହେଉଛି, ଆମେ ନଡ଼ିଆ ଚାଷ ଉପରେ ବେଶୀ ଚିନ୍ତିତ ନୁହଁ, ଯେତିକି ଅମଳ ମିଳେ ଆମେ ସେତିକିରେ ସନ୍ତୁଷ୍ଟ, ଆମେ ଜାଣୁନୁ କେତେ ଲସ୍ ହେଉଛି। ପାଣି ନଦେଲେ ନଡ଼ିଆ ଗଛର ଫଳ ଯଥେଷ୍ଟ କମିଯାଏ। ଗୋଟେ ବୟସ୍କ ନଡ଼ିଆ ଗଛ 4 ବର୍ଷର ଉର୍ଦ୍ଧ ଦିନକୁ 50-70 ଲିଟର ପାଣି ଆବଶ୍ୟକ କରେ। ଆମକୁ 4 ଦିନରେ 200-250 ଲିଟର ପାଣି ଦେବାକୁ ପଡେ। ଆଉ ଯଦି ଆମେ ଡ୍ରିପ୍ ମାଧ୍ୟମରେ ଜଳସେଚନ କରିବା ତାହେଲେ ମାତ୍ର 30-32 ଲିଟର ପାଣି ଦିନକୁ ଆବଶ୍ୟକ ହୋଇଥାଏ। କେବଳ ପାଣି ଦେଲେ ଆଉ କିଛି ନ କରନ୍ତୁ, ଆପଣ ଯେତିକି ଅମଳ ପାଉଛନ୍ତି ତାର ଡବଲ ଅମଳ ପାଇବେ, ଏଇଟା ଗ୍ୟାରେଣ୍ଟି। ଆଉ ପାଣି ଅଧିକା ହେଲେ ବର୍ଷା ଦିନେ ଜଳ ନିଷ୍କାସନ କରିବା ଦରକାର, ନହେଲେ ଛୋଟ ଗଛ ନୂଆ ଗଛର ଚେର ସଢିଯାଏ, ଚାରାଟି ମରିଯାଏ, ତେଣୁ ଜଳ ନିଷ୍କାସନ ବ୍ୟବସ୍ଥା ଜରୁରୀ।
1: ସାର୍, ବେଳେବେଳେ ଦେଖାଯାଏ ଯେ ନଡ଼ିଆ ଗୁଡାକ ଫମ୍ପା ହେଇଥାଏ, ଭୂତଖିଆ ହେଇଥାଏ ନଡ଼ିଆ ଗୁଡାକ, ଏମିତି କାହିଁ ହେଇଥାଏ? ଏହାର ପ୍ରତିକାର ଆମେ କିପରି ଭାବରେ କରିବା?
0: ବେଳେବେଳେ ଆମେ ନଡ଼ିଆ ଗଛରୁ ନଡ଼ିଆ ତୋଳି ସାରିଲା ପରେ ଦେଖୁ ଫମ୍ପା ନଡ଼ିଆ, ପଇଡ଼ଟା ଭିତରେ କିଛି ପାଣି ନାହିଁ, ନଡ଼ିଆଟା ଭିତରେ ସଡ଼େଇ ଡେଭଲପ୍ କରିନାହିଁ, ସଡ଼େଇ ନାହିଁ। ଯଦି ନଡ଼ିଆକୁ ଆମେ ଦେଖିଲେ ସଡ଼େଇ ହେଇଛି, ଶସ ହେଇଛି, ଶସଟା ଠିକ୍ ଭାବରେ ହେଇନି, ଖଦ ଖଦଡ଼ିଆ ହେଇଛି, ସମାନ ଭାବରେ ନଡ଼ିଆର ଶସ ନଡ଼ିଆ ଭିତରେ ନଥାଏ, ଫଟେଇ ଦେଲା ପରେ ପୁରା ସଡ଼େଇଟା କଳା ଦେଖାଯାଏ, ଏକଦମ କଳା, କିଛି ନଥାଏ, ୟାକୁ ଆମେ କହୁ ବାସ୍ତବରେ ଏଇଟା ଭୂତଖିଆ ନଡ଼ିଆ। ପ୍ରକୃତରେ ଏହାର କାରଣ ହେଉଛି ଖାଦ୍ୟର ଅଭାବ। ଖାଦ୍ୟ ଭିତରେ ରହିଛି ୟୁରିଆ ସୁପର ପଟାସ ବା ଜବକ୍ଷାରଜାନ ଫସ୍ଫରସ ପଟାସ, ଇଏ ହେଲା ସୁଷମ ଖାଦ୍ୟ, ୟାକୁ ନିହାତି ଦେବେ। ଏହା ବାଦ ମଧ୍ୟ ନଡ଼ିଆ ଗଛର ଅଣୁସାରର ଆବଶ୍ୟକତା ରହିଛି, ଅଣୁସାର ଭିତରେ ବୋରନର ଆବଶ୍ୟକତା ଅଧିକ, ବୋରନ ଅଭାବ ହେଲେ ନଡ଼ିଆ ଗଛରେ ଫମ୍ପା ନଡ଼ିଆ ହୁଏ ବା ଭୂତଖିଆ ନଡ଼ିଆ ହୁଏ। ଆମକୁ ସୁଷମ ଖାଦ୍ୟ ସହିତ 50 ଗ୍ରାମ ହିସାବରେ ବୋରାକ୍ସ 2 ଥର ନଡ଼ିଆ ଗଛକୁ ଦେବାକୁ ପଡେ, ଏବଂ ଲଗାତାର ଆମକୁ 4 ବର୍ଷ ପର୍ଯ୍ୟନ୍ତ ବୋରାକ୍ସ ସାର ସହିତ ଦେବାକୁ ପଡେ। 4 ବର୍ଷ ଦେବାର କାରଣ ହେଉଛି, ନଡ଼ିଆର ଚଅଁରଟି ଯେତେବେଳେ ଗଛରେ ସୃଷ୍ଟି ହୁଏ ସିଏ ପରିପ୍ରକାଶ ହେଲା ବେଳକୁ ତାକୁ 32 ମାସ ଲାଗେ। ଆଉ ତେଣୁ ନିୟମିତ ଯଦି ଆମେ ସାର ପାଣି ଖତ ଅନୁସାର ଏସବୁ ନ ଦେବା ତାହେଲେ ଆଶାନୁରୂପକ ଫଳ ପାଇବା ନାହିଁ। ଯୋଉମାନେ କୁହନ୍ତି ମୁଁ କିଛି ଦେଉନି ମୋ ବଗିଚାରେ ଗଛକୁ, ତଥାପି 150-200 ନଡ଼ିଆ ଫଳୁଛି, ଠିକ କଥା, 200-150 ଫଳିବ, କିନ୍ତୁ କେତେ ବର୍ଷ, 20-25 ବର୍ଷ ପରେ ଧୀରେ ଧୀରେ ଅମଳ କମି ଶୂନ ଆଡକୁ ଯିବ, ଯୋଉଟାକି ଆପଣ 50-60 ବର୍ଷ ପର୍ଯ୍ୟନ୍ତ ଅମଳ ପାଇଥାନ୍ତି। ଗୋଟେ ଗଛରୁ ଯଦି 100 ନଡ଼ିଆ ପାଇଲେ ଆପଣ ଚିନ୍ତା କରନ୍ତୁ କେତେ ଲସ୍ ହେଲା ଆପଣଙ୍କର, ତେଣୁ ସାର ପରିଚାଳନା କରନ୍ତୁ।
1: ସାର୍, ବେଳେବେଳେ ଦେଖାଯାଏ ଯେ ନଡ଼ିଆ ବଗିଚାରେ ଗଛ ଝଡ଼ା ହେଇଥାଏ ଆଉ ତା କନ୍ଦା ଗୁଡାକ ସଫା କରା ହେଇଥାଏ, ଏହାର ଆବଶ୍ୟକତା କଣ ରହିଛି?
0: ନଡ଼ିଆ ବଗିଚାରେ ବର୍ଷକୁ ଗଛକୁ ଝାଡ଼ିବା ଦରକାର 2 ଥର, ଗଛକୁ ଝାଡ଼ିବା ବା ତା କନ୍ଦାକୁ ପରିଷ୍କାର କରିବା ନିହାତି ଆବଶ୍ୟକ, କାରଣ କନ୍ଦା ଯଦି ଆମେ ପରିଷ୍କାର ନ କରିବା ସେଠାରେ ବିଭିନ୍ନ ପ୍ରକାର ରୋଗ ପୋକର ଆଶ୍ରୟସ୍ଥଳୀ ପାଲଟି ଯିବ ସେ ଜାଗା, ତେଣୁ ପ୍ରଥମେ ଆମେ ନଡ଼ିଆ ଗଛର କନ୍ଦାରେ ନଡ଼ିଆ ନାହିଁ ଖାଲି ଚଅଁର ଗୁଡ଼ାକ କାଟିଦେବା, ବରଡ଼ା ଗୁଡ଼ିକ ଯେଉଁଗୁଡ଼ା ଶୁଖି ଯାଇଥିବ, ହଳଦିଆ ପଡ଼ିଥିବ, ରୋଗାକ୍ରାନ୍ତ ହେଇଥିବ, ପୋକ ଦ୍ୱାରା ଆକ୍ରାନ୍ତ ହେଇଥିବ, ସେଇ ବରଡ଼ା ଗୁଡ଼ା କାଟିଦେବା। ଗଛ ସଫା କଲେ କେବେ କଞ୍ଚା ବରଡ଼ା କାଟିବେ ନାହିଁ, କାରଣ ନଡ଼ିଆ ଗଛରେ 25-30 ବାଉଙ୍ଗା ରହିବା ଦରକାର, କିନ୍ତୁ ଆମେ ଯେଉଁ ଚଢ଼ାଳି ଦ୍ୱାରା ଗଛ ଝାଡ଼ୁଛେ ସେମାନେ କ'ଣ କରନ୍ତି, କମସେ କମ 5-6 କଞ୍ଚା ବରଡ଼ାକୁ କାଟି ଦିଅନ୍ତି, ଏଇଟା କାଟିବା କଥା ନୁହଁ। ଆଉ କାଟିଲା ବେଳେ ସେମାନେ ଯୋଉ କଟୁରୀ ବ୍ୟବହାର କରନ୍ତି, ଯେତେବେଳେ କାଟନ୍ତି ସେମାନଙ୍କର ଲକ୍ଷ୍ୟ ଭ୍ରଷ୍ଟ ହେଲେ ଗଛ ଗଣ୍ଡିରେ ସେ ଚୋଟ ବାଜେ, ଗଛରେ ଗଣ୍ଡିଟା ଖଣ୍ଡିଆ ହୁଏ, ପରବର୍ତ୍ତୀ ସମୟରେ ରୋଗ ଆକ୍ରମଣର ସମ୍ଭାବନା ରହିଥାଏ। ତେଣୁ କାଟିଲା ବେଳେ ବାହୁଙ୍ଗାରୁ ଯୋଉଠି ବରଡ଼ା ବାହାରିଥାଏ ତାର ପେଟିଓଲ ଶେଷରୁ କାଟନ୍ତୁ, 2 ବର୍ଷ ପରେ ଅଟୋମେଟିକ ଝଡ଼ିଯିବ। ଆଉ ପ୍ରତି କନ୍ଦା ଗୁଡ଼ିକ ଭିତରେ ବରଡ଼ା ସନ୍ଧିରେ ଅଳିଆ ଥାଏ, ଅଣ୍ଡିରା ଫୁଲ ଥାଏ, ଅନ୍ୟାନ୍ୟ ଥାଏ, କିମ୍ବା ଯୋଉ ଜାଲି ଗୁଡ଼ାକ ଗଛରେ ଗୁଡ଼େଇ ଥାଏ ଯୋଉଗୁଡ଼ାକ ପାମ୍ପରା ଖରାପ ମାନେ ସହଜରେ ଟାଣିଦେଲେ ଆସିଯାଏ, ସେଗୁଡ଼ାକ ବାହାର କରିଦେବା ଦରକାର। କିନ୍ତୁ ଦେଖାଯାଇଛି ଯୋଉମାନେ ଗଛ ଛାଡ଼ନ୍ତି ସେମାନେ ତାଙ୍କର କଟୁରୀ ସାହାଯ୍ୟରେ ଜବରଦସ୍ତ ଯୋଉଟାକି ଟାଣ କପଡ଼ା ଭଳିଆ ଥାଏ ଜାଲି, ତାକୁ ମଧ୍ୟ ବାହାର କରିଦିଅନ୍ତି। ଏହାଦ୍ୱାରା କ'ଣ ହୁଏ ନା, ଯେଉଁ ବରଡ଼ାଟି ଗଛରେ ଶକ୍ତ ଭାବରେ

0: ରହିଥାଏ ସେଗୁଡ଼ାକ ଦୁର୍ବଳ ହୋଇ ଖସି ପଡ଼େ। କାନ୍ଦି ଗୁଡ଼ିକ ବଢ଼ିବା ସମୟରେ ତାରି ଉପରେ ରହିଥାନ୍ତି, କିନ୍ତୁ ଯଦି ବରଡ଼ାଟି ଖସିଯାଏ କାନ୍ଦି ଝୁଲି ପଡ଼ିବ ଆଉ ପାକଳ ହେବା ପୂର୍ବରୁ ନଡ଼ିଆ ଗୁଡ଼ିକ ନଷ୍ଟ ହେଇଯିବ, ଝଡ଼ି ପଡ଼ିବ, ସେଥିପ୍ରତି ସତର୍କ ହେବେ।
1: ଆମେ ଗଛ ଯେତେବେଳେ ଲଗାଉଛୁ, ଜଳ ପରିଚାଳନା କରୁଛୁ, ଗଛକୁ ନିଶ୍ଚୟ ରୋଗ ପୋକ ଆକ୍ରମଣ କରୁଥିବ, ତାହେଲେ ନଡ଼ିଆ ଗଛକୁ କେଉଁ କେଉଁ ରୋଗ ବା ପୋକ ଆକ୍ରମଣ କରେ ଆଉ ତାକୁ ଆମେ କିପରି ନିୟନ୍ତ୍ରଣ କରିବା ସେ ବିଷୟରେ ଟିକେ କୁହନ୍ତୁ।
0: ଆମ ଓଡ଼ିଶାରେ ଅନ୍ୟ ରାଜ୍ୟ ଭଳିଆ ଯେମିତି କେରଳ, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ର ଏସବୁ ରାଜ୍ୟରେ ରୋଗର ପ୍ରାଦୁର୍ଭାବ ଅଧିକ। ସେଠି ଗାନୋଡର୍ମା ଉଇଲ୍ଟ, ତାଞ୍ଜାଭୁର ଉଇଲ୍ଟ, ଏମିତି ଅନେକ ତାଟିପକା ଡିଜିଜ୍ ସବୁ ରହିଛି, ଯେଉଁଟାକି ଓଡ଼ିଶାରେ ନାହିଁ। ଓଡ଼ିଶାରେ ରୋଗର ପ୍ରଭାବ ନାହିଁ। ରୋଗ କହିଲେ ଓଡ଼ିଶାରେ କନ୍ଦାସଢ଼ା ରୋଗ, ଗଣ୍ଡିରୁ ରସ ନିର୍ଗତ ରୋଗ, ପତ୍ରସଢ଼ା ରୋଗ, ଏଇସବୁ ରୋଗ ଟିକେ ଦେଖାଯାଏ। ଏଗୁଡ଼ାକୁ ଦମନ କରିବା ସହଜ। କେବଳ କନ୍ଦାସଢ଼ା ବା ବଡ଼ରଟକୁ ଯଦି ଠିକ୍ ସମୟରେ ଆମେ ତାକୁ ନିରୂପଣ କରିବା, ତାକୁ ସହଜରେ ଆମେ ଦମନ କରିପାରିବା ବା ଗଛଟାକୁ ସେ ରୋଗରୁ ବଞ୍ଚାଇ ହେବ। ଡେରି ହେଲେ ଗଛଟି ମରିଯିବ, ଏଥିପାଇଁ ଦରକାର ବୋଡ଼ାକ୍ସ ମିକ୍ସଚର ପ୍ରୟୋଗ ବା ପ୍ରଲେପ ଦେଲେ ଠିକ୍ ସମୟରେ ଆମେ ରୋଗରୁ ଗଛକୁ ମୁକ୍ତ କରିପାରିବା। ଆଉ ଅଧିକା ଜାଣିବା ପାଇଁ ଆପଣଙ୍କୁ ବିଶେଷଜ୍ଞ ସହ ପରାମର୍ଶ କରିବା ଦରକାର। ଆଉ ରହିଲା ପୋକ କଥା। ନଡ଼ିଆ ଗଛର ମୁଖ୍ୟ ପୋକ ହେଲା ଗଣ୍ଡା ପୋକ ବା ରାଇନୋସରସ୍ ବିଟଲ, ତାପରେ ରେଡ୍ ପାମ୍ ଉଇବିଲ୍ ବା ତାଳଘୁଣି ପୋକ, କାଳିମୁଣ୍ଡି ପୋକ ବା ବ୍ଲାକ୍ ହେଡେଡ୍ କାଟରପିଲର, ଏଗୁଡ଼ାକ ମୁଖ୍ୟତଃ ଆଗରୁ ଥିଲା, ଏବେ ବି ଅଛି, କିନ୍ତୁ ଏବେ ନୂଆ ଭାବରେ ଏରିଓଫାଇଡ୍ ମାଇଟ୍ ଆସିଛି, ରୋଗୋସା ସ୍ପାଇରିଲିଂ ବା ଚକ୍ରାକାର ମାଛି ଆସିଛି। 1999 ବାତ୍ୟା ପରେ ଏରିଓଫାଇଡ୍ ମାଇଟ୍ ଆସିଛି, ଆଉ 2-4 ବର୍ଷ ପୂର୍ବରୁ ଆସିଛି ଚକ୍ରାକାର ଧଳା ମାଛି। ଏଇ ଯୋଉ ଧଳା ମାଛି ବା ଏରିଓଫାଇଡ୍ ମାଇଟ୍ ପାଇଁ ବ୍ୟସ୍ତ ହେବାର ଆବଶ୍ୟକ ନାହିଁ, ଏଗୁଡ଼ିକୁ ଦମନ କରିବା ସହଜ ନୁହେଁ। ଏଥିପାଇଁ ଗଛକୁ ପରିଚାଳନା କରିବା ଦରକାର ବା ମ୍ୟାନେଜମେଣ୍ଟ ଦରକାର। ଗଛ ଆବଶ୍ୟକ କରୁଥିବା ଖତ, ସାର, ପାଣି ଦେଲେ ଏ ପୋକ ଦ୍ୱାରା ଗଛ ବିଶେଷ କିଛି ଗଛର ହେବ ନାହିଁ ବା ଗଛ ସହି ନେବ ସେ କ୍ଷତିକୁ। ପୋକ ଗଣ୍ଡା ପୋକ ଗଛର କଅଁଳି ଅଂଶରେ, ନରମ ଅଂଶରେ ପଶେ, ଅଣା କରେ, ତନ୍ତୁ ଖାଇ ପଳେଇଯାଏ। ବରଡ଼ା ଗୁଡ଼ାକ ଯେମିତି ପଚରି କାଗଜ କାଟିଲା ଭଳିଆ ଭି ସେପ୍ର ହେଇଥାଏ, ସେ ଯେତିକି ମାରାତ୍ମକ ନୁହେଁ ତାଠୁ ଅଧିକ ମାରାତ୍ମକ ହେଉଛି ରେଡ୍ ପାମ୍ ଉଇଭିଲ୍ ବା ତାଳଭୁଣି ପୋକ। ଏ ପୋକଟି ଗଛରେ ପଶିଲେ 2-6 ମାସ ଭିତରେ ଗଛଟା ମରିଯାଏ। ତେଣୁ ଯଦି ଗଛଟା ମରିଗଲା ତାହେଲେ ସାଙ୍ଗେ ସାଙ୍ଗେ ବଗିଚାରୁ ସେ ମଲା ଗଛକୁ ବାହାର କରିଦେବା ଦରକାର, ନହେଲେ ତାର ଗଣ୍ଡିରେ ଅନେକ ଗୁଡ଼ିଏ ତାର ଶୁକ ଥାଏ ଯୋଉଡ଼ାକ ପୂର୍ଣ୍ଣାଙ୍ଗ ହେଇ ପଦାକୁ ବାହାରି ସୁସ୍ଥ ଗଛକୁ ଆକ୍ରମଣ କରେ। ଏଇ ଗଣ୍ଡା ପୋକ ବା ତାଳଘୁଣି ପୋକରୁ ରକ୍ଷା ପାଇବାକୁ ହେଲେ କନ୍ଦାରେ ଆମକୁ ଦବାକୁ ପଡ଼େ ବାଲି ସହିତ ଦାନାଦାର, 3-4 ଥର ଆମେ ଦବା, ତାର ସ୍ମେଲ ବା ଗନ୍ଧରେ ଆଉ ସେ ପୋକ ଗୁଡାକ ଆସନ୍ତି ନାହିଁ। କିମ୍ବା ଆମେ ନାଥାଲିନ ଗୋଲି ବରଡ଼ା ସନ୍ଧି ମାନଙ୍କରେ 5ଟା ଦବା, ରେଗୁଲାର ପର୍ଯ୍ୟବେକ୍ଷଣ କରି ତାକୁ ଦେଖିବା। ବଗିଚାକୁ ସଫା ରଖିବା ଦରକାର, ବଗିଚା ଭିତରେ ଖତ ରହିବନି, ପଚାସଢ଼ା ଜିନିଷ ରହିବନି ଯୋଉଟାକି ଗଣ୍ଡା ପୋକ ଆଉ ତାଳଘୁଣି ପୋକକୁ ଆକର୍ଷିତ କରିଥାଏ, ଏହା ପ୍ରତି ଧ୍ୟାନ ଦେବା। ଛୋଟ ଗଛ ଲଗେଇଲା ବେଳେ ଆମେ ଛିଣ୍ଡା ଜାଲ ଯଦି ତା ଚାରିପଟେ ଦେଇଦେବା ତାହେଲେ ପୋକ ଗୁଡ଼ାକ ଗଛ ପାଖକୁ ଆସନ୍ତିନି, ଗଛକୁ ଆମେ ସହଜରେ ରକ୍ଷା କରିପାରିବା। ଏ ହେଉଛି ରୋଗ ପୋକର ସମସ୍ୟା।
1: ସାର୍, ଦେଖାହଉଛି ଯେ ବେଳେବେଳେ ଗୋଟମା ଗୁଡାକ ଗଛରେ ସବୁ ଝଡ଼ି ପଡୁଛି, ଏହାର ପ୍ରତିକାର ଆମେ କିପରି କରିବା ଆଉ ଏହାର କାରଣ କଣ?
0: ଗୋଟମା ଝଡ଼ିବା ଗୋଟେ ସାଧାରଣ କଥା, ଅତ୍ୟଧିକ ଗୋଟମା ଝଡ଼ିଲେ ଆମେ ଚିନ୍ତିତ ହେବା କଥା। ଯଦି ଗୋଟେ ନଡ଼ିଆ ଗଛ ନୂଆ ନୂଆ ଫଳୁଛି, ପ୍ରଥମରୁ ଫଳୁଛି, ସେଥିରେ ଅଧିକ ଗୋଟମା ଝଡ଼ିବ, ଏଇଟା ନେଚରର କଥା। ଆଉ ଯଦି ଗୋଟେ ଗଛରେ ପ୍ରଚୁର ଗୋଟମା ଆସୁଛି ତାହେଲେ ଗୋଟମା ବି ଝଡ଼ିବ, ଯେତିକି ଗଛ ସହିପାରିବ ତାର ଲିମିଟ କାପାସିଟି ଭିତରେ ରହିଲେ ସେ ଅସୁବିଧା ନାହିଁ, ଅଧିକା ହେଲେ ଝଡ଼ିବ। କିନ୍ତୁ ଯଦି ଆମେ ମଞ୍ଜି ନଡ଼ିଆଟି ଏମିତି ମା ଗଛରୁ ଆଣିଥିବା ଯେଉଁ ଗଛରେ ଗୋଟମା ଝଡ଼ିବା ଲକ୍ଷଣ ଥିଲା, ତାହେଲେ ସେ ଚାରାରୁ ହେଇଥିବା ଗଛରୁ ମଧ୍ୟ ଗୋଟମା ଝଡ଼ିବ। ପରାଗ ସଙ୍ଗମରେ ଯଦି ଅସୁବିଧା ହୁଏ ତାହେଲେ ଗୋଟମା ଝଡ଼େ, ସେଥିପାଇଁ ଦରକାର ଆଖପାଖରେ ଅଧିକ ଗଛ। ପରାଗ ରେଣୁ ଗୁଡ଼ିକ ଆସିଲେ ପବନରେ ତାହେଲେ ପରାଗ ସଙ୍ଗମରେ କିଛି ବ୍ୟାହତ ହେବନି, ଗୋଟମା ଝଡ଼ିବନି। ଆଉ ଅନ୍ୟ କାରଣ ବି ରହିଛି ଗୋଟମା ଝଡ଼ିବାର, ଯଦି ଅଧିକ ଜଳ ହେଲା କିମ୍ବା କମ୍ ହେଲା, ଖାଦ୍ୟର ଅଭାବ ହେଲା, ରୋଗ ପୋକର ଆକ୍ରମଣ ଅଧିକା ହେଲେ ଗଛରୁ ଗୋଟମା ଝଡ଼େ। ସବୁ ଦିଗ ପ୍ରତି ନଜର ଦେଇ ଗଛକୁ ଜଳ, ଖାଦ୍ୟ, ରୋଗ ପୋକର ପ୍ରତିକାର କଲେ ଗୋଟମା ଝଡ଼ିବ ନାହିଁ ବା କମିଯିବ।
1: ଆଜି ଯାହା ଆମର ଆଲୋଚନାର ବିଷୟ ଥିଲା ନଡ଼ିଆ ବଗିଚାର ଯତ୍ନ, ସେ ସମ୍ପର୍କରେ ଆମର ଚାଷୀ ଭାଇମାନଙ୍କୁ ବହୁତ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ। ଗଛ ଲଗେଇବାଠୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ

0: ଅନୁଷ୍ଠାନ ପ୍ରତିବର୍ଷ ଆୟୋଜନ କରିଥାଏ ବର୍ଣ୍ଣାଢ଼ ପୂଜ୍ୟ ପୂଜା କାର୍ଯ୍ୟକ୍ରମ। ପ୍ରଜା ଲାଗି ଉଦେ ରବି ଶଶି ତାରା, ପ୍ରଜା ଲାଗି ବହେ ସତ ନଦୀ ଧାରା, ପ୍ରଜା ଲାଗି ରାଜ୍ୟ ପ୍ରଜାର ଶାସନ, ଯୁଗେ ଯୁଗେ ଏହା ଶାସ୍ତ୍ରର କଥନ। ଗଣମୁକ୍ତିର ସ୍ୱପ୍ନରେ ବିଭୋର କବି ଗୋପବନ୍ଧୁ ଦାସ ଭଲ ଭାବରେ ବୁଝିଥିଲେ, ଗଣର ମୁକ୍ତି ସାମାଜିକ କ୍ରାନ୍ତି ସାମୂହିକ ଉଦ୍ୟମ ବ୍ୟତୀତ ଅସମ୍ଭବ। ସମସ୍ତଙ୍କୁ ସାଙ୍ଗରେ ନେଇ ସ୍ୱରାଜ ପାଇଁ ସଂଗ୍ରାମ କରିବାକୁ ସେ ଯେ ବାଧା ବିପତ୍ତିକୁ ସମ୍ମୁଖୀନ ହୋଇନାହାନ୍ତି ତାହା ନୁହେଁ।
1: ପରେ ପରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍ ସ୍ୱର୍ଣ୍ଣ ଦାସ ତାଙ୍କର ଅଭିଭାଷଣରେ କହିଥିଲେ,
2: ଏହି ଅନୁଷ୍ଠାନ 18 ବର୍ଷ ଯେଉଁ ପୁରୀଗଲା 18 ମାଇଲ ଖୁଣ୍ଡର ପ୍ରତ୍ୟେକଟି କାର୍ଯ୍ୟକ୍ରମକୁ ମୁଁ ନିଜେ ସ୍ୱଚକ୍ଷୁରେ ଦେଖିଛି। ବାସ୍ତବିକ ଉତ୍କଳମଣିଙ୍କର ଆଦର୍ଶ, ତାଙ୍କର ତ୍ୟାଗପୂତ ଜୀବନ କର୍ମ ଏସବୁକୁ ପାଥେୟ କରି ଏହି ଅନୁଷ୍ଠାନଟି ଆଗେଇ ଚାଲିଛି ଏବଂ ଆଗେଇ ଚାଲୁଥାଉ। ବିଶେଷ କରି ମୋତେ କର୍ତ୍ତାମାନେ ପ୍ରାୟ ସମସ୍ତେ ଏବଂ 60 ବୟୋଜ୍ୟେଷ୍ଠ ବ୍ୟକ୍ତି, ତାଙ୍କ ଭିତରେ ଜରଦଗବ ହେଉଛନ୍ତି ଭୀଷ୍ମ ପିତାମହ ଆମର ରମେଶ ଭାଇନା, ଯେଉଁ ଆଦର୍ଶକୁ ଅବଲମ୍ବନ କରି ଅନୁଷ୍ଠାନଟି ଗଢ଼ି ଉଠିଛି। ଯଦିଓ କେତେକ ଏଥିରୁ କୌଣସି ପ୍ରକାର ଶାରୀରିକ ମାନସିକ କିମ୍ବା ଅନ୍ୟାନ୍ୟ କାରଣ ଯୋଗୁଁ ଟିକେ ଟିକେ ଦୂରେଇ ଯାଉଛନ୍ତି, ତଥାପି ଅନୁଷ୍ଠାନ ବଞ୍ଚି ରହୁ। ଦ କିଙ୍ଗ ଇଜ୍ ଡେଡ୍, ଲେଟ୍ ଲିଭ୍ ଦ କ୍ରାଉନ୍, ଗୋଦାବରୀ ମହାପାତ୍ରଙ୍କର ଏବେ ମଧ୍ୟ ବଞ୍ଚିଛି ଯେଉଁ ଗଳ୍ପରେ ବେଣୁଧର ମାଧ୍ୟମରେ କେତେ ସୁନ୍ଦର ସେ ଉପସ୍ଥାପନ କରିଛନ୍ତି, ମରିବା ପଛେ ପାତିବା ନାହିଁ କାହାରି ଆଗେ ହାତ।
1: ପରେ ପରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଦୈନିକ ସମ୍ବାଦର ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ଦେବେନ୍ଦ୍ର ବିଶି ତାଙ୍କର ବକ୍ତବ୍ୟରେ କହିଥିଲେ,
3: 3 ମସିହାକୁ ମୁଁ ସବୁବେଳେ ମନେ ପକାଏ। ଏ ଯୋଉ 4 ଚରିତ୍ରକୁ ଆମେ ଆଜି ତାଙ୍କର ଯୋଉ ଜନ୍ମ ଜୟନ୍ତୀରେ ଆମେ ଯୋଉ ସ୍ମୃତିକୁ ମନେ ପକଉଛେ, ତାଙ୍କୁ ସ୍ମରଣ କରୁଛେ, କିନ୍ତୁ ବର୍ତ୍ତମାନ ସମୟ ଆସିଛି ଆମେ ତାଙ୍କୁ ଅନୁସରଣ କରିବା ଆବଶ୍ୟକତା ରହିଛି। ପ୍ରଥମ ଚରିତ୍ର ହେଉଛି ଜଣେ କବି ଭାବରେ, ସେ ଅନେକ କାଳ ଜୟୀ କବିତା ରଚନା କରିଛନ୍ତି। ଜେଲରେ ଥିଲା ମାନେ ବନ୍ଦୀ ଜୀବନରୁ ଆରମ୍ଭ କରି ବିଭିନ୍ନ ବନ୍ୟାଠୁ ଆରମ୍ଭ କରି କିଭଳି ଭାବରେ ସ୍ୱାଧୀନତା ସଂଗ୍ରାମରେ କବିତା ମାଧ୍ୟମରେ ଇଂରେଜମାନଙ୍କୁ ହଟାଇ ପାରିବେ, ସମସ୍ତଙ୍କ ମଧ୍ୟରେ ଗୋଟେ ଏକତାର ଗୋଟେ ବନ୍ଧନ ସୃଷ୍ଟି କରିପାରିବେ, ତେଣୁ ଗୋଟେ ସେ କବିତା କବି ଚରିତ୍ରଙ୍କୁ ମୁଁ ମନେ ପକାଉଛି। ଦ୍ୱିତୀୟ ଚରିତ୍ର ହେଉଛି ସେ ଜଣେ ଆଦର୍ଶ ଶିକ୍ଷକର କଥା କହୁଥିଲେ, ତେଣୁ ସେ 1909 ସତ୍ୟବାଦୀ ବନ ବିଦ୍ୟାଳୟ ସେ ଆରମ୍ଭ କରିଥିଲେ। ତୃତୀୟ ଚରିତ୍ର ହେଉଛି ଜଣେ ସାମ୍ବାଦିକ ଭାବରେ କିଭଳି ଭାବରେ ଜଣେ ସାମ୍ବାଦିକର ପ୍ରତି ରହିବା କଥା, ଦେଶ ପାଇଁ ଜାତି ପାଇଁ ସାମ୍ବାଦିକ କିଭଳି ଭାବରେ ଉତ୍ସର୍ଗିତ ହେବା କଥା, ସେଥିପାଇଁ ସେ 1919 ସମାଜ କବର କାଗଜ ସେ ଆରମ୍ଭ କରିଥିଲେ। ଅନ୍ୟ ଏକ ଚରିତ୍ର ହେଉଛି ଯେ ସେ କିଭଳି ଭାବରେ ଜଣେ ସମାଜସେବୀ ଭାବରେ।
1: ପରେ ପରେ ସମ୍ମାନିତ ବକ୍ତା ଭାବରେ ଯୋଗଦେଇ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଶ୍ରୀ ଦୋଳାମଣି ଧରୁଆ ତାଙ୍କର ଅଭିଭାଷଣରେ କହିଥିଲେ,
4: ଜୟ ମା ମାଣିକେଶ୍ୱରୀ, ଜୟ ମା ଲଙ୍କେଶ୍ୱରୀ, ଗୋପର ବନ୍ଧୁ ତଥା ଓଡ଼ିଶାର ମହୁଡ଼ମଣି ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ଚରଣ ତଳେ ମୋର ପ୍ରଣାମ। ବାସ୍ତବରେ ତାଙ୍କୁ ଗୋପବନ୍ଧୁ ନ କହିକି ଦୀନବନ୍ଧୁ କହିଲେ ଯୁକ୍ତିଯୁକ୍ତ ହେବ, କାରଣ ଗୋପବନ୍ଧୁ କହିଲେ କେବଳ ଗୋଟିଏ ସୀମିତ ପରିସରକୁ ଯାଇ କେବଳ ପୁରୀ ଜିଲ୍ଲାର ଗୋପ ଅଞ୍ଚଳର ବନ୍ଧୁ ଗୋପର ବନ୍ଧୁ ସେ ହେଉଛନ୍ତି ଗୋପବନ୍ଧୁ। ଯଦି ତାଙ୍କୁ ଆମେ ଦୀନବନ୍ଧୁ କହିବା, ବାସ୍ତବରେ ଏହା ହିଁ ଶ୍ରେଷ୍ଠ ନାମ ହୋଇପାରିବ। ଏଇ ମହାତ୍ମାଙ୍କ ସମ୍ପର୍କରେ ଆମେ ଯେତେ କହିଲେ ମଧ୍ୟ କମ୍ ପଡ଼ିଯିବ। ତାଙ୍କର ବ୍ୟକ୍ତିତ୍ୱର ପରିଧି, ତାଙ୍କର ସାହିତ୍ୟର ପରିଧି ବିଶେଷ ବ୍ୟାପକ ସୁଦୂର ପ୍ରସାରୀ। ଆମେ ଦେଖିବା ସେବକ ସେବା ଓ ସେବକ ଗୋପବନ୍ଧୁଙ୍କୁ। ସେବା କଥା ଯେତେବେଳେ ଆସେ, ପରୋପକାର କଥା ଯେତେବେଳେ ଆସେ, ଆପେ ଆପେ ମନରେ ଗୋପବନ୍ଧୁଙ୍କ ନାମ ସ୍ମରଣ ହୋଇଯାଏ, କାରଣ ଦରିଦ୍ରଙ୍କ ସେବା କରିବାରେ, ଦୀନହୀନଜନଙ୍କ ସେବା କରିବାରେ ସେ ଯେଉଁ ପରାକାଷ୍ଠା ଦେଖାଇଛନ୍ତି, ବାସ୍ତବରେ ତାହା ପ୍ରଶଂସନୀୟ। ସେବା କରିବା ପାଇଁ ସେ ଗଢ଼ିଥିଲେ ପୁରୀ ସେବା ସମିତି, ଯେଉଁ ସେବା ସମିତି ମାଧ୍ୟମରେ ଦୁଃଖୀ ରଙ୍କୀଙ୍କର ସେବା କରୁଥିଲେ। ତାପରେ ଦେଖିବା ଆମେ ଭାଷା ଓ ଭାଷକ ଗୋପବନ୍ଧୁଙ୍କୁ। ଭାଷା ଗୋଟିଏ ଜାତିର ପରିଚୟ, ଏ ସମ୍ବନ୍ଧରେ ସେ କହିଥିଲେ, ଗୋଟିଏ ପ୍ରତ୍ୟେକ ବ୍ୟକ୍ତି ବା ଜାତିର ପରିଚୟ ହେଉଛି ତାହାର ଭାଷା, ଭାଷା ହିଁ

0: ଯିଏ କି ରସ୍ତବିତ ନୁହନ୍ତି, ଯିଏ ନିଜର ବହୁବିଧ କର୍ତ୍ତବ୍ୟ ପ୍ରଣାତ ମଧ୍ୟରେ ଏ ଜାତିକୁ ଉଦ୍ଧୃତ କରିଛନ୍ତି, ଏ ଜାତିର ନାଶ୍ୟ, ଏ ଜାତିର ଅସ୍ମିତା ଉତ୍କଳମଣି ପଣ୍ଡିତ ପ୍ରଭୁବନ୍ଧୁ ଦାସ ସେହି ମହାନଙ୍କ ଅମ୍ଳାଂଶଟି ଉଦ୍ଦେଶ୍ୟରେ ତାଙ୍କର ପାଦପଣ। ତେବେ ସେ ଯେଉଁ ବ୍ୟବଧାନ ଭିତରେ ଆମେ ସାଧାରଣ ମଣିଷମାନେ ସାଧାରଣତଃ ନିଜ ସ୍ୱାର୍ଥରେ ଲିପ୍ତ ରହି ଗୋଟାଏ ଯାନ୍ତ୍ରିକ ଜୀବନ ବିତେଇ ଜୀବନର ଶେଷ ଅଂଶକୁ ଯାଉ କି ଆମକୁ ମନେ ରଖି ନାହିଁ, କିନ୍ତୁ ମହାମାନବମାନେ ସେମାନେ ଅନ୍ୟ ପାଇଁ କାମ କରନ୍ତି, ଅନ୍ୟ ଦୁଃଖରେ ଦୁଃଖୀ, ଅନ୍ୟ ସୁଖରେ ସୁଖୀ ହୋଇ ନିଜ ଜୀବନକୁ ମହାମାନବ ରୂପାନ୍ତରିତ କରି ପରବର୍ତ୍ତୀ ସମୟରେ ମାନବ ସମାଜ ପାଇଁ ସତେ ଯେମିତି ଏକ ଆଲୋକ ରଶ୍ମି ପାଲଟି ଯାଆନ୍ତି, ସେହିଭଳି ମହାନୁଭବ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ। ତାଙ୍କର ଜନ୍ମ ବିଷୟରେ ଯାହା ମୋର ଧାରଣା ଅଛି, ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ଐଶ୍ୱର୍ଯ୍ୟ ଚେତନା ପରିପୃଷ୍ଟିରେ ତାଙ୍କର ଜନ୍ମ। ସେଦିନ 1877 ଅକ୍ଟୋବର 6 ମାଙ୍କର ଗର୍ଭବେଦନା ସଞ୍ଚାରିତ ହେଲା। 2 ହେଇଗଲା କିନ୍ତୁ କୋଉଟା ଜନ୍ମ ହେଇପାରୁନି। ବାପା ଦୈତାରି ସିଧା ଯାଏ ଶିବଙ୍କୁ ମୁଣ୍ଡିଆ ମାରିଲେ, ତାଙ୍କୁ ଜଳସିଞ୍ଚନ କଲେ ଏବଂ ପରବର୍ତ୍ତୀ ସମୟରେ ସ୍ୱପ୍ନାଦେଶ ହେଲା ଯେ ତାଙ୍କର ଜୀବନ କିଭଳି ପରିବ୍ୟାପ୍ତ, ଆମେ ଜନ୍ମ ହଉ ଆମର ଭୌତିକ ସୁଖ ଦୁଃଖ ପାଇଁ, କିନ୍ତୁ ତାଙ୍କର ଜନ୍ମକାଳରୁ ସେ ଯେତେବେଳେ ପୁରୀ ଜିଲ୍ଲା ସ୍କୁଲରେ ପଢ଼ୁଥିଲେ ସେତେବେଳଠୁ ଦରିଦ୍ରମାନଙ୍କର ସେବାରେ ସବୁବେଳେ ପ୍ରତିଷ୍ଠିତ ଥିଲେ। ପରବର୍ତ୍ତୀ ସମୟରେ ଆପଣମାନେ ଜାଣନ୍ତି, ଶୈଶବରେ ଜନନୀଙ୍କ ଦେହାନ୍ତ ହେଲା, ଯୌବନରେ ସହଧର୍ମିଣୀ ଓ ପିତା ଏବଂ ନିଜର ପୁଅ। ପ୍ରଥମ ପାଦ ହେଲା ଆପଣ ଆପଣ ନିଜର ସଂସ୍କୃତି ଐତିହ୍ୟ ପରମ୍ପରା ଆପଣ ସମାଜ ପ୍ରତି ବଚନବଦ୍ଧତା, ଆପଣଙ୍କ ସାହିତ୍ୟରେ ସେ ନିଶ୍ଚିତ ଭାବରେ ପ୍ରତିଫଳିତ ହେବ, ଏହି ଆସ୍ପର୍ଦ୍ଧା ଆପଣଙ୍କ ଭିତରେ ଥିବାର।
1: ପରେ ପରେ କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କର୍ଲାପଡ଼ାର ଅଧ୍ୟକ୍ଷ ଶ୍ରୀଯୁକ୍ତ ତପନ କୁମାର ରଥ ତାଙ୍କର ବକ୍ତବ୍ୟରେ କହିଥିଲେ,
0: ଯେଉଁ ମହାପୁରୁଷଙ୍କ ଯେଉଁ ମହାମନୀଷୀଙ୍କ ନାଁରେ ଏହି ଅନୁଷ୍ଠାନ ଗଢା ହେଇଛି ଉତ୍କଳମଣି ସେବା ସଂସ୍ଥା, ତାଙ୍କ ଜନ୍ମତିଥିରେ ତାଙ୍କୁ ମଧ୍ୟ ମୋ ଆଭୂମ ପ୍ରଣାମ। ରୁହି ସନ୍ନ୍ୟାସୀ ଗୋପବନ୍ଧୁ ନା ଜଣେ ନିଷ୍ଠାପର ସାମ୍ବାଦିକ ଗୋପବନ୍ଧୁ ନା ତ୍ୟାଗପୁତ ସେବକ ଲୋକପ୍ରାଣ ଗୋପବନ୍ଧୁ ନା ସାହିତ୍ୟିକ ଗୋପବନ୍ଧୁ ନା ରାଜନୀତିକ ଗୋପବନ୍ଧୁ, ତାଙ୍କର ଯଦି ଗୋଟିଏ ବ୍ୟକ୍ତିତ୍ୱ ବାବଦରେ କୁହାଯାଏ ତାହେଲେ 3 ସମୟ ମଧ୍ୟ କମ୍ ପଡ଼େ। ତେଣୁ ଗୋପବନ୍ଧୁଙ୍କର ବ୍ୟକ୍ତିତ୍ୱ ଏତେ ମହାନ ଯେ ତାଙ୍କର ବ୍ୟକ୍ତିତ୍ୱ ବିଷୟରେ କହିବା, ଗୋଟେ କଥା କହିଥିଲେ ରବୀନ୍ଦ୍ରନାଥ ଟାଗୋର, ଦୁଃଖେ ତାଦେର ଜୀବନ ଗଢ଼ା ତାଦେର ଦୁଃଖ କିଣି, କିନ୍ତୁ ତାଙ୍କର ଜୀବନଟା ଦୁଃଖରେ ଗଢ଼ା ହେଇଛି, ସେ ଦୁଃଖରେ ତାଙ୍କ ପ୍ରାୟତଃ ସମୟ ପିଲାଦିନରୁ ଆରମ୍ଭ କରି ଦେଇଛି। ତେଣୁ ଦୁଃଖ କ'ଣ ସେ ଜାଣିଥିଲେ, କଷ୍ଟ କ'ଣ ସେ ଜାଣିଥିଲେ, ଅନ୍ୟର ଦୁଃଖରେ କେତେବେଳେ ଜଣେ ଦୁଃଖୀ ହେଇପାରେ, ଯେତେବେଳେ ସେ ଦୁଃଖକୁ ଅନୁଭବ କରେ ପ୍ରାଣ ଭରି ସେ ଦୁଃଖକୁ ଅନୁଭବ କରିଛନ୍ତି। ପିଲାଟି ଦିନରୁ ତାଙ୍କ ମାତୃବିୟୋଗ, ତାପରେ ତାଙ୍କ ପିତୃବିୟୋଗ, ତାପରେ 28 ବର୍ଷରେ ତାଙ୍କର ପତ୍ନୀ ବିୟୋଗ, ଏମିତି ଭାବରେ ସେ ଜଣେ ଗୃହୀ ହେଲେ ବି ଜଣେ ସନ୍ନ୍ୟାସୀ ଭାବରେ ଜୀବନ ଯାପନ କରିଛନ୍ତି। 12 ବୟସରୁ ବିବାହ କରିଥିଲେ, କିନ୍ତୁ ତାଙ୍କ ଗୃହ ବା ପାରିବାରିକ ଜୀବନ ତାଙ୍କ କେତେବେଳେ ସ୍ୱଚ୍ଛଳ, ସବୁବେଳେ ଦୁଃଖର ଛାୟା ପଡ଼ିଥିଲା, କିନ୍ତୁ ତାଙ୍କୁ ସେ ଖାତିର ନ କରି ସେ ଆଗକୁ ବଢ଼ିଥିଲେ। ତେଣୁ ତାଙ୍କ ଯେଉଁ ବ୍ୟକ୍ତିତ୍ୱ ସେଇଟା ନିର୍ମାଣ ହୋଇଥିଲା ଦୁଃଖର ଅଗ୍ନି ଭିତରେ, ଦୁଃଖର ଅଗ୍ନି ଦାହ ଭିତରେ ବେଳବେଳ ଦଗ୍ଧ ହୋଇକରି ତାଙ୍କ ବ୍ୟକ୍ତିତ୍ୱର ନିର୍ମାଣ ହୋଇଥିଲା।
1: ଏହାପରେ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଡେପୁଟି ରେଜିଷ୍ଟର ତଥା ମେଜର ଡକ୍ଟର ଜୟଦେବ ସାହୁ ତାଙ୍କର ଅଭିଭାଷଣରେ କହିଥିଲେ,
2: ଦୁଃଖୀ ହିଁ ଅନ୍ୟର ଦୁଃଖ ବୁଝିପାରେ, ଯେମିତି ଉତ୍କଳମଣି ଗୋପବନ୍ଧୁ ଦାସ ଜଣେ ଦୁଃଖୀ ଥିଲେ ବୋଲି ଅନ୍ୟର ଦୁଃଖ ବୁଝିପାରୁଥିଲେ, ମୁଁ ସେମିତି

0: ଆପଣ ମାନଙ୍କ ଭଳି ଆଜି ତଲେ ବସି ବହୁତ ଭାଷଣ ଶୁଣେ ଏବଂ ଆଜି ମଧ୍ୟ ଆପଣ ମାନେ ସେଇଠି ବସିଛନ୍ତି, ମୁଁ ଏଇଠି ଅଛି, ଜାଣିପାରୁଛି, ପଢିପାରୁଛି ଆପଣ ମାନଙ୍କର ମାନେ ଯୋଉମାନଙ୍କର ହସ ଟିକେ ଥିଲା ଜୁନାଗଡ଼ର ଏଇ କଳାହାଣ୍ଡିର ପ୍ରାଣ କେନ୍ଦ୍ର ଜୁନାଗଡ଼ବାସୀ ମାନଙ୍କୁ ମୁଁ ପ୍ରଣାମ ଜଣାଉଛି। ଯୋଉ ମହାମାନବ ସମ୍ପର୍କରେ ଶୁଣିବା ପାଇଁ ମାନବ ମାନେ ଏଇଠି ସମବେତ ହେଇଛନ୍ତି ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି। ଆମକୁ ଉତ୍କଳମଣି ହେବାର ନାହିଁ, ଆମକୁ ପରିବାରର ମଣିଟେ ହେବାର ଅଛି, ଆମକୁ ଜୁନାଗଡ଼ର ମଣିଟେ ହେବାର ଅଛି, ଆମକୁ ଭବାନୀପାଟନାର ମଣିଟେ ହେବାର ଅଛି, ଆମକୁ କଳାହାଣ୍ଡିର ମଣିଟେ ହେବାର ଅଛି। ପରିବାର ମଣି କାହିଁକି ହବା? ବର୍ତ୍ତମାନ ବହୁତ ଦୁଃଖ ଲାଗୁଛି ଯେ ବାପା ମା ଏ ସେବା କଥା ଯେତେବେଳେ ଆସୁଛି, ଆରେ ଭାଇ ଆମେ କାହିଁ ଉତ୍କଳ ମଣି ଗୋପବନ୍ଧୁ ଦାସ ଆଉ କାହିଁ ଆମେ, ଯେତେବେଳେ କି ଆପ୍ ଭଲା ତ ଜଗତ ଭଲା ବୋଲି ଆମେ ବିଶ୍ୱାସ କରୁଛୁ, ନିଜେ ଠିକ ତ ସବୁ ଠିକ, ବାପା ମା ଏବଂ ନିଜେ ଏତିକି ମାତ୍ର ସମ୍ପର୍କ, ଦରକାର ପଡ଼ିଲେ ବାପା ମାଙ୍କୁ ଆମେ ଛାଡ଼ି ଦଉଛେ। ତେବେ ଏଇ ଯୋଉ ସମାଜ ହେଇଛି ଏଥିରେ ମୁଁ ଖାଲି ନିବେଦନଟେ କରିବି ଆପଣ ମାନଙ୍କୁ ଯେ ଆପଣ ମାନେ ଖାଲି ଆତ୍ମସର୍ବସ୍ୱ ନ ହେଇ ଆପଣ ମାନେ ବାପା ମା ଏବଂ ଅନ୍ୟାନ୍ୟ ଗୁରୁଜନ ମାନଙ୍କର ଟିକେ ସେବା କରନ୍ତୁ। ପ୍ରିୟ ଛାତ୍ର ଛାତ୍ରୀ ମାନେ, ତମ ମାନଙ୍କୁ ଏ କଥା ମୁଁ କହୁଛି, କାହିଁକି ନା ବର୍ତ୍ତମାନ ମୁଁ ଦେଖୁଛି ଯେ ସମାଜଟା ଧୀରେ ଧୀରେ ଧୀରେ ଧୀରେ ବହୁତ ସ୍ୱାର୍ଥପର ହେଇଯାଇଛି।
1: ପରେ ପରେ ଅନୁଷ୍ଠାନ ଦ୍ୱାରା ଅନୁଷ୍ଠିତ ହୋଇଥିବା ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି ସଭା କାର୍ଯ୍ୟଟିକୁ ଅନୁଷ୍ଠାନର ସଦସ୍ୟ ବ୍ରଜକିଶୋର ମିଶ୍ର ପରିଚାଳନା କରିଥିବା ବେଳେ ବରିଷ୍ଠ ଉପଦେଷ୍ଟା କୈଳାସ ରାଉତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଏବଂ ପରିଶେଷରେ ସଦସ୍ୟ ଚନ୍ଦ୍ରଶେଖର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ, କବି, ଲେଖକ ଓ ସାଧାରଣ ଜନତା ଏହି କାର୍ଯ୍ୟକ୍ରମରେ ଯୋଗଦେବା ସହ ଅନୁଷ୍ଠାନର ସଭାପତି ଦାମୋଦର ବେହେରା, ସଦସ୍ୟ ମଧୁସୂଦନ ପଣ୍ଡା, ଭଗବାନ ସାହୁ, ହେମନ୍ତ ସାସମଲ, ଶ୍ୟାମସୁନ୍ଦର ସାହୁ, ନିରଞ୍ଜନ ସାହୁ, କୃପାସିଦ୍ଧ ପଣ୍ଡା, ଅଶୋକ ସାହୁ ଓ ରବୀନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ।
2: ଶୁଣୁଥିଲେ ଉତ୍କଳମଣି ସେବା ସଂସ୍ଥା ଜୁନାଗଡ଼ର ଅଷ୍ଟାଦଶ ବାର୍ଷିକ ଉତ୍ସବର ବେତାର ବିବରଣୀ। ପ୍ରଯୋଜନା କଲେ ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନା କଲେ ଯୁଧିଷ୍ଠିର ମୁଦୁଲି। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଭକ୍ତିଗୀତ। ପ୍ରଥମ ଶିଳ୍ପୀ କିଶୋରୀ ଅମନକର।

ଶୁଣିଛନ୍ତି ହିନ୍ଦୀ ଭକ୍ତି ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଧର୍ଯ୍ୟ ଉଡ଼ପି ହେଲେ ଅଶ୍ୱିନୀ ପିଡ଼େ।

ପ୍ରଚାରକୁଲୁ ହିନ୍ଦୀ ଭକ୍ତି ଗୀତ ଆକାଶବାଣୀ ଭବାନୀ ପାଟଣା ଶ୍ରୋତାବନ୍ଧୁ ଶୁଣନ୍ତୁ ଏକ ସୂଚନା। 2026 ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ନାଟକର ବିଶେଷ ପ୍ରସାରଣ କାର୍ଯ୍ୟକ୍ରମ ଆସନ୍ତା 16 ତାରିଖ ଶୁକ୍ରବାର ନାଟକ ଦେବୀ ଓ ଦାନବ ଶୁଣିବେ ରାତି 10ଟାରେ। 17 ତାରିଖ ଶନିବାର ଗୀତିନାଟ୍ୟ ମହିଷାସୁର ବଧ ପ୍ରଚାର କରିବୁ ଦିନ 3:30। ରବିବାର 18 ତାରିଖ ନାଟକ ଦଶଭୁଜା ଶୁଣିବେ ଦିନ 3:30। ସୋମବାର 19 ତାରିଖ ଗୀତିନାଟ୍ୟ ଦେବୀ ଦୟାମୟୀ ପ୍ରଚାର କରିବୁ ଦିନ 3:30 ଏବଂ ମଙ୍ଗଳବାର 20 ତାରିଖ ଗୀତିନାଟ୍ୟ ମହିଷ ମର୍ଦ୍ଦିନୀ ଶୁଣିବେ ଦିନ 3:30। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଚ୍ଚ, ଏଫ୍ଏମ୍ରେ 100.3 ମେଗା ହର୍ଚ୍ଚ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲିକରେ ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।